ସର୍ବଧର୍ମ ସମନ୍ୱୟର ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅଶେଷ ଭକ୍ତି ପ୍ରଣତି ଏବଂ ଅଗଣିତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମାଙ୍ଗଳିକ

ଆଜିର ଅନୁଚିନ୍ତା ଯିଏ ନିଜ ଶକ୍ତି ଅନୁସାରେ ଅନ୍ୟର ଉପକାର କରିଥାଏ ସେ ଧନ୍ୟ ପବିତ୍ର ଓ ଲୋକପାଳକ ବୋଲି ବୁଝିବା ଉଚିତ। ଯିଏ ପରୋପକାରରେ ପ୍ରବୃତ୍ତି ରଖେ ତାର ଜୀବନ ସଫଳ ହୋଇଯାଏ। ପରୋପକାରରେ ରତ ରହିବା ହିଁ ପ୍ରକୃତ ବିଦ୍ୱତା ଅଟେ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ପ୍ରାତଃ 6 ହେବାକୁ ଯାଉଛି। ଆମର ପରବର୍ତ୍ତୀ ପ୍ରସାରଣ ପ୍ରଥମେ ହିନ୍ଦୀ ସମାଚାର ଏବଂ ପରେ ଇଂରାଜୀରେ ସମ୍ବାଦ କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆକାଶବାଣୀ କଟକ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ପ୍ରଚାର କରୁଛୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କର ବାର୍ତ୍ତା।
1: ଜୟ ଜଗନ୍ନାଥ। ପ୍ରିୟ ଭାଇ ଓ ଭଉଣୀମାନେ, 80ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀ ତଥା ଦେଶ ଓ ବିଦେଶରେ ବସବାସ କରୁଥିବା ପ୍ରତ୍ୟେକ ଭାରତୀୟ ଭାଇ ଓ ଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ଇତିମଧ୍ୟରେ ସ୍ୱାଧୀନତା ପରବର୍ତ୍ତୀ ଭାରତର ଜୟଯାତ୍ରାରେ ଆଉ ଏକ ସଫଳ ବର୍ଷ ଅତିବାହିତ ହୋଇଛି। ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ସାରା ବିଶ୍ୱରେ ଥିଲା ସବୁଠାରୁ ଭିନ୍ନ ଓ ଅନନ୍ୟ। ପ୍ରାୟ 200 ଶତକର ଉପନିବେଶବାଦ ବିରୁଦ୍ଧରେ ଏହି ସ୍ୱାଧୀନତା ସଂଗ୍ରାମ ଅହିଂସା ଓ ଶାନ୍ତି ଉପରେ ଆଧାରିତ ଥିଲା। ସତ୍ୟାଗ୍ରହ ଓ ଅହିଂସାକୁ ଆୟୁଧ କରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ କୋଟି କୋଟି ଭାରତୀୟ ଗୋଟିଏ ମଞ୍ଚରେ ଆସି ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିଲେ। ଅନ୍ତତଃ ଏକ ଦୀର୍ଘ ସଂଘର୍ଷ ପରେ 1947 ଆଜିର ଦିନରେ ଆମେ ସ୍ୱାଧୀନ ଭାରତରେ ନିଶ୍ୱାସ ନେଇଥିଲୁ। ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପୁରୋଧା ପଣ୍ଡିତ ଜବାହରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବାଲ ଗଙ୍ଗାଧର ତିଲକ, ବୀର ସାବରକର, ଶହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଡକ୍ଟର ବାବା ସାହେବ ଆମ୍ବେଦକର, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଲାଲ ବାହାଦୁର ଶାସ୍ତ୍ରୀ ଓ ମୌଲାନା ଆଜାଦଙ୍କର ପରି ମହାନ ବ୍ୟକ୍ତିତ୍ୱମାନଙ୍କ ସହିତ ଲକ୍ଷ ଲକ୍ଷ ସଂଗ୍ରାମୀମାନଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସ୍ୱାଧୀନତା ଆନ୍ଦୋଳନରେ ତତ୍କାଳୀନ ଓଡ଼ିଶାର ନେତୃବର୍ଗଙ୍କ ଅସୀମ ତ୍ୟାଗ ଓ ସଂଘର୍ଷ ଓଡ଼ିଶାକୁ ଜାତୀୟ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ସ୍ରୋତରେ ସାମିଲ କରିଥିଲା। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ଶହୀଦ ମାଧ ସିଂ, ଚକରା ବିଷୋୟୀ, ରେଣ୍ଡୋ ମାଝି, ମା ରମାଦେବୀ, ମା ମାଳତୀ ଚୌଧୁରୀ, ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ମା ପାର୍ବତୀ ଗିରି ଓ ସାରଳା ଦେବୀଙ୍କ ପରି ମହାନୁଭବଙ୍କର ବଳିଦାନକୁ ମନେ ପକାଇ ସେମାନଙ୍କର ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। 1857 ପ୍ରଥମ ସ୍ୱାଧୀନତା ଆନ୍ଦୋଳନର ପ୍ରାୟ 40 ବର୍ଷ ପୂର୍ବରୁ 1817 ଆମ ରାଜ୍ୟର ପାଇକ ବୀରମାନେ ବ୍ରିଟିଶ ଶାସନ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ କରିଥିଲେ। ଏହି ଅବସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଓ ଜୟୀ ରାଜଗୁରୁଙ୍କ ପରି ମହାନ ଦେଶପ୍ରେମୀ ଓ ବୀର ଯୋଦ୍ଧାମାନଙ୍କ ପ୍ରତି ମୋର ସମ୍ମାନ ଓ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ବନ୍ଧୁଗଣ, ଦେଶ ସ୍ୱାଧୀନ ହେବା ପରେ ଭାରତକୁ ଏକ ସଶକ୍ତ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ କରିବା ଥିଲା ଏକ ବଡ଼ ଆହ୍ୱାନ। ଏହି ଦିଗରେ ଦେଶରେ ଶାସନଭାର ସମ୍ଭାଳିଥିବା ବିଭିନ୍ନ ସରକାର ଦେଶ ନିର୍ମାଣ ପାଇଁ ନିଜ ନିଜର ଯୋଗଦାନ ରଖି ଆସୁଛନ୍ତି, କିନ୍ତୁ ଗତ 12 ବର୍ଷ ହେଲା ଦେଶରେ ଏକ ନୂତନ ପରିବର୍ତ୍ତନର ହାୱା ପ୍ରଭାବିତ ହେଉଛି। ପୂର୍ବ ସରକାରମାନଙ୍କ ତୁଳନାରେ ଦେଶ ଆଜି ଅଧିକ ଆତ୍ମବିଶ୍ୱାସ ସହିତ ଆଗକୁ ବଢ଼ୁଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ 2047 ସୁଦ୍ଧା ବିକଶିତ ଭାରତ ଗଠନର ମହାଯଜ୍ଞ ଆରମ୍ଭ ହୋଇସାରିଛି। ଏହି ଅଶ୍ୱମେଧ ଯଜ୍ଞରେ ଦେଶର ପ୍ରତ୍ୟେକ ନାଗରିକ ନିଜ ନିଜର ଅବଦାନ ଦେଉଛନ୍ତି। 2014 ପରବର୍ତ୍ତୀ ଭାରତ ବିକାଶର ଯେଉଁ ଗତି ଦେଖୁଛି, ଆଜି ଓଡ଼ିଶାରେ ତାହା ମଧ୍ୟ ପ୍ରଚଳିତ ଏବଂ ପ୍ରତିଫଳିତ ହେଉଛି। ଗତ 2 ବର୍ଷରେ ଓଡ଼ିଶାର ବିକାଶ ଧାରାକୁ ଗତି ଦେବା ସହିତ

ଆଗାମୀ 10 ବର୍ଷରେ ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ଆମ ସରକାର ନିରନ୍ତର କାର୍ଯ୍ୟରତ। ମାନନୀୟ ପ୍ରଧାନମନ୍ତ୍ରୀଙ୍କର ମନ୍ତ୍ର ସବକା ସାଥ ସବକା ବିକାଶ ସବକା ବିଶ୍ୱାସ ଓ ସବକା ପ୍ରୟାସକୁ ପାଥେୟ କରି ଲୋକଙ୍କ ସରକାର ଓଡ଼ିଶାର ସବୁ ବର୍ଗର ଲୋକଙ୍କର ପାଇଁ କାର୍ଯ୍ୟ କରୁଛନ୍ତି। କୃଷକ ମହିଳା ଯୁବବର୍ଗ ବିଶେଷ କରିକି ଜେନ୍ଜି ଓ ଜନଜାତି ବର୍ଗର ସଶକ୍ତିକରଣ ସହିତ ଗରିବ ଲୋକଙ୍କର କଲ୍ୟାଣ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ ହୋଇ କାମ କରୁଛି। ବିକାଶର ପ୍ରଥମ ପାହାଚ ହେଉଛି ନାଗରିକମାନଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା। ଏହି ମୌଳିକ ସୁବିଧାଗୁଡ଼ିକ ମଧ୍ୟରେ ବିଜୁଳି, ପାନୀୟ ଜଳ ଯୋଗାଣ, ଯୋଗାଯୋଗ, ବିଦ୍ୟୁତ୍, ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆସନ୍ତା 2027 ମସିହା ଶେଷ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଗ୍ରାମକୁ ସଡ଼କ ସଂଯୋଗ, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତକରଣ କରିବା ପାଇଁ ମିଶନ ମୋଡ଼ରେ କାର୍ଯ୍ୟ ଆରମ୍ଭ ହୋଇଛି। ଏଥିପାଇଁ ଆମ ସରକାର ମିଶନ ପାୱାର ନାମକ ଏକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଦେଶର ବିକାଶ ପାଇଁ ଗୁଣାତ୍ମକ ଶିକ୍ଷା ଅପରିହାର୍ଯ୍ୟ। ଶିକ୍ଷା କ୍ଷେତ୍ରରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ମଧ୍ୟରେ ପ୍ରାଥମିକ ଶିକ୍ଷାର ସର୍ବାଙ୍ଗୀନ ଉନ୍ନତି ପାଇଁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଓ ଦେଶରେ ପ୍ରଥମ ରାଜ୍ୟ ଭାବେ KG ରୁ PG ପର୍ଯ୍ୟନ୍ତ ନିଃଶୁଳ୍କ ଶିକ୍ଷାର ପ୍ରଚଳନ ଉଲ୍ଲେଖନୀୟ। ଶିକ୍ଷା କ୍ଷେତ୍ରରେ ସମାଜର ଦୁର୍ବଳ ବର୍ଗର ବିଦ୍ୟାର୍ଥୀଙ୍କୁ ସଶକ୍ତ କରିବା ପାଇଁ ଅନୁସୂଚିତ ଜାତି ଜନଜାତି ବିଦ୍ୟାର୍ଥୀମାନଙ୍କୁ ଆନୁପାତିକ ଭାବେ ତଥା ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣରୁ ପଛୁଆ ବର୍ଗଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା କରିଛନ୍ତି, ଯାହା ମେଡ଼ିକାଲ ଓ ବୈଷୟିକ ଶିକ୍ଷା ବ୍ୟବସ୍ଥାରେ ଲାଗୁ ହୋଇଛି। ଇଏ ସବୁ ସଂସ୍କାର ଓଡ଼ିଶାର ବିକାଶ ପାଇଁ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଶିକ୍ଷା ବ୍ୟବସ୍ଥାକୁ ସମାବେଶ କରିବ। ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆଜି ରାଜ୍ୟର 80% ଲୋକଙ୍କର ସ୍ୱାସ୍ଥ୍ୟସେବାରେ ସୁରକ୍ଷା କବଚ ସାଜିଛି। ଦେଶର କ୍ଷତି ସମ୍ପନ୍ନ ଓ ପ୍ରତିଷ୍ଠିତ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ହେବା ଗରିବଙ୍କ ସେମାନେ ହେଉଛନ୍ତି ଅନ୍ନଦାତା। ଅନ୍ନଦାତାଙ୍କ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଆଜି ସଫଳତାର ସହିତ କାର୍ଯ୍ୟକାରୀ କରାଯାଉଛି। ଗତ 2 ବର୍ଷର ନିରବିଚ୍ଛିନ୍ନ ପ୍ରୟାସ ଫଳରେ ଆଜି ଅନ୍ନଦାତାଙ୍କର ଆୟ ଆଖିଦୃଶିଆ ଭାବେ ବୃଦ୍ଧି ପାଇଛି। ରାଜ୍ୟର ଅଧା ଜନସଂଖ୍ୟା ହେଉଛନ୍ତି ମହିଳା। ସେମାନଙ୍କର ସାମାଜିକ ଆର୍ଥିକ ଓ ରାଜନୈତିକ ଉନ୍ନତି ପାଇଁ ଆମ ସରକାର ପ୍ରଥମ ଦିନରୁ ହିଁ କାର୍ଯ୍ୟରତ। ସୁଭଦ୍ରା ଓ ଲକ୍ଷ୍ୟବତୀ ଦିଦି ଯୋଜନା ମାଧ୍ୟମରେ ସେମାନଙ୍କର ଆର୍ଥିକ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆସିଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଓ କନ୍ୟା ସୁମଙ୍ଗଳ ଯୋଜନା ମାଧ୍ୟମରେ ଆମ ସରକାର ଗରିବ ପରିବାରଙ୍କୁ ବାର୍ତ୍ତା ଦେବାକୁ ଚାହୁଁଛି ଯେ କନ୍ୟା ସନ୍ତାନ ବୋଝ ନୁହନ୍ତି, ସେମାନେ ପରିବାର ପାଇଁ ଆଶୀର୍ବାଦ। ଆମ ସରକାର ହେଉଛି ଲୋକଙ୍କ ସରକାର। ରାଜ୍ୟର 80% ଲୋକଙ୍କୁ ଅନ୍ନ ଚିନ୍ତାରୁ ଦୂରେଇ ରଖିବା ପାଇଁ ଆମେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସିକ ଅଧିକ 5 KG ଚାଉଳ ପ୍ରଦାନ କରୁଛୁ। ରାଜ୍ୟର ସମସ୍ତ ଯୋଗ୍ୟ ବରିଷ୍ଠ ନାଗରିକମାନଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଯୁବବର୍ଗଙ୍କୁ ରୋଜଗାର ଯୋଗାଇଦେବା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ୱାନ। ଆମ ସରକାର ଏହାକୁ ହୃଦୟଙ୍ଗମ କରି ରାଜ୍ୟର ଦ୍ରୁତ ଶିଳ୍ପାୟନକୁ ଗୁରୁତ୍ୱ ଦେଉଛନ୍ତି। ମାତ୍ର 2 ବର୍ଷରେ 3.5 ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହୋଇସାରିଛି। ଏହାଦ୍ୱାରା 2,50,000 ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଆଗାମୀ ଦିନରେ ପ୍ରାୟ 21 ଲକ୍ଷ କୋଟି ଟଙ୍କାର ନିବେଶ ଓଡ଼ିଶାକୁ ଆସିବାକୁ ଯାଉଛି, ଯାହା ଅତିକମ୍ରେ 15 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ରାଜ୍ୟର ପ୍ରତି ଜିଲ୍ଲାରେ ଶିଳ୍ପାୟନ କରାଯାଉଛି। ଏଥିସହିତ ସ୍ୱଚ୍ଛ ଚୟନ ପ୍ରକ୍ରିୟା ମାଧ୍ୟମରେ 45,000ରୁ ଅଧିକ ସରକାରୀ ନିଯୁକ୍ତି ପ୍ରଦାନ କରାଯାଇଛି। ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଦେଶରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ସଡ଼କ ପଥ, ସେତୁ, ରେଳପଥ, ବିମାନ ବନ୍ଦର ଓ ବନ୍ଦର ଭିତ୍ତିକ ବିକାଶରେ ଐତିହାସିକ ଉପଲବ୍ଧି ମିଳିଛି। ଏହି ଉନ୍ନତ ଭିତ୍ତିଭୂମି ଓଡ଼ିଶାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ବନ୍ଧୁଗଣ, ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କ ବିକାଶର ପରିଭାଷା ହେଉଛି ବିକାଶ ଭି ବିରାସତ ଭି। ଏହାକୁ ପାଥେୟ କରି ଆମ ସରକାର ଓଡ଼ିଆ ଅସ୍ମିତା, ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଯୁବଶକ୍ତି ହେଉଛନ୍ତି ଦେଶର ଆଗାମୀ ଭବିଷ୍ୟତ। ଇଏ ଦେଶର ଭାଗ୍ୟ ଡୋରି ସେମାନଙ୍କ ହାତରେ ରହିବ, ତେଣୁ ସେମାନଙ୍କର ସଶକ୍ତିକରଣର ଆବଶ୍ୟକତା ରହିଛି। ଏହା ମାନନୀୟ ମୋଦିଜୀ ଅନୁଭବ କରିଛନ୍ତି। ତେଣୁ ଗତ 12 ବର୍ଷରେ ଯୁବବର୍ଗଙ୍କର ପାଇଁ ଅନେକ କାର୍ଯ୍ୟକ୍ରମ ଓ ଯୋଜନା ପ୍ରଣୟନ କରିଆସୁଛନ୍ତି।

ସୁତ କହିଛନ୍ତି, କାଳରୂପୀ ଭଗବାନ ସୂର୍ଯ୍ୟ ଲୋକଯାତ୍ରା ନିର୍ବାହ ପାଇଁ ଚୈତ୍ର ଆଦି ବାର ମାସରେ ନିଜର ଭିନ୍ନ ଭିନ୍ନ ବାରଟି ଗଣଙ୍କ ସହିତ ବିଚରଣ କରିଥାନ୍ତି। ଧାତା ନାମରେ ସୂର୍ଯ୍ୟ, କୃତସ୍ଥଳୀ ଅପ୍ସରା, ହେତି ରାକ୍ଷସ, ବାସୁକୀ ସର୍ପ, ରଥକୃତ ଯକ୍ଷ, ପୁଲସ୍ତ୍ୟ ଋଷି ଓ ତୁମ୍ବୁରୁ ଗନ୍ଧର୍ବଙ୍କ ସହିତ ଚୈତ୍ର ମାସରେ ବିଚରଣ କରିଥାନ୍ତି। ଏମିତି ଅନ୍ୟାନ୍ୟ ଏଗାର ମାସ ପାଇଁ ଭିନ୍ନ ଭିନ୍ନ ନାମରେ ସୂର୍ଯ୍ୟ ଓ ଭିନ୍ନ ଭିନ୍ନ ଗଣର ନାମୋଲ୍ଲେଖ କରିଛନ୍ତି।

ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସମୟ ବର୍ତ୍ତମାନ ସକାଳ 9:15 ଶ୍ରୋତା ବନ୍ଧୁ, ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ଟିକେ ଖରା ଟିକେ ଛାଇ କଥାଚିତ୍ରରୁ ଦ୍ୱୈତକଣ୍ଠରେ ବିଶ୍ୱରୂପ ମହାପାତ୍ର ଏବଂ ଯଶସ୍ୱିନୀ ନାୟକ, ଗୀତ ରଚନା ଯତୀନ୍ଦ୍ର ପ୍ରଧାନ, ସଙ୍ଗୀତ ବିଶ୍ୱରୂପ ମହାପାତ୍ର। କଥାଚିତ୍ର ଟିକେ ଖରା ଟିକେ ଛାଇ।

0: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ପରବର୍ତ୍ତୀ ଗୀତଟି ହ୍ୟୁମାନ ସାଗରଙ୍କ କଣ୍ଠରେ ନିଜାମଙ୍କ ଗୀତ ରଚନାରୁ, ସଙ୍ଗୀତ ପରିଚାଳନା ଅଭିଜିତ ମଜୁମଦାର, କଥଚିତ୍ର ଜବରଦସ୍ତ ପ୍ରେମିକା।

ବର୍ତ୍ତମାନ ରତିକାନ୍ତ ଶତପଥୀଙ୍କ କଣ୍ଠରେ ନିଜାମଙ୍କ ଗୀତ ରଚନାରୁ ଶୁଣନ୍ତୁ। ସଙ୍ଗୀତ ବିଶ୍ୱରୂପ ମହାପାତ୍ର, କଥାଚିତ୍ର କେହି ନୁହେଁ କାହାର।

ଆସନ୍ତୁ ଶୁଣିବା କୁମାର ବାପି ଏବଂ ଇରା ମହାନ୍ତିଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ଅଗ୍ନିରାଜ କିଶୋର। କଥଚିତ୍ର ମୋ ଦିଲ୍ କହେ ଇଲୁ ଇଲୁ।

0: ଏଥର ସତ୍ୟଜିତ ପ୍ରଧାନ ଏବଂ ଅସୀମା ପଣ୍ଡାଙ୍କ ଯୁଗଳ କଣ୍ଠରେ ଶୁଣନ୍ତୁ ଗୀତ ରଚନା ଡକ୍ଟର ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର, କଥାଚିତ୍ର କିଛି ଖଟା କିଛି ମିଠା।
1: धागिने धागिने धा धागिने धागिने धा धागिने ता धागिने ता धागिने धा

ଓଡ଼ିଆ କଥା ଚିତ୍ରର ଗୀତ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ନେଇଛୁ ଗୁଡ୍ ବଏ କଥା ଚିତ୍ରରୁ, ଜୀବଳକଣ୍ଠରେ ବିନୋଦ ରାଠୋଡ ଏବଂ ପାମିଲା ଜୈନ। ମୋହିତ ଚକ୍ରବର୍ତ୍ତୀଙ୍କ ଗୀତ ରଚନା, ସଙ୍ଗୀତ ବୈଦ୍ୟନାଥ ଦାସ। କଥାଚିତ୍ର ଗୁଡ୍ ବଏ।

ଆଜି ଅଗଷ୍ଟ ମାସର 15 ତାରିଖ। ଶ୍ରୋତାବନ୍ଧୁ, ସମସ୍ତେ ଆପଣ ଜାଣିଥିବେ ଆଜିର ଦିନଟି ହେଉଛି ଆମ ଦେଶ ଭାରତର ସ୍ୱାଧୀନତା ଦିବସ। ଏହି ମହାନ ଦେଶର ଗାରିମାମୟ ଇତିହାସ ଆମେ ସଗର୍ବରେ କହିଥାଉ, ମୋ ଭାରତ ମହାନ। ପୃଥିବୀ ପୃଷ୍ଠରେ ଯଦି କେଉଁଠି ଏପରି ଏକ ସ୍ଥାନ ଥାଏ ଯେଉଁଠାରେ ଅତି ପ୍ରାଚୀନ ସମୟରୁ ଏପରିକି ସଭ୍ୟତାର ଅୟମାରମ୍ଭ ସମୟରୁ ମନୁଷ୍ୟର ଶବ୍ଦକ ସ୍ୱପ୍ନ ପରିଗ୍ରହ କରିଛି, ତାହା ହେଉଛି ଭାରତ। ଏହା ଥିଲା ବିଶିଷ୍ଟ ଫରାସୀ ଗବେଷକ ରୋମାନ ରୁଲାଣ୍ଡଙ୍କ ମନ୍ତବ୍ୟ। ଲେଖକ ମାର୍କ ଟ୍ୱେନ୍ଙ୍କ ମତରେ ଭାରତ ହେଉଛି ମାନବ ଜାତିର ଲାଳନ ପାଳନର କ୍ଷେତ୍ର, ମାନବବାଣୀର ଜନ୍ମପୀଠ, ଇତିହାସର ମାତୃଭୂମି, କିମ୍ବଦନ୍ତୀର ପିତାମହୀ ଏବଂ ପରମ୍ପରାର ପ୍ରପିତାମହୀ। ପୃଥିବୀ ପ୍ରସିଦ୍ଧ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍ଙ୍କର ଉକ୍ତି ହେଉଛି, ଭାରତୀୟମାନଙ୍କଠାରେ ଆମେ ଅନେକ ଭାବରେ ରୂଢ଼ି, କାରଣ ସେମାନେ ହିଁ ଆମକୁ ଗଣନା ପଦ୍ଧତି ଶିଖାଇଛନ୍ତି, ଯାହା ବିନା କୌଣସି ଉଲ୍ଲେଖନୀୟ ବୈଜ୍ଞାନିକ ଆବିଷ୍କାର ସମ୍ଭବ ହୋଇନଥାନ୍ତା। ଆମେରିକାରେ ଅବସ୍ଥାପିତ ଚୀନ୍ର ରାଷ୍ଟ୍ରଦୂତ ହୁଷି ଏକଦା କହିଥିଲେ, ଶତକୋଟି ଶତାବ୍ଦୀ ମଧ୍ୟରେ ଭାରତ ତାର ଜଣେ ବି ସୈନ୍ୟଙ୍କୁ ସୀମା ସେପାରି ଚୀନ୍ ଦେଶକୁ ନ ପଠାଇ ମଧ୍ୟ ସାଂସ୍କୃତିକ କ୍ଷେତ୍ରରେ ଚୀନ୍କୁ ଦଖଲ କରି ଆସିଛି। ବିଖ୍ୟାତ ଆମେରିକୀୟ ଦାର୍ଶନିକ ଇମର୍ସନ୍ଙ୍କ ମତରେ ସବୁ ଜ୍ଞାନର ଚରମ ପରିପ୍ରକାଶ ହେଉଛି ବେଦ। ମାକ୍ସ ମୁଲର କହିଥିଲେ, ଉପନିଷଦ ତାଙ୍କ ଜୀବନର ଶାନ୍ତିର ପ୍ରଶ୍ରବଣ। ଜର୍ମାନୀ କବି ଗେଟେଙ୍କ ମନ୍ତବ୍ୟ ହେଲା, କାଳିଦାସଙ୍କଠାରୁ ବଡ଼ କବି ଆଉ ନାହାନ୍ତି।

ବ୍ୟବହାର ମଧ୍ୟ ପ୍ରାଚୀନ ଭାରତରେ ଜଣାଥିଲା। ଆମେରିକା ସ୍ଥିତ IEEE ସଂସ୍ଥାର ଗବେଷକମାନଙ୍କ ମତରେ ୱାୟାରଲେସ୍ କମ୍ୟୁନିକେସନ୍ର ପଥପ୍ରଦର୍ଶକ ହେଉଛନ୍ତି ଭାରତର ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷ। ଗଣିତରେ ସଂଖ୍ୟାସୂତ୍ର ଭାରତ ଉଦ୍ଭାବନ କରିଛି। ପ୍ରସିଦ୍ଧ ଭାରତୀୟ ଗଣିତଜ୍ଞ ଆର୍ଯ୍ୟଭଟ୍ଟ ହେଉଛନ୍ତି ଶୂନ ସଂଖ୍ୟାର ଉଦ୍ଭାବକ। ମୁଦ୍ରାର ମୂଲ୍ୟ ପ୍ରଥମେ ନିରୂପିତ କରିଥିଲେ ବୁଦ୍ଧାୟନ। ତାଙ୍କ ଉପପାଦ୍ୟ ଖ୍ରୀଷ୍ଟାବ୍ଦ ଷଷ୍ଠ ଶତାବ୍ଦୀ ପ୍ରକାଶିତ ହୋଇଥିଲା। ଆଲ୍ଜେବ୍ରା ଟ୍ରିଗ୍ନୋମେଟ୍ରିକ୍ କାଲ୍କୁଲସ୍ ଭାରତକୁ ପ୍ରଥମ ଅବଦାନ ବିଶ୍ୱ ପାଇଁ। ସେହିପରି କ୍ୱାଡ୍ରାଟିକ୍ ଇକ୍ୱେସନ୍ ଏକାଦଶ ଶତାବ୍ଦୀରେ ଶ୍ରୀଧର ଆଚାର୍ଯ୍ୟଙ୍କ ଦ୍ୱାରା ଉଦ୍ଭାବନ ହୋଇଥିଲା।

ନୌଯାତ୍ରା କଳା 5000 ବର୍ଷ ପୂର୍ବେ ସର୍ବପ୍ରଥମେ ସିନ୍ଧୁ ନଦୀରେ ଜନ୍ମ ହୋଇଥିଲା। ଜଳସେଚନ ସକାଶେ ସର୍ବପ୍ରାଚୀନ ଜଳଭଣ୍ଡାର ନଦୀବନ୍ଧ ସୌରାଷ୍ଟ୍ରରେ ପ୍ରଥମେ ନିର୍ମିତ ହୋଇଥିଲା। ଚେସ୍ ଖେଳ ଭାରତରେ ଉଦ୍ଭାବନ ହୋଇଥିଲା। ଶାନ୍ତି, ଅହିଂସା, ବନ୍ଧୁତା, ସୌହାର୍ଦ୍ଦ୍ୟ, ସମ୍ବେଦନଶୀଳତା ଓ ବିଶ୍ୱପ୍ରାଣତା ଆଦି କ୍ଷେତ୍ରରେ ଭାରତୀୟମାନଙ୍କର ସ୍ଥାନ ସର୍ବୋଚ୍ଚ ଶିଖରରେ। ଜର୍ମାନୀର ଏକ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ 1000 ବର୍ଷର ଇତିହାସରେ ଭାରତ କୌଣସି ଦେଶ ଉପରେ ପ୍ରଥମେ ଆକ୍ରମଣ କରିନାହିଁ। ଭାରତ ଏକଦା ପୃଥିବୀର ସବୁଠାରୁ ଧନଶାଳୀ ସାମ୍ରାଜ୍ୟର ଅଧିକାରୀ ଥିଲା। ପୂର୍ବୀୟ ଆମ ଦେଶ ସ୍ୱର୍ଣ୍ଣପ୍ରସୁ ଭାରତ ଭାବେ ପରିଚିତ ଥିଲା। ଭାରତ ହେଉଛି ସେହି ମହାନ ଦେଶ ଯେଉଁ ଦେଶରେ ତପସ୍ୱୀ ଦଧିଚି ସୃଷ୍ଟିର କଲ୍ୟାଣ ପାଇଁ ନିଜ ଅସ୍ଥିକୁ ଦାନ କରିଦେଇଥିଲେ। ସତ୍ୟରକ୍ଷା କରିବାକୁ ଯାଇ ଜଣେ ରାଜା ହରିଶ୍ଚନ୍ଦ୍ର ନିଜ ପୁତ୍ର ପତ୍ନୀ ନିଜକୁ ବିକ୍ରି କରିଦେଇଥିଲେ। ଜଣେ ରୂପତୀ ଗୁରୁ ଗୋବିନ୍ଦ ସିଂ ଛଞ୍ଚାଣ ସହିତ କପୋତକୁ ଲଢ଼େଇଥିଲେ। ଗୁରୁ ଗୋବିନ୍ଦ ସିଂଙ୍କ 2 ବାଳୁତ ପୁତ୍ର ବରଂ ଜୀବନ୍ତ ସମାଧି ଲଭିଲେ, କିନ୍ତୁ ସ୍ୱଧର୍ମ ପରିବର୍ତ୍ତନ କରିନଥିଲେ। ଏହି ଭାରତ

ବୀର ମହାରଣା ପ୍ରତାପ ବଣ ଜଙ୍ଗଲରେ ବୁଡ଼ି କ୍ଷୁଧା ତୃଷା ଭୁଲି ନିଜ ଶିଶୁ ସନ୍ତାନକୁ ଘାସ ତିଆରି ପିଠା ଖୁଆଇଥିଲେ, କିନ୍ତୁ ସମ୍ମାନ ଓ ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ଆକବରଙ୍କ ବଶ୍ୟତା ସ୍ୱୀକାର କରିନଥିଲେ। ଏହି ଦେଶରେ ବିଶ୍ୱବିଜୟୀ ଜଣେ ବିଦେଶୀ ବୀର ସିକନ୍ଦର ଜଣେ ସାଧାରଣ ଭାରତୀୟ ଋଷିଙ୍କଠାରୁ ପରାସ୍ତ ହୋଇ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଦେଶରେ ଅନେକ ଯୁବକ ଭାରତମାତାକୁ ସ୍ୱାଧୀନ କରିବାକୁ ଯାଇ ଫାଶୀ ଖୁଣ୍ଟରେ ଝୁଲିବାକୁ ମଧ୍ୟ ପଛାଇ ନଥିଲେ। ଏହିପରି ଅଜସ୍ର ଗୌରବ ଗାଥାରେ ମହିମା ମଣ୍ଡିତ ଏ ଦେଶର ଅମ୍ଳାନ ଇତିହାସ।

ମହାନ ଭାରତବର୍ଷ ଦେବଭୂମି ଭାବେ ବିଶ୍ୱରେ ପରିଚିତ, ଅର୍ଥାତ୍ ଏକଦା ଏହି ଦେଶରେ ଲୋକଚରିତ୍ର ଥିଲା ଅନୁପମ। କିନ୍ତୁ ଗୌରବମୟ ଭାରତର ଅତୀତକୁ ସ୍ମରଣ କଲେ ସେମିତି ରୋମାଞ୍ଚିତ ହୋଇଉଠେ ଶରୀର, ଲଜ୍ଜରେ ସେମିତି ମଥାନତ ହୋଇଯାଏ ଭାରତର ସାମ୍ପ୍ରତିକ ଦୁଃସ୍ଥିତିକୁ ଦେଖି। ସମ୍ପ୍ରତି ଅନୀତି, ଦୁର୍ନୀତି, ଦୁଷ୍କୃତି, ଅନ୍ୟାୟ, ଅତ୍ୟାଚାର, ବଳାତ୍କାର, ଶୋଷଣ, ଲୁଣ୍ଠନର ଜର୍ଜରିତ ଭାରତବର୍ଷ। ଅର୍ଥ ଓ କ୍ଷମତା ପାଇଁ ମଦମତ୍ତ ମଣିଷ, ବିବେକ ବନ୍ଧା ପଡ଼ିଛି ସ୍ୱାର୍ଥ ନିକଟରେ, ମର୍ତ୍ତ୍ୟର ସ୍ୱର୍ଗଭୂମି ଭାରତବର୍ଷରେ ସତେ ଯେମିତି ଅସୁରମାନଙ୍କର ରାଜୁତି। ଦେଶର ଗୌରବ, ଗାରିମା, ସ୍ୱାଭିମାନ ଆଦି ଭୁଲୁଣ୍ଠିତ। ଏଭଳି ଦୁଃସ୍ଥିତିକୁ ଦେଖି ମନେପଡ଼େ ସ୍ୱାମୀ ବିବେକାନନ୍ଦଙ୍କ ଆହ୍ୱାନ, ଅତୀତର ଗର୍ଭ

ଭବିଷ୍ୟତର ଜନ୍ମ। ଅତଏବ ଯେତେ ଦୂର ପାର ଅତୀତକୁ ଦେଖ, ପଛରେ ଅନନ୍ତ ନିର୍ଝରିଣୀ ପ୍ରବାହିତ। ପ୍ରାଣଭରି ଆକଣ୍ଠ ତାର ଜଳପାନ କର, ତାପରେ ପ୍ରମୁଖ ପ୍ରସାରିତ ଦୃଷ୍ଟି ଦେଇ ଆଗକୁ ଅଗ୍ରସର ହୁଅ। ଜୀବନର ପ୍ରତି ପଦକ୍ଷେପରେ ଭାରତକୁ ଉଚ୍ଚ, ଉଜ୍ଜ୍ୱଳ, ମହତ, ମହିମାନ୍ୱିତ, ଗର୍ବ, ଗୌରବାନ୍ୱିତ କରିବାକୁ ପ୍ରୟାସ କର।

ଆଜି ଆମେ ସାରା ଭାରତବାସୀ ସ୍ୱାଧୀନତା ଦିବସ ପାଳନ କରୁଛି। ସ୍ୱାଧୀନ ଶବ୍ଦଟି ସମସ୍ତଙ୍କ ପାଇଁ ସ୍ୱାଗତଯୋଗ୍ୟ, ପରାଧୀନତା କଷ୍ଟଦାୟକ। ବଣର ପଶୁପକ୍ଷୀ ପଞ୍ଜୁରୀରେ ରହିବାକୁ ଚାହାନ୍ତି ନାହିଁ, କାରଣ ସମସ୍ତେ ମୁକ୍ତ, ସମସ୍ତେ ସ୍ୱାଧୀନ। ଜନ୍ମଠାରୁ ମୃତ୍ୟୁ, ମୃତ୍ୟୁଠାରୁ ଜନ୍ମ, ସମସ୍ତେ ସ୍ୱାଧୀନତା ହିଁ ଚାହାନ୍ତି। ଦୁର୍ବଳତାର ସୁଯୋଗ ନେଇ ଦୃଢ଼ ଏକତା ଅଭାବରୁ ଶତ୍ରୁମାନେ ଆମ ଦେଶକୁ ଅନେକ ଦିନ ଅଧିକାର କରିଥିଲେ। ସେତେବେଳେ କଥା କହିବା, କାମ କରିବା, ଖାଇବା ପିଇବା, ବସିବା ଉଠିବାରେ ଆମର ସ୍ୱାଧୀନତା ନଥିଲା। ଶାସକ ଯାହା ଚାହୁଁଥିଲେ, ଯେମିତି ଚାହୁଁଥିଲେ, ଆମେ ସେମିତି ଚଳିବାକୁ ବାଧ୍ୟ ହେଉଥିଲୁ। ଇଂରେଜମାନେ ଆମକୁ 30 ପାଉଣ୍ଡ ଖର୍ଚ୍ଚ କରି ଯେଉଁ ଇଷ୍ଟ ଇଣ୍ଡିଆ କମ୍ପାନୀ ଗଢ଼ିଥିଲେ, ସେହି କମ୍ପାନୀ ଅଳ୍ପ ଦିନ ଭିତରେ ଭାରତର ଭୂଖଣ୍ଡକୁ କରାୟତ୍ତ କରିନେଲେ। ସେତେବେଳେ ଭାରତର ଦୁର୍ବଳ ମୋଗଲ ବାଦଶାହ ବାହାଦୁର ଶାହ ଜାଫର, ଭାରତୀୟମାନଙ୍କ ମଧ୍ୟରେ ଏକତାର ଘୋର ଅଭାବ, ଭାଇ ଭାଇ ମଧ୍ୟରେ ବିଭେଦ ଆମକୁ ପରାଧୀନ କରିଦେଲା। 1757 ପଲାଶୀ ଯୁଦ୍ଧ, 1764 ବକ୍ସାର ଯୁଦ୍ଧ ପରେ ଭାରତ ମାତା ଛିନ୍ନମସ୍ତା ହୋଇଗଲା। ଭାରତବାସୀ ଅନାଥାଶ୍ରମର ଅନାଥ ଶିଶୁ ହୋଇଗଲେ, ଜରାନିବସରେ ଜରାଜର୍ଜରିତ ବୃଦ୍ଧ ପାଲଟିଗଲେ। ସିରାଜଉଦୌଲ୍ଲାଙ୍କଠାରୁ ଆରମ୍ଭ କରି ଟିପୁ ସୁଲତାନ, ଜୟରାଜଗୁରୁଙ୍କଠାରୁ ଆରମ୍ଭ କରି ଟିପୁ ସୁଲତାନ, ଚକ୍ରବିଶୁଙ୍କଠାରୁ ଲକ୍ଷ୍ମଣ ନାୟକଙ୍କ ପର୍ଯ୍ୟନ୍ତ ଦେଶ ପାଇଁ ପ୍ରାଣବଳି ଦେବାକୁ ଆଗେଇ ଆସିଲେ। ଶତ୍ରୁ ସହସ୍ର ନରନାରୀ, ଯୁବକ, ଛାତ୍ର ଛାତ୍ରୀ, ସନ୍ନ୍ୟାସୀ ଭାରତର ସ୍ୱାଧୀନତା ଲାଗି ବଜ୍ରସଂକଳ୍ପ ନେଲାବେଳେ ସେମାନେ ଚାହିଁଥିଲେ ରକ୍ତ ବଦଳରେ ମୁକ୍ତି, ପରାଧୀନତା ବଦଳରେ ସ୍ୱାଧୀନତା।

1857ର ସିପାହୀ ବିଦ୍ରୋହରେ ଝାନ୍ସୀ ରାଣୀଙ୍କ ରଣକୁହାଡ଼ରେ ଇଂରେଜ ସେନାପତି ଚମକି ଉଠିଲେ। ଜଗଦୀଶପୁରର ଜମିଦାର କନ୍ଭର୍ ସିଂ ଇଂରେଜର ମୁକାବିଲା ଲାଗି ନିଜ ହାତକୁ ନିଜ ତରବାରୀରେ କାଟି ଗଙ୍ଗାକୁ ଉତ୍ସର୍ଗ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ସାରା ଭାରତ ଏକ ପ୍ରକମ୍ପିତ ହେଲା। କୁଟି ଖାଅ କାଟି ପିନ୍ଧ ସ୍ଲୋଗାନରେ ସାରା ଦେଶକୁ ପ୍ରତିଧ୍ୱନିତ ହେଲା। 1938 କିଶୋର ସହିତ ବାଜିରାଉତଙ୍କ କଣ୍ଠରୁ ଶୁଭିଲା, ପ୍ରଜାମଣ୍ଡଳରେ ହୁକୁମ ନାହିଁ, ଡଙ୍ଗା ମୁଁ ଛାଡ଼ିବି ନାହିଁ। 1942 ବମ୍ବେର ଗୋଆଳିଆ ବ୍ୟାଙ୍କ ମଇଦାନରେ ପ୍ରତିଧ୍ୱନିତ ହେଲା, ଭାରତ ଛାଡ଼ କର ବା ମର, କରେଙ୍ଗେ ୟା ମରେଙ୍ଗେ। 1944 ବିଶ୍ୱପ୍ରାସୀ ସୁବାସ କହିଲେ, ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। ପିଲାରୁ ବୁଢ଼ା ଦେଶ ଲାଗି ପାଗଳ ହୋଇଗଲେ। ତ୍ରିରଙ୍ଗା ପତାକା ଭାରତର ମୁକ୍ତ ଆକାଶରେ ରୋମାଞ୍ଚ ସୃଷ୍ଟି କଲା। ସବୁଆଡ଼ୁ ଶୁଭିଲା, ଝଣ୍ଡା ଉଚ୍ଚ ରହି ହମାରା। ଶେଷରେ 1947 ଅଗଷ୍ଟ ମାସ ଆଜିର ଦିନ 15 ମଧ୍ୟରାତ୍ରରେ ଭାରତ ତା'ର ବହୁ ଆକାଂକ୍ଷିତ ସ୍ୱାଧୀନତା ଲାଭ କଲା। ଆଜି ଆମେ ସ୍ୱାଧୀନ ଦେଶର ସ୍ୱାଧୀନ ସନ୍ତାନ। ଆଜି ସେହି ପତାକା ତଳେ ଶପଥ ନେବା, ଭାରତକୁ ମହାନ କରି ଗଢ଼ିବା। ଆଧୁନିକ ଯୁଗରେ ଯେଉଁ ଭବ୍ୟ ଏବଂ ଆଡ଼ମ୍ବର ସହ ଭାରତ ମାତାଙ୍କର ସ୍ୱାଧୀନତା ଦିବସ ପାଳନ କରାଯାଉଛି, ତାହା ଭାବିଲେ ଆଶ୍ଚର୍ଯ୍ୟବୋଧ ଲାଗେ।

ଆଧୁନିକ ଯୁଗରେ ଯେଉଁ କେତେଜଣ ମହାପୁରୁଷ ଭାରତକୁ ନୂଆ ବାଟ ଦେଖାଇଛନ୍ତି, ସେମାନଙ୍କ ଭିତରେ ଶ୍ରୀ ଅରବିନ୍ଦ ଅନ୍ୟତମ। ଆଜି ହେଉଛି ତାଙ୍କର ଜନ୍ମଶତବାର୍ଷିକୀ, ଅଗଷ୍ଟ 15 ତାରିଖ। ମଣିଷ ଉପରେ ତାଙ୍କର ଗଭୀର ବିଶ୍ୱାସ ଥିଲା। ସେ ଅନୁଭବ କରିଥିଲେ ମନୁଷ୍ୟ ଅସୀମ ଶକ୍ତିର ଅଧିକାରୀ। ମଣିଷର ଯେତିକି ଶକ୍ତି ଅଛି ତା ଭିତରୁ ସବୁଠାରୁ ବଡ଼ ଶକ୍ତି ହେଉଛି ଆଧ୍ୟାତ୍ମିକ ଶକ୍ତି। ଏହି ଶକ୍ତିର ଉପଯୁକ୍ତ ବିକାଶ ଦ୍ୱାରା ମଣିଷ ନିଜ ଜୀବନ ଓ ଜଗତକୁ ସୁଖ ଶାନ୍ତିରେ ଭରିଦେଇପାରିବ। ଶ୍ରୀ ଅରବିନ୍ଦଙ୍କ ବିଷୟରେ ଆଗକୁ ଆହୁରି

ଶ୍ରୀ ଅରବିନ୍ଦଙ୍କ ବାଣୀ ବିଶ୍ୱବାସୀଙ୍କ ହତାଶ ପ୍ରାଣରେ ଆଶାର ସଞ୍ଚାର କରିଥିଲା। ସମଗ୍ର ମାନବଜାତିକୁ ସେ ଏକ ନୂଆ ଆଲୋକ ଦେଖାଇ ଦେଇଯାଇଛନ୍ତି। 1872 ଅଗଷ୍ଟ 15 ତାରିଖ ଠାରୁ 1950 ଡିସେମ୍ବର 5 ତାରିଖ ପର୍ଯ୍ୟନ୍ତ ତାଙ୍କର ଜୀବନକାଳ। ତାଙ୍କର ସ୍ୱଭାବ ଥିଲା ସେ ଜଣେ ସର୍ବତ୍ୟାଗୀ ସନ୍ନ୍ୟାସୀର ସ୍ୱଭାବ। ସାଧାରଣ ଲୋକେ ଯାହାକୁ ସୁଖ ସମ୍ଭୋଗ ମାନସମ୍ମାନ ବୋଲି ବିଚାରିଛନ୍ତି, ଅରବିନ୍ଦଙ୍କ ନିକଟରେ ସେସବୁର କିଛି ମୂଲ୍ୟ ନଥିଲା। ରାଜ ଅନୁଗ୍ରହ ଲାଭ କରିବା ତାଙ୍କର କୌଣସି ଅଭିଳାଷ ନଥିଲା। ସେ ଜାଣିଥିଲେ ଈଶ୍ୱର ହିଁ ଜଗତର ସର୍ବମୟ କର୍ତ୍ତା ଏବଂ ତାଙ୍କ ଜୀବନରେ ସ୍ୱାମୀ ଈଶ୍ୱର ହିଁ ଏକମାତ୍ର ମହାନ ପୁରୁଷ। ତାଙ୍କ ଛଡ଼ା ଅନ୍ୟ କେହି ମହାନ ହେଇ ଏ ଜଗତରେ ନାହାନ୍ତି। ସେ ସର୍ବଦା ତାଙ୍କୁ ରକ୍ଷା କରୁଛନ୍ତି ଏବଂ ତାଙ୍କର ସକଳ ଆବଶ୍ୟକତା ପୂରଣ କରୁଛନ୍ତି। ଶ୍ରୀ ଅରବିନ୍ଦଙ୍କ ଈଶ୍ୱର ବିଶ୍ୱାସ ଏପରି ଥିଲା ଯେ ସବୁ ବିଷୟରେ ଈଶ୍ୱରଙ୍କ ଉପରେ ଭରସା କରୁଥିଲେ। ଏପରିକି ଘର ଛାଡ଼ି ବାହାରକୁ ଗଲାବେଳେ ତାଲା ପକାଉ ନଥିଲେ। ସେ କହୁଥିଲେ ସବୁ ଦେଖାଶୁଣା କରିବାକୁ ଈଶ୍ୱର ଅଛନ୍ତି। ଅରବିନ୍ଦ ଥିଲେ ଜଣେ ଆଜନ୍ମ ସନ୍ନ୍ୟାସୀ। ତାଙ୍କ ଅନ୍ତରରେ ବ୍ରହ୍ମତେଜ ପୁରି ରହିଥିଲା ଏବଂ ଅତି ବାଲ୍ୟକାଳରୁ ସେ ଏହା ଅନୁଭବ କରିଥିଲେ।

ତାଙ୍କ ମତରେ ଏହି ବ୍ରହ୍ମଶକ୍ତି ହିଁ ମା ମା ସାରା ସଂସାରରେ ସବୁଠି ପୁରୀ ରହିଛନ୍ତି। ମାଙ୍କ ମହିମାରେ ସାରା ସଂସାର ଆତଜାତ ହେଉଛି। ତ୍ୟାଗ ଥିଲା ଜୀବନର ମୂଳମନ୍ତ୍ର ତାଙ୍କ ପାଇଁ। ସାଂସାରିକ ସୁଖ ଓ ସମ୍ଭୋଗ ପ୍ରତି ତାଙ୍କର ଘୋର ବିତୃଷ୍ଣା ଥିଲା। ଆନୁଷ୍ଠାନିକ ଭାବରେ ସନ୍ନ୍ୟାସ ଗ୍ରହଣ କରିନଥିଲେ ମଧ୍ୟ ସେ ବରଦାରେ ଥିଲାବେଳେ ଜଣେ ସନ୍ନ୍ୟାସୀଙ୍କ ଭଳି ଜୀବନଯାପନ କରୁଥିଲେ।

ଅରବିନ୍ଦ ବେଳେବେଳେ ତାଙ୍କ ପତ୍ନୀଙ୍କ ପାଖକୁ ଚିଠି ଲେଖୁଥିଲେ। ସେହି ଚିଠିଗୁଡ଼ିକରୁ ତାଙ୍କର ସେତେବେଳର ମାନସିକତାର ପରିଚୟ ମିଳେ। ଗୋଟିଏ ଚିଠିରେ ଥରେ ସେ ଲେଖିଥିଲେ, ମୋ ଜୀବନ ଅନ୍ୟମାନଙ୍କ ଜୀବନଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଅନ୍ୟମାନଙ୍କ ଜୀବନର ଲକ୍ଷ୍ୟଠାରୁ ମୋ ଜୀବନର ଲକ୍ଷ୍ୟ ମଧ୍ୟ ଭିନ୍ନ। ଉଚ୍ଚ ଭାବନା ଓ ଉଚ୍ଚ ଲକ୍ଷ୍ୟ ଘେନି ଯେଉଁମାନେ ବ୍ୟସ୍ତ ସେମାନଙ୍କୁ ଲୋକେ ପାଗଳ କହିଥାନ୍ତି, କିନ୍ତୁ ସେତେବେଳେ ସେମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚନ୍ତି ଲୋକେ ସେମାନଙ୍କୁ ମହାପୁରୁଷ ବୋଲି ଡାକନ୍ତି। ଅବଶ୍ୟ ଏପରି ସିଦ୍ଧିଲାଭ କରିବା ଲୋକଙ୍କ ସଂଖ୍ୟା ଖୁବ୍ କମ୍। ମୁଁ ଏବେ ସିଦ୍ଧିଲାଭଠାରୁ ବହୁତ ଦୂରରେ ଅଛି, ମୁଁ ସେ ଦିଗରେ କାମ ଆରମ୍ଭ କରିନାହିଁ କହିଲେ ଚଳେ। ସେ ଚିଠିରେ ସେ ପୁଣି ଲେଖିଥିଲେ, ମୋ ପାଖରେ ତିନି ପ୍ରକାର ପାଗଳାମୀ ଅଛି। ପ୍ରଥମ ପାଗଳାମୀ ହେଲା ମୋର ଈଶ୍ୱର ବିଶ୍ୱାସ। ମୁଁ ବିଶ୍ୱାସ କରି ମୋ ପାଖରେ ଯାହା ଅଛି ସେସବୁ ଭଗବାନଙ୍କର। ମୋର ବିଦ୍ୟା, ମୋର ବଳ, ମୋର ବୁଦ୍ଧି ସବୁ ତାଙ୍କରି। ଭଗବାନ ହିଁ ମୋତେ ଏସବୁ ଖର୍ଚ୍ଚ କରିବାକୁ ଦେଇଛନ୍ତି। ଖର୍ଚ୍ଚ କରିସାରିବା ପରେ ଏଥିରୁ ଯାହା କିଛି ବଳକା ରହିବ ଓ ତାହା ମୋତେ ଭଗବାନଙ୍କୁ ହିଁ ଫେରାଇବାକୁ ପଡ଼ିବ। ହିନ୍ଦୁ ଶାସ୍ତ୍ର କହେ, ଭଗବାନଙ୍କ ଧନ ଯିଏ ତାଙ୍କୁ ନ ଫେରାଏ ସେ ପ୍ରକୃତରେ ଜଣେ ଚୋର। ଏପର୍ଯ୍ୟନ୍ତ ମୋ ଆଚାର ପ୍ରାୟ 14 ଅଣା ମୁଁ ମୋ ନିଜ ପାଇଁ ଓ ମୋ ଆତ୍ମୀୟସ୍ୱଜନଙ୍କ ପାଇଁ ବ୍ୟବହାର କରୁଛି ମୋ ଆୟର, କିନ୍ତୁ ଏଣିକି ମୁଁ ତାହା ବନ୍ଦ କରିଦେବି ଏବଂ ଭଗବାନଙ୍କ ଧନକୁ ତାଙ୍କ କାମରେ ଲଗାଇବି। ମୋ ଦେଶରେ ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ପେଟକୁ ମୁଠାଇ ଖାଇବାକୁ ପାଆନ୍ତି ନାହିଁ, ସେମାନଙ୍କ କଥା ତ ପୁଣି ବୁଝିବାକୁ ହେବ।

ଶ୍ରୀ ଅରବିନ୍ଦ ଆହୁରି କହିଥିଲେ, ମୋ ଦ୍ୱିତୀୟ ପାଗଳାମୀ ହେଉଛି ଯେ ଆଜିକାଲି ଯାହାକୁ ଦେଖୁଛ ସମସ୍ତେ ଭଗବାନ ଭଗବାନ ବୋଲି ଡାକି ପକାଉଛନ୍ତି। ଲୋକ ଦେଖାଣିଆ ଭାବରେ ଭଗବାନଙ୍କ ନାମ ଜପ ଓ ପୂଜା କରୁଛନ୍ତି। ଏ ପ୍ରକାର ଲୋକ ଦେଖାଣିଆ ଭକ୍ତ ମୋର ପସନ୍ଦ ହେଉ ନାହିଁ, କିନ୍ତୁ ମୁଁ ସ୍ୱୀକାର କରୁଛି ଯେ ଯଦି ଭଗବାନ ଅଛନ୍ତି ତାଙ୍କୁ ପାଇବାର ବାଟ ନିଶ୍ଚୟ ଅଛି। ମୁଁ ସେ ଭଗବାନଙ୍କୁ ଭେଟିବାକୁ ଚାହେଁ। ମୋର ତୃତୀୟ ପାଗଳାମୀ ହେଉଛି ଯେ ଭାରତ କହିଲେ ମୁଁ କେବଳ ମାଟି ପାଣି ପାହାଡ଼ ବା ଜଙ୍ଗଲକୁ ବୁଝେ ନାହିଁ, ଭାରତ ମୋ ମା ଏବଂ ମା ରୂପରେ

ମୁଁ ଭାରତକୁ ଭକ୍ତି କରେ। ମୁଁ ଜାଣେ ଭାରତକୁ ଉଠାଇବାର ଶକ୍ତି ମୋ ଭିତରେ ଅଛି। ଏହି ଶକ୍ତି ହେଉଛି ବ୍ରହ୍ମତେଜ, ଯାହା ସବୁ ଶକ୍ତି ଭିତରେ ଶ୍ରେଷ୍ଠ। ମୋତେ 14 ବର୍ଷ ବୟସ ହେବାଠାରୁ ମୁଁ ଏ ଶକ୍ତି ଅନୁଭବ କରିଆସିଛି। ସେ ଅରବିନ୍ଦଙ୍କ ପବିତ୍ର ଜନ୍ମଦିବସ ଅଗଷ୍ଟ 15ରେ ତାଙ୍କର ଏହି ବାଣୀଗୁଡ଼ିକ ଖୁବ୍ ପ୍ରଣିଧାନଯୋଗ୍ୟ। ଭାରତବାସୀଙ୍କ ପାଇଁ ସେ ଯେଉଁ କଥାଟି କହିଲେ ତାହା ଏବେ କେତେଜୀ ଉପଯୋଗୀ ତାକୁ ଶୁଣନ୍ତୁ ଏବଂ ବିଚାରନ୍ତୁ। ଭାରତବାସୀଙ୍କର ଯାହା ସବୁଠାରୁ ବେଶୀ ଦରକାର ତାହା ହେଉଛି ଶକ୍ତି। ଶରୀର, ମନ ଓ ଆତ୍ମାର ଶକ୍ତିଠାରୁ ବଡ଼ ହେଉଛି ଆଧ୍ୟାତ୍ମିକ ଶକ୍ତି। ଭାରତକୁ ବଞ୍ଚିବାକୁ ହେଲେ ଏହି ଶକ୍ତିକୁ ନବଜୀବନ ପ୍ରଦାନ କରିବାକୁ ହେବ। ସମୟ ନିରନ୍ତର ଧାବମାନ, ତାର ଗତିପଥରେ ଏହି ସମୟରେ ଆବର୍ତ୍ତ ଭିତରେ ବର୍ତ୍ତମାନ ଅତୀତ ହୁଏ, ଭବିଷ୍ୟତ ବର୍ତ୍ତମାନ ହୁଏ, ବଦଳିଯାଏ ସବୁକିଛି। ଏହିପରି ସମୟର ଗତି ମଧ୍ୟରେ ଆପଣଙ୍କ ପାଇଁ ଏକ ନିର୍ଦ୍ଧାରିତ ସମୟ ଭିତରେ ବିଶେଷ କାର୍ଯ୍ୟକ୍ରମ ଖୋଲାଝରକାକୁ ସ୍ଥାନିତ କରିଥିଲୁ। ଆଜି ଆପଣଙ୍କ ପାଇଁ ଆଣିଥିଲୁ ଅଗଷ୍ଟ 15 ବିଷୟରେ ଏବଂ ଶ୍ରୀ ଅରବିନ୍ଦଙ୍କ ଜୀବନୀ ଉପରେ। ସମୟ ଅବଧି ବର୍ତ୍ତମାନ ପୂର୍ଣ୍ଣ ହୋଇସାରିଛି, ଆପଣଙ୍କଠାରୁ ବିଦାୟ ନେବାକୁ ହେବ। ତା ପୂର୍ବରୁ କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଅନୁରୋଧ କରିବି। ଆପଣଙ୍କ ସୁଚିନ୍ତିତ ମତାମତ ଆମକୁ ଏକ ସରସ ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତିରେ ସହାୟକ ହେବ। ଆମକୁ ଚିଠି ଲେଖିବାର ଠିକଣା କହି ରଖୁଛୁ। ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଭବାନୀପାଟଣା, ପିନ୍ ନମ୍ବର 7660001। ଏହା ବ୍ୟତୀତ ହ୍ୱାଟ୍ସଆପ୍ ନମ୍ବର ମଧ୍ୟ ଆପଣ ମତାମତ ଦେଇପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895414। ଆପଣଙ୍କ ସହିତ କାର୍ଯ୍ୟକ୍ରମର ଉପସ୍ଥାପନରେ ଥିଲି ମୁଁ ସ୍ୱପ୍ନ କୁମାର ବେହେରା। ଆଜି ପାଇଁ ରହୁଛି ନମସ୍କାର।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଛରକା। ଆଜିର ସ୍ୱତନ୍ତ୍ର ପ୍ରସ୍ତୁତି ଥିଲା ଭାରତର 80ତମ ସ୍ୱାଧୀନତା ଦିବସ ଅବସରରେ ବିଶେଷ କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ। ପରବର୍ତ୍ତୀ ପ୍ରସାରଣ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆକାଶବାଣୀ କଟକ ପ୍ରସାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ
2: ହସ୍ତଶିଳ୍ପ ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ।

0: ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, କୁସ୍ତିଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କ'ଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣୁଥିଲେ ଓଡ଼ିଶା ଜୀବିକା ମିଶନ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ
4: ଆପଣମାନେ କାର୍ଯ୍ୟକ୍ରମ ଶୁଣିଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ କହି ରଖୁଛୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଦିନ 12:00 ରହିଛି ଦେଶଭକ୍ତି ଗୀତ। ଶିଳ୍ପୀମାନେ ହେଲେ ଶୈଳଭାମା ମହାପାତ୍ର, ସାଥୀ ଏବଂ ଗଗନ ବିହାରୀ ସ୍ୱାଇଁ। ସୁଗମ ସଙ୍ଗୀତ ପ୍ରଚାର କରିବ ଦିନ 12:30। ଶିଳ୍ପୀମାନେ ହେଲେ ରଘୁନାଥ ପାଣିଗ୍ରାହୀ, ଭୁବନେଶ୍ୱରୀ ମିଶ୍ର, ଅକ୍ଷୟ ମହାନ୍ତି ଏବଂ ସୁବାସ ଦାସ। କାର୍ଯ୍ୟକ୍ରମ ଚାଷର କଥା ଦିନ 1:10। ଦିନ 1:20 ରହିଛି ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପ। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବ ଦିନ 2:45। ଶୁଣୁଥିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଚଳିତ ଅଧିବେଶନକୁ ଏଇଠି ଶେଷ କରୁଛୁ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ଆମର ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ 12:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

ଶୁଣୁଥିଲେ କେତୋଟି ଦେଶାତ୍ମବୋଧକ ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ରଘୁନାଥ ପାଣିଗ୍ରାହୀ, ଗୀତ ରଚନା ନାରାୟଣ ପ୍ରସାଦ ସିଂ।

ଆପଣମାନେ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍ରେ 248 meters ତଥା 1206 kHz ଯୋଗେ ଏବଂ FM ମାଧ୍ୟମରେ 100.3 MHz। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏୟାର ଏପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ପରବର୍ତ୍ତୀ ଗୀତଟି ଶିଳ୍ପୀ ଅକ୍ଷୟ କୁମାର ମହାନ୍ତିଙ୍କ କଣ୍ଠରେ, ଗୀତ ରଚନା ନିମାଇ ବାନାର୍ଜୀ।

ପରବର୍ତ୍ତୀ ଗୀତଟି ଦ୍ୱୈତକଣ୍ଠରେ ଶିଳ୍ପୀ ଭୁବନେଶ୍ୱରୀ ମିଶ୍ର ଏବଂ ଅକ୍ଷୟ କୁମାର ମହାନ୍ତି, ନିମାଇ ବନାର୍ଜୀଙ୍କ ଆଉ ଏକ ରଚନାରୁ।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଭବାନୀପାଟଣା, ସମୟ ଦିନ ଗୋଟାଏ। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ, ଆକାଶବାଣୀ ଦିଲ୍ଲୀରୁ।

0: କେ ଦେଶୀ କୁକୁଡ଼ାମାନେ ଖୁସିନେ ଖାଇଥିସନ୍। ଆର୍ ଯଦି ଯେନ୍ କୁକୁଡ଼ାମାନେ ନେଇ ଖାଇବେ, ଏ ପତ୍ର ରସ୍ କେ ପାନ୍ ନେ ଗୁଲି କରି ବି ଦେଲେ ହେବା। ଅମୃତମଡ଼ା ପତ୍ର ଖାଇଲେ ସେମାନେ ଅଣ୍ଡା ଅଟକା ଦେବେ, ଆରୁ ଅଣ୍ଡାର ସାଇଜ ବି ବଡ଼ ବଡ଼ ହେବା। ଆପଣମାନେ ସବେ ଜାଣିଛନ୍ ଯେ ଦେଶୀ କୁକୁଡ଼ାର ଅଣ୍ଡାର ଚାହିଦା ସବୁବେଳେ ବଜାରରେ ରହିଛି। ଆର୍ ବି ଆମେ ଦେଖମା ବେଲେ ବ୍ରଏଲର କୁକୁଡ଼ା ମାନକେ ବଢ଼ାବାର ଲାଗି ଆମେ ସିଧା ସିଧା କେନ୍ସି ବି କୁକୁଡ଼ା ଫାର୍ମନୁ ଚିଆଁ ଧରି ଆନିକରି ବଢ଼େଇ ପାର୍ମା। ମାତ୍ର ଦେଶୀ କୁକୁଡ଼ାଟା ହେନ୍ତା ନେଇ କରିହେ। ଦେଶୀ କୁକୁଡ଼ାର ଅଣ୍ଡା ନୁ ଏକା ଚିଆଁ ବାହାର କରିକରି ଆମେ କୁକୁଡ଼ାର ବଂଶ ବଢ଼େଇ ପାର୍ମା। ହେଥିଲାଗି ଦେଶୀ କୁକୁଡ଼ା ଯେତ୍କି ଅଣ୍ଡା ଦେବା ସେଥିନୁ ବେଶୀ ଚିଆଁ ବାହାରବା, ଆର୍ ଚାଷ ବି ଅଧିକ ବଢ଼ି ପାର୍ବା। 4 ପତର ହେଲା ମୁନଗା ଗଛର ପତର, ଯେନ୍ଟାକେ ଖାଇଲେ କୁକୁଡ଼ା ମନକେ ଅଟକା ପ୍ରୋଟିନ୍ ମିଲ୍ସି, ଆର୍ ସେମାନେ ଜଲ୍ଦି ଜଲ୍ଦି ବଢ଼ି ପାର୍ସନ୍। 5 ପତର ନାଁ ହେଲା ତୁଲସୀ ପତର। ତୁଲସୀ ପତରର କେତେ କୁଶଗୁଣ ଅଛେ ତ ଆପଣମାନେ ସବେ ଜାଣିଛନ୍। ହେଲେ ଇ ପତର ଖାଇଲେ କୁକୁଡ଼ା ମାନଙ୍କର କାଣା ଲାଭ ହେସି ଆମେ ଜାଣି ରଖବାର କଥା। ଇ ପତର ହପ୍ତାକେ 2-3 ଯଦି ଦେଶୀ କୁକୁଡ଼ା ଖୋଉଛେ ବେଲେ ସେ ଯେନ୍ ଖାଇତ ଖୋଉଥିବା ସବୁଯାକ ତାର ଦେହିନେ ଲାଗ୍ବା। ଏନ୍ତା ହେଲେ ସେମାନେ ମୋଟାରୁଟା ହେଇକରି ବଢ଼ବେ। 6 ପତର ହେଲା ଜାମ ପତର। ଇଟାକେ ଆମେ କୁକୁଡ଼ା ମାନକେ ଦେଲା ବେଲ୍କେ କଇଁଲି ପତର ବାଛି କରି ଦେମା, କି ନେ ହେଲେ ବଡ଼ ପତରକେ ବି ଟୁକୁଡ଼ା ଟୁକୁଡ଼ା କରି ଦେଇ ପାର୍ମା। ଇଟା ଖାଇଲେ କୁକୁଡ଼ା ମାନଙ୍କର ହଜମ ଶକ୍ତି ବଢ଼ବାର ସନେ ସେମାନେ ଖାଇଲାଟା ଦେହିନେ ଠିକ୍ ହିପାସେ ଲାଗ୍ସି, ଆର୍ ସେମାନଙ୍କର ଓଜନ ବି ଜଲ୍ଦି ଜଲ୍ଦି ବଢ଼ିଥିସି। ହେଲେ ଏବେ ଆମେ ଜାନ୍ମା ଇ ପତର ମାନକେ କେବେ କେବେ ଦେଇ ପାର୍ମା। ଇ ପତର ମାନକେ ଅଲଗା ଅଲଗା ଦିନେ ଦେମା ବେଲେ କୁକୁଡ଼ା ମାନକେ ଅଲଗ ଅଲଗ ଦିନେ ଅଲଗା ଅଲଗା ଖାଇଦ ମିଲି ପାର୍ବା। ଇ ପତର ମାନକେ ଦେବାର ବଢ଼ିଆ ସମୟ ହେଲା ସକାଳୁ, ଯେତେବେଳେ ଆମେ କୁକୁଡ଼ା ମାନକେ ଗୁଡ଼ାନୁ ଛାଡ଼ୁଛୁ। ସକାଳୁ ଗୁଡ଼ାନୁ ବାହାରିଲା ବେଲ୍କେ ସେ ଖୁବ୍ ଭୋକେ ଥିବା, ସେତ୍କି ବେଲେ ଇ ପତର ମାନକେ ଦେଖୁ ଦେଖୁ ଏକା ଖାଇ ପକାବା। ସଞ୍ଜ ବେଲି ବି ଆମେ ଇ ପତର ମାନକେ ଦେଇ ପାର୍ମା, ମାତ୍ର ଦିନ ବେଲି ନେଇ ଦେମା, କାହିଁକା ଯେ କି ଏହି ସମୟ ନ ଦେଲେ ପତର ମାନେ ଖୁବ୍ ନୁକସାନ ହେଇଯିବା। ଏବେ ଦେଶୀ କୁକୁଡ଼ା ବିଷୟରେ ଯେତ୍କି ସବୁ କଥା ଆମେ ଜାଣିଲୁ, ତାକେ ସୁରକ୍ଷି କରି ଚାଷେ ଲଗାମା ବେଲେ ଆର ଅଟକା ଲାଭ ହେବା।
1: ଶୁଣୁଥିଲି କୃଷି ସୂଚନାର କାର୍ଯ୍ୟକ୍ରମ ଚାଷର କଥା, ଆକାଶବାଣୀ ଭବାନୀପାଟଣା।

ତିରଙ୍ଗା ତିରଙ୍ଗା ଗୋଟିଏ ସାଧାରଣ କପଡ଼ା ନେଇସେ। ଇତାର ତିନିଟା ରଙ୍ଗ ସବୁଠାରୁ ସୁନ୍ଦର ରଙ୍ଗେ। ଇ ତିନିଟା ରଙ୍ଗ ଭିତରେ ଆମର ଦେଶର ଜାତିର ସମାଜର ସଂସ୍କୃତି ସଂସ୍କାର ଆର ପରମ୍ପରା ଅଛେ। ହେତିର୍ କାଜେ ତିରଙ୍ଗା ଦେଖିଲେ ଚାଷୀ ଠାନୁ ସୈନିକ ଛୁଆଠାନୁ ବୁଢ଼ା ଛାତ୍ରଠାନୁ ଶିକ୍ଷକ ସବକର ମନେ ତିରଙ୍ଗା ହିଁ ତିରଙ୍ଗା। ବାରି ହେଉଛେ ସ୍ୱାଧୀନତାର ବାସ୍ନା ଯେନ୍ ମାଏଟ୍ନେ ବୁହି ଯାଉଛେ କୃଷ୍ଣା କାବେରୀ ଗଙ୍ଗା ସେ ମାଏଟ୍ନେ ଫର୍ ଫର୍ ଉଡ଼ୁଛେ ତିରଙ୍ଗା।

ତିରଙ୍ଗାର ଛାଇ ତଲେ ଆମର ଦେଶ ବଦଲୁଛେ, ବଦଲୁଛେ ଆମର ଜୀବନରୁ ସପନ ବି। ଏ ପ୍ରକାରେ ବଦଲିବାରଟା ଖୁବ୍ ମନେ ଲାଗୁଛେ। ଆମର ଦେଶ ଆମର ମାଟିର କଥା ଯେତେବେଳେ ଭାବସୁଁ, ତାର ହିପାସେ ଦେଶର ମଙ୍ଗଲ ଲାଗୁନ୍ କାମ ବି କରିପାରସୁଁ। ଆମର ଭିତରେ ସେ ସାମର୍ଥ୍ୟ ଅଛେ ବୋଲିକରି ତ ଆମେ ଅନେକ ଖରାପ ପରିସ୍ଥିତିକେ

ଘୁଚେଇ ଦେଇପାରସୁଁ। ଯେତେ ଅନୁଭବ କରିପାରିଲେ ବି ଆମକେ ମହାପୁରୁ ଯେନ୍ ଆଇକ ଦୁଇଟା ଦେଇଛନ୍ ହେତିର୍ ଲାଗୁନ୍ ଆମେ ସବୁ ଦେଖିପାରୁଛୁଁ, ଅନୁଧ୍ୟାନ କରିକରି କାମ ଗୁଟେକେ ସଫଲ ଭାବେ କରିପାରୁଛୁଁ। ମାତ୍ର ଯେନ୍ମାନେ ଇଥିନୁ ବଞ୍ଚେଇଥିକରି ଅଛନ୍, ସେମାନେ ଆମର୍ ଦୁନିଆନୁ ଗଲା ଉତାରୁ ଆମର୍ ଏଖନେ ଦେଖିପାରବେ। ଯଦି ଆମେ ଚକ୍ଷୁଦାନ କରୁଛୁଁ, ତେବେ ଚକ୍ଷୁଦାନ ବେଲେ କାଏଟା ଆସନ୍ ପଚାରିକରି ଟିଟ୍ବିଟ୍ ବୁଝ୍ମୁ ଚକ୍ଷୁ ବିଶେଷଜ୍ଞ ଡାକ୍ତର ନିବେଦିତା ସାହୁଙ୍କେ, ଯେ ଭାନିପାଟନା କଲାହାଣିନେ ରହିସନ୍।

ଆଇ ବ୍ୟାଙ୍କଟେ ଥିବା, ତାହେଲେ ଇ ଯେନ୍ ଚକ୍ଷୁଦାନ ଲାଗି ଯେତେବେଳେ ସେ ମୃତ ବ୍ୟକ୍ତିର ଦେହାନ୍ତ ହେଇଯିବା ବେଲେ ସେ ଡକ୍ଟର ଯେତେବେଳେ ଆସିବେ ଆଉ ତାର ଆଖିରୁ ସେ ଚକ୍ଷୁଟା କାଢ଼ିବେ, ତାକେ ଯେନ୍ ଟ୍ରାନ୍ସପୋର୍ଟେସନ୍ କରିକିରି ଏଜ୍ ଆର୍ଲି ଏଜ୍ ପସିବୁଲ୍ ସେ ଆଇ ବ୍ୟାଙ୍କକେ ପହଞ୍ଚାଇବାକେ ପଡ଼୍ସି। କାରଣ ଆମର ଇ ଯେନ୍ ଚକ୍ଷୁଦାନ ଲାଗି ଯେନ୍ ମୃତ ବ୍ୟକ୍ତିର ଚକ୍ଷୁକେ କାଢ଼ି ଯେନ୍ କର୍ନିଆ ବା ସ୍ୱଚ୍ଛ ପଟରେ କାଢ଼ି ନିଆସି, ସେଟାକେ ଆମେ କହିସୁ କି ଏଜ୍ ଆର୍ଲି ଏଜ୍ ପସିବୁଲ୍, ମାନେ ଯେତେ ଜଲ୍ଦି ହେଇପାରେ ଯଦି ନାଇଁ କାଢ଼୍ମା ଯଦି ସେ ଆଖିର ସେ କର୍ନିଆଟା ଶୁଖିଯାଏସି ଆଉ ସେଟା ସେ ସାମ୍ପୁଲ୍ଟା ଅକାମୀ ହେଇଯିବା।

0: କାଢ଼ି ନିଆସି ସେଟାକେ ଆମେ କହିସୁ କି ଏଜ୍ ଆର୍ଲି ଏଜ୍ ପସିବୁଲ୍, ମାନେ ଯେତେ ଜଲ୍ଦି ହେଇପାରେ ଯଦି ନାଇଁ କାଢ଼୍ମା ଯଦି ସେ ଆଖିର ସେ କର୍ଣ୍ଣିଆଟା ଶୁଖି ଯାଇସି ଆଉ ସେଟା ସେ ସାମ୍ପୁଲ୍ଟା ଅକାମି ହେଇଯିବା। ତ ମୃତ ବ୍ୟକ୍ତିର ମନସ୍କାମନାଟା ପୂର୍ଣ୍ଣ ନାଇଁ ହେଇପାରେ ସେ ଚାହୁଁଥିବା ଚକ୍ଷୁ ଦାନ କରିବା ଲାଗି, କିନ୍ତୁ ଇ ଯେନ୍ ପ୍ରୋସେସ୍ରେ ଇ ଯେନ୍ ଡକ୍ଟର ଆସିବାରଟା ଆଉ ଟ୍ରାନ୍ସପୋର୍ଟେସନ୍ରେ ଆଇ ବ୍ୟାଙ୍କ୍କେ ପହଞ୍ଚାବାରଟା ଯଦି ଠିକ୍ ସମୟରେ ନାଇଁ କଲେ, ମାନେ ମିନିମମ୍ ଗୋଟେ ଟାଇମ୍ ଧାର୍ଯ୍ୟ କରାହେଇଛେ ୱିଦିନ୍ 4 to 6 hours, ଇତାରନୁ ବି ଆହୁରି ଜଲ୍ଦି କଲେ ଆଉ ଭଲ।
1: ତ ଚକ୍ଷୁଦାନ କାଣା ସଭେ କରିପାରବେ?
0: ହଁ, ଜାତି ଧରମ ବରଣ ବୟସ ନିର୍ବିଶେଷରେ ଛୁଆନୁ ବୁଢ଼ା ତକ୍ ସଭେ ନିଜର ଚକ୍ଷୁକେ ଦାନ କରିପାରିବେ। ଏପରିକି ଯିଏ ଚଷମା ପିନ୍ଧି ସେ ବ୍ୟକ୍ତିମାନେ ବି ନିଜର ଆଖିକେ ଦାନ କରିପାରିବେ। ଯେନ୍ ଲୋକମାନଙ୍କର ବ୍ଲଡ଼ ପ୍ରେସର ଆଉ ସୁଗାର ଉଷ ଖାଉଛନ୍ ସେମାନେ ବି ଚାହିଁଲେ ନିଜର ଆଖିକେ ଦାନ କରିପାରିବେ, କିନ୍ତୁ ତାଙ୍କର ମାନେ ସେ ସ୍ୱଚ୍ଛ ପଟଳଟା ଭଲ ଥିବା ଦରକାର। ଆଉ କେନ୍ ମାନେ ନାଇଁ ଦେଇପାରନ୍, ନା କେତେଟା ଆମର ଭୟାବହ ରୋଗମାନେ ବି ଅଛେ, ଯେନ୍ତା HIV, ଏଡ୍ସ, ରେବିଜ, ସେପ୍ଟିସେମିଆ, ମେନିଞ୍ଜାଇଟିସ୍, ଏନକେଫାଲାଇଟିସ୍, ଟିଟାନସ୍, ହେପାଟାଇଟିସ୍, ଯେନ୍ ଲୋକମାନଙ୍କେ ହେଇଛେ ସେମାନେ ତାଙ୍କର ଇଚ୍ଛା ଥିଲେ ବି ଚକ୍ଷୁଦାନ ନାଇଁ କରିପାରନ୍। ହେନ୍ତା କେତେଟା ଚକ୍ଷୁ ରୋଗମାନେ ବି ଅଛେ, ଯଦି ସେ ଲୋକର ଆଗରୁ ଏକା ଚକ୍ଷୁ ରୋଗ ଅଛେ ବେଲେ ତାର ସେ ସ୍ୱଚ୍ଛ ପଟଳରେ ଘା ହେଇଥିବା, ତ ସେ ଚାହିଁଲେ ବି ତାର ସେ ଘା ହେଇଥିବା ଆଖିର ସେ ସ୍ୱଚ୍ଛ ପଟଳକୁ ସେ ଦାନ ନାଇଁ କରିପାରେ।
1: ତ ଏଇ ଆଇ ବ୍ୟାଙ୍କର ଭୂମିକା କାଁଟାଏ?
0: ଯେନ୍ତା ଆମେ ଆମର ବ୍ୟାଙ୍କ ଥି ସବୁ ମୂଲ୍ୟବାନ ଜିନିଷ୍କେ ଆମେ ସାଇତିକରି ରଖ୍ସୁଁ, ହେନ୍ତା ମୃତ୍ୟୁ ପରେ ଜଣେ ମଲା ଲୋକର ସ୍ୱଚ୍ଛ ପଟଳକେ ଅପରେସନ୍ ମାଧ୍ୟମରେ କାଢ଼ି ଆଣିକିରି ଆଇ ବ୍ୟାଙ୍କରେ ଆମେ ସୁରକ୍ଷିତ ରଖିପାର୍ମା। ଆଉ ସେଥିର୍ଲାଗି କେତେଟା ନିୟମ ଅଛେ, କେନ୍ତା ଟେମ୍ପରେଚର୍ରେ ରଖାଯିବା, କେନ୍ ପ୍ରିଜର୍ଭେଟିଭ୍ଥି ରଖାଯିବା, ତାର୍ ଲାଗି ଗୋଟେ 2 degrees to 6 degrees centigrade ତାପମାତ୍ରା ଦରକାର ପଡ଼୍ସି। ଆଉ ବିଭିନ୍ନ ପ୍ରକାର ପ୍ରିଜର୍ଭେଟିଭ୍ ମାନେ ଅଛେ, କେନ୍ଟାକେ ଗୋଟେ ସପ୍ତାହ ଲାଗି ରଖାଯାଇପାର୍ବା, କେନ୍ଟାକେ ମାସେ ଲାଗି ରଖାଯାଇପାର୍ବା, କେନ୍ଟାକେ 6 months ବି ରଖାଯାଇପାର୍ବା। ତ ଏନ୍ତା ବିଭିନ୍ନ ପ୍ରକାର ଆଇ ବ୍ୟାଙ୍କ ମାନ୍କେ ପ୍ରିଜର୍ଭେଟିଭ୍ ଅଛେ। ଆଉ ଗୋଟେ ଲିଷ୍ଟ ବି ଥିସି କେନ୍ ମାନେ ଚକ୍ଷୁ ଗ୍ରହଣ କରିବାର ଲାଗି ଚାହୁଁଛନ୍, ଯେନ୍ତାକି ଇ ଚକ୍ଷୁ ବ୍ୟାଙ୍କରୁ ଏନ୍ତା ଆଖିମାନେ କଲେକ୍ସନ୍ ହେଇସାରିଲା ପରେ ସେମାନଙ୍କୁ ଫୋନ୍ ମାଧ୍ୟମରେ କଣ୍ଟାକ୍ଟ କରି ତାଙ୍କୁ ଚକ୍ଷୁଦାନ କରିବାର ବ୍ୟବସ୍ଥା କରାଯାଇପାର୍ସି।
1: ତ ଦେଖିନି ପାରୁଥିବାର ଯେନ୍ ବ୍ୟକ୍ତି ବି ଇ ଚକ୍ଷୁଦାନ ଦ୍ୱାରା ଦୃଷ୍ଟିଶକ୍ତି ପାଇପାରସନ୍ କେ?
0: ବିଭିନ୍ନ ପ୍ରକାର କାରଣରୁ ଚକ୍ଷୁ ତାଙ୍କର ହରେଇଥିସନ୍, ଦୃଷ୍ଟିଶକ୍ତି ହରେଇଥିସନ୍। ତ ଆମର ଏଇ ଚକ୍ଷୁଦାନ ଏଇ ଯେନ୍ ପ୍ରୋସେସ୍ଟା କେବଳ ସ୍ୱଚ୍ଛ ପଟଳ ଜନିତ ଅନ୍ଧ ବ୍ୟକ୍ତି, ମାନେ ଆଖିର ଯେନ୍ କଲା ଡିମାଟା ଯେନ୍ମାନଙ୍କର ଖରାପ ହେଇଯାଇଛି ବିଭିନ୍ନ କାରଣ, ମାନେ ଯେନ୍ କହିଲି ଇନଫେକ୍ସନ୍, ଇଞ୍ଜୁରୀ କି ସଦ୍ୟଜାତ ଯେନ୍ ଆମର ଶିଶୁମାନେ ଯଦି ମା କ୍ଷୀର ନାଇଁ ପାଇଲେ, ତ ସେମାନଙ୍କର ଆଖିରେ ହିଁ କାମ ଦେବା। କିନ୍ତୁ ଯଦି ସେ ଲୋକର ମନେକର ପରଦାଟା ଖରାପ ଅଛେ, ମାନେ ଆମର ଯେନ୍ ରେଟିନା ବିଭିନ୍ନ ରୋଗମାନେ ଆମର ରହିଛେ, ଯେନ୍ତାକି ଆମର ବ୍ଲଡ଼ ପ୍ରେସର ଡାଇବେଟିସ୍ ରୋଗରେ ଆମର ରେଟିନାରେ ରକ୍ତକ୍ଷରଣ ହେସି, ସ୍ନାୟୁମାନେ ଖରାପ ହେଇଯାଇସି, ତାକେ କୁହାଯାଇସି ରେଟିନୋପାଥି। ଯଦି ହାଇପରଟେନ୍ସିଭ୍ ରେଟିନୋପାଥି କି ଡାଇବେଟିକ୍ ରେଟିନୋପାଥି ଅଛେ ବେଲେ ସେଇ ଲୋକକେ ଆମେ ଯଦି ଚକ୍ଷୁଦାନ କର୍ମା ବେଲେ ତାର ପର୍ଦ୍ଦାଟା ଡ୍ୟାମେଜ୍ ଅଛେ, ତ ଆମେ ଯଦି ସାମ୍ନାରେ ଯଦି ବା ଆମେ ତାର କଳା ଡିମାକେ ଚେଞ୍ଜ କରିଦେମା ତଥାପି ସେ ତାର ଦୃଷ୍ଟିଶକ୍ତି ଫେରି ନାଇଁପାଏ। ହେନ୍ତା ଆମର ଚକ୍ଷୁର ରୋଗ କେତେଟା ରହିଛେ, ଯେନ୍ତାକି ଆମର ଗ୍ଲୋକମା ରୋଗ, ଅପ୍ଟିକ୍ ଏଟ୍ରୋଫି, ରେଟିନାଇଟିସ୍ ପିଗମେଣ୍ଟୋସା, ଏନ୍ତା କେତେଟା ରୋଗରେ କାଣା ହେସି ନା ପର୍ଦ୍ଦାମାନେ ଖରାପ ଥିସି, ତ ସେଇ ବ୍ୟକ୍ତିମାନ୍କେ ଆମେ ଯଦି ଚକ୍ଷୁଦାନ କର୍ମା ବେଲେ ସେମାନେ ତାର ଲାଭବାନ ନାଇଁ ହେଇପାରନ୍।
1: ଚକ୍ଷୁଦାନ ଲାଗୁନ୍ କେତେ ଟଙ୍କା ଖର୍ଚ୍ଚା ହେସି ବୋଲବେ ଡାକ୍ତର ସାହୁ?
0: ବିଲକୁଲ କିଛି ବି ଖର୍ଚ୍ଚା ନାଇଁ ହୁଏ, କାରଣ ଏ ଚକ୍ଷୁଦାନ ହେଉଛି ଗୋଟେ ମହତ୍ ଦାନ। କୌଣସି ବି ଚକ୍ଷୁଦାତା କି ଚକ୍ଷୁଗ୍ରହିତା ଟଙ୍କା ପଇସା କିଛି ତାଙ୍କେ ଖର୍ଚ୍ଚା କରିବାକେ ନାଇଁ ପଡ଼େ, ଖାଲି ଗୋଟେ ଇନଫର୍ମେସନ୍ ଦରକାର। ଆମର ଚକ୍ଷୁ ବ୍ୟାଙ୍କରେ ତାଙ୍କର ଯଦି ଇନଫର୍ମେସନ୍ ଯଦି ଠିକ୍ ସମୟରେ ସେମାନେ ଦେଇପାରିଲେ, ତ ମୃତ ବ୍ୟକ୍ତିର ଆଖିକେ ଠିକ୍ ସମୟ ଭିତରେ କାଢ଼ି ନେବାର ବି ବ୍ୟବସ୍ଥା କରାହେଇଯାଇପାରବା, ଆଉ ଯିଏ ଗ୍ରହିତା ସିଏ ବି ତାର ଉପଯୁକ୍ତ ସମୟରେ ତାର ଗୋଟେ ଚକ୍ଷୁ ପାଇପାରବା।
1: ତ ଚକ୍ଷୁଦାନ ଉତାରୁ ଆମର ମୁହଁ ବିକୃତ ଦିଶି କେଁ ଆପଣ କହିବେ?
0: ବିଲକୁଲ ନାଇଁ, ଇଟା ଗୋଟେ ପୁରା ଆମେ କହିମା କି ଗୋଟେ ମିସ୍କନ୍ସେପ୍ସନ୍ କି ଅନ୍ଧବିଶ୍ୱାସ କି ଗୋଟେ ଡର, ମାନେ ଲୋକ ଏନ୍ତା ଭାବସନ୍ ଯେ ଆମେ ମଲା ପରେ ଆମର ଆଖି ଯଦି କାଢ଼ି ନେବେ ବୋଲେ ସେ ବୋଧେ ଭୂତ ବାଗି ଦିଶ୍ବା, ଭୂତ ହେଇକିରି ତାର ପୁନର୍ଜନ୍ମ ହେବା, ତ ଇସବୁ କିଛି ନାଇଁ ହୁଏ। କାରଣ ଚକ୍ଷୁଦାନ ମାନେ ହେଲା ଆଖିର ଯେଉଁ ସାମ୍ନା କଳା ପୋର୍ସନ୍ ଯେନ୍ ଗୋଲ ହେଇକିନା ଦିଶୁଛେ, ସେଇ ଗୋଲିଆଟାକୁ ଖାଲି ଅପରେସନ୍ ମାଧ୍ୟମରେ କାଢ଼ି ନିଆଯାଇସି, ଆଉ ସେ ଦୁଇ ପତାକେ ଫେର୍ ଢାଙ୍କି ଦିଆଯାଇସି। ଇ ପ୍ରୋସେସ୍ରେ ଗୋଟେ ବୁନ୍ଦା ରକ୍ତ ବି କ୍ଷରଣ ନାଇଁ ହୁଏ।

0: ମୁହଁ ବି ବିକୃତ ନାଇଁ ଦିଶେ।
1: ତ ଭବାନୀପାଟଣାନେ ଏ ସୁବିଧା ଅଛେ କେଁ, ଜଣେ ଚାହିଁଲେ ଚକ୍ଷୁଦାନ କରିପାରିବେ କେଁ?
0: ଦୁଃଖର କଥା ଯେ ଆମର ଭବାନୀପାଟଣାରେ ଏପର୍ଯ୍ୟନ୍ତ ଏ ସୁବିଧାଟା ନୁହେଁ ହେଇପାରେ। ଯଦିଓ ଆଇ ସ୍ପେଶାଲିଷ୍ଟ ମାନେ ଅଛନ୍, ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ହସ୍ପିଟାଲ ଅଛେ, ମେଡ଼ିକାଲ କଲେଜ ଭିଲ୍ ଅଛେ, କିନ୍ତୁ ଆଇ ବ୍ୟାଙ୍କ ନାଇଁ ନା। ଆମର ନିୟରେଷ୍ଟ ଆଇ ବ୍ୟାଙ୍କ ହେଉଛେ ଆମର କୋରାପୁଟର ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ହସ୍ପିଟାଲ, ଆଉ ଇଆଡ଼େ ରହିଲା ଆମର VSS ମେଡ଼ିକାଲ କଲେଜ ବୁର୍ଲା। ଆଉ ଆମର ଚକ୍ଷୁଦାନର ନିୟମ ହେଲା ଏଜ୍ ଆର୍ଲି ଏଜ୍ ପସିବୁଲ, ମାନେ ମୃତ ବ୍ୟକ୍ତିର ଯେନ୍ ଡେଥ୍ ସମୟର ୱିଦିନ୍ 4-6 hours ଭିତରେ ସେ ପ୍ରୋସେସ୍ଟା, ମାନେ ଖବର ଦେବାରଟା, ଆଇ ବ୍ୟାଙ୍କର କର୍ମଚାରୀମାନେ ଆଇ ସ୍ପେଶାଲିଷ୍ଟକୁ ଧରିକିରି ତାଙ୍କର ଘରେ ପହଞ୍ଚିବାରଟା, ଆଉ ପ୍ରୋସେସ୍ ମାଧ୍ୟମରେ, ଅପରେସନ୍ ମାଧ୍ୟମରେ ଆଖି କାଢ଼ବାରଟା, ଆଉ ଫେର୍ ନେଇକିରି ସେ ଯେନ୍ ଆଇ ବ୍ୟାଙ୍କରେ ସ୍ଥାନାନ୍ତରଣ କରବାର, ଇ ପ୍ରକ୍ରିୟାଟା ୱିଦିନ୍ 4-6 hours ଭିତରେ ଯଦି ସମ୍ପାଦନ ହେଲା ବେଲେ ଯାଇକିରି ସେ ମୃତ ବ୍ୟକ୍ତିର ସେ ସାମ୍ପୁଲ୍ଟା ଠିକ୍ ଭାବରେ ରହିପାରବା। ତ ଯେନ୍ଟାକି ଏ ପର୍ଯ୍ୟନ୍ତ ଆମର ଟିକେ ସୁବିଧା ନୁହେଁ ହେଇପାରେ।
1: ତ ଯେକୌଣସି ବ୍ୟକ୍ତି ଯଦି ଚାହୁଁଥିବେ ଚକ୍ଷୁଦାନ କରବା ଲାଗୁନ୍, ବୋଲେ ସେମାନେ ଫର୍ମ ଫିଲ୍ଅପ୍ ଏବେ କରିପାରିବେ କି ନେଇ କରିପାରନ୍?
0: ନିଶ୍ଚିତ ଭାବରେ, ନିଶ୍ଚିତ ଭାବରେ ଆମେ ଆମର ମନସ୍କାମନା ପୂରଣ ଲାଗି ଆମର ସେ ପ୍ଲେସ୍ ଫର୍ମରେ ଆମେ ସ୍ୱୀକୃତି ଦେଇଥିମା। ଆଉ ଆମେ ନାଇଁ ଦେଲେ ବି ଯଦି ସେ ଭର୍ବାଲି ବି ଯଦି ସେ କହିଥିବା ନିଜର ପରିବାର ଲୋକଙ୍କୁ, ନିଜର ମନସ୍କାମନାଟା ସେ ଉପସ୍ଥାପନ କରିଥିବା, ତାହେଲେ ପରିବାର ବର୍ଗ ବି ଆଇ ବ୍ୟାଙ୍କକେ କଣ୍ଟାକ୍ଟ କରିପାରିବେ। ଏବେ ସିନା ନାଇଁ ଖୋଲି, ମନେକର ଭବିଷ୍ୟତରେ ସବୁ ତ ଜିନିଷ ଆଡ଼ଭାନ୍ସ ହେଉଛେ, ତ ଆମର ଯେନ୍ତା ମେଡ଼ିକାଲ କଲେଜ ଆଗରୁ ନାଇଁ ଥିଲା, ଏବେ ମେଡ଼ିକାଲ କଲେଜ ହେଲାନ, ତ ଭବିଷ୍ୟତରେ ଆଇ ବ୍ୟାଙ୍କ ବି ଖୋଲିପାରେ। ତ ସେତେବେଳେ ଯଦି ଆମର ମୃତ୍ୟୁ ହୁଏ ଆଇ ବ୍ୟାଙ୍କ ଖୋଲିଲା ପରେ, ତାହେଲେ ଆମେ ସେଇ ସୁବିଧା ପାଇପାର୍ମା।
1: ତେବେ ଚକ୍ଷୁଦାନ ଲାଗୁନ୍ ଆପଣ ଜନସମାଜକେ ଏକାଟା ବାର୍ତ୍ତା ଦେବେ?
0: ଚକ୍ଷୁଦାନ ହେଉଛେ ପ୍ରକୃତିରେ ଏକ ମହାନ ଦାନ, ହେତିର୍ ଲାଗି ସଭେ ମଲା ପରେ ନିଜରି ମୂଲ୍ୟବାନ ଆଖିକେ ଅଯଥା ନିଆଁରେ ପୁଡ଼େଇକରି ନଷ୍ଟ ନାଇଁ କରିକିରି ଦାନ କରବାର ମାନସିକତା ରଖବାର ଜରୁରୀ। ଦ୍ୱିତୀୟ କଥା ହେଲା, ଜଣେ ମୃତ ବ୍ୟକ୍ତି ଏକା ସାଙ୍ଗେ ଦୁଇଟା ସ୍ୱଚ୍ଛ ପଟଳ ଜନିତ ଅନ୍ଧ ବ୍ୟକ୍ତିକେ ଚକ୍ଷୁଦାନ କରିପାରିବା, ଅର୍ଥାତ୍ ଗୋଟେ ବ୍ୟକ୍ତି ଦୁଇ ଜଣକେ ଚକ୍ଷୁଦାନ କରିପାରିବା। ତିନ ନମ୍ବର କଥା ହେଲା ଯେ ଏ ଚକ୍ଷୁଦାନ ଦ୍ୱାରା ଜଣେ ମୃତ ବ୍ୟକ୍ତିର ଏ କର୍ଣ୍ଣିଆ ବା ସ୍ୱଚ୍ଛ ପଟଳ ଆଉ ଜଣେ ଜିଅନ୍ତା ଲୋକର ଆଖିରେ ସବୁଦିନ ଲାଗି ବଞ୍ଚିପାରବା, କାରଣ ଏ ଚକ୍ଷୁର ମୃତ୍ୟୁ ନାଇଁନ। ହେଥିର୍ଲାଗି ଆମେ ନିଜ ନିଜର ଆଖିର ଅମରତ୍ୱ ପ୍ରାପ୍ତି ଲାଗି ଆମେ ସମସ୍ତେ ସଂକଳ୍ପବଦ୍ଧ ହେବାର କଥା ଯେ ଆମେ ସମସ୍ତେ ମଲା ଉତାରୁ ଆମର ଆଖିମାନ୍କେ ଦାନ କରବାର କଥା। ଆଉ ଆମର ଇ ସମାଜନୁ ସ୍ୱଚ୍ଛ ପଟଳ ଜନିତ ଯେନ୍ ଅନ୍ଧତ୍ୱର ବୋଝମାନେ ଅଛେ, ତାକେ ଆମେ କିଛି ପରିମାଣରେ କମ୍ କରବାର୍ ଲାଗି ଚେଷ୍ଟା କରବାର୍ କଥା। ହେଥିର୍ଲାଗି ଆମର ସରକାର ବି ପ୍ରତିବର୍ଷ ସାରା ବିଶ୍ୱରେ 25 August to September 8 ତକ 15 days ସଚେତନତାର ଫର୍ଟନାଇଟ୍ ବା ପକ୍ଷ ପାଳନ କରସନ୍, ଯାହାକି ଆମେ ଚକ୍ଷୁଦାନ ପକ୍ଷ ବୋଲି କହିସୁଁ। ଇତାର ମୂଲ ଉଦ୍ଦେଶ୍ୟ ହେଲା ଯେ ଆମେ ଜନସାଧାରଣମାନଙ୍କୁ ସଚେତନ କରସୁଁ ଯେ ଆମେ ନିଜର ଅନ୍ତେ ନିଜର ବହୁମୂଲ୍ୟ ଏ ଚକ୍ଷୁକେ ଆମେ ଦାନ କରିଦେବା ଉଚିତ,
1: ଯେ କେହି ବି ଏ ସଂସାରକେ ଦେଖିପାରିବେ, ଏ ସୁନ୍ଦର ସଂସାରକେ ଅନୁଭବ କରିପାରିବେ। ଏ ସୁଯୋଗ ଆମେ ଅନ୍ୟମାନଙ୍କେ ବି ଦେବାର କଥା, ଆମେ ପାଇଛୁ, ଅନ୍ୟମାନେ ବି ପାଇବେ, ଆଉ ଏଇଟା ଗୋଟେ ଆନନ୍ଦର କଥା, କାଁ ଯେ ଦେବାର୍ଥି ସବୁବେଳେ ଆନନ୍ଦ ଥିସି। ଡାକ୍ତର ସାହୁ, ଆଜି ଆପଣ ଆପଣଙ୍କର ସମୟ ବାହାର କରିକରି ଆମର ଷ୍ଟୁଡ଼ିଓକେ ଆସିଲେ, ଆରୁ ଚକ୍ଷୁଦାନ ବାବଦେ ଅନେକ କଥା କହିଗଲେ, ସବକେ ସତର୍କ କଲେ, ସେଥିର୍ଲାଗି ଆପଣଙ୍କୁ ଧନ୍ୟବାଦ। ଆରୁ ଜୁହାର।
0: ଜୁହାର।

ଆଜି ଆମର ଷ୍ଟୁଡିଓରେ ଥିଲେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ନିବେଦିତା ସାହୁ। ଆର ଚକ୍ଷୁଦାନ ବାବଦେ ଖୁବ୍ ଗୁରା କଥା କହିଗଲେ। ଆମେ ବୁଝିକରି ସେହି ପାଶେ କାମ କଲେ ଅନେକ ଲୋକର ମଙ୍ଗଲ ହେବା। ଅନ୍ୟର ଉପକାରର ଭାବ ଯେତେବେଳେ ଆମର ଭିତରେ ଜନମ ନେସି, ହେଠାନେ ସବୁ କଥା ବଦଳି ଯାଏସି। ପହିଲା ତ ଆମେ ନିଜେ ବଦଳି ଯାଏସୁଁ, ଆମର ଆଖର ପାଖର ପରିବେଶ ବଦଳି ଯାଏସି। ଆରୁ ସବୁଠାନୁ ବଡ଼ କଥା ହେଲା ଆମକେ ଆନନ୍ଦ ଲାଗ୍ସି। ସେ ଆନନ୍ଦ ଅନ୍ୟର ଖରାପ ଚିନ୍ତା କଲେ ନେଇ ପାଇପାରୁ। ଯେନ୍ତା ସତ୍ କହିଲେ ସାମ୍ନାନେ ସମସ୍ୟା ଆସିକରି ଠିଆ ହେଇପାରେ, ମାତର ସତ୍ କହିଲେ ମନ ଓସତ୍ ହେସି, ହେ ଲାଗ୍ସି, ମନ ଫୁଲ ବାଗିର ହାଲକା ହେଇଯାଏସି। ମିଛ କହିଲେ ହେନ୍ତା କଦାପି ନାଇଁ ଲାଗିପାରେ, ମିଛ ତ ମନ ଭିତରେ ଡରକେ

ବସିକରି ବଡ଼ କରୁଥିସି। ଆମେ ସଭେ ଦେଶର ଲାଗୁନ୍ ବଡ଼ ବଡ଼ କାମ ନେଇ କରିପାରୁ। ବୁନ୍ଦା ବୁନ୍ଦାନେ ସମୁଦ୍ର ତିଆରି ହେଲା ବାଗିର ଛୋଟ ମାତର ଭଲ କାମ କଲେ ବି ଦେଶର ଉନ୍ନତି ହେସି, ଆର ଦେଶର ଉନ୍ନତି ହେଲେ ଆମର ବି ତ ଉନ୍ନତି ହେବା। ଯେନ୍ତା ଆମେ ଚକ୍ଷୁଦାନ କଲେ ଅନେକ ଲୋକ ଦେଖିପାରବେ, ଆର ଆମେ ଯେନ୍ଟା ନେଇ କରିପାରି ଦେଶର ଲାଗୁନ୍ ସେମାନେ କରିପାରବେ।

ଆମେ ଯେତ୍କି ଭଲ୍ କାମ ନେଇ କରସୁଁ କେଁ, ସବୁ ହେଟା ଆମର୍ ଦେଶର ଉନ୍ନତି ନେ ଯୋଡ଼ି ହେଇଯାଏସି। ଆମ୍କେ ନି କରି ଏକା ଦେଶ ଆଗ୍କେ ପଡ଼୍ସି, ଆମେ ଦେଶନୁ ଅଲଗା ନେଇସେ। ହେତିର୍ ଲାଗୁନ୍ ସବୁବେଲେ ଭଲ୍ ଚିନ୍ତାର ଭଲ୍ କାମ କରବାର କଥା। ଚିନ୍ତା ଆପଣ ଶକ୍ତି ରୂପାକେ ନି କରି ଚିଠି ଖଣେ ଲେଖିକରି ଆମର୍ ପାଖେ ପଠେଇ ଦେସନ୍, ଆରୁ ଆମର୍ ସନେ ଯୋଡ଼ି ହେଇଯାଏସନ୍। ତାରୁ ତାରୁ କାର୍ଯ୍ୟକ୍ରମ ନୂଆ ହେଇକରି ଆର୍ ପାରେ ଆପଣଙ୍କର ପାଖେ ଆସି। ହେତିର୍ ଲାଗୁନ୍ ଲେଖିବେ ନିଶ୍ଚେ। ଆମର୍ ଠିକ୍ ନା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭାନିପାଟନା, ପିନ୍ 766001, ଜିଲ୍ଲା କଳାହାଣୀ। ଆରୁ ଆମର ହ୍ୱାଟ୍ସଆପ୍ ନମ୍ବର ଆପଣ ତ ଜାଣିଛନ୍, ମାତର ଆର୍ ପାରେ 8895994143। ଏବେ ତ ଇଠାନୁ ଆମର ଉଠବାର ବେଲ। ଆପଣ ଆନନ୍ଦ ନେଥନ୍, ନିଜର ଯତ୍ନ ନେଉଥନ୍, ଆରୁ ହସୁଥନ୍। ରହୁଛୁ ଦୀପ୍ତିମୁନ୍ ଝୁଆର।

0: ଭାରତକୁ ନୂତନ ଉଚ୍ଚତାକୁ ନେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
1: मैं आज उस युग को भी याद करना चाहूंगा जब देश भारत का सामर्थ्य सप्त सिंधु के रूप में हम जानते थे, हम समझते थे, हम सुनते थे। अब विकसित भारत बनाने के लिए हमें नई धारा चाहिए। आज लाल किले की प्राचीर से मैं देश के सामने शक्ति की सप्त धारा का आह्वान करता हूं। आने वाले 5-7 साल में जो पिछले 5-7 दशक में नहीं हुआ, वो सप्त धारा के सामर्थ्य से, शक्ति से हम देश को नई ऊंचाई, नई गति देंगे और नए लक्ष्यों को पार करने वाला सामर्थ्य देंगे। और इसके साथ साथ देश की युवा शक्ति का सामर्थ्य का भरपूर राष्ट्र निर्माण में उपयोग होगा।
0: युवा शक्ति, କୃଷି ଓ ଖାଦ୍ୟ ଉତ୍ପାଦନ, ପ୍ରଯୁକ୍ତି ବିଦ୍ୟା ଏବଂ ନବସୃଜନ, ଗତିଶକ୍ତି, ପ୍ରତିରକ୍ଷା ଦକ୍ଷତା, ସବୁଜ ଓ ନୀଳ ଅର୍ଥନୀତି ଏବଂ ନମନୀୟତା ହେଉଛି ଭାରତର ସପ୍ତ ଶକ୍ତିଧାରା ବୋଲି ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଆଗାମୀ 1 ବର୍ଷ ମଧ୍ୟରେ ଦେଶର 1 କୋଟି ଯୁବଗୋଷ୍ଠୀଙ୍କୁ କୃତ୍ରିମ ବୁଦ୍ଧିମତ୍ତାରେ ଦକ୍ଷ କରିବା ନେଇ ତାଲିମ ପ୍ରଦାନ କରାଯିବ। ସାମଗ୍ରୀ ପ୍ରସ୍ତୁତିରେ ଗୁଣବତ୍ତା, ଦକ୍ଷତା ଏବଂ ମୂଲ୍ୟ ନିର୍ଦ୍ଧାରଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
1: देश को तेज गति से आगे बढ़ाने की बात कर रहा हूं, उसका सबसे बड़ा लाभार्थी कौन है? इन सारे प्रयासों का सबसे बड़ा साधक कौन है? अगर साधक है तो मेरे देश का युवा है, मेरे देश की युवा शक्ति है। विकसित भारत की यात्रा में युवाओं की बहुत बड़ी भूमिका है। इतना ही नहीं, विकसित भारत का सबसे बड़ा लाभार्थी भी मेरे देश का युवा है। और इसलिए हमें विकसित भारत के लक्ष्य को युवाओं के साथ जोड़ करके आगे बढ़ाना है।
0: କ୍ରୀଡ଼ା ପ୍ରତିଭା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏଥିପାଇଁ ଗ୍ରାମ ତଥା ସହର ସ୍ତରରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। 5-15 ବର୍ଷ ବୟସରେ ପିଲାଙ୍କୁ ଏଥିରେ ସାମିଲ କରାଯିବ। ସେମାନଙ୍କୁ ଉନ୍ନତ କ୍ରୀଡ଼ାବିତ୍ ଭାବେ ଗଢ଼ି ତୋଳିବା ପାଇଁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 2030ରେ ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ସେ ସୂଚନା ଦେଇଛନ୍ତି। ଗରିବ ଏବଂ ମଧ୍ୟବିତ୍ତ ପରିବାରର ପିଲାଙ୍କୁ ବିଭିନ୍ନ କ୍ଷେତ୍ରରେ ପରୀକ୍ଷା ପାଇଁ ମାଗଣା ଅନ୍ଲାଇନ୍ କୋଚିଂ ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଜନଗଣନାକୁ ତ୍ରୁଟିମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଡିଜିଟାଲ ମାଧ୍ୟମରେ ସଠିକ୍ ସୂଚନା ପ୍ରଦାନ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଦେଶରେ ମାଓବାଦୀ ହିଂସା ମୂଳପୋଛ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିବା ସହ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକର ବିକାଶ ଉପରେ ଆଲୋକପାତ କରିଛନ୍ତି। ଅଶୀତମ ସ୍ୱାଧୀନତା ଦିବସ ପାଳନ ଅବସରରେ ବିଭିନ୍ନ ଦେଶ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଇସ୍ରାଏଲ, ଆର୍ଜେଣ୍ଟିନା, ଶ୍ରୀଲଙ୍କା, ନେପାଳ, ଫ୍ରାନ୍ସ, ଅଷ୍ଟ୍ରେଲିଆ, କାନାଡା ପକ୍ଷରୁ ଭାରତରେ ଅବସ୍ଥାପିତ ସେହି ରାଷ୍ଟ୍ରଗୁଡ଼ିକର ଉଚ୍ଚାୟୁକ୍ତ ଶୁଭେଚ୍ଛା ବାର୍ତ୍ତାମାନ ପ୍ରଦାନ କରିଛନ୍ତି। ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ଇବ୍ରାହିମ୍ ମହମ୍ମଦ ସୋଲି ଏବଂ ସେଠାକାର ଜାତୀୟ ଦଳର ସଭାପତି ମହମ୍ମଦ ନାଜିବ୍ ଶୁଭେଚ୍ଛା ପ୍ରଦାନ କରିବା ସହ ଦ୍ୱିପାକ୍ଷିକ ସମ୍ପର୍କର ଘନିଷ୍ଠତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ ଅଶୀତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଆମେରିକା ଓ ଭାରତ ସମ୍ପର୍କ ପୂର୍ବାପେକ୍ଷା ଅଧିକ ସୁଦୃଢ଼ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କ ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ଅଧିକ ମଜବୁତ କରିଛି। ପ୍ରତିରକ୍ଷା, ଶକ୍ତି ସୁରକ୍ଷା, ଖଣିଜ ପଦାର୍ଥ, କୃତ୍ରିମ ବୁଦ୍ଧିମତା, ମହାକାଶ ଓ ବାଣିଜ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗ ଉପରେ ଶ୍ରୀ ରୁବିଓ ଏହି ଅବସରରେ ଆଲୋକପାତ କରିଛନ୍ତି। ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସ ଏବଂ କନ୍ସୁଲେଟ୍ କାର୍ଯ୍ୟାଳୟ ତରଫରୁ ଆଜି ସ୍ୱାଧୀନତା ଦିବସ ପାଳନ କରାଯାଇଛି। ସିଙ୍ଗାପୁର, ଚୀନ୍ ଏବଂ ହଂକଂରେ ପ୍ରବାସୀ ଭାରତୀୟ ଏକାଠି ହୋଇ ଏହି ଦିବସ ପାଳନ କରିଛନ୍ତି। ସିଙ୍ଗାପୁରରେ ଭାରତୀୟ ଉଚ୍ଚାୟୁକ୍ତ ଶିଲ୍ପକ ଆଙ୍ଗୁଇଲେ 2500ରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତିରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ। ଜାତୀୟ ଗୀତ ବନ୍ଦେ ମାତରମ୍ ଗାନ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣର ପ୍ରମୁଖ ଅଂଶ ସେ ଆଲୋକପାତ କରିଥିଲେ। ବେଜିଂରେ ପ୍ରବଳ ବର୍ଷା ସତ୍ତ୍ୱେ ରାଷ୍ଟ୍ରଦୂତ ବିକ୍ରମ ଦୋରାଇସ୍ୱାମୀ ପତାକା ଉତ୍ତୋଳନ କରିଥିଲେ। ଭାରତୀୟ ଦୂତାବାସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଦୋରାଇସ୍ୱାମୀ ରାଷ୍ଟ୍ରପତିଙ୍କ ଅଭିଭାଷଣ ପଢ଼ିବା ସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ହଂକଂରେ କନ୍ସୁଲ୍ ଜେନେରାଲ୍ ରାଜେଶ ନାୟକ ଏବଂ ଭାରତୀୟ ସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ଜନ୍ ଲି କାଚ୍ୟୁ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତିରେ ପତାକା ଉତ୍ତୋଳନ କରିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅଶୀତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ଯୁଦ୍ଧ ସ୍ମାରକୀରେ ବୀର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି, ସ୍ଥଳସେନା ମୁଖ୍ୟ ଜେନେରାଲ୍ ଧୀରଜ ସେଠ, ନୌସେନା ମୁଖ୍ୟ ଆଡମିରାଲ୍ କୃଷ୍ଣ ସ୍ୱାମୀନାଥନ, ବାୟୁସେନା ମୁଖ୍ୟ ମାର୍ଶାଲ୍ ଅମରପ୍ରୀତ ସିଂ ଏବଂ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଇଣ୍ଡୋନେସିଆର ଫ୍ଲୋରେସ୍ ଦ୍ୱୀପରେ ଆଜି ପ୍ରତ୍ୟୁଷରେ 7.7 ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ 20 ଜଣଙ୍କର

0: ଘଟିଛି। ଛଅ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ନିଖୋଜ ରହିଥିବା ଜଣାପଡ଼ିଛି। ଅନେକ କୋଠା ଭୁଶୁଡ଼ି ପଡ଼ିବା ସହ ବ୍ୟାପକ କ୍ଷୟକ୍ଷତି ହୋଇଛି। ପାର୍ସୀ ନବବର୍ଷ ନବରୋଜ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି କହିଛନ୍ତି, ଭାରତର ସମାବେଶୀ ବିକାଶ ଦିଗରେ ସମସ୍ତ ନାଗରିକ ଏକତାବଦ୍ଧ ହୋଇ କାମ କରିବା ପାଇଁ ଏହି ନବବର୍ଷ ପ୍ରେରଣା ଯୋଗାଇବ। ଉପରାଷ୍ଟ୍ରପତି କହିଛନ୍ତି, ନବବର୍ଷ ପାର୍ସୀ ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ ଏବଂ ଦେଶରେ ଭ୍ରାତୃତ୍ୱଭାବ ଅତୁଟ ରଖିବା କ୍ଷେତ୍ରରେ ସେମାନଙ୍କୁ ପ୍ରେରଣା ଯୋଗାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ସୀ ନବରୋଜ ଅବସରରେ ଶୁଭକାମନା ଜଣାଇ କହିଛନ୍ତି, ପାର୍ସୀ ସମୁଦାୟଙ୍କ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଶକୁ ସମୃଦ୍ଧ କରିଛି। ଭାରତ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍ ଆଜି ଶ୍ରୀଲଙ୍କାର ଗାଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଭାରତ 27 ଓଭରରେ ଗୋଟିଏ ୱିକେଟ୍ ବିନିମୟରେ 101 ରନ୍ ସଂଗ୍ରହ କରିଛି। ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଉତ୍ତର ପୂର୍ବାଞ୍ଚଳ, ଚଣ୍ଡୀଗଡ଼, ପୂର୍ବ ରାଜସ୍ଥାନ, ଛତିଶଗଡ଼, ଦିଲ୍ଲୀ, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଲଦାଖ, ଜାମ୍ମୁ କାଶ୍ମୀର, ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରପ୍ରଦେଶ ଓ ବିଦର୍ଭ ଆଦି ଅନ୍ତର୍ଭୁକ୍ତ। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶ ଆଜି ପାଳନ କରୁଛି 80ତମ ସ୍ୱାଧୀନତା ଦିବସ। ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ, ସପ୍ତଧାରା ନାମକ 7ଟି ଶକ୍ତିଧାରା ଉପରେ ଦେଲେ ଗୁରୁତ୍ୱ। କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ 1 କୋଟି ଯୁବଗୋଷ୍ଠୀଙ୍କୁ ପ୍ରଦାନ କରାଯିବ ତାଲିମ। ଆମେରିକାର ବୈଦେଶିକ ମନ୍ତ୍ରୀଙ୍କ ସମେତ ବିଭିନ୍ନ ଦେଶ ଭାରତକୁ ଜଣାଇଲେ ଶୁଭେଚ୍ଛା। ଇଣ୍ଡୋନେସିଆ ଭୂକମ୍ପରେ 20 ଜଣଙ୍କର ମୃତ୍ୟୁ ଏବଂ ଶ୍ରୀଲଙ୍କାର ଗଲ୍ ଷ୍ଟାଡିୟମ୍ରେ ଜାରି ରହିଛି ଭାରତ ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ। ଆଇ ଏମ୍ ଅନୁଜା କୁମାର ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. Nation celebrates its 80th Independence Day today with enthusiasm. Prime Minister Narendra Modi leads the nation by hoisting the national flag at Red Fort in Delhi. Vande Mataram rendered for the first time at Red Fort. In his address, Prime Minister announces free online coaching for poor and middle-class families and training in AI skills to 1 crore youths in next 1 year. Prime Minister says India is emerging as a trusted global partner in critical minerals, with agreements being signed with several countries. Mr. Modi expresses dismay over some nations trying to weaponize resources to flaunt their dominance, crediting India's A 7.7 magnitude earthquake hits its eastern coast. And in cricket, India were 101 for 1 at lunch against host Sri Lanka in first test of the 2-match series at Goa. And now the news in detail. The nation is celebrating its 80th Independence Day today. Prime Minister Narendra Modi led the Independence Day celebrations from the iconic Red Fort in Delhi. A report.
2: After the arrival of Prime Minister Narendra Modi, a combined inter-services and Delhi Police Guard presented general salute to him. Thereafter, the Prime Minister inspected the Guard of Honour. The hoisting of the national flag was synchronized with the 21-gun salute. For the first time, national song Vande Mataram was rendered during the Independence Day celebrations at the Red Fort. After the flag hoisting, flower petals were showered at the venue by 2 Mi-17 helicopters of the Indian Air Force, cadets of Army, Navy and Air Force, and Mai Bharat volunteers participated in the celebrations. Around 5,000 from different walks of life witnessed the celebrations at Red Fort today. These include artisans under PM Vishwakarma scheme, women entrepreneurs under PM Mudra Yojana, street vendors under PM Swanidhi, taxi drivers of Bharat Taxi, urban sanitation workers under Swachh Bharat Mission, and youth innovators under National Innovation Programs. With Anand and Dipendra, Anupam Mishra, Akashwani News, Delhi.
1: Addressing the nation from the ramparts of the Red Fort, Prime Minister Modi described the chanting of Vande Mataram at the Red Fort as a historic moment. He noted that the nation is moving forward with great zeal and new resolutions.
3: आजादी के बाद 15 अगस्त लाल किले पर पहली बार वंदे मातरम गूंज रहा है। आज जब हम देश के लोग वंदे मातरम के 150 वर्ष मना रहे हैं, तो इससे बड़ा उत्तम अवसर क्या हो सकता है। पिछले दिनों देश के

ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ନେଇ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ କଲେ ସମ୍ବୋଧନ। ଭୁବନେଶ୍ୱର ରାଜ୍ୟସ୍ତରୀୟ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ। ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଯୁବବର୍ଗଙ୍କ ବିକାଶ ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ କଲେ ଆଲୋକପାତ। ଏବଂ ଅବପାତ ଆଜି ସୁଦ୍ଧା ଦୁର୍ବଳ ହେବାର ସମ୍ଭାବନା, ଆସନ୍ତା 24 ଘଣ୍ଟା ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 3 ଜିଲ୍ଲାକୁ ଜାରି ହେଲା ସତର୍କ ସୂଚନା। ଦେଶ ଆଜି 80ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ଜାତୀୟ ସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଭାରତୀୟ ବାୟୁସେନାର 2 MI-17 ହେଲିକପ୍ଟର ଦ୍ୱାରା ଆୟୋଜନ

0: ସ୍ଥଳରେ ପୁଷ୍ପବୃଷ୍ଟି କରାଯିବା ପରେ ଜାତୀୟ ପତାକା ଉତ୍ତୋଳନ ସହିତ 21 ତୋପ ସଲାମିର ପ୍ରଦର୍ଶନ କରାଯାଇଥିଲା। ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ବଡ଼ ସ୍ୱପ୍ନ ଦେଖିବା ସହିତ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି। ନୂତନ ସଂକଳ୍ପ ସହିତ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଅଗ୍ରଗତି ହେଉଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ପ୍ରତ୍ୟେକ ଭାରତୀୟ ମେକ୍ ଇନ୍ ଇଣ୍ଡିଆ ଏବଂ ଭୋକାଲ୍ ଫର୍ ଲୋକାଲ୍ ଭାବନା ସହିତ ଦେଶ ପ୍ରଗତିରେ ନିଜକୁ ସାମିଲ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି 2014 ପରଠାରୁ ବର୍ତ୍ତମାନ ସୁଦ୍ଧା ଭାରତ ପ୍ରାୟ 40ଟି ଦେଶ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛି। ଏହାଦ୍ୱାରା ଭାରତୀୟ ବ୍ୟବସାୟିକ ନେତୃବୃନ୍ଦ ଏବଂ ରପ୍ତାନୀକାରୀଙ୍କ ଲାଗି ପ୍ରଚୁର ସୁଯୋଗ ସୃଷ୍ଟି ହୋଇଛି। ଦେଶର ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗଗୁଡ଼ିକ ଏହାର ସୁଯୋଗ ନେଇ ଭାରତୀୟ ଉତ୍ପାଦଗୁଡ଼ିକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସପ୍ତଧାରା ନାମକ 7ଟି ଶକ୍ତିଧାରାକୁ ଉପଯୋଗ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
1: ମୁଁ ଆଜ ଉସ ଯୁଗ କୋ ବି ୟାଦ କରନା ଚାହୁଁଗା ଜବ ଦେଶ ଭାରତ କା ସାମର୍ଥ୍ୟ ସପ୍ତ ସିନ୍ଧୁ କେ ରୂପ ମେ ହମ

0: ଦେଶର ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗଗୁଡ଼ିକ ଏହାର ସୁଯୋଗ ନେଇ ଭାରତୀୟ ଉତ୍ପାଦଗୁଡ଼ିକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ସପ୍ତଧାରା ନାମକ 7ଟି ଶକ୍ତିଧାରାକୁ ଉପଯୋଗ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
1: भारत का सामर्थ्य सप्त सिंधु के रूप में हम जानते थे, हम समझते थे, हम सुनते थे। अब विकसित भारत बनाने के लिए हमें नई धारा चाहिए। आज लाल किले की प्राचीर से मैं देश के सामने शक्ति की सप्त धारा का आह्वान करता हूँ। आने वाले 5-7 साल में जो पिछले 5-7 दशक में नहीं हुआ, वो सप्त धारा के सामर्थ्य से, शक्ति से हम देश को नई ऊंचाई, नई गति देंगे और नए लक्ष्यों को पार करने वाला सामर्थ्य देंगे। और इसके साथ साथ देश की युवा शक्ति का सामर्थ्य का भरपूर राष्ट्र निर्माण में उपयोग होगा।
0: ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ 1 ବର୍ଷ ମଧ୍ୟରେ ଦେଶର 1 କୋଟି ଯୁବକଙ୍କୁ କୃତ୍ରିମ ବୁଦ୍ଧିମତାରେ ଦକ୍ଷ କରିବା ନେଇ ତାଲିମ ପ୍ରଦାନ କରାଯିବ। କ୍ରୀଡ଼ା ପ୍ରତିଭା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏଥିପାଇଁ ଗ୍ରାମ ତଥା ସହର ସ୍ତରରେ ପ୍ରତିଭା ଉନ୍ମେଷ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। 5ରୁ 15 ବର୍ଷ ବୟସର ପିଲାଙ୍କୁ ଏଥିରେ ସାମିଲ କରାଯିବ। ଗରିବ ଏବଂ ମଧ୍ୟବିତ୍ତ ପରିବାରର ପିଲାଙ୍କୁ ବିଭିନ୍ନ କ୍ଷେତ୍ରରେ ପରୀକ୍ଷା ପାଇଁ ମାଗଣା ଅନ୍ଲାଇନ୍ କୋଚିଂ ବ୍ୟବସ୍ଥା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଜନଗଣନାକୁ ତ୍ରୁଟିମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଡିଜିଟାଲ ମାଧ୍ୟମରେ ସଠିକ୍ ସୂଚନା ପ୍ରଦାନ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେଶର ସ୍ୱାଧୀନତା ଅଖଣ୍ଡତା ପାଇଁ ବଳିଦାନ ଦେଇଥିବା ମହାନ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଯୁବଶକ୍ତିର ବିକାଶ କରି ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଉଚ୍ଚଶିକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ଉପାନ୍ତ ଜିଲ୍ଲାରେ 18ଟି ନୂଆ ସରକାରୀ ମହାବିଦ୍ୟାଳୟ ଏବଂ 4ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ରାଜ୍ୟରେ ଶିକ୍ଷାକୁ ଅଧିକ ସୁଯୋଗ ଓ ସାର୍ବଜନୀନ କରିବା ପାଇଁ ଚଳିତ ଶିକ୍ଷାବର୍ଷରୁ 9ମ ଓ 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯିବ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ଥିବା ସର୍ବାଧିକ 6ଟି ସୁଯୋଗ ସୀମା ଉଚ୍ଛେଦ କରାଯାଇଛି, ଯାହାଦ୍ୱାରା ଆଶାୟୀମାନେ ନିର୍ଦ୍ଧାରିତ ସର୍ବାଧିକ ବୟସ ସୀମା ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ ବୋଲି ଶ୍ରୀ ମାଝୀ କହିଛନ୍ତି।
2: ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବା ପାଇଁ ସର୍ବାଧିକ ବୟସ ସୀମାକୁ 32ରୁ 42 ବର୍ଷକୁ ବୃଦ୍ଧି କରାଯାଇଛି। ତା ସହିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯେଉଁ ସର୍ବାଧିକ 6ଟି ସୁଯୋଗ ରହିଛି, ତାକୁ ଉଠାଇ ଦେବା ପାଇଁ ଆଜି ମୁଁ ଏହି ପବିତ୍ର ଅବସରରେ ମୁଁ ଘୋଷଣା କରୁଛି। ବର୍ତ୍ତମାନ ଏହି ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସ ସୀମା ପର୍ଯ୍ୟନ୍ତ ସୁଯୋଗ ମିଳିବ। ସେହିପରି ସରକାରୀ କର୍ମଚାରୀଙ୍କ ଦେହାନ୍ତ ପରେ ଅନୁକମ୍ପା ମୂଳକ ନିଯୁକ୍ତିରେ ଯେଉଁ କିଛି କଟକଣା ଥିଲା, ତାକୁ ମଧ୍ୟ କୋହଳ କରାଯାଇଛି।
0: ରାଜ୍ୟର ସବୁ ଅଞ୍ଚଳକୁ ଯୋଡ଼ିବା ପାଇଁ 31,000 କୋଟି ଟଙ୍କା ବିନିଯୋଗରେ 3ଟି ପ୍ରମୁଖ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ପାଇଁ ସରକାର ଯୋଜନା କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି, ରାଜ୍ୟର ସାମଗ୍ରିକ ବିକାଶ ସହ ଗଞ୍ଜାମ ଜିଲ୍ଲାର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ। ଗ୍ରାମାଞ୍ଚଳର ବିକାଶ, କୃଷକ କଲ୍ୟାଣ, ମହିଳା ସଶକ୍ତିକରଣ ଓ ଯୁବବର୍ଗଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ଦିଗରେ ସରକାର ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ପୁରୀ ତାଳବଣିଆଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନର ସ୍କୃତିଚାରଣ କରିଥିଲେ। ମାଲକାନଗିରି ଜିଲ୍ଲା ସଦର ମହକୁମାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସ୍ୱଚ୍ଛତା ଅଭିଯାନର ଶୁଭାରମ୍ଭ କରିବା ସହ ଏକ କଫି କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଯୋଗଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। କୋରାପୁଟ ପୁଲିସ ପଡ଼ିଆରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମାରୋହରେ ଶିଳ୍ପମନ୍ତ୍ରୀ ସମ୍ପନ ଚନ୍ଦ୍ର ସ୍ୱାଇଁ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଜିଲ୍ଲାବାସୀଙ୍କ ଜୀବନମାନରେ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଶିଳ୍ପ ଆଦି ବିଭିନ୍ନ କ୍ଷେତ୍ରକୁ ବିକଶିତ କରିବା ପାଇଁ ସେ ଗୁରୁତ୍ୱାରୋପ କରିଥିଲେ। ଫୁଲବାଣୀଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ପରେଡ୍ରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ବଲାଙ୍ଗୀର ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଶହୀଦମାନଙ୍କର ବଳିଦାନକୁ ଆଗାମୀ ପିଢ଼ି ସ୍ମରଣ କରିବା ପାଇଁ ଆହ୍ୱାନ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲା ସଦର ମହକୁମାଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଆୟୋଜିତ ସମାରୋହରେ ଜିଲ୍ଲାପାଳ ରଘୁରାମ ଆର୍ ଆୟାର ଯୋଗଦେଇ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଯାଜପୁର ଜିଲ୍ଲା ସଦର ମହକୁମାଠାରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ଜିଲ୍ଲାପାଳ ଅମ୍ବର କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ବରଗଡ଼ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ପଦ୍ମ ପୁରସ୍କାର ଓ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥିଲେ। ସୁବର୍ଣ୍ଣପୁରରେ ରାମେଶ୍ୱର ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଯୋଗଦେଇ ଦେଶର ଅଖଣ୍ଡତା ଜାତୀୟତା ଓ ସଂହତିକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଛନ୍ତି। ଦେବଗଡ଼ ଜିଲ୍ଲା ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲ ପଡ଼ିଆରେ ଆୟୋଜିତ ସମାରୋହରେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସମ୍ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ରାୟଗଡ଼ା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ଯୋଗଦେଇ ସ୍ୱାଧୀନତା ସଂଗ୍ରାମରେ ସଂଗ୍ରାମୀମାନଙ୍କର ବଳିଦାନକୁ ସ୍ମରଣ କରିଥିଲେ। ନୂଆପଡ଼ା ଝାରସୁଗୁଡ଼ା ବୌଦ୍ଧ ଭଦ୍ରକ ଢେଙ୍କାନାଳ ଜିଲ୍ଲାରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଓଡ଼ିଶା ହାଇକୋର୍ଟ ପରିସରରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ବିଚାରପତି ଜାତୀୟ ପତାକା ଉତ୍ତୋଳନ କରିବା ପରେ ବନ୍ଦେ ମାତରମ୍ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ କରିଛନ୍ତି। ବିଶିଷ୍ଟ ସେବା ପାଇଁ ଦୁଇଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ପ୍ରତୀକ ମହାନ୍ତି, ଡିସିପି ପ୍ରଫୁଲ୍ଲ ସିଂଙ୍କୁ ବିଶିଷ୍ଟ ସେବା ପାଇଁ ପଦକ ପ୍ରଦାନ କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ 17 ଜଣ ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ଶ୍ରୀ ମାଝି ସମ୍ମାନିତ କରିଛନ୍ତି। ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସଂଲଗ୍ନ ଅବପାତ ଆଜି ସୁଦ୍ଧା ଦୁର୍ବଳ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ାରେ ସର୍ବାଧିକ 135.2 mm ବର୍ଷା ରେକର୍ଡ ହୋଇଛି। ଅନ୍ୟପକ୍ଷରେ ମହାନଦୀରେ ବନ୍ୟା ପରିସ୍ଥିତିର ସମ୍ଭାବନା ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଆଜି ଆଖପଦାଠାରେ ବୈତରଣୀ ନଦୀ, ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ହ୍ରାସ ପାଇଛି। ଦିନ ଗୋଟାଏ ସୁଦ୍ଧା ବାଲେଶ୍ୱର ଜିଲ୍ଲାର ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର କେତେକ ଅଞ୍ଚଳ ଏବେ ମଧ୍ୟ ଜଳବନ୍ଦୀ ଘେରରେ ରହିଛି। ଏହିସବୁ ଅଞ୍ଚଳରୁ ଆଉ 3-4 ଦିନ ମଧ୍ୟରେ ପାଣି କମିବ ବୋଲି ଶ୍ରୀ ରାଉତ କହିଛନ୍ତି। 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବା ନେଇ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ କଲେ ସମ୍ବୋଧନ। ଭୁବନେଶ୍ୱର ରାଜ୍ୟସ୍ତରୀୟ ସମାରୋହରେ ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ। ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଯୁବବର୍ଗଙ୍କ ବିକାଶ ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ କଲେ ଆଲୋକପାତ ଏବଂ ଅବପାତ ଆଜି ସୁଦ୍ଧା ଦୁର୍ବଳ ହେବାର ସମ୍ଭାବନା। ଆସନ୍ତା 24 ଘଣ୍ଟା ପାଇଁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 3 ଜିଲ୍ଲାକୁ ଜାରି ହେଲା ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆପଣ ଶୁଣୁଛନ୍ତି ଚଳଚ୍ଚିତ୍ର ପୂରବ ପଶ୍ଚିମରୁ ଏହି ଗୀତଟି ଶିଳ୍ପୀ ମହେନ୍ଦ୍ର କପୁରଙ୍କ କଣ୍ଠରେ। ଗୀତ ରଚନା ଇନ୍ଦିବର, ସଙ୍ଗୀତ ସଂଯୋଜନା କଲ୍ୟାଣଜୀ ଆନନ୍ଦଜୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ଭବାନୀପାଟଣା, ସମୟ ଦିନ 3:25। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଅପରାହ୍ନ 5:00 ରହିଛି ହିନ୍ଦୀ କଥାଚିତ୍ର ଗୀତ ଯୋବାଣୀ। ଅପରାହ୍ନ 5:30 ଆଜି ଏଥିରେ ଶୁଣିବେ ସାପ୍ତାହିକୀ। ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ଶୁଣିବେ କେନ୍ଦରା ଗୀତ, ପରିବେଷଣ କରିବେ ନବୀନ ଗୁରୁ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସମ୍ବଲପୁର ଜିଲ୍ଲା ସମ୍ପର୍କରେ, ଏବଂ ରାତି 7:25 ପ୍ରାୟୋଜିତ କାର୍ଯ୍ୟକ୍ରମ କିସାନ ବାଣୀ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦେଶବନ୍ଦନା ରାତି 8:00। ରାତି 8:15 ଶୁଣିବେ ଭବାନୀପାଟଣାଠାରେ ଉତ୍ସାହ ଉଦ୍ଦୀପନାର ସହ 80ତମ ସ୍ୱାଧୀନତା ଦିବସ ପାଳନର ବେତାର ବିବରଣୀ। ସ୍ପୋର୍ଟସ୍ କେନ୍ ରାତି 8:30 ଏବଂ ସ୍ପଟ୍ ଲାଇଟ୍ ରାତି 9:15। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ଶୁଣେଇବୁ ଆକାଶବାଣୀ ଦିଲ୍ଲୀରୁ। ରାତି 9:30 ଶୁଣିପାରିବେ 80ତମ ସ୍ୱାଧୀନତା ଦିବସରେ ନୂଆଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଅଭିଭାଷଣର ଓଡ଼ିଆ ରୂପାନ୍ତର। ଏବଂ ରାତି 10:30 ରହିଛି ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳନ ଉପରେ ଆଧାରିତ ବିଶେଷ ସମ୍ବାଦ ବିବରଣୀ। ଶ୍ରୋତାବନ୍ଧୁ, ଏଇ ଥିଲା ଆଜି ଆମ ତୃତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ରୂପରେଖ। ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ସହ ପୁଣି ଉପସ୍ଥିତ ହେବୁ ଆମ ତୃତୀୟ ଅଧିବେଶନ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ନମସ୍କାର। ଆମ ଦେଶର 80ତମ ସ୍ୱାଧୀନତା ଦିବସ ଅବସରରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। ଏହି ଅଭିନନ୍ଦନ ସହ ଆଜିର ତୃତୀୟ ଅଧିବେଶନକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ଓ 1206 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 MHz। ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରକୁ ଶୁଣିପାରିବେ। ବର୍ତ୍ତମାନ ସମୟ ଅପରାହ୍ନ 5ଟା। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ, କିନ୍ତୁ ତା ପୂର୍ବରୁ ଏହି ସୂଚନା।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଶିଳ୍ପୀ ହେଲେ ଜସବିନ୍ଦର ନରୁଲା। ଗାଇଛନ୍ତି ଏହି ଗୀତଟି କଥଚିତ୍ର ଦିୱାନେ ପାଇଁ। ଗୀତିକାର ହେଲେ ସମୀର, ସଙ୍ଗୀତ ସଞ୍ଜୀବ ଦର୍ଶନ।
1: प्यार प्यार प्यार जन्नत है, ख्वाबों की दुनिया में दिल की हर धड़ दो दिन बस तो

ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତ। ଏଥର ଶୁଣନ୍ତୁ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ ଏହି ଗୀତଟି। କଥାଚିତ୍ର ହେଲା ମେ ହୁନା। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଅନୁ ମଲ୍ଲିକ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ସମୟ ବର୍ତ୍ତମାନ ଅପରାହ୍ନ 5:30। ପ୍ରଚାର କରୁଛୁ ଯୁବ ଶ୍ରୋତାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଶୁଣିପାରିବେ ଏ ବିଜ୍ଞାପନ ପରେ।
2: ୱାର୍କ ଫ୍ରମ୍ ହୋମ୍, ହାଇ ସାଲାରି, ମାତ୍ର ଗୋଟିଏ କ୍ଲିକ୍ରେ।
3: ଆରେ ବା,
4: ହସିଲା।
5: ଅଜଣା ଲିଙ୍କ୍ସ ଉପରେ କ୍ଲିକ୍ କରନ୍ତୁ ନାହିଁ। RBI କହେ

0: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଅପା ଦେଖ,
2: ହାପି ବର୍ଥଡେ ଭାଇ।
1: ଦେଖ, ବାଃ, ମୋର ଫେଭରେଟ୍ କଲର।
3: ସବୁବେଳେ ସପିଂ।
4: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
5: ସେଭିଂ କରିବାର ବି ବୟସ ଏଇଟା।
6: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ। ଆଇ ନୋ ନା। RBI କହେ,
7: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।

0: ନମସ୍କାର ଶୁଭ ସନ୍ଧ୍ୟା
1: ଶ୍ରୋତା ବନ୍ଧୁ, ସ୍ୱାଗତ ଜଣାଉଛୁ ଆପଣମାନଙ୍କୁ ଆଜିର ସାପ୍ତାହିକୀ କାର୍ଯ୍ୟକ୍ରମକୁ। ଉପସ୍ଥାପନାରେ ଆମେ ଅଛୁ ମୁଁ ଅନିନ୍ଦିତା ରଥ
2: ଏବଂ ମୁଁ ନନ୍ଦିତା ନନ୍ଦ।
1: ସାପ୍ତାହିକୀ ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଆମ ଶ୍ରୋତା ଓ ଆକାଶବାଣୀ ମଧ୍ୟରେ ଏକ ଆତ୍ମୀୟ ସମ୍ପର୍କର ସେତୁ।
2: ଆପଣମାନଙ୍କର ଚିଠି, ପ୍ରଶ୍ନ, ମତାମତ ଓ ପରାମର୍ଶ ଆମ କାର୍ଯ୍ୟକ୍ରମକୁ ଆହୁରି ସଜୀବ କରିଥାଏ।
1: ଆଉ ଆଜିର କାର୍ଯ୍ୟକ୍ରମ ରହିଛି ଆହୁରି ବିଶେଷ, କାରଣ ଆମେ ପାଳନ କରୁଛୁ ଆମ ସ୍ୱାଧୀନତାର ଗୌରବମୟ ଉତ୍ସବ, ସ୍ୱାଧୀନତା ଦିବସ। ହଁ ଶ୍ରୋତା ବନ୍ଧୁ, 1947 ମସିହାରେ ଆମେ ସ୍ୱାଧୀନତା ଲାଭ କଲୁ, ଆଉ 2026ରେ ଏହି ସ୍ୱାଧୀନତାର ଯାତ୍ରା ପୂରଣ କରୁଛି 80 ବର୍ଷ। ଏହି 80 ବର୍ଷ କେବଳ ସମୟର ହିସାବ ନୁହେଁ, ଏହା ଏକ ରାଷ୍ଟ୍ରର ନିର୍ମାଣର ଗାଥା।
2: ନମସ୍କାର, ମୁଁ ନନ୍ଦିତା ଆପଣମାନଙ୍କୁ ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ଆମ ଦେଶର ବୀର ସନ୍ତାନମାନଙ୍କର ତ୍ୟାଗ ଓ ବଳିଦାନ ମିଳିଥିବା ଏହି ସ୍ୱାଧୀନତା ଆମକୁ ସବୁବେଳେ ଦେଶ ପାଇଁ କିଛି ଭଲ କରିବାର ପ୍ରେରଣା ଦେଉ। ଆସନ୍ତୁ ଏହି ସ୍ୱାଧୀନତାର ମୂଳକୁ ହୃଦୟରେ ରଖି ଆମେ ମଧ୍ୟ ଆମ ଦେଶର ଏହି ଯାତ୍ରାର ଏକ ଛୋଟ ଅଂଶ ହେବା। ଜୟ ହିନ୍ଦ।
1: ନମସ୍କାର, ମୁଁ ଅନିନ୍ଦିତା ରଥ ଆକାଶବାଣୀ ଭବାନୀପାଟଣାର ସମସ୍ତ ଶ୍ରୋତା ବନ୍ଧୁଙ୍କୁ ଜଣାଉଛି ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଆମର ଏହି ସ୍ୱାଧୀନତା ଅସଂଖ୍ୟ ବୀର ସନ୍ତାନଙ୍କ ତ୍ୟାଗ, ସଂଘର୍ଷ ଓ ବଳିଦାନର ଫଳ। 1947 ମସିହାରୁ ଆଜି ପର୍ଯ୍ୟନ୍ତ ଆମ ଭାରତ ନିଜକୁ ନୂଆ ଭାବରେ ଗଢ଼ି ତୋଳିଛି ଏବଂ ବିଜ୍ଞାନ, ପ୍ରଯୁକ୍ତି, ଶିକ୍ଷା, କୃଷି ଓ ଅର୍ଥନୀତି ସହ ବିଭିନ୍ନ କ୍ଷେତ୍ରରେ ଦିନକୁ ଦିନ ଆଗକୁ ବଢ଼ୁଛି। ଆଜି ଆମ ସମ୍ମୁଖରେ ରହିଛି ବିକଶିତ ଭାରତର ସ୍ୱପ୍ନ, ଏକ ସଶକ୍ତ, ସମୃଦ୍ଧ ଓ ଏକତାବଦ୍ଧ ଭାରତ ଗଢ଼ିବାର ସଂକଳ୍ପ। ଆସନ୍ତୁ ଆମ ବୀର ଶହୀଦମାନଙ୍କ ତ୍ୟାଗକୁ ସ୍ମରଣ କରି ଦେଶର ଅଖଣ୍ଡତା ଓ ବିକାଶ ପାଇଁ ନିଜ ନିଜ ଦାୟିତ୍ୱ ତୁଲାଇବା। ଜୟ ହିନ୍ଦ, ଜୟ ଭାରତ।
3: ସ୍ୱାଧୀନତା ଦିବସର ଏହି ପବିତ୍ର ଅବସରରେ ମୁଁ ଉପସ୍ଥାପିକା ରଚିତା ମେହେର ଆମର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ହେଲେ ଆଜିର ଦିନ କେବଳ ଇତିହାସକୁ ମନେ ପକାଇବାର ନୁହେଁ, ବରଂ ଏକ ନୂଆ ଭବିଷ୍ୟତ ଗଢ଼ିବାର ପ୍ରତିଶ୍ରୁତି। ଏହି 2026 ମସିହାରେ ଆସନ୍ତୁ ଏକାଠି ମିଶି ଦେଶ ପାଇଁ କିଛି ନୂଆ କରି ଦେଖାଇବା, ନିଜ ସଚ୍ଚୋଟ କର୍ମ ଓ ଭାଇଚାରା ମାଧ୍ୟମରେ ଆମ ଦେଶର ଟେକ ରଖିବା।
4: ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି 80ତମ ସ୍ୱାଧୀନତା ଦିବସର ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ। 1947 ମସିହାରେ ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଏବଂ ସଂଘର୍ଷର ଫଳରେ ଆମ ଭାରତ ହାସଲ କରିଥିଲା ସ୍ୱାଧୀନତା। ଆଜି 80 ବର୍ଷର ଏହି ଗୌରବମୟ ଯାତ୍ରାକୁ ସ୍ମରଣ କରିବା ସହିତ ଆମେ ସେହି ମହାନ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିବା। ତ୍ରିରଙ୍ଗା ଆମର ଗର୍ବ, ଭାରତ ଆମର ଗୌରବ। ଜୟ ହିନ୍ଦ, ବନ୍ଦେ ମାତରମ୍।
1: ନମସ୍କାର ଶ୍ରୋତା ବନ୍ଧୁ, ଆଜିର ଏହି ପବିତ୍ର ଗର୍ବ ଗୌରବର ଶୁଭ ବେଳାରେ ଆପଣ ସଭିଙ୍କୁ ଆମ ଭାରତର 80ତମ ସ୍ୱାଧୀନତା ଦିବସ ଅବସରରେ ଏହି ଗୌରବମୟ ଐତିହାସିକ ମୁହୂର୍ତ୍ତରେ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ଜଣାଉଛି ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳି। ଯୁବବନ୍ଧୁ, ଏହି ଭାରତର ସ୍ୱାଧୀନତା ଗୋଟିଏ ଦିନର ନୁହେଁ, ସ୍ୱାଧୀନ ଭାରତର ସେହି ସୂର୍ଯ୍ୟୋଦୟ ପୂର୍ବରୁ ଆମ ଭାରତ ମାତାର ଶହ ଶହ ସୂର୍ଯ୍ୟଙ୍କ ଅସ୍ତ ଦେଖିଛି ଏହି ଭାରତ ଭୂମି। ବଳିଦାନ ଓ ତ୍ୟାଗର ରକ୍ତରେ ଭିଜି ଆମ ତିରଙ୍ଗା ପାଇଛି ସ୍ୱାଧୀନତାର ପରିଚୟ। ଏତେ ଦୁଃଖ ଓ ସଂଘର୍ଷ ପରେ ଆଜି ଆମେ ଏହି ଭାରତର ସ୍ୱାଧୀନତା ଦିବସକୁ ପାଳନ କରୁଛୁ। ଏହି ଦିବସ ଆମ ଭାରତୀୟମାନଙ୍କ ଗର୍ବ ଗୌରବର ଦିନ। ସେହି ବୀର ବୀରାଙ୍ଗନାଙ୍କ ବଳିଦାନକୁ, ସେମାନଙ୍କ ସାହସକୁ, ସେମାନଙ୍କ ତ୍ୟାଗକୁ ମନେ ପକାଇବାର ଦିନ। ତେବେ ଆଜିର ଏହି ଗୌରବମୟ ଐତିହାସିକ ଦିବସରେ ସେହି ବୀର ବୀରାଙ୍ଗନା ସନ୍ତାନ ସନ୍ତତିମାନଙ୍କ ଚରଣରେ ଶତ ଶତ ପ୍ରଣାମ ସହ ଆପଣ ସଭିଙ୍କୁ, ଆପଣଙ୍କ ସପରିବାରକୁ ଆମ ଆକାଶବାଣୀ ପରିବାର ତରଫରୁ ପୁଣି ଥରେ ଏହି ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା।

0: ଶୁଭକାମନା ଜଣାଉଛୁ। ତେବେ ଶ୍ରୋତା ବନ୍ଧୁ, ଏବେ ସମୟ ଆପଣମାନଙ୍କ ଚିଠିର,
1: କାରଣ ସାପ୍ତାହିକୀର ପ୍ରକୃତ ସୌନ୍ଦର୍ଯ୍ୟ ହେଉଛି ଆପଣମାନଙ୍କ ସହ ଆମର ଏହି ଚିଠି ମାଧ୍ୟମରେ ହେଉଥିବା କଥାବାର୍ତ୍ତା।
0: କେହି ଜାଣିବାକୁ ଚାହାନ୍ତି, କେହି ନିଜ ଅନୁଭବ ଜଣାନ୍ତି, ଆଉ କେହି ଦିଅନ୍ତି ମୂଲ୍ୟବାନ ପରାମର୍ଶ। ତେବେ ଆସନ୍ତୁ ପଢିବା ଆମ ଶ୍ରୋତାମାନଙ୍କର ଚିଠି। ତେବେ ଶ୍ରୋତା ବନ୍ଧୁ, ଏବେ ତ ସମୟ ଚିଠିପତ୍ର ପଢିବାର, ହେଲେ ତା ପୂର୍ବରୁ କହି ରଖୁଛି ଆମେ ଏହି ସପ୍ତାହର ସାପ୍ତାହିକୀ କାର୍ଯ୍ୟକ୍ରମରେ ଗତ ସପ୍ତାହର ଚିଠି ମଧ୍ୟ ସାମିଲ କରୁଅଛୁ। ତେବେ ଚାଲନ୍ତୁ ପ୍ରଥମ ଚିଠିଟିର

0: ହେଉଛି ଏବଂ ହେଉଥିବ ନିଶ୍ଚୟରେ ଆଶା ସହ ଚିଠିଟି ଶେଷ କରୁଛି। ଆଜିର ପବିତ୍ର ସ୍ୱାଧୀନତା ଦିବସରେ ଭାରତର ପ୍ରତ୍ୟେକ ଜାଗ୍ରତ ସୈନ୍ୟଙ୍କୁ ଅଭିନନ୍ଦନ ଏବଂ ଯେଉଁମାନେ ଦେଶ ପାଇଁ ଶହୀଦ ସୈନିକ ସେମାନଙ୍କୁ ଶତ ଶତ ପ୍ରଣାମ ଜଣାଉଛି। ବୀର ସ୍ୱାଧୀନତା ସଂଗ୍ରାମୀଙ୍କୁ ମୋର ଶ୍ରଦ୍ଧାଞ୍ଜଳି ସହ ପ୍ରଣାମ। ପ୍ରତ୍ୟେକ ଶ୍ରୋତାଙ୍କୁ ଆଜିର ଦିନ ପାଇଁ ଅଭିନନ୍ଦନ। ଆକାଶବାଣୀ ଭବାନୀପାଟଣାକୁ ମଧ୍ୟ ଶୁଭେଚ୍ଛା ଏବଂ ପ୍ରତ୍ୟେକ କର୍ମକର୍ତ୍ତା ସହ ଯୁବପାଣୀର ଅପା ଭାଇଙ୍କୁ ବହୁତ ଅଭିନନ୍ଦନ। ପ୍ରତ୍ୟେକ ନାଗରିକର ଏକ କର୍ତ୍ତବ୍ୟ ହେଉ ଦେଶକୁ ଉନ୍ନତିରେ ଆଗେଇ ନେବାକୁ, ବିଶେଷ କରି ଛାତ୍ରଛାତ୍ରୀ ଏବଂ ଯୁବ ସମାଜ ନିଜର ଭବିଷ୍ୟତକୁ ଉଜ୍ଜଳ କରି ଭାରତର ନାମ ଗୌରବ କରନ୍ତୁ। ଏହି ଶୁଭକାମନା ସହ ରହିଲି। ଜୟ ହିନ୍ଦ, ନମସ୍କାର, ଜୟ ଜଗନ୍ନାଥ। ଏତିକି କହି ଭଉଣୀ ତାଙ୍କର ଚିଠିଟି ଶେଷ କରିଛନ୍ତି।
1: ଅପା, ଆପଣଙ୍କ ସ୍ନେହ ଭରା ଚିଠିଟି ଆମ ପାଇଁ ନିଶ୍ଚୟ ଏକ ବହୁତ ବଡ ଉପହାର। ଗତ ସପ୍ତାହରେ ଆପଣଙ୍କ ଚିଠିଟି ଆମ ପାଖରେ ପହଞ୍ଚି ପାରି ନଥିବାରୁ ଆପଣଙ୍କୁ ଯେତିକି ଖାଲି ଖାଲି ଲାଗିଥିଲା, ଆଜିର ସାପ୍ତାହିକରେ ଆପଣଙ୍କ ଏତେ ସୁନ୍ଦର ଚିଠି ସାମିଲ ହୋଇ ତାଠାରୁ ଅଧିକ ସମ୍ପୂର୍ଣ୍ଣ କରିଦେଇଛି ଆଜିର କାର୍ଯ୍ୟକ୍ରମକୁ। ସାପ୍ତାହିକୀର ଦୁଇ ଉପସ୍ଥାପିକାଙ୍କ ଉପସ୍ଥାପନା, ବିଶେଷ ଦିନର ତଥ୍ୟ ଓ ସୁମଧୁର ସଙ୍ଗୀତ ଆପଣଙ୍କୁ ଭଲ ଲାଗିଥିବା ସହ ଶିବଶକ୍ତି ଭାଇଙ୍କ ଲାଲ ବାଲ ପାଲଙ୍କ ଉପରେ ଦିଆଯାଇଥିବା ଐତିହାସିକ ତଥ୍ୟକୁ ଆପଣ ପ୍ରଶଂସା କରିଛନ୍ତି, ଏଥିପାଇଁ ଅଶେଷ ଧନ୍ୟବାଦ। ମନୋରଞ୍ଜନରେ ସେଫାଡ଼ି ଭଉଣୀଙ୍କ ଉପସ୍ଥାପନା, ସାହିତ୍ୟାୟନରେ ଆଶୁତୋଷ ପୁରୋହିତ ଭାଇଙ୍କ ସାକ୍ଷାତକାର, ଗୀତଟିଏ ମିତଟିଏରେ ଶ୍ରୋତାଙ୍କ କଥାବାର୍ତ୍ତା ଓ ସଙ୍ଗୀତ, ଏବଂ ଖେଳ ଓ ଖେଳାଳିରେ ଯୁବ କ୍ୟାରମ ଖେଳାଳିରେ ସୌମ୍ୟ ରଞ୍ଜନ ତ୍ରିପାଠୀ ଭାଇଙ୍କ ପ୍ରେରଣାଦାୟକ କଥାକୁ ଆପଣ ଏତେ ମନ ଦେଇ ଶୁଣିଥିବାରୁ ଆମେ ଭାରି ଖୁସି। ସେହିପରି ଚଳିତ ମାସ 13 ତାରିଖ ଲିପ୍ସା ଭଉଣୀଙ୍କ ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ମଧ୍ୟ ଆପଣଙ୍କୁ ଭଲ ଲାଗିଛି ଜାଣି ଲିପ୍ସା ଭଉଣୀ ମଧ୍ୟ ଖୁସି ଅନୁଭବ କରୁଥିବେ। ଏମିତି ସ୍ନେହ, ଶୁଭେଚ୍ଛା ଓ ମୂଲ୍ୟବାନ ମତାମତ ଆଗକୁ ମଧ୍ୟ ଆପଣ ପଠାଇବେ ବୋଲି ଆମେ ଆଶା କରୁଛୁ। ଆଜିର ଚିଠି ପାଇଁ ବହୁତ ବହୁତ ଧନ୍ୟବାଦ ଭଉଣୀ। ନମସ୍କାର, ଜୟ ଜଗନ୍ନାଥ।
0: ଆଜିର କାର୍ଯ୍ୟକ୍ରମର ତୃତୀୟ ଚିଠିଟି ଲେଖି ପଠାଇଛନ୍ତି ନିରାକାର ରଣା ଭାଇ, ଗ୍ରାମ ସିଲୁଆ, ଥାନା ଟିଟିଲାଗଡ଼, ପୋଷ୍ଟ ମାଲାଡ, ଭାୟା ଖୋଲାନ, ଜିଲ୍ଲା ବଲାଙ୍ଗୀରରୁ। ଭାଇ ତାଙ୍କ ଚିଠିଟି ଆରମ୍ଭ କରିଛନ୍ତି କବିତା ଚରିଆରୁ। ସପ୍ତାହରେ ଥରେ ଆସ ତୁମେ ସାଥୀ, ସାପ୍ତାହିକୀ ସନ୍ଧ୍ୟା ମୋର ପ୍ରତିଟି ଶ୍ରୋତାଙ୍କୁ ବାନ୍ଧି ଦେଇ ଥାଅ ଅଛିଣ୍ଡା ପ୍ରୀତିର ଡୋର। କହି ଯାଇଥାଅ କେତେ କଥା, ପୁଣି କେତେ ଯେ ମିଠା କାହାଣୀ, ଶୁଣିବାକୁ ପୁଣି ବସି ରହିଥାଉ ତମର ସେହି ମିଠା ବାଣୀ। ସବୁଦିନ ଥାଉ ଆମର ସମ୍ପର୍କ ନଈରୁ ସାଗର ଯାଏ, ଶୁଣୁଥିବି ତମ କଥାଟିକୁ ମୁଁ ଯେ ଏ ଜୀବନ ଥିବା ଯାଏ। ଯୁବବାଣୀ ଉପସ୍ଥାପନାରେ ଥିବା ଦୁଇ ଅପାଙ୍କୁ ମୋର ହୃଦୟ ଭରା ନମସ୍କାର ଓ ଶୁଭ ସନ୍ଧ୍ୟା। ଯୁବବାଣୀ କାର୍ଯ୍ୟକ୍ରମ ମନକୁ ପୁରା ଛୁଇଁ ଯାଉଛି। ଏହି କାର୍ଯ୍ୟକ୍ରମ ଦ୍ୱାରା ଆମେ ଯୁବ ଶ୍ରୋତା ଅନେକ କଥା ଶିଖିପାରୁଛୁ, ତେଣୁ କାର୍ଯ୍ୟକ୍ରମ ମାନ ମଧ୍ୟ ଭଲ ଲାଗୁଛି। ଗତ ଜୁଲାଇ ମାସ 27 ତାରିଖ ଯୁବବାଣୀ କାର୍ଯ୍ୟକ୍ରମଟି ବହୁତ ସୁନ୍ଦର ଲାଗିଥିଲା। ଏଠାରେ ଉପସ୍ଥାପନ ଦାୟିତ୍ୱରେ ଥିଲେ ଅନିନ୍ଦିତା ଅପା। ଏଠାରେ ଜଣେ ସାକ୍ଷାତକାର ଆସିଥିଲେ ଓମ୍ ପ୍ରିୟା ପଟେଲ ଭଉଣୀ, ତାଙ୍କର ସହ ସାକ୍ଷାତକାରଟି ବହୁତ ଭଲ ଲାଗିଥିଲା। ତା ସହିତ କାର୍ଗିଲ ବିଜୟ ଦିବସ ବିଷୟରେ ଉପସ୍ଥାପନା ସହିତ ଆମର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ବିଷୟରେ ବହୁତ ସୁନ୍ଦର ଉପସ୍ଥାପନା ଦେଇଥିଲେ, ତେଣୁ ସେହି ଦିନର କାର୍ଯ୍ୟକ୍ରମ ବହୁତ ସୁନ୍ଦର ଲାଗିଥିଲା। ଅଗଷ୍ଟ 1 ତାରିଖ ସାପ୍ତାହିକୀ ଯୁବବାଣୀ କାର୍ଯ୍ୟକ୍ରମଟି ବହୁତ ସୁନ୍ଦରମୟ ହୋଇଥିଲା। ଏଠାରେ ଲିପ୍ସା ଅପା ଓ ଶିବଶକ୍ତି ଭାଇ ସୁନ୍ଦର ଉପସ୍ଥାପନା କରିଥିଲେ, ତେଣୁ କାର୍ଯ୍ୟକ୍ରମଟି ଭଲ ଲାଗିବା ସହିତ ସୁନ୍ଦର ସୁନ୍ଦର ଗୀତ ସବୁ ବଜାଇଥିଲେ, ତେଣୁ କାର୍ଯ୍ୟକ୍ରମଟି ସୁନ୍ଦର ଲାଗିଥିଲା।
1: ନମସ୍କାର ନିରାକାର ଭାଇ, ଆପଣଙ୍କ ସ୍ନେହ ଭରା ଚିଠିଟି ପଢି ମନ ସତରେ ଖୁସି ହୋଇଗଲା। ବିଶେଷ କରି ଚିଠିର ଆରମ୍ଭରେ ଆପଣ ଯେତେ ସୁନ୍ଦର ଭାବରେ କବିତା ମାଧ୍ୟମରେ ସାପ୍ତାହିକୀ ଯୁବବାଣୀ ପ୍ରତି ଆପଣଙ୍କ ଭଲ ପାଇବା ଓ ଆତ୍ମୀୟତାକୁ ପ୍ରକାଶ କରିଛନ୍ତି, ତାହା ଆମ ହୃଦୟକୁ ଛୁଇଁଗଲା। ସତରେ ଆମେ ଉପସ୍ଥାପିକା ଭାବରେ ଯେତେବେଳେ ମାଇକ୍ରୋଫୋନ୍ ସାମ୍ନାରେ ବସୁ, ସେତେବେଳେ ଆମ କଥା କେଉଁଠି କେତେ ଦୂର ପର୍ଯ୍ୟନ୍ତ ପହଞ୍ଚୁଛି ତାହା ଜାଣିବା ସବୁବେଳେ ସମ୍ଭବ ହୁଏ ନାହିଁ, କିନ୍ତୁ ଆପଣଙ୍କ ଭଳି ଶ୍ରୋତାଙ୍କ ଚିଠି ଆମକୁ ଅନୁଭବ କରାଏ ଆମର ପ୍ରତିଟି କଥା ଆପଣମାନଙ୍କ ପାଖକୁ ସୁନ୍ଦର ଭାବରେ ପହଞ୍ଚି ପାରୁଛି। ଗତ ମାସ 27 ତାରିଖର କାର୍ଯ୍ୟକ୍ରମର ଉପସ୍ଥାପନା ଦିନର ବିଶେଷତ୍ଵ, ସେହି କାର୍ଯ୍ୟକ୍ରମ ଆପଣ ଏତେ ମନ ଦେଇ ଶୁଣିଛନ୍ତି ଜାଣି ଆମକୁ ବହୁତ ଖୁସି ଲାଗିଲା ଭାଇ। ସେହିପରି ଚଳିତ ମାସ 1 ତାରିଖର କାର୍ଯ୍ୟକ୍ରମରେ ଲିପ୍ସା ଭଉଣୀ ଓ ଶିବଶକ୍ତି ଭାଇଙ୍କ ଉପସ୍ଥାପନା ଏବଂ ଗୀତଗୁଡ଼ିକ ଆପଣଙ୍କୁ ଭଲ ଲାଗିଥିବା କଥା ମଧ୍ୟ ଆମ ପାଇଁ ବହୁତ ଆନନ୍ଦର ବିଷୟ। ଆଜିର ଚିଠି ପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣଙ୍କ ଏହି ସ୍ନେହ ଓ ଭଲ ପାଇବା ଏମିତି ହିଁ ଆମ ସହିତ ସହିତ ରହୁ ଏହି ଆଶା କରୁଛୁ। ବହୁତ ବହୁତ ଧନ୍ୟବାଦ ଭାଇ, ନମସ୍କାର। ତେବେ ଶ୍ରୋତା ବନ୍ଧୁ, ଆଜିର ଚତୁର୍ଥ ଚିଠିଟି ଲେଖି ପଠାଇଛନ୍ତି ମନୋଜ ଭାଇ। ମନୋଜ ଭାଇଙ୍କର ଗତ ସପ୍ତାହର ଚିଠି ମଧ୍ୟ ଆମେ ଏହି କାର୍ଯ୍ୟକ୍ରମ ଜରିଆରେ ଆପଣମାନଙ୍କୁ ଜଣାଇଦେବୁ। ତେବେ ଆସନ୍ତୁ ପ୍ରଥମ ଚିଠିଟି ପଢିବା। ଚିଠିଟି ଆରମ୍ଭ ହୋଇଛି ଏକ ସୁନ୍ଦର କବିତା ଜରିଆରେ। ମେଘରେ ମେଘ ତୁ ବଦଳା ତୋ ଦିଗ, ଆସୁଛି ମୁଁ ସାପ୍ତାହିକି, ଏମିତି ମୋ ଘରେ ବରଷୁଥିଲେ ତୁ ଆଉ ସିଏ ଆସିବ କି। ରଜନୀଗନ୍ଧାର ଫୁଲରେ ସେ ଆଜି ହୋଇଛି ସିଏ ଯେ ସଜ,

0: ମଲ୍ଲିଅତର ସେ ମାଖିଛି ବୋଲି ଲାଗୁଛି ଭାରି ମଉଜ। ଗୋଡ଼ରେ ପାଉଁଜି ଋଣୁ ଛୁଣୁ ତାର ଆସିଲି ଯାଇରେ ବାଜି, ତା ପାଦ ପାଉଁଜି ମୋ କାନେ ବାଜିଲେ ମୋ ମନ ବି ଉଠେ ଗୁଞ୍ଜି। ତା ଗୋରା ଦେହରେ ସ୍ନୋ ପାଉଡର, ଓଠରେ ନାଲି ଲିପଷ୍ଟିକ, ତୁ ବରାସିଲେ ଗଲେ ଲିଭିଯିବ ସବୁ, ଓଦା ହେବ ମୁହଁ ଜାକି, ମେଘରେ ମେଘ ତୁ ଘୁଞ୍ଚି ଯା ଥରେ ସାପ୍ତାହିକୀ ପ୍ରିୟା ପାଇଁ, ତୁ ହଟିଗଲେ ମୋ ପ୍ରିୟା ଆସିବ ଖୁସି ହେବି ତାକୁ ପାଇ। ଗୋଧୂଳି ସନ୍ଧ୍ୟାରେ କାର୍ଯ୍ୟକ୍ରମ ଅଗଣାରେ ଉପସ୍ଥିତ ଭାଇ ତଥା ଭଉଣୀଙ୍କୁ ମୋର ସ୍ନେହ ଆଦର ଓ ଭଲ ପାଇବା। ଗତ 29 ତାରିଖ ବୁଧବାର ଦିନ ଖେଳ ଓ ଖେଳାଳି କାର୍ଯ୍ୟକ୍ରମରେ ନନ୍ଦିତା ଭଉଣୀ ଆମ ଭାରତୀୟ ଖେଳାଳିମାନଙ୍କ ବିଭିନ୍ନ ଜାଗାରେ ପୁରସ୍କୃତ ହୋଇଥିବା ସବୁ ବିବରଣୀ ଦେଇଥିଲେ ଓ ଏଥିରେ ସୁନ୍ଦର ସୁନ୍ଦର ଗୀତ ଶୁଣାଇଥିଲେ, ତାହା ଭଲ ଲାଗିଥିଲା। ଗୁରୁବାର ବିଜ୍ଞାନିକାରେ ରଚିତା ଭଉଣୀଙ୍କ ଉପସ୍ଥାପନରେ ବିଭିନ୍ନ ଗ୍ରହ ବିଷୟରେ ଆଲୋଚନା ଓ ସେହି ଗ୍ରହମାନଙ୍କ କେଉଁ କେଉଁ ପଦାର୍ଥ ରହିଅଛି ତାହା କାର୍ଯ୍ୟକ୍ରମରେ ଦର୍ଶାଇଥିଲେ ଓ ଶେଷରେ ଗୋଟିଏ ପ୍ରଶ୍ନ ଶ୍ରୋତାମାନଙ୍କୁ ପଚାରିଥିଲେ। ପ୍ରଶ୍ନଟି ଥିଲା, ମଙ୍ଗଳ ଗ୍ରହର ସବୁଠୁ ଉଚ୍ଚତମ ପର୍ବତର ନାମ କ'ଣ? ଆଉ ମୋର ଉତ୍ତର ଯଦି ଠିକ୍ ହୁଏ ତାହେଲେ କହୁଛି, ଉତ୍ତରଟି ହେଲା ଅଲିମ୍ପସ୍ ମନ୍ସ। ଦୟାକରି ଉତ୍ତର ଠିକ୍ ନା ଭୁଲ କହିବେ, ଆଉ ରଚିତା ଭଉଣୀ ଏଭଳି କାର୍ଯ୍ୟକ୍ରମ କରିଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଦେବେ। ଶୁକ୍ରବାର ଦିନ ଲିପ୍ସା ଭଉଣୀଙ୍କ ଉପସ୍ଥାପନରେ ପ୍ରସାରିତ ସମ୍ଭାବନାରେ କିଛି କ୍ୟାରିୟର ସୂଚନା ସହିତ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଆଲୋଚନା କରିଥିଲେ, ତାହା ମଧ୍ୟ ବହୁତ ଭଲ ଲାଗିଥିଲା ଓ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଜାଣି ହୋଇଥିଲା। ଶନିବାର ଦିନର ସାପ୍ତାହିକୀ ସନ୍ଧ୍ୟାରେ ଲିପ୍ସା ଭଉଣୀ ଓ ଶିବଶକ୍ତି ଭାଇଙ୍କ ଉପସ୍ଥାପନା ବହୁତ ଭଲ ଲାଗିଥିଲା, କିନ୍ତୁ ଦୁଃଖର ବିଷୟ ଯେ କାର୍ଯ୍ୟକ୍ରମରେ କେବଳ ଗୋଟିଏ ଚିଠି ସ୍ଥାନିତ ହୋଇଥିଲା। ଏଥିରେ ଚିଠିର ଉତ୍ତର ସହିତ ଆମ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ଆଲୋଚନା, ସ୍ୱାଧୀନତା ପଲାସିର ଯୁଦ୍ଧ ବିଷୟରେ ଆଲୋଚନା ଭାରତର ଦେଶପ୍ରେମୀଙ୍କ ପାଇଁ ପ୍ରେରଣାଦାୟକ ହୋଇଥିଲା। ରବିବାର ଦିନର ମନୋରଞ୍ଜନରେ ରଚିତା ଭଉଣୀଙ୍କ ଉପସ୍ଥାପନା ଓ ସ୍ୱାଧୀନତା ସଂଗ୍ରାମର ଦ୍ୱିତୀୟ ଦିବସରେ ଆଲୋଚନା ବହୁତ ଭଲ ହୋଇଥିଲା। ସୋମବାର ଦିନର ସାହିତ୍ୟାୟନରେ ସାହିତ୍ୟର ଚର୍ଚ୍ଚା ସହ ସ୍ୱାଧୀନତା ସଂଗ୍ରାମର ତୃତୀୟ ଦିବସରେ ପାଇକ ବିଦ୍ରୋହ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା ବହୁତ ଭଲ ଲାଗିଥିଲା ଓ ବକ୍ସି ଜଗବନ୍ଧୁ ପାଇକମାନଙ୍କୁ ଏକତ୍ର କରି ଇଂରେଜ ବିରୋଧରେ ସ୍ୱର ଉତ୍ତୋଳନ କରି ଦେଶ ପାଇଁ ଜୀବନ ଦେଇଥିଲେ। ତାଙ୍କର ଅତୁଟ ସାହସ ଓ ବଳିଦାନ ସମସ୍ତ ଦେଶବାସୀଙ୍କ ପାଇଁ ଏକ ପ୍ରେରଣା ହୋଇ ରହିଛି। ମଙ୍ଗଳବାର ଦିନର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମରେ ରଚିତା ଭଉଣୀଙ୍କ ଉପସ୍ଥାପନା ଭଲ ଲାଗିଥିଲା, ତେଣୁ ଏହି ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଭାଇ ତଥା ଭଉଣୀଙ୍କୁ ମୋର ଧନ୍ୟବାଦ ଜଣାଇଦେବେ। ଆସୁଛି ବର୍ଷା, ଏହି ବର୍ଷା ଭିଜା ସନ୍ଧ୍ୟାରେ କିଛି ପ୍ରେମ କବିତା ସହିତ ରୋମାଣ୍ଟିକ ଗୀତର ଏକ କାର୍ଯ୍ୟକ୍ରମ କଲେ ଶ୍ରୋତାମାନେ ଚା କପ୍ର ସହିତ କାର୍ଯ୍ୟକ୍ରମର ମଜା ନିଅନ୍ତେ। ମୁଁ ଜଣେ ଆପଣଙ୍କ କେନ୍ଦ୍ରର ନିୟମିତ ଶ୍ରୋତା, ଦୀର୍ଘ ସଚ୍ଚିଦାନନ୍ଦ ଆଜ୍ଞାଙ୍କ ସମୟରୁ ଯୁବବାଣୀ ଶୁଣିଛି ଏବଂ ଏ ଯାଏଁ ଜାରି ରଖିଛି। ସେ ସମୟରେ ଅନେକ ଚିଠିର ସୁଅ ଛୁଟୁଥିଲା, କିନ୍ତୁ ଏବେ ମୋବାଇଲ ହେବା ସତ୍ତ୍ୱେ ବିନା ପୋଷ୍ଟ ଅଫିସ ନଯାଇ ଘରେ ବସି ଚିଠି ଲେଖି ପଠେଇ ହେଉଛି। କିନ୍ତୁ ନା ଶ୍ରୋତା ହ୍ୱାଟ୍ସଆପ୍ ଯୋଗେ ଚିଠି ଲେଖିବାକୁ ଇଚ୍ଛା କରୁଛନ୍ତି, ନା କାର୍ଯ୍ୟକ୍ରମ ପାଇଁ ସମୟ ଦେଉଛନ୍ତି, କ'ଣ ପାଇଁ ଏଭଳି ହେଉଛି ଟିକେ କହିବେ? ଶେଷରେ ଗୋଟିଏ ଅନୁରୋଧ ଯେ ଯୁବବାଣୀ କାର୍ଯ୍ୟକ୍ରମରେ 2 ଜଣ ଉପସ୍ଥାପକ ବା ଉପସ୍ଥାପିକା ରହି କାର୍ଯ୍ୟକ୍ରମ ଉପସ୍ଥାପନା କରନ୍ତୁ। ରହିଲି, ଜୟ ଜଗନ୍ନାଥ।
1: ସର୍ବପ୍ରଥମେ ଭାଇ, ଏତେ ସୁନ୍ଦର ଓ କବିତାମୟ ଢଙ୍ଗରେ ଆପଣ ସାପ୍ତାହିକୀ ପାଇଁ ଚିଠିଟି ଆରମ୍ଭ କରିଛନ୍ତି, ସେଥିପାଇଁ ଅନେକ ଅନେକ ଧନ୍ୟବାଦ। ମେଘ, ବର୍ଷା ଆଉ ସାପ୍ତାହିକୀକୁ ନେଇ ଆପଣଙ୍କର ଏହି ସୁନ୍ଦର କଳ୍ପନା ଚିଠିଟିକୁ ଆହୁରି ମନୋରମ କରିଦେଇଛି। ଗତ କିଛି ଦିନର ବିଭିନ୍ନ କାର୍ଯ୍ୟକ୍ରମକୁ ଆପଣ ମନ ଦେଇ ଶୁଣିବା ସହିତ ଉପସ୍ଥାପକ ଉପସ୍ଥାପିକା ମାନଙ୍କର ପ୍ରୟାସକୁ ଯେଉଁଭଳି ପ୍ରଶଂସା କରିଛନ୍ତି ସେଥିପାଇଁ ମଧ୍ୟ ଆମର ଅଶେଷ ଧନ୍ୟବାଦ। ଆପଣଙ୍କର ଏହି ଭଲ ପାଇବା ହିଁ ଆମ ପାଇଁ ସବୁଠାରୁ ବଡ଼ ପ୍ରେରଣା। ମଙ୍ଗଳ ଗ୍ରହର ସବୁଠାରୁ ଉଚ୍ଚ ପର୍ବତର ନାମ ଅଲିମ୍ପସ୍ ମନ୍ସ, ତେଣୁ ଆପଣଙ୍କର ଉତ୍ତର ସମ୍ପୂର୍ଣ୍ଣ ଠିକ୍, ସେଥିପାଇଁ ଆପଣଙ୍କୁ ଅଭିନନ୍ଦନ। ବର୍ଷା ଭିଜା ସନ୍ଧ୍ୟାକୁ ନେଇ ଆପଣ ଯେଉଁ କାର୍ଯ୍ୟକ୍ରମର ପ୍ରସ୍ତାବ ଦେଇଛନ୍ତି ତାହା ମଧ୍ୟ ଖୁବ୍ ସୁନ୍ଦର। ତେବେ ଏହି ବର୍ଷାକୁ ନେଇ ରଚିତା ଭଉଣୀ ଅଗଷ୍ଟ 2 ତାରିଖରେ ଏକ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହିଁ କରିଥିଲେ, ଆଶା କରୁଛୁ ସେହି କାର୍ଯ୍ୟକ୍ରମଟି ମଧ୍ୟ ଆପଣଙ୍କୁ ଭଲ ଲାଗିଥିବ। ଆଜିକାଲି ଶ୍ରୋତାମାନେ ଚିଠି କାହିଁକି କମ୍ ଲେଖୁଛନ୍ତି? ଆପଣଙ୍କର ଏହି ପ୍ରଶ୍ନଟି ନିଶ୍ଚିତ ଭାବରେ ଭାବିବାର ବିଷୟ। ସମୟ ବଦଳିବା ସହିତ ଯୋଗାଯୋଗର ମାଧ୍ୟମ ମଧ୍ୟ ବଦଳିଛି। ଦିନେ ଡାକଘର ଯାଇ ଚିଠି ପଠାଇବା ପାଇଁ ଯେଉଁ ସମୟ ଓ ଅପେକ୍ଷା କରୁଥିଲେ, ଆଜି ମୋବାଇଲ ଯୋଗୁଁ କିଛି ସେକେଣ୍ଡରେ ମତାମତ ପହଞ୍ଚି ଯାଉଛି। ହୁଏତ ଏହି ପରିବର୍ତ୍ତନ ଯୋଗୁଁ ଚିଠି ଲେଖିବାର ଅଭ୍ୟାସ କିଛି କମିଯାଇଛି। ତଥାପି ଆମର ଅନୁରୋଧ, ଆପଣମାନେ ଚିଠି ହେଉ କି ହ୍ୱାଟ୍ସଆପ୍ ବାର୍ତ୍ତା, ନିଜର ଭଲ ଲାଗିବା, ଅଭିଯୋଗ ଓ ପରାମର୍ଶ ଆମ ସହ ବାଣ୍ଟନ୍ତୁ। ଆଗକୁ ଆପଣ ଭାଇ ଯେଉଁ କହିଛନ୍ତି ଯୁବବାଣୀରେ 2 ଜଣ ଉପସ୍ଥାପକ ବା ଉପସ୍ଥାପିକା ରହିଲେ କାର୍ଯ୍ୟକ୍ରମ ଆହୁରି ଜୀବନ୍ତ ହୋଇପାରେ, ଆପଣଙ୍କର ଏହି ପରାମର୍ଶଟି ଖୁବ୍ ଭଲ। ଆକାଶବାଣୀର କାର୍ଯ୍ୟକ୍ରମ ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ଓ ବ୍ୟବସ୍ଥା ରହିଅଛି, ତେଣୁ ସବୁବେଳେ ଆମର ଇଚ୍ଛା ଅନୁସାରେ ପରିବର୍ତ୍ତନ କରିବା ସମ୍ଭବ ହୁଏ ନାହିଁ। ତଥାପି

0: ଆପଣଙ୍କର ଏହି ସୁନ୍ଦର ପରାମର୍ଶଟି ଆମେ କେନ୍ଦ୍ର ମୁଖ୍ୟଙ୍କ ନିକଟରେ ନିଶ୍ଚିତ ଭାବରେ ରଖିବୁ। ଭାଇ, ଆପଣଙ୍କ ଭଳି ଶ୍ରୋତାଙ୍କର ସ୍ନେହ ଓ ପରାମର୍ଶ ଆମର ପଥ ପ୍ରଦର୍ଶକ। ଏମିତି ସୁନ୍ଦର ଚିଠି ଲେଖି ଆମ ସହ ସବୁବେଳେ ଯୋଡି ରହନ୍ତୁ। ନମସ୍କାର, ପୁଣି ଥରେ ଧନ୍ୟବାଦ। ଜୟ ଜଗନ୍ନାଥ।
1: ତେବେ କାର୍ଯ୍ୟକ୍ରମର ଶେଷରେ ଆମେ ମନୋଜ ଭାଇଙ୍କର ଆଉ ଏକ ଚିଠିଟି ସାମିଲ କରୁଛୁ। ଏହି ଚିଠିରେ ମଧ୍ୟ ଭାଇ ଗୋଟେ ସୁନ୍ଦର କବିତା ଜରିଆରେ ଚିଠିଟି ଆରମ୍ଭ କରିଛନ୍ତି। କିଏ ଦେଖି ଚକିଲୋ ମୋ ପ୍ରିୟା ସାପ୍ତାହିକୀକୁ, ଗଲାବେଳେ ସିଏ କହିକି ଯାଇଛି କହି ସେ ସମୟ ସୀମା, ଏତେ ଦିନ ହେଲା ଭୁଲି ସେ ଯାଇଛି ମୋ ପ୍ରିୟା ସେ ପ୍ରିୟତମା, ବାୟା ମନ ମୋ ଭୁଲି ପାରୁନାହିଁ ତାର ସେ ଦୁଇ ଆଖିକୁ, କିଏ ଦେଖିଚ କିଲୋ ମୋ ପ୍ରିୟା ସାପ୍ତାହିକୀକୁ। ଡାକବାଲାକୁ ମୁଁ ପଚାରି ବୁଝିଲି, କହିଲା ସେ ଦେଖିନାହିଁ, ଆଜିକାଲି ଆଉ ଚିଠି ଆସୁନାହିଁ, ପାଇବି ଠିକଣା କାହିଁ, ଯଦି ମିଳିଯିବ ତା ଠିକଣା ମତେ କହିବି ଆସି ତୁମକୁ, କିଏ ଦେଖିଚ କିଲୋ ମୋ ପ୍ରିୟା ସାପ୍ତାହିକୀକୁ। ପୁଣି ପଚାରିଲି ମନୋରଞ୍ଜନୀକୁ, କହିଲା ଦେଖିନି ତାକୁ, ସାହିତ୍ୟାନକୁ ପଚାରିଲି ପୁଣି ଦେଖିନାହିଁ ମୁଁ ଯେ ତାକୁ, କୋଉଠି ଖୋଜିବି ବୁଝିପାରୁନାହିଁ ସେ ପ୍ରିୟା ନିରିମାଖିକୁ, କିଏ ଦେଖିଚ କିଲୋ ମୋ ପ୍ରିୟା ସାପ୍ତାହିକୀକୁ। ଖେଳ ଓ ଖେଳାଳି କହିଲା ଯେ ମତେ ଦେଖିନି ତାର ଚେହେରା, ଗୀତଟିଏ ଆଉ ମିତଟିଏ କହେ ଖୋଜୁଛୁ ସହର ସାରା, କିଏ ଦେବ ମତେ ତା ଠିକଣା ପତା ପାଇବି ମନ ପକ୍ଷୀକୁ, କିଏ ଦେଖିଚ କିଲୋ ମୋ ପ୍ରିୟା ସାପ୍ତାହିକୀକୁ। ବିଜ୍ଞାନିକା ପାଶେ ପଚାରିଲେ ଯାଇ ଆସିବ ନିଶ୍ଚୟ ସିଏ, ସମ୍ଭାବନା କହେ ନିଶ୍ଚୟ ଆସିବ ଆସିବା ସୂଚନା ଦିଏ, ସବୁ ଦୁଃଖ ତୁମ ଉଭେଇ ଯିବ ହେ ପାଇ ସେ ପ୍ରିୟା ସଖୀକୁ, କିଏ ଦେଖିଚ କି ଲୋ ମୋ ପ୍ରିୟା ସାପ୍ତାହିକୀକୁ। ସାପ୍ତାହିକୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଭାଇ ଓ ଭଉଣୀମାନଙ୍କୁ ମୋର ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା। ଗତ ସାପ୍ତାହିକୀ କାର୍ଯ୍ୟକ୍ରମରେ ଆମେ ଚିଠି ଲେଖି ସୁଦ୍ଧା କାର୍ଯ୍ୟକ୍ରମରେ ସ୍ଥାନିତ ହେଇନଥିଲା, ତେଣୁ ବହୁତ ଦୁଃଖ ଲାଗିଥିଲା। ତେଣୁ ଦୁଇଟି ଚିଠି ଏହି ସପ୍ତାହରେ ଲେଖୁଛି, ଦୟାକରି ସାମିଲ କରିବେ। ଗତ ବୁଧବାର ଦିନ ଖେଳ ଓ ଖେଳାଳିରେ ଅନିନ୍ଦିତା ଭଉଣୀଙ୍କ ଉପସ୍ଥାପନା ଓ ଖେଳ ବିଷୟରେ ତଥ୍ୟ ଭଲ ହୋଇଥିଲା। ଗୁରୁବାର ଦିନର ବିଜ୍ଞାନିକା କାର୍ଯ୍ୟକ୍ରମରେ ନନ୍ଦିତା ଭଉଣୀଙ୍କ ଉପସ୍ଥାପନା ଭଲ ଲାଗିଥିଲା। ଶୁକ୍ରବାର ଦିନର ସମ୍ଭାବନା କାର୍ଯ୍ୟକ୍ରମ ଶୁଣିପାରିନଥିଲି। ଶନିବାର ସାପ୍ତାହିକୀ କାର୍ଯ୍ୟକ୍ରମରେ ରଚିତା ଓ ଲିପ୍ସା ଭଉଣୀଙ୍କ ଉପସ୍ଥାପନା ଭଲ ହୋଇଥିଲା, କିନ୍ତୁ ଏହି କାର୍ଯ୍ୟକ୍ରମରେ ଚିଠି ଲେଖିକି ଦେଇ ସୁଦ୍ଧା ଆପଣ ଚିଠି ଆସିନାହିଁ ବୋଲି କହିଥିଲେ। କଥା ଏପରି ଯେ ଆମେ ଚିଠି ଦେଇଛୁ, କିନ୍ତୁ କୌଣସି ଅନିବାର୍ଯ୍ୟ କାରଣରୁ ଆପଣମାନଙ୍କ ପାଖରେ ପହଞ୍ଚି ପାରିନାହିଁ। ରବିବାର ଦିନର ମନୋରଞ୍ଜନୀ ସନ୍ଧ୍ୟାରେ ସେଫାଳି ଭଉଣୀଙ୍କ ଉପସ୍ଥାପନାରେ ଭାରତକୁ ବଳିଦାନ ଦେଇ ସ୍ୱାଧୀନତାର ସ୍ୱାଦ ଚଖାଇଥିବା ଆମ ଦେଶର ମହିଳା ସ୍ୱାଧୀନତା ସଂଗ୍ରାମୀମାନଙ୍କ ଉପରେ କାର୍ଯ୍ୟକ୍ରମ ବହୁତ ସରସ ସୁନ୍ଦର ହୋଇଥିଲା। ଏଥିରେ ରାଣୀ, ଝାନ୍ସୀ ରାଣୀ ଲକ୍ଷ୍ମୀବାଇ, ରମାଦେବୀ, ମାଳତୀ ଚୌଧୁରୀ ଭଳି ଭାରତୀୟ ମହିୟସୀ ମହିଳାଙ୍କ ଭାରତକୁ କିଭଳି ସ୍ୱାଧୀନତା ମିଳିବ ସେ ବିରୁଦ୍ଧରେ ସଂଗ୍ରାମ କରିଥିବା ମହିଳାଙ୍କ ବିଷୟରେ ଆଲୋଚନା ବହୁତ ଭଲ ଲାଗିଥିଲା। ସୋମବାର ଦିନ ସାହିତ୍ୟାନରେ ସାହିତ୍ୟ ସ୍ରଷ୍ଟା ତଥା ଯୁବକବି ଆଶୁତୋଷ ପୁରୋହିତଙ୍କ ସହିତ ସାକ୍ଷାତକାର ଓ ତାଙ୍କ ଲିଖିତ କବିତାଗୁଡ଼ିକ ବହୁତ ଭଲ ଲାଗିଥିଲା। ମଙ୍ଗଳବାର ଦିନ ଗୀତଟିଏ ମିତଟିଏରେ ଶେଫାଳି ଭଉଣୀଙ୍କ ଉପସ୍ଥାପନା ଶୈଳୀ ଉଚ୍ଚକୋଟୀର ହୋଇଥିଲା, ତେଣୁ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିବା ଭଉଣୀ ଓ ଭାଇଙ୍କୁ ଧନ୍ୟବାଦ ଜଣାଇଦେବେ। ଏତିକି କହି ସେ ତାଙ୍କ ଚିଠିଟି ଶେଷ କରିଛନ୍ତି।
0: ଭାଇ, ପୁଣିଥରେ ସର୍ବପ୍ରଥମେ ଏତେ ସୁନ୍ଦର ଭାବରେ ସାପ୍ତାହିକୀକୁ ନେଇ କବିତା ଲେଖି ଆମ ପାଖକୁ ପଠାଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଭାଇ, ଗତ ସପ୍ତାହରେ ଆପଣଙ୍କର ଚିଠି କାର୍ଯ୍ୟକ୍ରମରେ ସ୍ଥାନ ପାଇପାରିନଥିବାରୁ ଆପଣଙ୍କୁ ଯେଉଁ ଦୁଃଖ ଲାଗିଥିଲା ତାହା ଆମେ ଅନୁଭବ କରିପାରୁଛୁ। ସେଥିପାଇଁ ଏହି ସପ୍ତାହରେ ଦୁଇଟି ଚିଠି ପଠାଇଛନ୍ତି। ଏହା ଆପଣଙ୍କର ସାପ୍ତାହିକୀ ପ୍ରତି ଭଲ ପାଇବାର ଏକ ସୁନ୍ଦର ପ୍ରମାଣ। ଚିଠି ଆମ ପାଖକୁ ପହଞ୍ଚିବାରେ ବିଳମ୍ବ ହୋଇଥିବାରୁ ବା କୌଣସି କାରଣରୁ ସ୍ଥାନ ପାଇପାରିନଥିବାରୁ ଆପଣ ନିରାଶ ହୋଇପାରୁଛନ୍ତି, କିନ୍ତୁ ଆପଣଙ୍କର ଏହି ଭଲ ପାଇବା ଓ ଆଗ୍ରହ ଆମ ପାଇଁ ସବୁବେଳେ ମୂଲ୍ୟବାନ। ସବୁଠାରୁ ଖୁସିର କଥା ହେଉଛି, ଭାଇ, ଆପଣ କେବଳ ସାପ୍ତାହିକୀ ନୁହେଁ, ସପ୍ତାହର ପ୍ରାୟ ପ୍ରତ୍ୟେକ ଦିନ ଆମ ବିଭିନ୍ନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ କେଉଁ କାର୍ଯ୍ୟକ୍ରମରେ କ'ଣ ଭଲ ଲାଗିଲା ତାହା ମଧ୍ୟ ଏତେ ମନେ ରଖିଛନ୍ତି। ଖେଳ ଓ ଖେଳାଳି, ବିଜ୍ଞାନିକା, ସାପ୍ତାହିକୀ, ମନୋରଞ୍ଜନୀ, ସାହିତ୍ୟାନ ଏବଂ ଗୀତଟିଏ ମିତଟିଏ ସବୁ କାର୍ଯ୍ୟକ୍ରମର ଉପସ୍ଥାପକ ଉପସ୍ଥାପିକାଙ୍କୁ ଆପଣ ଯେଉଁଭଳି ମନେ ରଖି ପ୍ରଶଂସା କରିଛନ୍ତି ତାହା ନିଶ୍ଚିତ ଭାବରେ ସମସ୍ତଙ୍କୁ ଖୁସି କରିବ। ଭାଇ, ଏତେ ସୁନ୍ଦର ଚିଠି ଲେଖି ପଠାଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
1: 15 ଅଗଷ୍ଟ 1947 ମସିହାରେ ଭାରତ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ନୂଆ ଯାତ୍ରା ଆରମ୍ଭ କରିଥିଲା, କିନ୍ତୁ ଏହି ଦିନ ପଛରେ ରହିଛି ଦୀର୍ଘ ସଂଘର୍ଷ।
0: 1857 ମସିହାର ବିଦ୍ରୋହ ପରବର୍ତ୍ତୀ ଜନ ଆନ୍ଦୋଳନ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ୱରେ ଗଠିତ ହୋଇଥିବା ଜନ ଆନ୍ଦୋଳନ, ଗାନ୍ଧିଜୀଙ୍କର ଅସହଯୋଗ ଓ ଆଇନ ଅମାନ୍ୟ ଆନ୍ଦୋଳନ, 1942 ମସିହାର ଭାରତ ଛାଡ ଆନ୍ଦୋଳନ ସବୁ ମିଶିଲେ ଏହି ଦୀର୍ଘ ଯାତ୍ରାରେ।
1: ହଁ ଶ୍ରୋତା ବନ୍ଧୁ, ଏହି ସଂଗ୍ରାମ କେବଳ କିଛି ମହାନ ନେତାଙ୍କର ନଥିଲା, ଥିଲା। ଦେଶର କୋଣ ଅନୁକୋଣରୁ ସାଧାରଣ ଲୋକ, କୃଷକ, ଶ୍ରମିକ, ଛାତ୍ର, ମହିଳା ଓ ଯୁବପିଢ଼ି ଏଥିରେ ଯୋଗ ଦେଇଥିଲେ।
0: ଓଡ଼ିଶା ମଧ୍ୟ ଏହି

0: ଜାତୀୟ ଆନ୍ଦୋଳନରେ ନିଜର ଅବଦାନ ରଖିଥିଲା। ଉତ୍କଳର ମାଟିରୁ ଉଠିଥିବା ଅନେକ ସ୍ୱାଧୀନତା ସଂଗ୍ରାମୀ ଓ ଜନନେତା ଦେଶର ସ୍ୱାଧୀନତା ପାଇଁ ସଂଘର୍ଷ କରିଥିଲେ।
1: ସ୍ୱାଧୀନତା ପରେ ଆଉ ଏକ ବଡ ଦାୟିତ୍ୱ ଥିଲା, ଏକ ନୂଆ ରାଷ୍ଟ୍ର ଗଢିବା। ଭାରତ ନିଜ ସମ୍ବିଧାନ ଗ୍ରହଣ କଲା, ଗଣତାନ୍ତ୍ରିକ ବ୍ୟବସ୍ଥାକୁ ମଜବୁତ କଲା ଏବଂ ବିଭିନ୍ନତା ମଧ୍ୟରେ ଏକତାର ମୂଲ୍ୟକୁ ଆଗକୁ ନେଲା।
0: ଆଜି 80 ବର୍ଷ ପରେ ଆମେ ଯେତେବେଳେ ପଛକୁ ଦେଖୁଛୁ, ତେବେ ଦେଖିପାରୁଛୁ ଭାରତ ଅନେକ କ୍ଷେତ୍ରରେ ଏକ ଦୀର୍ଘ ଯାତ୍ରା ଅତିକ୍ରମ କରିଅଛି।
1: ସ୍ୱାଧୀନତା ସମୟରେ ଭାରତ ଓ ଆଜିର ଭାରତ ମଧ୍ୟରେ ଅନେକ ପରିବର୍ତ୍ତନ ଘଟିଛି।
0: କୃଷି କ୍ଷେତ୍ରରେ ସବୁଜ ବିପ୍ଳବ ଦେଶକୁ ଖାଦ୍ୟ ଉତ୍ପାଦନରେ ଆତ୍ମନିର୍ଭରତା ଦିଗରେ ନେଇଯାଇଥିଲା। ବିଜ୍ଞାନ ଓ ଗବେଷଣାରେ ଭାରତ ନିଜର ଦକ୍ଷତା ପ୍ରମାଣ କରିଗଲା।
1: ଅନ୍ତରୀକ୍ଷ କ୍ଷେତ୍ରରେ ଭାରତର ଯାତ୍ରା ମଧ୍ୟ ଉଲ୍ଲେଖନୀୟ। ଉପଗ୍ରହଠାରୁ ଆରମ୍ଭ କରି ଚନ୍ଦ୍ର ଓ ମଙ୍ଗଳ ଅଭିଯାନ ପର୍ଯ୍ୟନ୍ତ ଭାରତୀୟ ବୈଜ୍ଞାନିକମାନେ ଦେଶର କ୍ଷମତାକୁ ବିଶ୍ୱ ସମ୍ମୁଖରେ ପ୍ରଦର୍ଶିତ କରିଛନ୍ତି।
0: ଆଜି ଡିଜିଟାଲ ପ୍ରଯୁକ୍ତି ଦୈନନ୍ଦିନ ଜୀବନର ଅଂଶ ହୋଇଗଲା। ଡିଜିଟାଲ ପେମେଣ୍ଟ ଠାରୁ ଆରମ୍ଭ କରି ଅନଲାଇନ୍ ସେବା ପର୍ଯ୍ୟନ୍ତ ଭାରତ ଏକ ବଡ ଡିଜିଟାଲ ପରିବର୍ତ୍ତନ ଦେଖୁଛି।
1: କ୍ରୀଡା, ଶିକ୍ଷା, ଚିକିତ୍ସା, ଶିଳ୍ପ, ଷ୍ଟାର୍ଟଅପ୍ ଓ ନବସୃଜନ ବିଭିନ୍ନ କ୍ଷେତ୍ରରେ ଭାରତର ଯୁବପିଢ଼ି ନୂଆ ସମ୍ଭାବନା ସୃଷ୍ଟି କରୁଛି।
0: ଶ୍ରୋତା ବନ୍ଧୁ, ଏହା ଏକ ଏମିତି ଭାରତ ଯାହା ନିଜର ପରମ୍ପରାକୁ ସମ୍ମାନ କରିବା ସହିତ ଆଧୁନିକତାକୁ ମଧ୍ୟ ଆପଣାଇ ଚାଲିଛି। ଶ୍ରୋତା ବନ୍ଧୁ, ପ୍ରଶ୍ନଟି ଉଠେ ନା, ଦେଶପ୍ରେମ କ'ଣ? ସ୍ୱାଧୀନତା ଦିବସରେ ତିରଙ୍ଗା ଉଡାଇବା, ଦେଶଭକ୍ତିର ଗୀତ ଗାଇବା, ନା ସୋସିଆଲ ମିଡିଆରେ ଦେଶପ୍ରେମର ବାର୍ତ୍ତା ଦେବା?
1: ଏସବୁ ଦେଶପ୍ରେମର ପ୍ରକାଶ ହୋଇପାରେ, କିନ୍ତୁ ଦେଶପ୍ରେମର ପ୍ରକୃତ ଅର୍ଥ ଆହୁରି ବଡ। ନିଜ କାମକୁ ସଚ୍ଚୋଟତାର ସହ କରିବା ଦେଶପ୍ରେମ।
0: କର ଦେବା, ଆଇନ ମାନିବା, ପରିବେଶକୁ ସୁରକ୍ଷା କରିବା, ଅନ୍ୟର ଅଧିକାରକୁ ସମ୍ମାନ କରିବା, ଏହି ସବୁ ମଧ୍ୟ ଦେଶପ୍ରେମ।
1: ଭିନ୍ନ ଭାଷା, ଧର୍ମ, ପରମ୍ପରା ଓ ସଂସ୍କୃତିର ଲୋକଙ୍କୁ ସମ୍ମାନ କରିବା, ଏହା ମଧ୍ୟ ଭାରତୀୟତା।
0: କାରଣ ଭାରତର ସବୁଠାରୁ ବଡ ଶକ୍ତି ହେଉଛି ଏହାର ବିଭିନ୍ନତା ମଧ୍ୟରେ ଏକତା।
1: ଶ୍ରୋତା ବନ୍ଧୁ, ଏହିପରି ଆଜିର ସାପ୍ତାହିକରେ ଆପଣମାନଙ୍କ ଚିଠିଠାରୁ ଆରମ୍ଭ କରି ସ୍ୱାଧୀନତାର 80 ବର୍ଷର ଯାତ୍ରା ପର୍ଯ୍ୟନ୍ତ ଅନେକ କଥା ହେଲେ।
0: ଆମେ ସ୍ମରଣ କଲୁ ସେହି ମହାନ ଆତ୍ମାଙ୍କୁ ଯାହାଙ୍କର ତ୍ୟାଗ ଓ ସଂଘର୍ଷ ଆମକୁ ସ୍ୱାଧୀନତା ଦେଇଅଛି।
1: ଆମେ ଦେଖିଲୁ 1947 ମସିହାରୁ 2026 ପର୍ଯ୍ୟନ୍ତ ଭାରତ କେତେ ଦୂର ଆସିଛି,
0: ଏବଂ ଆଗକୁ ଆମର ଲକ୍ଷ୍ୟ 2047ର ବିକଶିତ ଭାରତ।
1: ହଁ ଶ୍ରୋତା ବନ୍ଧୁ, ତ୍ରିରଙ୍ଗା ଆମକୁ ଆମର ଅତୀତର ସଂଘର୍ଷ ମନେ ପକାଇଥାଏ,
0: ଏବଂ ସେହି ତ୍ରିରଙ୍ଗା ଆମକୁ ଭବିଷ୍ୟତର ସ୍ୱପ୍ନ ଦେଖିବାକୁ ମଧ୍ୟ ପ୍ରେରଣା ଦେଇଥାଏ।
1: ଆସନ୍ତୁ ଏହି ସ୍ୱାଧୀନତା ଦିବସରେ ଆମେ କେବଳ ଅତୀତକୁ ସ୍ମରଣ ନ କରି ଆଗାମୀ ଭାରତ ପାଇଁ ମଧ୍ୟ ଏକ ସଂକଳ୍ପ ନେବା।
0: ଏକ ଏମିତି ଭାରତ ପାଇଁ ଯେଉଁଠାରେ ବିକାଶ ସମସ୍ତଙ୍କ ପାଖରେ ପହଞ୍ଚିବ, ଯେଉଁଠାରେ ଯୁବପିଢ଼ି ସୁଯୋଗ ପାଇବ, ଯେଉଁଠାରେ ମହିଳାମାନେ ସଶକ୍ତ ହେବେ, ଯେଉଁଠାରେ ବିଜ୍ଞାନ ଓ ଜ୍ଞାନ ଆଗକୁ ବଢ଼ିବ, ଏବଂ ଯେଉଁଠାରେ ଏକତା ଓ ମାନବିକତା ଆମକୁ ସବୁଠାରୁ ବଡ ଶକ୍ତି ଦେବେ।
1: କାରଣ ସ୍ୱାଧୀନତା ଆମକୁ ଉତ୍ତରାଧିକାରରେ ମିଳିଛି,
0: କିନ୍ତୁ ଭାରତର ଭବିଷ୍ୟତ ଆମକୁ ନିଜ କର୍ମରେ ଗଢିବାକୁ ପଡିବ।
1: ଏହି ଭାବନା ସହିତ ଆପଣ ସମସ୍ତଙ୍କୁ 80ତମ ସ୍ୱାଧୀନତା ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ଜୟ ହିନ୍ଦ୍, ବନ୍ଦେ ମାତରମ୍।

ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ସନ୍ଧ୍ୟା 6:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ। ରିଲିକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ସ୍ପଟଲାଇଟ୍ 9:15 ଏହି କାର୍ଯ୍ୟକ୍ରମ ଦ୍ୱାରା ଲେଖରେ ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ଶୁଣିପାରିବେ 80ତମ ସ୍ୱାଧୀନତା ଦିବସରେ ନୂଆଦିଲ୍ଲୀର ଲାଲକିଲ୍ଲା ପ୍ରାଚୀରୀରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଅଭିଭାଷଣର ଓଡ଼ିଆ ରୂପାନ୍ତର ଏବଂ ରାତି 10:30 ରହିଛି ଓଡ଼ିଶାର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳନ ଉପରେ ଆଧାରିତ ବିଶେଷ ସମ୍ବାଦ ବିବରଣୀ। ଏଥିଲା ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ପ୍ରଥମ ଅଧିବେଶନରେ 6:10 ପ୍ରଚାର କରିବୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସତ୍ୟନାରାୟଣ ଅଧିକାରୀ, ଉମା ମହେଶ୍ୱରୀ ପଟ୍ଟନାୟକ, ସୁଧାକର ପଣ୍ଡା, ଭୁବନେଶ୍ୱରୀ ମିଶ୍ର ଏବଂ ଧନଞ୍ଜୟ ଶତପଥୀ। ଚେତନା ଚିନ୍ତନ ପ୍ରଚାର କରିବୁ 6:30, ଉପସ୍ଥାପନା ଭାଗୀରଥୀ ମିଶ୍ର। କାର୍ଯ୍ୟକ୍ରମ ଶ୍ରୀମଦ ଭାଗବତ ପ୍ରଚାର କରିବୁ 6:35। 7:25 କୁନି କୁନି ପିଲାଙ୍କ ପାଇଁ କାର୍ଯ୍ୟକ୍ରମ ସରଗ ଫୁଲ। 8:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲାଇଭଲିହୁଡ୍, ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 8:30 ଶୁଣିବେ ସନ୍ଥକବି ଭୀମଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ଭବାନୀପାଟଣା ଶୁଣିବେ 9:00। ପୂର୍ବାହ୍ନ 10:10 ପ୍ରଚାର କରିବୁ ସ୍ଥାନୀୟ ଖବର ଏବଂ ସୁମଧୁର ଗୀତକୁ ନେଇ କାର୍ଯ୍ୟକ୍ରମ ଖୋଲା ଝରକା। ଦ୍ୱିତୀୟ ଅଧିବେଶନରେ ଦିନ 12:30 ସୁଗମ ସଙ୍ଗୀତ, ଶିଳ୍ପୀ ହେଲେ ଅନୁସୟ ନାଥ, ବିଜୟ କୁମାର ମିଶ୍ର, ସାଗରିକା ମହାନ୍ତି ଏବଂ ଅମରେନ୍ଦ୍ର ମହାନ୍ତି। ଚାଷର କଥା ପାଇଁ ସମୟ ରହିଛି 1:10, 1:20 ପ୍ରଚାର କରିବୁ ଓଡ଼ିଆ ଆଲବମ୍ ଗୀତ। ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ 2:45। ତୃତୀୟ ଅଧିବେଶନରେ 5:00 ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ, 5:30 ଯୁବ ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ, 6:30 ଶୁଣିବେ ଆଦିବାସୀ ଗୀତ କ୍ରମରେ ଭୂୟାଁ ସମ୍ପ୍ରଦାୟର ଗୀତ, ପରିବେଷଣ କରିବେ ମହେଶ୍ୱର ପୂଜାରୀ ଏବଂ ସାଥୀ। ରାତି 7:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ BSNL ଓଡ଼ିଶା ସର୍କଲ ଆକାଶବାଣୀ କଟକ କେନ୍ଦ୍ରରୁ। ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ ରାତି 7:25 ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ 7:30। ରାତି 8:00 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲାଇଭଲିହୁଡ୍ ମିଶନ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନଙ୍କ ଚିଠିପତ୍ର ଉତ୍ତର ଉପରେ ଆଧାରିତ କାର୍ଯ୍ୟକ୍ରମ ଚିଠି ପାଇଛୁ, ପ୍ରଚାର କରିବୁ ରାତି 8:05। ରାତି 8:15 ଶିଳ୍ପୀ ହରିଓମ୍ ଶରଣଙ୍କ କଣ୍ଠରେ ଶୁଣିବେ କେତୋଟି ହିନ୍ଦୀ ଭକ୍ତି ଗୀତ। ରାତି 8:30 ସ୍ପୋର୍ଟସ୍ କ୍ୟାନ୍, 9:15 ସ୍ପଟ୍ଲାଇଟ୍ ଏବଂ ରାତି 10:10 ଶୁଣିବେ ରବିବାସରୀୟ ସଙ୍ଗୀତ ସଭା। ଏହି କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଗାମୀକାଲି ରାତି 9:30 ଶୁଣିବେ ଅଖିଳ ଭାରତୀୟ ନାଟକ କ୍ରମରେ ନାଟକ ରାଣୀ ଦୁର୍ଗାବତୀ, ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ମୂଳ ରଚନା ଯୋଗେଶ ତ୍ରିପାଠୀ, ଓଡ଼ିଆ ଭାଷାନ୍ତର ପ୍ରକାଶ ଚନ୍ଦ୍ର ଡଭେ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ। ଶୁଣୁଥିଲେ ଚଳିତ ଅଧିବେଶନ ଏବଂ ଆସନ୍ତାକାଲିର ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସୂଚନା ପରେ।

ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

ଲୋକଗୀତ କ୍ରମରେ ଶୁଣୁଥିଲେ କେନ୍ଦ୍ରା ଗୀତ, ପରିବେଷଣ କରିଥିଲେ ନବୀନ ଗୁରୁ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଶୁଣିଲେ ସମ୍ବଲପୁରୀ ଗୀତ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜି।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଘରେ ଘରେ ସୂର୍ଯ୍ୟ ଘର। ଅଦିନିଆ ବର୍ଷ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଦେଶର 1 କୋଟି ଯୁବବର୍ଗଙ୍କୁ କୃତ୍ରିମ ବୁଦ୍ଧିମତା ଦକ୍ଷତା ପ୍ରଶିକ୍ଷଣ ଦିଆଯିବ, କହିଲେ ପ୍ରଧାନମନ୍ତ୍ରୀ। ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ଜାତୀୟ ପତାକା କଲେ ଉତ୍ତୋଳନ। ରାଜ୍ୟରେ ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ସର୍ବାଧିକ ବୟସ ସୀମା 32ରୁ 42 ବର୍ଷକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ହକି ବିଶ୍ୱକପ୍ର ଉଦ୍ଘାଟନୀ ମ୍ୟାଚ୍ରେ ୱେଲ୍ସକୁ 3-1 ଗୋଲ୍ରେ ପରାସ୍ତ କଲା ଭାରତୀୟ ପୁରୁଷ ଦଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ। ଦେଶ ଆଜି 80ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ଜାତୀୟ ସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ 1 ବର୍ଷ ମଧ୍ୟରେ ଦେଶର 1 କୋଟି ଯୁବକ ଯୁବତୀମାନଙ୍କୁ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ଦକ୍ଷତାର ପ୍ରଶିକ୍ଷଣ ଦିଆଯିବ। ଏହା ମାଧ୍ୟମରେ ଦେଶର ଯୁବ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ବିଶ୍ୱର

0: ନେତୃତ୍ୱ ନେବାରେ ସକ୍ଷମ ହୋଇପାରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶରେ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୁବବର୍ଗଙ୍କ ପାଇଁ ନିଃଶୁଳ୍କ ଅନ୍ଲାଇନ୍ କୋଚିଂ ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି। ଏହାସହ ଦେଶରେ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ 5 ବର୍ଷରୁ 15 ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଗ୍ରାମୀଣ, ସହର ଓ ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ପ୍ରତିଭା ଅନ୍ୱେଷଣ ଅଭିଯାନ ଆରମ୍ଭ କରାଯିବ। ଏହା ମାଧ୍ୟମରେ କ୍ରୀଡ଼ା ପ୍ରତିଭାର ବିକାଶ ସହ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ।
1: देश को तेज गति से आगे बढ़ाने की बात कर रहा हूं, उसका सबसे बड़ा लाभार्थी कौन है? इन सारे प्रयासों का सबसे बड़ा साधक कौन है? अगर साधक है तो मेरे देश का युवा है, मेरे देश की युवा शक्ति है। विकसित भारत की यात्रा में युवाओं की बहुत बड़ी भूमिका है। इतना ही नहीं, विकसित भारत का सबसे बड़ा लाभार्थी भी मेरे देश का युवा है और इसलिए हमें विकसित भारत के लक्ष्य को युवाओं के साथ जोड़ करके आगे बढ़ाना है।
0: ସେମିକଣ୍ଡକ୍ଟର ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ଡିଜିଟାଲ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେମିକଣ୍ଡକ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶରେ ବର୍ତ୍ତମାନ 3ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ଆଗାମୀ ଦିନରେ ଆହୁରି 8ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ରାଷ୍ଟ୍ର ନିର୍ମାଣରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପଲବ୍ଧି କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ 3 କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଛି। ବର୍ତ୍ତମାନ 6 କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଗ୍ରାମୀଣ ଅର୍ଥନୀତି ଆହୁରି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ 2047 ମସିହାରେ ବିକଶିତ ଭାରତ ଗଠନ ଆଡ଼କୁ ଅଗ୍ରସର ହେଉଛି। ଗତ 12 ବର୍ଷ ମଧ୍ୟରେ କୋଟି କୋଟି ନାଗରିକଙ୍କ ସଂକଳ୍ପ ଓ ସମର୍ପଣ ସହ ଦେଶ ଉଚ୍ଚତାର ନୂତନ ଶିଖର ଛୁଇଁଛି। ଦେଶର 25 କୋଟିରୁ ଉର୍ଦ୍ଧ୍ୱ ନାଗରିକ ଦାରିଦ୍ର୍ୟ ସୀମାରେଖାରୁ ବାହାରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର ବିକାଶ ପାଇଁ ସପ୍ତଧାରା ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ସହିତ ବିକଶିତ କରିବାକୁ ହେଲେ ଉତ୍ପାଦନ ଶକ୍ତି, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ଗତିଶକ୍ତି, ଭିତ୍ତିଭୂମି, ରକ୍ଷା ଶକ୍ତି, ସବୁଜ ଏବଂ ନୀଳ ଅର୍ଥନୀତି ତଥା ଯୋଗ, ଆୟୁର୍ବେଦ, ପର୍ଯ୍ୟଟନ ଭଳି ସଫ୍ଟ ପାୱାରକୁ ସୁଦୃଢ଼ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାଷ୍ଟ୍ରଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଥମଥର ପାଇଁ ଲାଲକିଲ୍ଲାଠାରେ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କୁ ଅଧିକ ସୁଯୋଗ ଦେବା ଲାଗି ଆବେଦନର ସର୍ବାଧିକ ବୟସ ସୀମାକୁ 32 ବର୍ଷରୁ 42 ବର୍ଷକୁ ବୃଦ୍ଧି କରାଯାଇଛି। ସେହିଭଳି ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଥିବା ସର୍ବାଧିକ 6ଟି ସୁଯୋଗକୁ ଉଠାଇ ଦେବା ସହ ଏହି ପରୀକ୍ଷା ପାଇଁ ସର୍ବୋଚ୍ଚ ବୟସ ସୀମା ପର୍ଯ୍ୟନ୍ତ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପୂର୍ବରୁ ବିଦ୍ୟାଳୟଗୁଡ଼ିକରେ 8ମ ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯାଉଥିବା ବେଳେ ବର୍ତ୍ତମାନ 9ମ ଓ 10ମ ଶ୍ରେଣୀ ପିଲାଙ୍କୁ ମଧ୍ୟ ନିଃଶୁଳ୍କ ପାଠ୍ୟପୁସ୍ତକ ଦିଆଯିବ। ଏହାସହ ଉପାନ୍ତ ଜିଲ୍ଲାରେ 18ଟି ନୂଆ ସରକାରୀ ମହାବିଦ୍ୟାଳୟ ଏବଂ 4ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ଶ୍ରୀ ମାଝୀ କହିଛନ୍ତି, ସରକାର ଓଡ଼ିଶାର ସବୁ ଅଞ୍ଚଳକୁ ଯୋଡ଼ିବା ପାଇଁ 3ଟି ପ୍ରମୁଖ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଯୋଜନା କରିଛନ୍ତି। ବ୍ରହ୍ମପୁରରୁ ଜୟପୁର, ପାରଳାଖେମୁଣ୍ଡରୁ ଅମ୍ବାଭନା ପର୍ଯ୍ୟନ୍ତ ନମୋ ଏକ୍ସପ୍ରେସ୍ ୱେ ଏବଂ ମୋଟୁଠାରୁ ତିରିଙ୍ଗି ପର୍ଯ୍ୟନ୍ତ ଅଟଳ ଏକ୍ସପ୍ରେସ୍ ୱେ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଏହି 3ଟି ପ୍ରକଳ୍ପ ଲାଗି ସରକାର 31,000 କୋଟି ଟଙ୍କା ବିନିଯୋଗ କରିବେ।
2: ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କର ସଠିକ୍ ମାର୍ଗଦର୍ଶନ ଏବଂ ମାନ୍ୟବର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହଜୀଙ୍କର ଦକ୍ଷ ପରିଚାଳନା ଯୋଗୁଁ ଆଜି ରେଡ୍ ଟେରର ଆଜି ଇତିହାସ ପାଲଟିଛି। ଏହି ପଦକ୍ଷେପର ସଫଳର ଏକ ବଡ଼ ଅଂଶୀଦାର ହୋଇଛି ଆମ ରାଜ୍ୟ ଓଡ଼ିଶା।
0: ଏଗ୍ରିଷ୍ଟାକ୍ ପଞ୍ଜୀକରଣ ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଗ୍ରିଷ୍ଟାକ୍ ପଞ୍ଜୀକରଣ ସହ ଧାନ କିଣା ପାଇଁ ପି ପାସ୍ ପଞ୍ଜୀକରଣର କୌଣସି ସମ୍ପର୍କ ନାହିଁ। ପି ପାସ୍ରେ ପଞ୍ଜୀକରଣ କରି ଚାଷୀମାନେ ସେମାନଙ୍କ ଧାନ ବିକ୍ରୟ କରିପାରିବେ ବୋଲି ଶ୍ରୀ ମାଝୀ କହିଛନ୍ତି। ଏହି ଅବସରରେ ଗାନ୍ଧୀମାର୍ଗଠାରେ ଅନୁଷ୍ଠିତ ପରେଡ୍ରେ 50ଟି ପ୍ଲାଟୁନ୍ ଅଂଶଗ୍ରହଣ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ସମାରୋହରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାସ୍ତରୀୟ ପରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି। ଏକ ନୂଆ ଓଡ଼ିଶା, ବିକଶିତ ଓଡ଼ିଶା ଗଠନ ଦିଗରେ ସମସ୍ତେ ସଂକଳ୍ପବଦ୍ଧ ହେବାକୁ ଶ୍ରୀ ପୂଜାରୀ ଆହ୍ୱାନ ଦେଇଛନ୍ତି। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ, ସମାଜସେବୀ, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ, ପୁଲିସ୍ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞପିତ ଅଞ୍ଚଳ ପରିଷଦ ପଞ୍ଚୁଦୋଳ ପଡ଼ିଆରେ 80ତମ ସ୍ୱାଧୀନତା ଦିବସ ଅବସରରେ

0: ରାଷ୍ଟ୍ରପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଶ୍ରୀମତୀ ପାଢ଼ୀ ସ୍ୱାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଥିବା ବୀର ଶହୀଦମାନଙ୍କୁ ସ୍କରଣ କରିବା ସହ ଶହୀଦ ରଘୁନାଥ ମହାନ୍ତି ଓ ଶହୀଦ ଦିବାକର ପରିଡ଼ାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସମ୍ବଲପୁର ରିଜର୍ଭ ପୁଲିସ୍ ପଡ଼ିଆଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଛନ୍ତି। ଦେଶ ଭାଗିଦାରୀରେ ନୂଆ ପିଢ଼ି ଆଗକୁ ଆସିବା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର ଆହ୍ୱାନ ଦେଇଛନ୍ତି। ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ସମାରୋହରେ କୁଳପତି ଡକ୍ଟର ଅଜିତ କୁମାର ଶାସନୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମାବେଶକୁ ସମ୍ବୋଧିତ କରି ଏକତା, ଜାତୀୟ ବିକାଶ ଓ ଦେଶର ଭବିଷ୍ୟତ ଗଢ଼ିବାରେ ଯୁବ ସମାଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତା ସୋମବାର 17 ତାରିଖ ଦିନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଅଭିଯୋଗ ଶୁଣାଣି ସମ୍ପର୍କରେ ଗଣମାଧ୍ୟମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯିବ ବୋଲି ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। ଏଫ୍ଆଇଏଚ୍ ହକି ବିଶ୍ୱକପ୍ 2026 ଆଜିଠାରୁ ଆରମ୍ଭ ହୋଇଛି। ବେଲ୍ଜିୟମ୍ ଓ ନେଦରଲ୍ୟାଣ୍ଡ ମିଳିତ ଭାବେ ଏହି ପ୍ରତିଯୋଗିତାରେ ଆୟୋଜନ କରିଛନ୍ତି। ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଭାରତୀୟ ପୁରୁଷ ହକି ଦଳ ୱେଲ୍ସକୁ 3-1 ଗୋଲ୍ରେ ପରାସ୍ତ କରିଛି। ଆସନ୍ତା ସୋମବାର ଦିନ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ପ୍ରତିଯୋଗିତା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲିବ। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଏହା ଆସନ୍ତା 48 ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବାଲେଶ୍ୱରଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ରାଜ୍ୟରେ ବନ୍ୟା ସ୍ଥିତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ରାଜ୍ୟରେ ଆଗାମୀ ଦିନରେ ବନ୍ୟାର ପ୍ରକୋପ ହ୍ରାସ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରାଯାଉଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।
1: ଆମେ ଅପେକ୍ଷା କରିଛୁ ଏ ସମ୍ପୂର୍ଣ୍ଣ ପରିସ୍ଥିତି ସୁଧୁରିଗଲା ପରେ ଏଥର ବନ୍ୟା ପରିସ୍ଥିତି ଏବଂ ବନ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଏବଂ ତାର ଆକୁ ପ୍ରକୋପକୁ କମେଇବା ପାଇଁ ତାର ନିରାକରଣ କରିବା ପାଇଁ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସାଙ୍ଗରେ ଆମେ କଥା ଲାଗିଛୁ ଏବଂ ବିଭିନ୍ନ ସଂସ୍ଥା ଯେଉଁମାନେ ତାର ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବେ ସେମାନଙ୍କ ସାଙ୍ଗରେ ମଧ୍ୟ SRC ଆଲୋଚନା କରିବେ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ରାଜ୍ୟସ୍ତରୀୟ ପଦକ ପ୍ରଦାନ କରିଛନ୍ତି। ବିଶିଷ୍ଟ ସେବା ପାଇଁ 2 ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯାଇଛି। ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ପ୍ରତୀକ ମହାନ୍ତି, DCP ପ୍ରଫୁଲ୍ଲ ସିଂଙ୍କୁ ବିଶିଷ୍ଟ ସେବା ପାଇଁ ପଦକ ପ୍ରଦାନ କରାଯାଇଛି। ଉଲ୍ଲେଖନୀୟ ସେବା ପାଇଁ 17 ଜଣ ପୁଲିସ୍ ଅଧିକାରୀ ଓ କର୍ମଚାରୀଙ୍କୁ ଶ୍ରୀ ମାଝି ସମ୍ମାନିତ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦେଶର 1 କୋଟି ଯୁବବର୍ଗଙ୍କୁ କୃତ୍ରିମ ବୁଦ୍ଧିମତା ଦକ୍ଷତା ପ୍ରଶିକ୍ଷଣ ଦିଆଯିବ କହିଲେ ପ୍ରଧାନମନ୍ତ୍ରୀ। ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ରାଜ୍ୟରେ ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ସର୍ବାଧିକ ବୟସ ସୀମା 32-42 ବର୍ଷକୁ ବୃଦ୍ଧି ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ହକି ବିଶ୍ୱକପ୍ର ଉଦ୍ଘାଟନ ମ୍ୟାଚ୍ରେ ୱେଲ୍ସକୁ 3-1 ଗୋଲ୍ରେ ପରାସ୍ତ କଲେ ଭାରତୀୟ ପୁରୁଷ ଦଳ ଏବଂ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ 80ତମ ସ୍ୱାଧୀନତା ଦିବସ, ବିକଶିତ ଭାରତର ନୂତନ ସଂକଳ୍ପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଭାରତ ଆଜି 80ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଆମ ମହାନ ରାଷ୍ଟ୍ରର ପ୍ରତ୍ୟେକ ନାଗରିକଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ। ଏହି ଦିନଟି 1947 ବ୍ରିଟିଶ ଉପନିବେଶବାଦୀ ଶାସନର ଅନ୍ତ ଏବଂ ଏକ ସ୍ୱାଧୀନ ଓ ସାର୍ବଭୌମ ଗଣରାଜ୍ୟର ଜନ୍ମକୁ ଚିହ୍ନିତ କରେ। ଏହା ଦେଶର ସ୍ୱାଧୀନତା ପାଇଁ ସର୍ବସ୍ୱ ଦେଇଥିବା ଅଗଣିତ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଘର୍ଷ ଏବଂ ସ୍ୱପ୍ନକୁ ମନେ ପକାଇବାର ଦିନ। ଭାରତର ସ୍ୱାଧୀନତା ସଂଗ୍ରାମ କୌଣସି ହଠାତ୍ ଘଟଣା ନଥିଲା, ବରଂ ଏକ ଦୀର୍ଘ ଏବଂ ନିରନ୍ତର ଆନ୍ଦୋଳନର ପ୍ରତିଫଳନ ଥିଲା। 1857 ବିଦ୍ରୋହ, ଯାହାକୁ ସ୍ୱାଧୀନତାର ପ୍ରଥମ ଯୁଦ୍ଧ ଭାବେ ବିବେଚନା କରାଯାଏ, ଅସହଯୋଗ ଆନ୍ଦୋଳନ, ଆଇନମାନ୍ୟ ଆନ୍ଦୋଳନ ଏବଂ ଭାରତ ଛାଡ଼ ଆନ୍ଦୋଳନ ପର୍ଯ୍ୟନ୍ତ ସ୍ୱାଧୀନତାର ପଥ ସାହସ ଏବଂ ସ୍ଥିରତା ସହିତ ପ୍ରଶସ୍ତ

0: ହୋଇଥିଲା। ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ପଣ୍ଡିତ ଜବାହରଲାଲ ନେହେରୁ, ଡକ୍ଟର ବିଆର୍ ଆମ୍ବେଦକର, ଭଗତ ସିଂ, ରାଣୀ ଲକ୍ଷ୍ମୀବାଈ ଏବଂ ଆହୁରି ଅନେକଙ୍କ ପରି ସାହସୀ ଦେଶଭକ୍ତ ଏହି ଜାତୀୟ ଜାଗରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେମାନଙ୍କର ପ୍ରୟାସ ଧର୍ମ, ଅଞ୍ଚଳ ଏବଂ ଭାଷା ମଧ୍ୟରେ ଲୋକମାନଙ୍କୁ ସ୍ୱାଧୀନତାର ଏକମାତ୍ର କାରଣ ପାଇଁ ଏକତ୍ରିତ କରିଥିଲା। ମହାତ୍ମା ଗାନ୍ଧୀଙ୍କ ଅହିଂସା ଏବଂ ଆଇନମାନ୍ୟ ଆନ୍ଦୋଳନର ଦର୍ଶନ ଲକ୍ଷ ଲକ୍ଷ ଲୋକଙ୍କୁ ଶାନ୍ତିପୂର୍ଣ୍ଣ ପ୍ରତିବାଦରେ ଅଂଶଗ୍ରହଣ କରିବାକୁ ପ୍ରେରଣା ଯୋଗାଇ ଚାଲିଛି। ତାଙ୍କ ନେତୃତ୍ୱ ଭାରତର ସ୍ୱାଧୀନତା ପାଇଁ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଦିଲ୍ଲୀର ଲାଲକିଲ୍ଲାରୁ ଜାତୀୟ ସମାରୋହର ନେତୃତ୍ୱ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଳିତ ବର୍ଷ ମଧ୍ୟ ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ପାଳନ କରାଯାଉଥିବାରୁ ଏହାର ସମ୍ମାନ ପ୍ରଦର୍ଶନ ସ୍ୱରୂପ ପ୍ରଧାନମନ୍ତ୍ରୀଙ୍କ ଆଗମନ ପରେ ପ୍ରଥମେ ଏହି ଗୀତ ଗାୟନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଜାତୀୟ ସଙ୍ଗୀତ ଜନଗଣ ମନ ଗାନ କରାଯାଇଥିଲା। ପତାକା ଉତ୍ତୋଳନ ସହ 21 ତୋପ ସଲାମୀ ପ୍ରଦାନ କରାଯାଇଛି। ଭାରତୀୟ ବାୟୁସେନାର 2 MI-17 ହେଲିକପ୍ଟର ଦ୍ୱାରା ଫୁଲପାଖୁଡ଼ା ବର୍ଷା ହୋଇଥିଲା। 2047 ବିକଶିତ ଭାରତ ଗଠନରେ ଯୁବବର୍ଗଙ୍କ ଭୂମିକା ଶୀର୍ଷକ ପ୍ରସଙ୍ଗ ଆଧାରରେ ଚଳିତ ବର୍ଷର ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଏବଂ ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ଆଜିର ଅଭିଭାଷଣରେ ପ୍ରଧାନମନ୍ତ୍ରୀ ସପ୍ତଧାରା ନାମକ 7 ଶକ୍ତିଧାରା ଉପରେ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି। ଏହାକୁ ଆପଣେଇବାକୁ ଦେଶବାସୀଙ୍କୁ ଆହ୍ୱାନ ଦେବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ 7 ମଧ୍ୟରେ ଦେଶ ଇପ୍ସିତ ସଫଳତା ହାସଲ କରିପାରିବ। ଏହି ସପ୍ତ ଶକ୍ତିଧାରା ଦେଶକୁ ବିକାଶର ଶୀର୍ଷ ସ୍ଥାନକୁ ନେବା ସହ ଅଧିକ ସଶକ୍ତ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଏହି ସପ୍ତ ଶକ୍ତିଧାରାଗୁଡ଼ିକ ମଧ୍ୟରେ ରହିଛି ଯୁବବର୍ଗ, କୃଷି ଏବଂ ଖାଦ୍ୟ ଉତ୍ପାଦନ, ପ୍ରଯୁକ୍ତିବିଦ୍ୟା ଓ ନବସୃଜନ, ଗତିଶକ୍ତି, ପ୍ରତିରକ୍ଷା କ୍ଷମତା, ସବୁଜ ଓ ନୀଳ ଅର୍ଥନୀତି ଏବଂ ନମନୀୟ ଚିନ୍ତାଧାରା। ଶ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ ଏବଂ ଭୋକାଲ୍ ଫର୍ ଲୋକାଲ୍ ଭାବନାକୁ ଆପଣେଇଥିବାରୁ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହ ଆତ୍ମନିର୍ଭର କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି, ଇତିମଧ୍ୟରେ ଭାରତ 40 ଦେଶ ସହ କରିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବ୍ୟବସାୟ, ନିଯୁକ୍ତି କ୍ଷେତ୍ର ଏବଂ ରପ୍ତାନୀକାରୀଙ୍କ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତକୁ କୃତ୍ରିମ ବୁଦ୍ଧିମତାର ଏକ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ବର୍ଷ ମଧ୍ୟରେ 1 କୋଟି ଯୁବବର୍ଗଙ୍କୁ AI କ୍ଷେତ୍ରରେ ତାଲିମ ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟତଃ 3 ବର୍ଗ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେଗୁଡ଼ିକ ହେଉଛି ଗୁଣବତ୍ତା, ଦକ୍ଷତା ବିକାଶ ଏବଂ ମୂଲ୍ୟ ନିର୍ଦ୍ଧାରଣ। କ୍ରୀଡ଼ା ପ୍ରତିଭା ଚିହ୍ନଟ ନେଇ ଦେଶବ୍ୟାପୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି କହିଛନ୍ତି। ଏଥିରେ 5-15 ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ସାମିଲ କରାଯିବ। ଗରିବ ଓ ମଧ୍ୟବିତ୍ତ ବର୍ଗ ପିଲାଙ୍କ ପାଇଁ ମାଗଣା ଅନ୍ଲାଇନ୍ କୋଚିଂ ପ୍ରଦାନ ଉପରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହା ସାର୍ବଜନୀନ ପରୀକ୍ଷାଗୁଡ଼ିକରେ ଉତ୍କର୍ଷ ପ୍ରତିପାଦନ କରିବାକୁ ପିଲାମାନଙ୍କୁ ସହାୟକ ହେବ ବୋଲି ସେ କହିଛନ୍ତି। ଶ୍ରେଷ୍ଠ ଶିକ୍ଷକଙ୍କ ନେତୃତ୍ୱରେ ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ସୁଲଭ କରିବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଜନଗଣନାକୁ ତ୍ରୁଟିଶୂନ୍ୟ କରିବା ପାଇଁ ଶ୍ରୀ ମୋଦି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ଡିଜିଟାଲ ମାଧ୍ୟମରେ ସଠିକ୍ ସୂଚନା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଆସନ୍ତୁ ମିଳିମିଶି ଏକ ଶକ୍ତିଶାଳୀ, ଅଖଣ୍ଡ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଏବଂ ବିକଶିତ ଭାରତ ଗଠନ କରିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ 80ତମ ସ୍ୱାଧୀନତା ଦିବସ, ବିକଶିତ ଭାରତର ନୂତନ ସଂକଳ୍ପ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ BSNL ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
2: ମାତ୍ର 1 ଟଙ୍କାରେ ନିଅନ୍ତୁ BSNL ର ନୂଆ ମୋବାଇଲ ସିମ୍, କିମ୍ବା ଆପଣଙ୍କ ନମ୍ବର BSNL କୁ ପୋର୍ଟ କରନ୍ତୁ।
3: 5-24 ଦିନର ଭାଲିଡିଟି, ଅସୀମିତ କଲ୍ ଏବଂ ପ୍ରତ୍ୟେକ ଦିନ 1 GB ଡାଟା।
2: 2399 ଟଙ୍କାର ରିଚାର୍ଜ କରନ୍ତୁ ଏବଂ 5-412 ଦିନର ଭାଲିଡିଟି ଆଉ ତା ସହ ଅସୀମିତ କଲ୍, ଦିନକୁ 100 SMS ଏବଂ ପ୍ରତ୍ୟେକ ଦିନ 2 GB ଡାଟାର ଲାଭ ଉଠାନ୍ତୁ।
3: ଏ 2 ଅଫର୍ ସେପ୍ଟେମ୍ବର 12 ପର୍ଯ୍ୟନ୍ତ ବୈଧ ଅଟେ।
2: ଆଜି ହିଁ ଆପଣାନ୍ତୁ।
4: ସ୍ୱାଧୀନତା ଦିବସ ଅବସରରେ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ବିଭିନ୍ନ ନୂତନ ସେବା ସମ୍ପର୍କରେ ସୂଚନା ଦେଇଛନ୍ତି ଭାରତ ସଞ୍ଚାର ନିଗମ ଲିମିଟେଡ୍

0: ଓଡ଼ିଶା ସର୍କଲର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦୁଷ୍ମନ୍ତ କୁମାର ବେହେରା।
1: ନମସ୍କାର ଶ୍ରୋତା ବନ୍ଧୁ, ଭାରତର 80ତମ ସ୍ୱାଧୀନତା ଦିବସର ଏହି ପବିତ୍ର ଓ ଆନନ୍ଦଦାୟକ ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜି ଆମେ ଆପଣଙ୍କ ପାଇଁ ଏକ ବହୁତ ବଡ଼ ଖୁସିର ଖବର ନେଇ ଆସିଛୁ। ଆମ ଦେଶର ନିଜସ୍ୱ ଓ ବିଶ୍ୱସ୍ତ ସାର୍ବଜନୀନ ଦୂରସଞ୍ଚାର ସେବା ପ୍ରଦାନକାରୀ ଭାରତ ସଞ୍ଚାର ନିଗମ ଲିମିଟେଡ୍ ବା BSNL ଏହି ସ୍ୱାଧୀନତା ଦିବସ ଅବସରରେ ସମସ୍ତ ଦେଶବାସୀ ଓ ଓଡ଼ିଶାର ଗ୍ରାହକମାନଙ୍କ ପାଇଁ କିଛି ନୂତନ ଆକର୍ଷଣୀୟ ଏବଂ ଗ୍ରାହକ କେନ୍ଦ୍ରିକ ଡିଜିଟାଲ ଯୋଜନା ଓ ସ୍ୱତନ୍ତ୍ର ଅଫର୍ ଘୋଷଣା କରିଛି। ଆତ୍ମନିର୍ଭର ଭାରତ ଏବଂ ଡିଜିଟାଲ ଇଣ୍ଡିଆର ସ୍ୱପ୍ନକୁ ସାକାର କରି BSNL ସ୍ୱଦେଶୀ ଜ୍ଞାନକୌଶଳ ମାଧ୍ୟମରେ ଆମ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚିବାର ସଫଳ ହୋଇପାରିଛି। ଓଡ଼ିଶାରେ 4G ସାଚୁରେସନ୍ ପ୍ରକଳ୍ପ ଅଧୀନରେ 1741 ମୋବାଇଲ ଟାୱାର ସ୍ଥାପନ କରାଯାଇ 2487 ଅପହଞ୍ଚ ଏବଂ ଦୁର୍ଗମ ଗ୍ରାମକୁ ସଫଳତାର ସହ 4G ସେବା ଯୋଗାଇ ଦିଆଯାଇଛି। କେବଳ ସେତିକି ନୁହେଁ, ଆଗାମୀ ଦିନରେ 865 ନୂତନ ଗ୍ରାମକୁ ଏହି ସେବା ପ୍ରସାରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ସହିତ ଭାରତ ନେଟ୍ ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ସମସ୍ତ 314 ବ୍ଲକ ଏବଂ 6798 ଗ୍ରାମପଞ୍ଚାୟତକୁ ଆଧୁନିକ IPMPLS ୱେବ୍ ସିରିଂ ନେଟୱାର୍କ ସହ ଯୋଡ଼ାଯିବାର ପ୍ଲାନ୍ ରହିଛି। ଗ୍ରାମାଞ୍ଚଳରେ ଇଣ୍ଟରନେଟ୍କୁ ଆହୁରି ମଜବୁତ କରିବା ପାଇଁ FTTH ବା ଘରକୁ ଫାଇବର ସଂଯୋଗ ମଧ୍ୟ କରାଯାଉଛି। ଆପଣ ଜାଣିଲେ ଖୁସି ହେବେ ଯେ ଓଡ଼ିଶାରେ ଏବେ ସୁଦ୍ଧା 93,000 FTTH କନେକ୍ସନ୍ ରହିଛି, ଯେଉଁଥିରେକୁ 32% ସମ୍ପୂର୍ଣ୍ଣ ଗ୍ରାମାଞ୍ଚଳରେ ରହିଛି। ଖୁବ୍ ଶୀଘ୍ର BSNL ଓଡ଼ିଶାରେ 5,000 ଅଧିକ ମାଧ୍ୟମିକ ବିଦ୍ୟାଳୟ ଏବଂ 1100 ସ୍ୱାସ୍ଥ୍ୟକେନ୍ଦ୍ରକୁ ଏହି ହାଇସ୍ପିଡ଼ ଇଣ୍ଟରନେଟ୍ ସୁବିଧା ଯୋଗାଇ ଦେବା ପାଇଁ ଯୋଜନା ରଖିଛି। ଶ୍ରୋତାବନ୍ଧୁ, ଏହି ସ୍ୱାଧୀନତା ଅବସରରେ BSNL ଆପଣଙ୍କମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ଅଫର୍ ଆଣିଛି, ଚାଲନ୍ତୁ ସେହି ବିଷୟରେ ଆମେ ଜାଣିବା। ₹1 ଫ୍ରିଡମ୍ ଅଫର୍, ମାତ୍ର 1 ଟଙ୍କା ମଧ୍ୟରେ ନୂତନ ଗ୍ରାହକ BSNL ମୋବାଇଲ ସେବାର 4G ନେଟୱାର୍କ ମଜା ନେଇପାରିବେ। ଏଥିରେ ପ୍ରତିଦିନ 1 GB ଡାଟା, 100 SMS ଏବଂ ଅସୀମିତ ଭଏସ୍ କଲ୍ ସହିତ 24 ଦିନ ପର୍ଯ୍ୟନ୍ତ ଭ୍ୟାଲିଡ଼ିଟି ମିଳିବ। ଏହି ସୁବିଧା ଆମେ 12 September ପର୍ଯ୍ୟନ୍ତ ରଖିଛୁ। ସେକେଣ୍ଡ ପ୍ଲାନ୍ ଯେଉଁଟା BSNL ଏହି ଅବସରରେ ଦେଇଛି ସେଇଟା ହେଲା ଫାଇବର ଫ୍ରିଡମ୍ ପ୍ଲାନ୍। ପ୍ରିମିୟମ୍ ବ୍ରଡ଼ବ୍ୟାଣ୍ଡ ପାଇଁ ମାସକ ମାତ୍ର 1111 ମୂଲ୍ୟରେ ଏହି ପ୍ଲାନ୍ ହାସଲ କରିପାରିବେ। ଏଥିରେ 200 MB ସ୍ପିଡ୍ ପାଇପାରିବେ, ମାସକ 5000 GB ଡାଟା ବ୍ୟବହାର କରିପାରିବେ ଏବଂ 25 ଅଧିକ ପ୍ରିମିୟମ୍ OTT ପ୍ଲାଟଫର୍ମ ମଧ୍ୟ ମାଗଣାରେ ପାଇପାରିବେ। ଆମେ ଯେଉଁ ତୃତୀୟ ପ୍ଲାନ୍ଟା ଆମର କଷ୍ଟମରକୁ ଅଫର୍ କରିଛୁ ସେଇଟା ହେଉଛି BSNL ଏଣ୍ଟରଟେନମେଣ୍ଟ TV। ଏଥିରେ ଆପଣ ନ୍ୟୁ BSNL ସେଲ୍ଫ କେୟାର ଆପ୍ଲିକେସନ୍ ମାଧ୍ୟମରେ ମୋବାଇଲ ଗ୍ରାହକମାନେ ଏହି ମାଗଣା ଟାଙ୍ଗ ଦ୍ୱାରା ପରିଚାଳିତ ଲାଇଭ୍ TV ଏବଂ ଅନ୍ ଡିମାଣ୍ଡ କାର୍ଯ୍ୟକ୍ରମର ଆନନ୍ଦ ନେଇପାରିବେ। ଆମେ ଆଉ ଯେଉଁ ଗୋଟେ ଯୋଜନା କରିଛୁ ସେଇଟା ହେଉଛି BSNL ସାଟେଲାଇଟ୍ ଫୋନ୍ ସର୍ଭିସେସ୍। ଯେଉଁ ଦୁର୍ଗମ ସ୍ଥାନରେ ମୋବାଇଲ ସେବା କିମ୍ବା ଅନ୍ୟ କେଉଁ ଟେଲି ଯୋଗାଯୋଗ ସୁବିଧା ନାହିଁ, କିମ୍ବା ଆପଣଙ୍କର ଏମର୍ଜେନ୍ସି ସିଚୁଏସନ୍ ସମୟରେ ଗ୍ଲୋବାଲ ସାଟେଲାଇଟ୍ ଫୋନ୍ ସର୍ଭିସ୍ ଦ୍ୱାରା ଆପଣ କମ୍ୟୁନିକେସନ୍ କରିପାରିବେ। ବାସ୍ତବରେ ଏହି ସମସ୍ତ ପଦକ୍ଷେପ ସୁଲଭ, ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ଡିଜିଟାଲ ସେବା ଯୋଗାଇ ଏକ ସଶକ୍ତ ଏବଂ ଡିଜିଟାଲ ସକ୍ଷମ ଭାରତ ଗଠନ ଦିଗରେ BSNL ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି। ତେବେ ଆଉ ବିଳମ୍ବ କାହିଁକି, ଆଜି ହିଁ BSNL ସହିତ ଯୋଡ଼ି ହୋଇ ଏହି ସ୍ୱତନ୍ତ୍ର ସ୍ୱାଧୀନତା ଦିବସ ଅଫର ଆପଣ ଲାଭ ଉଠାନ୍ତୁ। ପୁଣି ଥରେ ଆପଣ ସମସ୍ତଙ୍କୁ 80ତମ ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ। ଜୟ ହିନ୍ଦ, ଜୟ ଭାରତ।
0: ମାତ୍ର 1 ଟଙ୍କାରେ ନିଅନ୍ତୁ BSNL ର ନୂଆ ମୋବାଇଲ ସିମ୍, କିମ୍ବା ଆପଣଙ୍କ ନମ୍ବର BSNL କୁ ପୋର୍ଟ କରନ୍ତୁ।
2: ପାଆନ୍ତୁ 24 ଦିନର ଭ୍ୟାଲିଡିଟି, ଅସୀମିତ କଲ୍ ଏବଂ ପ୍ରତ୍ୟେକ ଦିନ 1 GB ଡାଟା।
0: 2399 ଟଙ୍କାର ରିଚାର୍ଜ କରନ୍ତୁ ଏବଂ ପାଆନ୍ତୁ 412 ଦିନର ଭ୍ୟାଲିଡିଟି ଆଉ ତା ସହ ଅସୀମିତ କଲ୍, ଦିନକୁ 100 SMS ଏବଂ ପ୍ରତ୍ୟେକ ଦିନ 2 GB ଡାଟାର ଲାଭ ଉଠାନ୍ତୁ।
2: ଏ ଦୁଇଟି ଅଫର୍ September 12 ପର୍ଯ୍ୟନ୍ତ ବୈଧ ଅଟେ।
0: ଆଜି ହିଁ ଆପଣାନ୍ତୁ
2: BSNL।
3: ଶୁଣିଲେ BSNL ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ
4: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ଦେଶ ଆଜି 80ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଦିଲ୍ଲୀର ଲାଲକିଲ୍ଲାନ ଜାତୀୟ ପତାକା ଉତ୍ତୋଳନ କରିକରି ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। 2047 ବିକଶିତ ଭାରତ ସପନ ସାକାର କରବାର୍କେ ସଂକଳ୍ପବଦ୍ଧ ହେବା ଲାଗି ଦେଶବାସୀଙ୍କୁ ଦେଲେ ଆହ୍ୱାନ। ଭୁବନେଶ୍ୱର ରାଜ୍ୟସ୍ତରୀୟ ସମାରୋହଟି ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଲାଗି ଥିବାର 6 ସୁଯୋଗ ସୀମାକେ ଉଠାବାର୍ ଲାଗି କଲେ ଘୋଷଣା। ଆଉ

0: ଆଇବା ଚବିଶ ଘଣ୍ଟା ଭିତରେ ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼ ସହିତ ଆଠଟା ଜିଲ୍ଲାର ଜବର ବର୍ଷା ଲାଗି ପାଣିପାଗ ବିଜ୍ଞାନ କେନ୍ଦ୍ରର ଅନୁମାନ। ଏଥର ପୁରା ଖବର। ଦେଶ ଆଜି 80ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାନ ଆୟୋଜିତ ଜାତୀୟ ସ୍ତରୀୟ ସମାରୋହଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବାର ସହିତ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍। ଏ ଅବସରରେ ଭାରତୀୟ ବାୟୁସେନାର ଦୁଇଟା ହେଲିକପ୍ଟର ଥି ସମାରୋହ ଜାଗାନ ଫୁଲ ଝିଟା ଯିବାର ସହିତ 21 ତୋପ ସଲାମୀ ଦିଆଯାଇଥିଲା। ଦେଶବାସୀଙ୍କୁ ଉଦ୍ବୋଧନ ଦେଇକରି ପ୍ରଧାନମନ୍ତ୍ରୀ 2047 ତକ ବିକଶିତ ଭାରତ ଗଠନ ଲାଗି ବଡ଼ ସପନ ଦେଖବାର ସହିତ ସଂକଳ୍ପ ନେବାରକେ ଆହ୍ୱାନ ଦେଇଛନ୍। ନୂଆ ସଂକଳ୍ପ ସହିତ ଭାରତ ଗୋଟିଏ ବିକଶିତ ରାଷ୍ଟ୍ରଥି ପରିଣତ ହେବାର ଦିଗେ ଆଗକେ ବଢୁଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
1: ଦୃଢ଼ ସଂକଳ୍ପ କେ ସାଥ ଦେଖା ହେ, ନଇ ଉଚ୍ଚାଇୟୋଁ କୋ ଛୁନେ କେ ଲିଏ ଦେଖା ହେ, ଔର ଓ ସପନା ହେ ଜବ ଆଜାଦି କେ 100 ସାଲ ହୋଗେ, 2047 ମେ ହମ ବିକଶିତ ଭାରତ ବନା କେ ରହେଙ୍ଗେ, 140 କରୋଡ଼ ଦେଶବାସୀୟୋଁ କେ ପୁରୁଷାର୍ଥ ସେ ଇସ ଲକ୍ଷ୍ୟ କୋ ହମେ ହାସିଲ କରନା ହେ।
0: ଏସ୍ଏନ୍ପି ଭାରତୀୟ ମେକ୍ ଇନ୍ ଇଣ୍ଡିଆ ଆର୍ ଭୋକାଲ ଫର୍ ଲୋକାଲ ଭାବନା ସହିତ ଦେଶର ପ୍ରଗତି ଥି ନିଜକେ ସାମିଲ କରିଛନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଶିକ୍ଷା କ୍ଷେତ୍ର ଉପରେ ଜୋର ଦେଇକରି ପ୍ରଧାନମନ୍ତ୍ରୀ କହିଛନ୍, ଗଲା 10-12 ବର୍ଷ ଭିତରେ ଦେଶରେ 650 ନୂଆ ବିଶ୍ୱବିଦ୍ୟାଳୟ ତିଆରି ହୋଇଛି। 2014 ମସିହା ଆଗନୁ ଦେଶରେ 400 ମେଡିକାଲ ସିଟ୍ ଥିବାର ବେଳେ ଏସ୍ଏନ୍ ଇଟା ବଢ଼ିକରି 850 ହୋଇପାରିଛି। ପ୍ରଧାନମନ୍ତ୍ରୀ କହିଛନ୍, ଦେଶରେ ମଧ୍ୟବିତ୍ତ ପରିବାର ଉପରେ କୋଚିଂ କ୍ଲାସ ଗୋଟିଏ ବଡ଼ ବୋଝ ବାଗି ଦେଖାଦେଇଛି। ଏଥିଲାଗି ସରକାରଙ୍କ ତରଫରୁ ଭିନ୍ ଭିନ୍ ପରୀକ୍ଷା ଲାଗି ମାହାଲିଆ ଅନ୍ଲାଇନ୍ କୋଚିଂ ସେବା ଯୋଗାଇ ଦେବାରକେ ବ୍ୟବସ୍ଥା କରାଯାଉଛି।
1: ମେରେ ପ୍ୟାର ଦେଶବାସୀଓ, ହମାରେ ମଧ୍ୟମ ବର୍ଗୀୟ ପରିବାରୋ କେ ସାମନେ ଏକ ବହୁତ ବଡ଼ା ବୋଝ ବନ ଚୁକା ହେ କୋଚିଂ କ୍ଲାସେସ କି ସ୍ପର୍ଧା। ହର ମା ବାପ କୋ ଲଗ ରହା ହେ କି କୋଚିଂ କ୍ଲାସ ମେ ବଚ୍ଚେ କୋ ନହିଁ ଭେଜା ତୋ ହମ ପ୍ରତିଷ୍ଠିତ ପରିବାର ନହିଁ ହେ। ଇନ ଗରିବ ଔର ମିଡିଲ କ୍ଲାସ ପରିବାରୋ କେ ହମ ଚିନ୍ତା କରତେ ହୁଏ ହଜାରୋ କରୋଡ଼ ରୁପେ କା ଉନକା ଖର୍ଚ୍ଚ ହେ, ଭୀ ବଚେ ବେଟେ ଭି ଅପନେ ଆସପାସ ରହ ସକେ, ଉନକି ଦେଖଭାଲ ହୋ ସକେ, ପରିବାର ପର ଆର୍ଥିକ ବୋଝ ନ ଆଏ। ଔର ଇସଲିଏ ହମନେ ୟୁବାଓଁ କେ ଲିଏ ବିଭିନ୍ନ ପରୀକ୍ଷାଓଁ କି ଫ୍ରି ଅନଲାଇନ କୋଚିଂ ହମନେ କରନେ କା ନିର୍ଣ୍ଣୟ କିଆ ହେ। ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର ହେ, ହମାରେ ପାସ ଉତ୍ତମ ଟ୍ୟାଲେଣ୍ଟ ହେ, ଟିଚର୍ସ ହେ, ଉନ ସଂସାଧନୋଁ କୋ ଯୋଡ଼ କରକେ ହମ ଦେଶ କେ ନୌଜବାନୋଁ କୋ ଫ୍ରି କୋଚିଂ ଦେନେ କା ଏକ ପୁରା ନେଟୱର୍କ ହମ ଖଡ଼ା କରନେ ବାଲେ ହେ।
0: କ୍ରୀଡ଼ା ପ୍ରତିଭା ଉପରେ ଜୋର ଦେଇକରି ପ୍ରଧାନମନ୍ତ୍ରୀ କହିଛନ୍, ଗାଁ ଆଉ ସହର ସ୍ତରଥି ପ୍ରତିଭା ଉନ୍ମେଷ କାର୍ଯ୍ୟକ୍ରମ ମୂଲ କରାଯିବା। 5-15 ବର୍ଷ ବୟସର ପିଲା ଟୁକେଲମାନଙ୍କୁ ଏଥି ସାମିଲ କରାଯିବା। ସେମାନଙ୍କର ପ୍ରତିଭାକେ ଚିହ୍ନଟ କରିକି ଦେଶକେ ପ୍ରତିନିଧିତ୍ୱ କରବାର ଲାଗି ଖାସ୍ ତାଲିମ ଦିଆଯିବା। ପ୍ରଧାନମନ୍ତ୍ରୀ ସପ୍ତଧାରା ନାଁର 7 ଶକ୍ତିଧାରାକେ ଉପଯୋଗ କରବାରକେ ଦେଶ ଲୋକ ଆହ୍ୱାନ ଦେଇଛନ୍।
1: भारत का सामर्थ्य सप्त सिंधु के रूप में हम जानते थे, हम समझते थे, हम सुनते थे। अब विकसित भारत बनाने के लिए हमें नई धारा चाहिए। आज लाल किले की प्राचीर से मैं देश के सामने शक्ति की सप्त धारा का आह्वान करता हूँ। आने वाले 5-7 साल में जो पिछले 5-7 दशक में नहीं हुआ, वो सप्त धारा के सामर्थ्य से, शक्ति से हम देश को नई ऊंचाई, नई गति देंगे और नए लक्ष्यों को पार करने वाला सामर्थ्य देंगे। और इसके साथ साथ देश की युवा शक्ति का सामर्थ्य का भरपूर राष्ट्र निर्माण में उपयोग होगा।
0: ପ୍ରଧାନମନ୍ତ୍ରୀ କହିଛନ୍, ଗଲା 5-7 ଦଶନ୍ଧିଥି ଦେଶେ 25 କୋଟି ଲୋକ ଗରିବ ସୀମାରେଖାନୁ ଉପରକେ ଅନାଯାଇଥିବାର ବେଳେ ଗଲା ଗୋଟେ ଦଶନ୍ଧିଥି 100 କୋଟି ଲୋକ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଇଛି। ଆୟୁଷ୍ମାନ ଭାରତ ଯୋଜନା ଅଧୀନଥି ଏଛେନ୍ 70 ବର୍ଷରୁ ଅତକା ବୟସ ଲୋକ ବିଲ୍ ସାମିଲ କରାଯାଇକରି 5 ଲକ୍ଷ ଟଙ୍କା ତକ ମାହାଲିଆ ସ୍ୱାସ୍ଥ୍ୟସେବା ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍। ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗନ ହୋଇଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବାର ସହିତ ସମ୍ମିଳିତ ପରେଡ୍ଥି ଅଭିବାଦନ ଗ୍ରହଣ କରିଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ଦେଶର ସ୍ୱାଧୀନତା ଅଖଣ୍ଡତା ଲାଗି ବଳିଦାନ ଦେଇଥିବା ମହାନ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍। ଶ୍ରୀ ମାଝୀ କହିଛନ୍, ଗୁଣାତ୍ମକ ଶିକ୍ଷା ଜରିଏ ଯୁବଶକ୍ତିର ବିକାଶ କରିକରି ସମୃଦ୍ଧ ଓଡ଼ିଶା ଗଠନ କରିବା ଲାଗି ସରକାର ପ୍ରତିଶ୍ରତିବଦ୍ଧ। ଉଚ୍ଚଶିକ୍ଷାକେ ଆହୁରି ଜବର କରବାର ଲାଗି ଉପାନ୍ତ ଜିଲ୍ଲାର 18 ନୂଆ ସରକାରୀ ମହାବିଦ୍ୟାଳୟ ଆର୍ 4 ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା। ରାଇଜେ ଶିକ୍ଷାକେ ଅତକା ସୁଯୋଗ ଆଉ ସାର୍ବଜନୀନ କରବାର ଲାଗି ଶିକ୍ଷା ବଚନରୁ 9 আর 10 ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ମାହାଲିଆ ପଢ଼ାବହି ଦିଆଯିବା। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଲାଗି

0: ଦେଶର 80ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ଜାତୀୟସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ସମ୍ବୋଧିତ କରି ଶ୍ରୀ ମୋଦି 2047 ସୁଦ୍ଧା ବିକଶିତ ଭାରତ ଗଠନ ସ୍ୱପ୍ନକୁ ସଂକଳ୍ପ, ସଂକଳ୍ପକୁ ସାମର୍ଥ୍ୟ ଏବଂ ସାମର୍ଥ୍ୟକୁ ସଫଳତାରେ ପରିଣତ କରିବା ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସ୍ୱାଧୀନତାର 100 ବର୍ଷ ପୂର୍ତ୍ତି ବେଳେ ନିଶ୍ଚିତ ଭାବେ ବିକଶିତ ଭାରତ ଗଠନ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ 1 ବର୍ଷ ମଧ୍ୟରେ ଦେଶର 1 କୋଟି ଯୁବକ ଯୁବତୀମାନଙ୍କୁ କୃତ୍ରିମ ବୁଦ୍ଧିମତା ସମ୍ପର୍କିତ ଦକ୍ଷତାର ପ୍ରଶିକ୍ଷଣ ଦିଆଯିବ। ଏହା ମାଧ୍ୟମରେ ଦେଶର ଯୁବ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ବିଶ୍ୱର ନେତୃତ୍ୱ ନେବାରେ ସକ୍ଷମ ହୋଇପାରିବେ।
1: लाल किले से मैं देश के नौजवानों के लिए घोषणा करना चाहता हूँ, हमने तय किया है कि आने वाले 1 वर्ष में 1 करोड़ युवाओं को AI स्किल के लिए ट्रेनिंग देने का हम काम करेंगे।
0: ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶରେ ବିଭିନ୍ନ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଯୁବବର୍ଗଙ୍କ ପାଇଁ ନିଃଶୁଳ୍କ ଅନ୍ଲାଇନ୍ କୋଚିଂ ସମ୍ପର୍କରେ ମଧ୍ୟ ଘୋଷଣା କରିଛନ୍ତି। ଏହାସହ ଦେଶରେ କ୍ରୀଡ଼ାକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ 5 ବର୍ଷରୁ 15 ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଗ୍ରାମୀଣ, ସହର ଓ ବିଦ୍ୟାଳୟ ସ୍ତରରେ ସ୍ୱତନ୍ତ୍ର ପ୍ରତିଭା ଅନ୍ୱେଷଣ ଅଭିଯାନ ଆରମ୍ଭ କରାଯିବ। ଏହା ମାଧ୍ୟମରେ କ୍ରୀଡ଼ା ପ୍ରତିଭାର ବିକାଶ ସହ ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ସେମିକଣ୍ଡକ୍ଟର ସମ୍ପର୍କରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଡିଜିଟାଲ୍ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେମିକଣ୍ଡକ୍ଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶରେ ବର୍ତ୍ତମାନ 3ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି। ଆଗାମୀ ଦିନରେ ଆହୁରି 8ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ରାଷ୍ଟ୍ର ନିର୍ମାଣରେ ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଉପଲବ୍ଧି କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ 3 କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବା ଧାର୍ଯ୍ୟ ଲକ୍ଷ୍ୟ ପୂର୍ଣ୍ଣ ହୋଇଛି। ବର୍ତ୍ତମାନ 6 କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାର ଲକ୍ଷ୍ୟ ରଖାଯାଇଛି। ଏହା ମାଧ୍ୟମରେ ଗ୍ରାମୀଣ ଅର୍ଥନୀତି ଆହୁରି ସୁଦୃଢ଼ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ 2047 ବିକଶିତ ଭାରତ ଗଠନ ଆଡ଼କୁ ଅଗ୍ରସର ହେଉଛି। ଗତ 12 ବର୍ଷ ମଧ୍ୟରେ କୋଟି କୋଟି ନାଗରିକଙ୍କ ସଂକଳ୍ପ ଏବଂ ସମର୍ପଣ ସହ ଦେଶ ଉଚ୍ଚତାର ନୂତନ ଶିଖର ଛୁଉଁଛି। ଦେଶର 25 କୋଟିରୁ ଉର୍ଦ୍ଧ୍ୱ ନାଗରିକ ଦାରିଦ୍ର୍ୟ ସୀମାରେଖାରୁ ବାହାରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର ବିକାଶ ପାଇଁ ସପ୍ତଧାରା ସମ୍ପର୍କରେ ଆଲୋଚନା କରିଛନ୍ତି। ଏଥିରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ସହ ବିକଶିତ କରିବାକୁ ହେଲେ ଉତ୍ପାଦନ ଶକ୍ତି, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ, ପ୍ରଯୁକ୍ତି ବିଦ୍ୟା ଓ ନବସୃଜନ, ଗତିଶକ୍ତି, ଭିତ୍ତିଭୂମି, ରକ୍ଷା ଶକ୍ତି, ସବୁଜ ଏବଂ ନୀଳ ଅର୍ଥନୀତି ତଥା ଯୋଗ, ଆୟୁର୍ବେଦ, ପର୍ଯ୍ୟଟନ ଭଳି ସଫ୍ଟ ପାୱାରକୁ ସୁଦୃଢ଼ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ ପରିମାଣ ପ୍ରାୟ 4 ଗୁଣ ବୃଦ୍ଧି ପାଇଛି। ଖଦି ଓ ଗ୍ରାମୋଦ୍ୟୋଗର ଉତ୍ପାଦନ ପ୍ରାୟ 5 ଗୁଣ, ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉତ୍ପାଦନ ପ୍ରାୟ 7 ଗୁଣ, ଆଧୁନିକ ରେଳକୋଚ୍ ନିର୍ମାଣ 21 ଗୁଣ, ମୋବାଇଲ୍ ଫୋନ୍ ଉତ୍ପାଦନ 33 ଗୁଣ, ଇଣ୍ଟରନେଟ୍ ବ୍ୟବହାରକାରୀ ପ୍ରାୟ 4 ଗୁଣ ବୃଦ୍ଧି ପାଇଛି। ସେହିପରି ପେଟେଣ୍ଟ ମଞ୍ଜୁରୀ ସଂଖ୍ୟା 4 ଗୁଣ, ଡିଜିଟାଲ୍ ଟ୍ରାନ୍ଜାକ୍ସନ୍ 100 ଗୁଣ ବୃଦ୍ଧି ପାଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ଡିଫେନ୍ସ ପ୍ରଡକ୍ସନ୍ କରି 4 ଗୁଣା, ଆଦିଓ ଗ୍ରାମୋଦ୍ୟୋଗ ଉତ୍ପାଦନ କରି 5 ଗୁଣା, ଇଲେକ୍ଟ୍ରୋନିକ୍ ମାନୁଫ୍ୟାକ୍ଚରିଂ କରି 7 ଗୁଣା ବଢ଼ା, ଆଧୁନିକ ରେଲୱେ କୋଚ୍ ନିର୍ମାଣ 21 ଗୁଣା ବଢ଼ା, ମୋବାଇଲ୍ ଫୋନ୍ ଉତ୍ପାଦନ 33 ଗୁଣା ବଢ଼ା, ଆଧୁନିକ ରୁମ୍ କୋ ଲେକର କେ ଭି ଡିଜିଟାଲ ଅର୍ ଇନୋଭେସନ୍ କି ଦୁନିଆ ମେ ଭି ହମନେ ଅପନା ପରଚମ ଲହରାୟା, ଇଣ୍ଟରନେଟ୍ ୟୁଜର କରି 4 ଗୁଣା ବଢ଼େ, ବିଲ୍ଡିଂ ଲାଞ୍ଚ ହୋନେ କି ସଂଖ୍ୟା 4 ଗୁଣା ବଢ଼ି, ଡିଜିଟାଲ ଟ୍ରାନ୍ଜାକ୍ସନ 100 ଗୁଣା ବଢ଼େ।
0: ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଥମଥର ପାଇଁ ଲାଲକିଲ୍ଲାଠାରେ ବନ୍ଦେ ମାତରମ୍ ଗାନ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିଶ୍ୱର ନେତାଗଣ ଏବଂ ବୈଦେଶିକ ମିଶନ ଆଜି ଭାରତକୁ 80ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ଭାରତର ଗଣତାନ୍ତ୍ରିକ ଯାତ୍ରା, ନାଗରିକ ଐତିହ୍ୟ ଏବଂ ଆଞ୍ଚଳିକ ଏବଂ ବୈଶ୍ୱିକ ସହଯୋଗ ଦିଗରେ ଏହାର ଭୂମିକାକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଇଛି। ବିଶ୍ୱର ନେତାମାନେ ଶୁଭେଚ୍ଛା ଜଣାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ ଶୁଭେଚ୍ଛା ଜଣାଇ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସମ୍ପର୍କ ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ଅଧିକ ମଜବୁତ କରିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍, ମାଲଦୀପର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜୁଙ୍କ ସମେତ ଅନ୍ୟାନ୍ୟ ନେତାମାନେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଇସ୍ରାଏଲ୍ ରାଷ୍ଟ୍ରପତି ଆଇଜାକ୍ ହର୍ଜୋଗ୍, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟଙ୍କୁ

0: ଶୁଭେଚ୍ଛା ଜଣାଇଛନ୍ତି। ନେପାଳର ପ୍ରଧାନମନ୍ତ୍ରୀ ବଳେନ୍ଦ୍ର ଶାହାଙ୍କ ଶୁଭେଚ୍ଛାର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଏବଂ ନେପାଳ ମଧ୍ୟରେ ରହିଥିବା ପୁରାତନ ସମ୍ପର୍କକୁ ଅଧିକ ସୁଦୃଢ଼ ଏବଂ ବହୁମୁଖୀ କରିବା ଦିଗରେ ଉଭୟ ପ୍ରତିବଦ୍ଧତା ଦର୍ଶାଇଥିଲେ। ଉଭୟ ରାଷ୍ଟ୍ରର ଜନସାଧାରଣଙ୍କ ସୁଖ ଏବଂ ସମୃଦ୍ଧି କାମନା କରିଥିଲେ। ସ୍ୱାଧୀନତା ଦିବସକୁ ସ୍ୱତନ୍ତ୍ର ଏବଂ ପ୍ରତୀକାତ୍ମକ ସ୍ୱରୂପ ପାଳନ କରିବା ଉଦ୍ଦେଶ୍ୟରେ ସୂର୍ଯ୍ୟପଥ ତ୍ରିରଙ୍ଗା ବିଶ୍ୱସ୍ତରୀୟ ରିଲେ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେଉଛି। ଏହି ପଦକ୍ଷେପ ଅଧୀନରେ ଜାତୀୟ ପତାକା ସୂର୍ଯ୍ୟୋଦୟର ପଥ ଅନୁସରଣ କରି ବିଶ୍ୱ ଭ୍ରମଣ କରୁଛି। ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଜର୍ମାନୀ, ନେଦରଲ୍ୟାଣ୍ଡ, ଇଟାଲୀ, ଇଜିପ୍ଟ, ଲାଟଭିଆ ଏବଂ ଦକ୍ଷିଣ ଆଫ୍ରିକା ସମେତ ବିଭିନ୍ନ ଦେଶରେ ଥିବା ଭାରତୀୟ ମିଶନଗୁଡ଼ିକ ଏହି ରାଷ୍ଟ୍ରୀୟ ଗୌରବ ଏବଂ ଏକତା ଉତ୍ସବ ପାଇଁ ପ୍ରବାସୀ ଭାରତୀୟମାନଙ୍କୁ ଏକାଠି କରିଛନ୍ତି। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସୂର୍ଯ୍ୟୋଦୟ ଅନୁସାରେ ସୂର୍ଯ୍ୟପଥ ତ୍ରିରଙ୍ଗା ଅଧୀନରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଟେଲି ଯୋଗାଯୋଗ ବିଭାଗ ପକ୍ଷରୁ ପୁଣେଠାରେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ଟ୍ରାକ୍ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ଚଳିତ ମାସ 17-21 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତ ଥର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ଆତ୍ମନିର୍ଭରଶୀଳ ଭବିଷ୍ୟତ ପାଇଁ ନବସୃଜନ, ସହଯୋଗ ଏବଂ ରୂପାନ୍ତରଣ। ଏହି କାର୍ଯ୍ୟକ୍ରମ ସହିତ ସପ୍ତମ ବ୍ରିକ୍ସ ଆଇସିଟି କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆରମ୍ଭ ହେବ। ବୈଠକରେ ବିକଶିତ ଆଇସିଟି ଇକୋସିଷ୍ଟମ, ଡିଜିଟାଲ୍ ଦକ୍ଷତା, ଦକ୍ଷତା ବିକାଶ ଏବଂ ମାନବକେନ୍ଦ୍ରିକ ଡିଜିଟାଲ୍ ପରିବେଶ ସମ୍ପର୍କରେ ଆଲୋଚନା କରାଯିବ। ଚଳିତ ମାସ 20 ତାରିଖରେ ଭାରତ ଡିଜିଟାଲ୍ ବ୍ରିକ୍ସ ଫୋରମ୍ ଏବଂ ଏକ୍ସପୋର ଆୟୋଜନ କରିବ। ଏଥିରେ ଉଦୀୟମାନ ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ଏବଂ ଆତ୍ମନିର୍ଭରଶୀଳ ଆଇସିଟି ଇକୋସିଷ୍ଟମ କ୍ଷେତ୍ରରେ ସହଯୋଗ ସ୍ଥାପନ ନେଇ ଆଲୋଚନା ହେବ। ଉଦ୍ଯାପନୀ ଦିବସରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦ୍ୱାଦଶ ବ୍ରିକ୍ସ ଯୋଗାଯୋଗ ମନ୍ତ୍ରୀସ୍ତରୀୟ ବୈଠକରେ ଅଂଶଗ୍ରହଣ କରିବେ। ବୈଠକରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ମନ୍ତ୍ରୀମାନେ ବ୍ରିକ୍ସ ଆଇସିଟି ଟ୍ରାକ୍ ଏବଂ ଦୀର୍ଘସ୍ଥାୟୀ ଓ ଆତ୍ମନିର୍ଭରଶୀଳ ଆଇସିଟି ଇକୋସିଷ୍ଟମ କ୍ଷେତ୍ରରେ ସହଯୋଗ, ସାଇବର ସୁରକ୍ଷା, ଆଇସିଟିରେ ବିଶ୍ୱସନୀୟ ନବସୂଜନ, ଷ୍ଟାର୍ଟଅପ୍ ଏବଂ ଉଦ୍ୟମିତା ସମ୍ପର୍କରେ ସେମାନଙ୍କର ମତାମତ ପ୍ରଦାନ କରିବେ। ଇଣ୍ଡୋନେସିଆର ଫ୍ଲୋରେସ୍ ଦ୍ୱୀପରେ ଆଜି ସକାଳେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 38କୁ ବୃଦ୍ଧି ପାଇଛି। ସେଠାରେ ଭୂମିକମ୍ପର ତୀବ୍ରତା 7.7 ରେକର୍ଡ କରାଯାଇଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଫ୍ଲୋରେସ୍ର ସିକା ରିଜେନ୍ସି ସହରରୁ 20 ମୃତଦେହ ଉଦ୍ଧାର କରାଯାଇଛି। ଭଙ୍ଗାରୁଜା ଅଂଶ ତଳେ ଅନେକ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି। କେତେକ ସ୍ଥାନରେ ଭୂସ୍କଳନ ଘଟିଥିବା ସୂଚନା ମିଳିଛି। ଘର ଏବଂ ରାସ୍ତାଘାଟ ଭାଙ୍ଗିଯିବା ଯୋଗୁଁ ଯୋଗାଯୋଗ ଏବଂ ଉଦ୍ଧାର କାର୍ଯ୍ୟ ବ୍ୟାହତ ହୋଇଛି। ଏଫ୍ଆଇଏଚ୍ ହକି ବିଶ୍ୱକପ୍ 2026 ଆଜିଠାରୁ ଆରମ୍ଭ ହୋଇଛି। ବେଲ୍ଜିୟମ୍ ଓ ନେଦରଲ୍ୟାଣ୍ଡ ମିଳିତ ଭାବେ ଏହି ପ୍ରତିଯୋଗିତାର ଆୟୋଜନ କରୁଛନ୍ତି। ଉଦ୍ଘାଟନୀ ମ୍ୟାଚ୍ରେ ଆଜି ଭାରତୀୟ ପୁରୁଷ ହକି ଦଳ ୱେଲ୍ସକୁ 3-1 ଗୋଲ୍ରେ ପରାସ୍ତ କରିଛି। ଆସନ୍ତା ସୋମବାର ଦିନ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ପ୍ରତିଯୋଗିତା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଚାଲିବ। ଶ୍ରୀଲଙ୍କାର ଗାଲା ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯାଉଥିବା ଭାରତ ଶ୍ରୀଲଙ୍କା ପୁରୁଷ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ପ୍ରଥମ ଇନିଂସରେ ଭାରତ 2 ୱିକେଟ୍ ହରାଇ 288 ରନ୍ ସଂଗ୍ରହ କରିଛି। ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ଦେବଦତ୍ତ ପଡିକାଲ ସର୍ବାଧିକ 131 ରନ୍ ସଂଗ୍ରହ କରିଛନ୍ତି। ଦେଶର 1 କୋଟି ଯୁବବର୍ଗଙ୍କୁ କୃତ୍ରିମ ବୁଦ୍ଧିମତା ଦକ୍ଷତା ପ୍ରଶିକ୍ଷଣ ଦିଆଯିବ, କହିଲେ ପ୍ରଧାନମନ୍ତ୍ରୀ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାଠାରୁ ଜାତୀୟ ପତାକା କଲେ ଉତ୍ତୋଳନ। ଦେଶର 80ତମ ସ୍ୱାଧୀନତା ଦିବସ ଅବସରରେ ଗଣତାନ୍ତ୍ରିକ ଯାତ୍ରା ଏବଂ ବୈଶ୍ୱିକ ସହଯୋଗ ଦିଗରେ ଭାରତର ଭୂମିକାକୁ ବିଶ୍ୱସ୍ତରରେ ପ୍ରଶଂସା। ଇଣ୍ଡୋନେସିଆ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 38କୁ ବୃଦ୍ଧି ଏବଂ ଏଫ୍ଆଇଏଚ୍ ହକି
1: ପ୍ରଗତି, ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସମ୍ବଲପୁର ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସମ୍ବଲପୁର ଜିଲ୍ଲାରେ ଆବାସ ଯୋଜନାରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯିବ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଯୋଜନା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି,
2: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଯେଉଁ ନମୁନା ସରକାର ଦାୟିତ୍ୱ ନେଲା ପରେ ଆମେ ଦେଖିଲୁ, ସର୍ଭେ ଆରମ୍ଭ କଲୁ, ବର୍ତ୍ତମାନ 37 ଲକ୍ଷ ସର୍ଭେ ହେଇଛି, ସର୍ଭେର ସ୍କୁଟିନି ହେଇଛି, ସ୍କୁଟିନି ପରବର୍ତ୍ତୀ ମୁହୂର୍ତ୍ତରେ ଏକ ଲିଷ୍ଟ ଆମେ ପଞ୍ଚାୟତର

0: ଅଫିସର ସମ୍ମୁଖରେ ଆମେ ତାକୁ ଲଗେଇଛୁ। ତାର ପରେ ବି ଆଉ ଗୋଟେ ଲିଷ୍ଟ ବାହାରିବ, 2-3 ଫେଜରେ ଲିଷ୍ଟ ବାହାରିବ ଏବଂ ଏଥିରେ ଆମେ ଲୋକଙ୍କୁ ଘର ଦେବାର ସୌଭାଗ୍ୟ ତିଆରି କରିବୁ। ତା ସତ୍ତ୍ୱେ ବି ଆମେ ଏଜିଜି ଅନ୍ତୋଦୟ ଗୃହ ଯୋଜନା ମାଧ୍ୟମରେ 2.5 ଲକ୍ଷ ଘର ଦେଲୁଣି ଏବଂ ଏବେ ଆମେ 1.5 ଲକ୍ଷ ଘର ଦେବୁ। ଆମେ ଓଡ଼ିଶା ସରକାରଙ୍କ ତରଫରୁ ବି 5 ଲକ୍ଷ ଘର ଅନ୍ତୋଦୟ ଗୃହ ଯୋଜନା ଦେବ। ଆମେ ଚିନ୍ତା କରୁଛୁ, ଯେତେ ଆମେ ସର୍ଭେ ହେଇଛି ସମସ୍ତଙ୍କୁ ଘର ଦେବୁ, ଯେଉଁମାନଙ୍କୁ ଘର ଦିଆ ନଥିଲା ସେ ପ୍ରକାର ଲୋକଙ୍କୁ ଆମେ ଘର ଦେବାର ସୌଭାଗ୍ୟ ତିଆରି କରୁ। ସହର କିମ୍ବା ବନ୍ୟା ଅଞ୍ଚଳରେ ଯେଉଁମାନେ ପ୍ରପୀଡ଼ିତ ଅଛନ୍ତି ସେମାନଙ୍କୁ ମୁଁ ଗର୍ବର ସହିତ କହିବି, ଯେଉଁ ପ୍ରକାର ସହଯୋଗ କରୁଛନ୍ତି, ବନ୍ୟା ହେବା 5 ଦିନ ଭିତରେ କମ୍ପେନ୍ସେସନ୍ ଲୋକଙ୍କ ପାଖକୁ ଆଜି ପହଞ୍ଚି ପାରିବାର ସୌଭାଗ୍ୟ ଏ ସରକାର ତିଆରି କରୁଛନ୍ତି। ଭୂମିହୀନ ମାନଙ୍କୁ ବି ସହଯୋଗ ହୁଏ, କାରଣ ସେ ଘର କରିଥାଏ, ତା ଜାଗା ନଥିଲା ବେଳକୁ ଘର କରିଥାଏ, ତା ପାଇଁ ବି କମ୍ପେନ୍ସେସନ୍ ଅଛି।
1: ସମ୍ବଲପୁରରେ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଛି। କ୍ରାନ୍ତି ଦିବସ ଅବସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ସମ୍ବଲପୁର ରିଜର୍ଭ ପୋଲିସ ପଡ଼ିଆରୁ ବାହାରି ଶୋଭାଯାତ୍ରା ଜେଲ୍ ଛକରେ ପହଞ୍ଚିଥିଲା। ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରେଢ଼ାଖୋଲରେ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କୋଠାର ଉଦ୍ଘାଟନ ତଥା ସ୍ଥାୟୀ କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଏବଂ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ,
0: ଓଡ଼ିଶା ପ୍ରଦେଶର 69ତମ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ଭିତ୍ତିପ୍ରସ୍ତର ସ୍ଥାପନ ନିଶ୍ଚିତ ଭାବରେ ଆମ ଓଡ଼ିଶା ପାଇଁ, ରେଢ଼ାଖୋଲ ମାଟି ପାଇଁ ଏକ ଐତିହାସିକର ବିଷୟ ଯେ ଏଠିକାର ଛାତ୍ରଛାତ୍ରୀ ଅଧ୍ୟୟନ କରିବେ କେନ୍ଦ୍ରୀୟ ବିଦ୍ୟାଳୟରେ, ମାନ ବୃଦ୍ଧି ହେବ। ଏ ପ୍ରକାର ଯେଉଁ ଡବଲ ଇଞ୍ଜିନ ସରକାର ଅଛି, ଏ ଡବଲ ଇଞ୍ଜିନ ସରକାର ଶିକ୍ଷା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ସଠିକ ଭାବରେ ମୂଲ୍ୟାଙ୍କନ ହୋଇପାରୁଛି। ଶିକ୍ଷା କ୍ଷେତ୍ରରେ PMC ସ୍କୁଲର ତିଆରି ହେବା, ହାଇସ୍କୁଲର ମାନ ବୃଦ୍ଧି କରିବା, ରୁଷା ମାଧ୍ୟମରେ ବିଭିନ୍ନ କଲେଜର ଉନ୍ନତି ହେବା, କୋଟି କୋଟି ଟଙ୍କା ରୁଷା ମାଧ୍ୟମରେ ବିଭିନ୍ନ କଲେଜକୁ ପହଞ୍ଚିବା, ଏ ଯେଉଁ କେନ୍ଦ୍ର ସରକାରଙ୍କର ଯୋଜନା ଭିତରେ
1: ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ।
2: ଛତିଶଗଡ଼ର ମହାମହିମ ରାଜ୍ୟପାଳ ରମଣ ଡେକା ଦ୍ୱିଦିବସୀୟ ସମ୍ବଲପୁର ଗସ୍ତରେ ଆସିଛନ୍ତି। ସେ ସମ୍ବଲପୁର ଗସ୍ତ କରି ପ୍ରଥମେ ମା ସମଲେଶ୍ୱରୀଙ୍କର ମନ୍ଦିର ଯାଇ ସେଠାରେ ମାଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ପରେ ସେ କଜେରୀ ଛକସ୍ଥିତ ଅହମିଆ କବି ସ୍ୱର୍ଗତ ଲକ୍ଷ୍ମୀନାଥ ବେଜବରୁଆଙ୍କର ସାଧନା ଗୃହ ପରିଦର୍ଶନ କରିଛନ୍ତି। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଏକ ପ୍ରତିନିଧି ମଣ୍ଡଳୀ ମା ସମଲେଶ୍ୱରୀଙ୍କର ମନ୍ଦିର ଗସ୍ତ କରିଛନ୍ତି। ଏହି ଦଳ ମନ୍ଦିର ମୁଖଶାଳା ସମ୍ମୁଖରେ ଥିବା ଗେଟ୍ ଉପରେ ପାଣି ଗଳୁଥିବାର ଘଟଣାର ଅନୁସନ୍ଧାନ କରିଛନ୍ତି। ଏହାର ରକ୍ଷଣାବେକ୍ଷଣ, ମରାମତି ଓ ତଦନ୍ତ କରି ବିଭାଗକୁ ରିପୋର୍ଟ ପ୍ରଦାନ କରିବେ। ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଶୋଭା ଶର୍ମା 2 ଦିନିଆ ସମ୍ବଲପୁର ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ସେ ମହାନଦୀ ପହଞ୍ଚି ପ୍ରଥମେ ମହାନଦୀରେ ହେବାକୁ ଥିବା ବ୍ୟାରେଜ୍ ବା ଅଯୋଧ୍ୟା ସରୋବର ଓ ରିଫର୍ମ ଫ୍ରଣ୍ଟ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସମ୍ବଲପୁର ସହରରେ ପ୍ରସ୍ତାବିତ ନୂତନ ବସ୍ ଟର୍ମିନାଲ ନିର୍ମାଣ ସ୍ଥଳ ପରିଦର୍ଶନ କରିଛନ୍ତି ପ୍ରମୁଖ ସଚିବ। ପ୍ରମୁଖ ସଚିବ NBS ରାଜପୁତ, OSRTCର ଏଡିସନାଲ ସେକ୍ରେଟାରୀ ସଞ୍ଜୟ କୁମାର ବିଶ୍ୱାଳ ସମ୍ବଲପୁର ଗସ୍ତରେ ଆସି ମୋଦିପଡ଼ା ବସ୍ ଟର୍ମିନାଲ ଏବଂ ଅଇଁଠାପାଲି ବସ୍ଷ୍ଟାଣ୍ଡ ପରିଦର୍ଶନ କରି ପ୍ରସ୍ତାବିତ ନୂତନ ବସ୍ ଟର୍ମିନାଲ ନିର୍ମାଣ ସମ୍ପର୍କରେ ସମୀକ୍ଷା ଓ ଆଲୋଚନା କରିଛନ୍ତି।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ସୁବର୍ଣ୍ଣପୁର ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ କିଷାନ ବାଣୀ।

0: ତେବେ ବିନୟପା, ଏହି ପରିପ୍ରେକ୍ଷୀରେ ଯଦି ଆମେ ଗୋଟିଏ ଦେଶାତ୍ମ ବୋଧକ ଗୀତ ଆମ ଶ୍ରୋତାବନ୍ଧୁମାନଙ୍କୁ ଶୁଣାନ୍ତେ କେମିତି ହୁଅନ୍ତା?
1: ହଁ, ବହୁତ ଭଲ ହେବ। ଆସନ୍ତୁ ଶୁଣିବା ଗୋଟିଏ ଦେଶାତ୍ମ।

0: ହବିନି ଅପା ଆପଣ ଆଣିଥିବା ଚକୋଲେଟ୍ ବିସ୍କୁଟ୍ ତ ଖାଇଲେ ଆଉ ଗୀତ ବି ଶୁଣିଲେ, କିନ୍ତୁ ମୁଁ ଗୋଟିଏ କଥା ପଚାରିବି ପଚାରିବି ବୋଲିକି ଏପର୍ଯ୍ୟନ୍ତ କି ଆପଣଙ୍କୁ ପଚାରି ପାରିନି ଯେ ଏତେ ଉତା କଣ ହେଇଛନ୍ତି ଆପଣ?
1: କୁହନ୍ତୁନି କି ବର୍ଷା, ଏ ଯୋଉ ଶ୍ରାବଣ ମାସର ବର୍ଷା, ଛତାଟା କିଛି କାମ କଲାନି।
0: ଯାହା ହଉ ଏ ବର୍ଷାରେ ଚୌପାଡି କଥା ମନେ ରଖିକି ଆସିଛନ୍ତି, ସୌଭାଗ୍ୟର କଥା, ଠିକ ଅଛି, କିନ୍ତୁ ବର୍ଷାକୁ ଜଗି ତ ଆମେ ଚଳିବା। ତେବେ ଏଇ ଯୋଉ ବର୍ଷା ଦିନ ଆପଣ କହୁଛନ୍ତି, ଏ ଯୋଉ ବର୍ଷା ଦିନ ଖାଲି କଣ ଆମରି ପାଇଁ, ଗାଈ ଗୋରୁ ଛେଳି ମେଣ୍ଢା ଏମାନେ ବି ଏଇ ବର୍ଷାରେ ପ୍ରଭାବିତ ହଉଛନ୍ତି, ଆଉ ଏଇ ବର୍ଷା ଦିନ ସେମାନଙ୍କ ପାଇଁ ଅସୁବିଧା ବି କାରଣ ହେଇପାରେ। ଏଇ ଅସୁବିଧା ପାଇଁ କଣ କିଛି ବ୍ୟବସ୍ଥା କରିଛ ଗାଈ ଗୋରୁଙ୍କ ପାଇଁ ନା ନାହିଁ?
1: ହଁ କରିଛି, ଆମେ ଯେମିତି ଆମ ନିଜ ସ୍ୱାସ୍ଥ୍ୟ ପାଇଁ ଯତ୍ନବାନ ହେଉଛେ, ଆମ ଗାଈ ଗୋରୁଙ୍କ ପାଇଁ ମଧ୍ୟ ଯତ୍ନଶୀଳ ହେବା ଉଚିତ। ଆମେ ଯଦି ଆମ ଚତୁଃପାର୍ଶ୍ୱ ଆମ ଘର ଦ୍ୱାର ସଫା ସୁତୁରା ନ ରଖିବା, ମଶା ମାଛି କଣ ଆମକୁ ରଖେଇଦେବେ, ଆଉ ଆମ ଗାଈ ଗୋରୁ ମାନଙ୍କୁ ବି ରଖେଇଦେବେନି। ତାଙ୍କ ଆଶ୍ରୟସ୍ଥଳ ପରିଷ୍କାର ପରିଚ୍ଛନ୍ନତା ରଖିବା।
0: ହଁ, ଯୋଉ ଗାଈ ଗୋରୁଙ୍କ ପାଇଁ ଆମେ ଆମର ଆୟ ବଢେଇ ପାରିଛେ, ଆଉ ସେଇ ଗାଈ ଗୋରୁଙ୍କର ଯତ୍ନ ଯଦି ଆମେ ନ ନବା ତାହେଲେ ସେମାନେ ତ ରୋଗଗ୍ରସ୍ତ ହେଇଯିବେ, ଆଉ ରୋଗଗ୍ରସ୍ତ ହେଲା ମାନେ ଆମର ବ୍ୟବସାୟ ଆମର ଆୟ ହିଁ କମିବ, ନା କଣ କହୁଛ ବାପା?
1: ହଁ, ଆମ ଗୁଜୁରାଣ ବି କେମିତି ମେଣ୍ଟିବ।
0: ଠିକ ଅଛି ଠିକ ଅଛି, ଆଉ ଏଇ ପରିପ୍ରେକ୍ଷୀରେ ଆଜିର ଗୋଟିଏ ଆଲୋଚନା ବି ଅଛି ଏଇ ବୈଠକରେ, ଯାହାର ବିଷୟ ଅଛି ବର୍ଷା ଦିନେ ଗୃହପାଳିତ ପଶୁପକ୍ଷୀଙ୍କର ଯତ୍ନ।
1: ତାହେଲେ ବିଶେଷଜ୍ଞ କିଏ ଅଛନ୍ତି?
0: ଆମର ବିଶେଷଜ୍ଞ ଅଛନ୍ତି ଡକ୍ଟର ଲିକେଶ କାନୁନଗୋ, ଯିଏକି ଭାରପ୍ରାପ୍ତ ଅଧିକାରୀ ଖୋର୍ଦ୍ଧା ଜିଲ୍ଲା ପ୍ରାଣୀ ରୋଗ ନିଦାନ ପ୍ରୟୋଗଶାଳା ଖୋର୍ଦ୍ଧାରେ ସେ କାର୍ଯ୍ୟରତ।
1: ତେବେ ତାଙ୍କୁ ଆମେ ସ୍ୱାଗତ କରିବା ଆମ ବୈଠକକୁ।
0: ହଁ ନିଶ୍ଚୟ ସାର୍, ସ୍ୱାଗତ କରୁଛୁ ଆଜିର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର ସମସ୍ତ ଚାଷୀ ଭାଇମାନଙ୍କୁ ନମସ୍କାର।
0: ସାର୍, ଆଜି ଯୋଉ ବିଷୟ ଆମେ ରଖିଛେ ଆଲୋଚନାରେ, ବର୍ଷା ଦିନେ ଗୃହପାଳିତ ପଶୁପକ୍ଷୀଙ୍କ ଯତ୍ନ, ତ ବର୍ଷା ଦିନ ଚାଲିଛି, ପୁଣି ତା ସହିତ ଆମର କିଛି ଦିନ ହେଲା ବର୍ଷା କୋଉଠି କୋଉଠି ଲାଗିକି ରହିଛି ଏବଂ ବନ୍ୟା ବି କୋଉଠି କୋଉଠି ରହୁଛି, ସେ ଦୃଷ୍ଟିରୁ ଏ ଯୋଉ କାର୍ଯ୍ୟକ୍ରମ ଆଜି ଆମେ ରଖିଛେ ବର୍ଷା ଦିନେ ଗୃହପାଳିତ ପଶୁପକ୍ଷୀଙ୍କ ଯତ୍ନ, ଆକୁ ଆପଣ କେତେ ଗୁରୁତ୍ୱର ସହ ନେଉଛନ୍ତି?
2: ଯଦି ଆମେ ଦେଖିବା ଚାଷୀ ଭାଇମାନଙ୍କ ପାଇଁ ବର୍ଷା ଦିନଟି ଗୋଟେ ବହୁତ ଇମ୍ପୋର୍ଟାଣ୍ଟ ଦିନ, କାରଣ ଏହି ଦିନରେ ସେମାନଙ୍କର ଯୋଉ ଲାଭ ଆଉ କ୍ଷତିର ଅଧିକା ଇମ୍ପାକ୍ଟ ରହିଥାଏ। ଏହି ବର୍ଷା ଦିନ ପ୍ରଚଣ୍ଡ ରୌଦ୍ରତାପ ପରେ ଯେତେବେଳେ ବର୍ଷା ଦିନ ଆସେ, ଚାରିଆଡ଼େ ସବୁଜିମାର ଖେଳିଯାଏ, ସେହି ସମୟରେ ଗାଈ ଗୋରୁମାନେ ଅଧିକା ଚାରଣ ପାଇଥାନ୍ତି, କିନ୍ତୁ ତା ସହିତ ଆମର ମଶାମାଛି ଟିଙ୍କ ଆଦି ଏସବୁ ଅଧିକ ପରିମାଣରେ ବଢ଼ିଥାନ୍ତି, କାରଣ ୟାଦେହରେ ପାଣି ଯେହେତୁ ଜମିକି ରହିଥାଏ, ଆମର ଗୁହାଳ ହଉ ପୋଲଟ୍ରି ଫାର୍ମ ହଉ ତା ସାଇଡ୍ରେ ଯୋଉ ପାଣି ଜମିବା ସ୍ଥାନ ଥାଏ ସେସବୁ ଜାଗାରେ ଅଧିକା ପରିମାଣରେ ଟିଙ୍କ ହୋଇଥାଏ, ତେଣୁ ଏଇମାନେ ଯେହେତୁ ବିଭିନ୍ନ ରୋଗର ବାହକ ହୋଇଥାନ୍ତି, ତେଣୁ ଏଇମାନେ ସବୁ ରୋଗକୁ ଟ୍ରାନ୍ସମିଟ୍ କରିଥାନ୍ତି, ତେଣୁ ଏମାନେ ଅଧିକା ଇମ୍ପୋର୍ଟାନ୍ସ ରଖନ୍ତି ରୋଗ ବାହକ ହିସାବରେ, ତେଣୁ ଏହି ସମୟରେ ବର୍ଷା ଦିନରେ ଅଧିକା ରୋଗ ହେବାର ମାନେ
0: ଆଶଙ୍କା ଥାଏ। ତାମାନେ ଆମେ ବର୍ଷା ଦିନଙ୍କ ପାଇଁ ବିଶେଷ ସତର୍କ ରହିବା ଦରକାର।
2: ନିଶ୍ଚିତ ଭାବରେ ଚାଷୀ ଭାଇମାନେ ସମସ୍ତେ ବର୍ଷା ଦିନ ପାଇଁ ଅଧିକ ସତର୍କ ହୋଇ ରହିବାର ଅଛି। ଆମର ସ୍ପେସିଫିକାଲି ଗାଈ ଗୋରୁମାନଙ୍କୁ ଶୁଖିଲା ଜାଗାରେ ରଖିବାର ଅଛି, ଯୋଉଠି ୱେଲ୍ ଭେଣ୍ଟିଲେଟେଡ୍ ଘର ଥିବ ସେଇଭଳିଆ ଜାଗାରେ ସେମାନଙ୍କୁ ରଖିବାର ଅଛି। ବର୍ଷା ସମୟରେ ଆମେ ବାହାରକୁ ଗାଈ ଗୋରୁମାନଙ୍କୁ ଛାଡ଼ିବା ନାହିଁ, ବର୍ଷା ଯେତେବେଳେ ହେବା ପୂର୍ବରୁ ଆମେ ତାଙ୍କ ପାଇଁ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରିକି ରଖିବା ଦରକାର। ସେ ଯୋଉ ଜାଗା ଗୁଡ଼ାକରେ ରହୁଛନ୍ତି ସେହି ଜାଗା ଗୁଡ଼ାକ ଆମେ ଟେମ୍ପରେଚର ବାଲାନ୍ସ କରିବା ପାଇଁ ତା ଜାଗାରେ ଶୁଖିଲା ନଡ଼ା କିମ୍ବା ବେଡ୍ ମ୍ୟାଟେରିଆଲ୍ସ ଆମେ ପକେଇବାର ଅଛି, ଯୋଉଥିରେ କି ତାଙ୍କୁ ଆଉ ଅଧିକା ରୋଗ ହେବନି। ରୋଗ ହେଲା ମାନେ ସେମାନଙ୍କର ପ୍ରଡକ୍ଟିଭିଟି କାପାସିଟି ବହୁତ କମିଯାଇଥାଏ, ତେଣୁ ଚାଷୀ ଭାଇମାନେ ଯେହେତୁ ଆଜିକାଲି ହରିୟାନା ହୋଲଷ୍ଟିନ୍ ଏବଂ ଡିଫରେଣ୍ଟ ଟାଇପ୍ର ସବୁ ଶଙ୍କର ଜାତୀୟ ଗାଈ ସବୁ ରଖୁଛନ୍ତି, ତେଣୁ ସେମାନେ ପ୍ରଡକ୍ଟିଭିଟି ଉପରେ ଅଧିକା ଇମ୍ପୋର୍ଟାନ୍ସ ଦେଉଛନ୍ତି, ତେଣୁ ଯେହେତୁ ପ୍ରଡକ୍ଟିଭିଟି ଉପରେ ଅଧିକା

0: ସମ୍ପୂର୍ଣ୍ଣ ଦେଉଛନ୍ତି, ତେଣୁ ସେଥିପାଇଁ ଯଦି ଆମେ ସେମାନଙ୍କର ସମ୍ପୂର୍ଣ୍ଣ ଭାବରେ ଭଲ ଭାବରେ ଦାୟିତ୍ୱ ନ ନେବା ତାହେଲେ ସେଇ କେସ୍ରେ ଆମର ପ୍ରଡକ୍ଟିଭିଟି କମିବ। ତେଣୁ ଛୋଟ ଛୋଟ ଜିନିଷ ଯଦି ଆମେ କରିବା, ଗୁହାଳର ଚାରିପାଖରେ ଆମେ ପାଣି ଜମିବାକୁ ଦେବାନି, ଯୋଉ ଘର ଆମେ ବନଉଛେ ତାକୁ କ୍ରସ୍ ଭେଣ୍ଟିଲେଟେଡ୍ କରିକି ରଖିବା, ୱେଲ୍ ଭେଣ୍ଟିଲେଟେଡ୍, ଦୁଇପଟ ସାଇଡ୍କୁ ପାଣି ପବନ ପ୍ରବେଶ କରୁଥିବ ସେମିତି ଯଦି ରଖିବା, ଏବଂ ଯଦି ବର୍ଷା ଦିନରେ କୋଉଠି ଲିକେଜ୍ ହେଇଥାଏ କ'ଣ ହେଇଥାଏ, ଯୋଉ ଘରରେ ଚାଳରେ ବେଳେବେଳେ ଲିକେଜ୍ ହେଇଥାଏ, ସେଗୁଡ଼ାକୁ ବର୍ଷା ଦିନ ଆଗରୁ ଆମକୁ ତାକୁ ମରାମତି କରିବାର ଅଛି। ଏଇସବୁ ଛୋଟ ଛୋଟ ପଦକ୍ଷେପ ଯଦି ଚାଷୀ ଭାଇମାନେ ନେବେ ତାହେଲେ ଆନିମଲ୍ଟି ଆମର ଭଲରେ ରହିପାରିବ।
1: ଆପଣ ବର୍ଷା ଦିନେ ବିଶେଷ କରି ଗାଈଗୋରୁଙ୍କର କିମ୍ବା ପଶୁପକ୍ଷୀଙ୍କର ବାସସ୍ଥାନ କେମିତି ହେବା ଦରକାର ସେ ବିଷୟରେ ଆଲୋଚନା କଲେ, ଖୁବ୍ ସୁନ୍ଦର। କିନ୍ତୁ ଏହି ସମୟରେ ବି ତାଙ୍କର ଖାଦ୍ୟପେୟ ଉପରେ ବି ଗୁରୁତ୍ୱ ଦେବା ଦରକାର। ଏହି ବର୍ଷା ଦିନ ପାଇଁ କ'ଣ ବିଶେଷ ସତର୍କ ରହିବା ଦରକାର ଖାଦ୍ୟ ଉପରେ?
0: ନିଶ୍ଚିତ ଭାବରେ ସାର୍, ଆପଣ ଦେଖିବେ ବର୍ଷା ଦିନେ ମେନଲି ଫଙ୍ଗାଲ ଗ୍ରୋଥ ଗୁଡ଼ା ହେଇଥାଏ। ଗାଈ ଗୋରୁମାନଙ୍କର ଯେଉଁ ଖାଦ୍ୟ ଆମେ ରଖିଥାଏ ସେଥିରେ ଫିମ୍ପି ମାରିଯାଇଥାଏ। ବର୍ଷା ଦିନର ଆରମ୍ଭରେ ଦେଖିବେ ଯଦି କୌଣସି ଜାଗାରେ ଖାଦ୍ୟରେ ଆମର ଫିମ୍ପି ମାରିଯାଇଛି ତାହେଲେ ସେ ଖାଦ୍ୟକୁ ଆମେ ତୁରନ୍ତ ଡିସକାର୍ଡ କରି ଫୋପାଡ଼ିଦେବା ତାକୁ, ଆଉ ଆମେ ଗାଈ ମା ହଁ ଗାଈକି ଦେଇଦେବା ବୋଲି ଗୋଟେ ଭାବିକିରି ସେମିତି କେବେ ବି ଦବାର ନାହିଁ। ତାଦ୍ୱାରା କ'ଣ ହେବ, ତାଦ୍ୱାରା ତାର ପେଟରେ ରୋଗ ହେବ। ତେଣୁ ସେଥିପାଇଁ ଆମକୁ ଯେତେ ଜଲ୍ଦି ପାରିବ ସେ ଖାଦ୍ୟ ଗୁଡ଼ାକୁ ଡିସକାର୍ଡ କରିଦେବାର ଅଛି, ଆମେ ତାକୁ ଶୁଷ୍କ ପୁଷ୍ଟିସାର ଜାତୀୟ ଖାଦ୍ୟ ଦେବାର ଅଛି। ଏବଂ ଦେଖିବେ ଗାଈ ଗୋରୁମାନଙ୍କୁ ଏ ସମୟରେ ପ୍ରଚୁର ପରିମାଣରେ ଖାଦ୍ୟ ମିଳିଥାଏ, କିନ୍ତୁ ସେ ଖାଦ୍ୟ ଗୁଡ଼ାକରେ ୱାଟର କଣ୍ଟେଣ୍ଟଟା ବହୁତ ଥାଏ, ଜଳୀୟ ଅଂଶ ବହୁତ ଥାଏ। ତେଣୁ ସେଥିପାଇଁ ଆମେ ଗାଈମାନଙ୍କୁ ଚରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ନ ଛାଡ଼ି ଦେଇକି ଆମେ ତାଙ୍କ ପାଇଁ ଘାସ ଯୋଉ କାଟିକି ନେଇ ଆସିବା, ସେଇ ଘାସକୁ କିଛି ଶୁଖେଇଲା ପରେ ତାର ଜଳୀୟ ଅଂଶକୁ କମେଇଲା ପରେ ତାପରେ ଆମେ ଯଦି ଦେବା ତାହେଲେ ତାଙ୍କୁ ରୋଗ ହେବ ନାହିଁ। ଆପଣମାନେ ମାର୍କ କରିଥିବେ ଏହିସବୁ ସମୟରେ ଗାଈମାନେ ବାହାରକୁ ଯାଇକି ଚରନ୍ତି, କଣ୍ଟିନ୍ୟୁସ୍ ଚରିକି ଆସିଲା ପରେ ଚାଷୀ ଭାଇମାନେ ସବୁବେଳେ କମ୍ପ୍ଲେନ୍ କରନ୍ତି ଯେ ସେମାନଙ୍କର ସାର୍ ପେଟ ଫୁଲି ଯାଉଛି। ସେ ପେଟ ଫୁଲାଟାକୁ ଆକ୍ଚୁଆଲି କ'ଣ, ସେ ପେଟ ଫୁଲାଟା ହେଉଛି ଏଇ ଯୋଉ ସବୁଜିମା ଘାସ ତାର ଯୋଉ ୱାଟର ଇନଟେକ୍ଟା ଅଧିକାର ଅଛି ସେଥିପାଇଁ କ'ଣ ହେଉଛି ତାର ପେଟକୁ ସେ ଫୁଲଉ, ତାକୁ ଆମେ ମେନଲି ଟିମ୍ପାନି ବୋଲି କହୁଛୁ। ତେଣୁ ସେଥିପାଇଁ ଆମକୁ ତାର ସମାଧାନ ହେଉଛି ତାକୁ ଆମେ ଘାସକୁ କାଟିକି ନେଇକି ଆସି ତାକୁ ଆମେ ଘରେ ରଖିବା, ଘରେ ରଖିକି ତାକୁ ଶୁଖେଇକି ଟିକେ ଡ୍ରାଏ କରିକି ଯଦି ଆମେ ଗାଈ ଗୋରୁମାନଙ୍କୁ ଦେବା ତାହେଲେ ଆମେ ଭଲ ରେଜଲ୍ଟ ପାଇପାରିବା, ସେ ସବୁଜ ଘାସର ପ୍ରକୃତ ଉପକାରିତା ଆମେ ପାଇପାରିବା।
1: ଆମେ ଭାବୁ ବହୁ ସମୟରେ ଖାଦ୍ୟ ନଷ୍ଟ କରିବାନି ଗାଈଙ୍କି ଦେଇଦେବା, କିନ୍ତୁ ଆମେ ବି ଜାଣିଛେ ଖାଦ୍ୟ ହେଉଛି ରୋଗର କାରଣ। ଯଦି ସେ ଖାଦ୍ୟ ଉପଯୋଗୀ ଗାଈଙ୍କ ପାଇଁ ବି ନ ହୋଇଥାଏ ତାହେଲେ ତାଙ୍କୁ ଦେବା ବି ଉଚିତ ନୁହେଁ। ଏ ସମୟରେ ବହୁତ ବି ଆମର ଯୋଉ ପର୍ବପର୍ବାଣି ହୁଏ କିମ୍ବା ବଳକା ଖାଦ୍ୟ ମିଳେ, ଏହିସବୁ କାରଣ ବି ଗୋଟେ ହେଇପାରେ ଆମେ ଗାଈ ଗୋରୁଙ୍କୁ ଅସୁସ୍ଥ କରିବାର କାରଣ।
0: ଆପଣ ଦେଖିବେ ବହୁ ଜାଗାରେ ଭୋଜି ହଉଥିବ, ଭୋଜି ସରିଲା ପରେ ସବୁ ଗାଈମାନଙ୍କର ଏସିଡୋସିସ୍ ହେଇଯାଇଥିବ, କ'ଣ ହେଇଥିବ, ସେମାନେ ଅନ୍ୟୁଜ୍ ଖାଦ୍ୟ ଯୋଉଗୁଡା ରହୁଛି ବାହାରେ ପକେଇ ଦେଉଛନ୍ତି। ଗାଈ ଯୋଉମାନେ ଚରିବାକୁ ଯାଉଛନ୍ତି ସେମାନେ ତାଙ୍କୁ ଆବାଣ୍ଡନଲି ସେମାନେ ବାହାରେ ବୁଲିକି ଯେତେବେଳେ ଖାଉଛନ୍ତି ସେ ଭାତକୁ ବି ଖାଉଛନ୍ତି। ଭାତକୁ ଆମେ ତୋରାଣି ରୂପରେ ଗାଁ ଗହଳରେ ଆମର ଗୋଟେ ଟ୍ରାଡିସନ୍ ଅଛି, ଆମେ ତାକୁ ଦେଇ ଆସୁଛୁ, ସେଥିରେ କିଛି ଅସୁବିଧା ନାହିଁ, କାରଣ ସେଥିରେ ଆମେ ଅଳ୍ପ ପରିମାଣ ଦିଏ, ସେଥିରେ ଆମେ ବହୁତ ପରିମାଣର ମାନେ ପେଟ ପୁରିଲା ପରିକି ଆମେ ଦେଉନେ। ତେଣୁ ଯେହେତୁ ଗାଈକି ଅଧିକା ରଫେଜ୍ ଦରକାର ପଡ଼େ, ତନ୍ତୁ ଜାତୀୟ ଖାଦ୍ୟ ଅଧିକା ଦରକାର ପଡ଼େ, ତେଣୁ ସେଥିପାଇଁ ଆମେ ତାକୁ କୁଟା ନଡ଼ା ଏସବୁ ଖାଦ୍ୟ ତା ସହିତ ସନ୍ତୁଳିତ କରି ଦେବାର ଅଛି। କିନ୍ତୁ ଯେତେବେଳେ ସେମାନେ ଅଧିକ ପରିମାଣରେ ଭାତ ଏବଂ ଇଜିଲି ଡାଇଜେଷ୍ଟେବୁଲ୍ ଫୁଡ଼୍ ଆମର ଖାଇଦେଉଛନ୍ତି ତାପରେ ସେମାନଙ୍କ ଗ୍ୟାସ୍ ହେଉଛି। ତେଣୁ ଭୋଜି ଭାତ କଲା ପରେ ମୁଁ ସମସ୍ତ ଚାଷୀ ଭାଇମାନଙ୍କୁ ଅନୁରୋଧ କରିବି ସ୍ପେସିଫିକାଲି ବର୍ଷା ଦିନରେ ସେମାନେ ସବୁ ପୋତି ଦେବେ, ଆଟ୍ଲିଷ୍ଟ ଯଦି ବାହାରେ ସେମାନେ ପକାଉଛନ୍ତି ତାଦ୍ୱାରା ଗାଈମାନେ ଖାଇଲା ପରେ ଏସିଡୋସିସ୍ ସେମାନଙ୍କର ହେଇଯାଏ।
1: ଯେଉଁମାନେ ବ୍ୟବସାୟିକ ଭିତରେ ଗାଈ ଗୋରୁଙ୍କୁ ରଖିଛନ୍ତି ସେମାନେ ତ ତାର ଖାଦ୍ୟର ଯତ୍ନ ନେଉଥିବେ, ଠିକ୍ ଅଛି, କିନ୍ତୁ ବିଶେଷ କରି ଯେଉଁ ଆମର ଚାଷୀ ଭାଇ ଭଉଣୀଙ୍କ ଘରେ ଅଳ୍ପ ଗାଈ ଅଛନ୍ତି ଆଉ ତାଙ୍କର ଖାଦ୍ୟ ଆପଣ କ'ଣ ପରାମର୍ଶ ଦେବେ, ବିଶେଷ କରି ବର୍ଷା ଦିନେ କିଛି ଗରମ ପାଣି କରିକି ଦେବା କିମ୍ବା ତାର ଖାଦ୍ୟର ପରିମାଣ ଆଉ ସମୟ ଏ ବିଷୟରେ ଟିକେ ଆଲୋଚନା କରିବେ କି?
0: ଆମର ବର୍ଷା ଦିନେ ମେନଲି ସବୁଆଡ଼େ ଗୋଳି ପାଣି ହେଇଥାଏ, ମାଟି ପାଣି ଗୋଳି ପାଣି ହେଇଥାଏ, ତ ଆମେ ତା ଦେହରୁ ଆମର ଗାଈ ଗୋରୁମାନଙ୍କୁ ଆମେ ଚେଷ୍ଟା କରିବା ଆମେ ସବୁବେଳେ ପରିଷ୍କାର ରୂପରେ ପାଣି ଦେବା ପାଇଁ, ଆଉ ଯୋଉ ବି ଖାଦ୍ୟ ଆମେ ଦେବା ତାକୁ ଶୁଖିଲା ଏବଂ ବାୟୁ ଚଳାଚଳ ହେଉଥିବା ସ୍ଥାନରେ ରଖିବା, ଟିକେ ଉଚ୍ଚ ଜାଗାରେ ରଖିବା, ଏବଂ ତା ଦେହରେ ଯେପରି ଫଙ୍ଗାଲ ଗ୍ରୋଥ କିଛି ନ ହେବ ସେଇଟାକୁ ଆମେ ମେନଲି ଦେଖିବା, ଆଉ ଯୋଉ କହିଲେ କେତେ ପରିମାଣର ଦେବା ତାହାଙ୍କର ବୟସ ଓଜନ ଉପରେ ସେଇଟା କାଲକୁଲେଟ୍ କରାଯାଇଥାଏ। ତେଣୁ ଯଦି ଆମେ ଅନ୍ ଆନ୍ ଆଭରେଜ୍ ଦେଖିବା, ଯଦି ଗୋଟେ ଗାଈ ଆପଣଙ୍କର ଗାଈ ହଉ ଛେଳି ହଉ, ଗାଈ ହେଲେ 20-30 କେଜିର ଆମେ ଘାସ ଦେବା ଏବଂ 2-3 କିଲେ ଆମ ନର୍ମାଲ ଦେବା। ଯଦି ଦେଶୀ ଗାଈ ଆମେ କହୁଛେ ଆମେ ତାକୁ କନ୍ସେଣ୍ଟ୍ରେଟ୍ ଦେବା ବା

0: ଆମେ ଦାନା ବୋଲି କହୁଛେ, ଦାନା 2ରୁ 3 ଲିଟର ଦେବା।
1: ବିଶେଷ କରି ଆମେ ଗୃହପାଳିତ ପଶୁ ପକ୍ଷୀଙ୍କ ବିଷୟରେ ବି ଚିନ୍ତା କରୁଛେ, ଆଉ ଆଜିର ଆଲୋଚନା ବି ରଖିଛେ ସେମାନଙ୍କ ଯତ୍ନ ବର୍ଷା ଦିନରେ। ଗାଈ ଗୋରୁଙ୍କ ଛଡା ଗୃହପାଳିତ ପଶୁ ପକ୍ଷୀଙ୍କ ଯତ୍ନ ଆଉ ସବୁ କ'ଣ କୋଉ ଦିଗରୁ ନିଆଯାଇ ପାରିବ ସେ ବିଷୟରେ ଟିକେ ଆଲୋଚନା କରିବେ।
0: ଆମେ ଯଦି ଦେଖିବା ଗୃହପାଳିତ ପଶୁ କହିଲେ ଗୋଟେ ବ୍ରଡଲି ହେଇଯାଉଛି, ଗୃହପାଳିତ ପଶୁ କହିଲେ ଆମେ ତା ଦେହରେ ଗାଈ, ବଳଦ, ଛେଳି, ମେଣ୍ଢା, ମଇଁଷି, ଘୋଡା, କୁକୁର, ବିଲେଇ ସମସ୍ତଙ୍କୁ ଆଜିକାଲି ଚାଷୀ ଭାଇମାନେ ସମସ୍ତଙ୍କୁ ଘରେ ରଖୁଛନ୍ତି। ସବୁ ପ୍ରକାରର ଆନିମଲକୁ ସେମାନେ ଆଜିକାଲି ଘରେ ରଖୁଛନ୍ତି, ତେଣୁ ସମସ୍ତଙ୍କର ପାଳନ ଅଲଗା ଅଲଗା ହେଇଥାଏ। ଜେନେରାଲି ଯଦି ଆମେ ଗାଈ କଥା ଦେଖିବା ତାହେଲେ ଆମେ ଗାଈ କଥା ଆଗରୁ ଆଲୋଚନା କରିସାରିଥାଏ। ଯଦି ଆମେ ଛେଳି ମେଣ୍ଢାଙ୍କ କଥା ଦେଖିବା, ଛେଳି ମେଣ୍ଢା ମାନଙ୍କ ପାଇଁ ଘର ପାଇଁ ଆମକୁ ଗୋଟେ ଭାଡ଼ିଆ କରି ରଖିବା। ଭାଡ଼ିଆ କରି ରଖିଲେ କ'ଣ ହବ, ସେମାନଙ୍କର ଟେମ୍ପରେଚର ଇନବାଲାନ୍ସ ଆଉ ହବ ନାହିଁ, ଆଉ ସେଇ ଯୋଉ ଟେମ୍ପରେଚର ଇନବାଲାନ୍ସ ହବ ନାହିଁ ସେଥିପାଇଁ ହେଲେ ସେମାନେ ନିରୋଗ ରହିପାରିବେ। ତାଙ୍କର ଭାଡ଼ିଆ ମାନେ ତାଙ୍କର ଚଟାଣ ଉପରେ ଗୋଟେ ଇନ୍ସୁଲେସନ ମ୍ୟାଟେରିଆଲ ଆମର ଦିଆହଉଛି, ବାଉଁଶର ହଉ କିମ୍ବା ଏବେ ପ୍ଲାଷ୍ଟିକର ବି ଆସିଲାଣି, ସେଗୁଡ଼ାକ ପକେଇକି ଯଦି ଆମେ ରଖିପାରିବା ତାହେଲେ ସେମାନେ ନିରୋଗ ରହିବେ। ଆଉ କୁକୁର ବିଲେଇ ମାନଙ୍କ ପାଇଁ ସ୍ପେସିଫିକାଲି ଯେହେତୁ ସେମାନେ ଆମ ସହିତ ଅଙ୍ଗାଙ୍ଗୀ ଭାବେ ଘର ଭିତରେ ରହିକି ଆଟାଚ ରହୁଛନ୍ତି, ତେଣୁ ସେମାନେ ଯଦି ବାହାରକୁ ଯାଇଛନ୍ତି ବର୍ଷାରେ ଓଦା ହେଇକି ଆସୁଛନ୍ତି, ଆମେ ନିଜର ଟର୍କିସରେ ମାନେ ତାଙ୍କ ପାଇଁ ଯୋଉଟା ୟୁଜ କରାହଉଥିବା ଟର୍କିସ ତା ଦେହରେ ପୋଛିଦେବା, ଶୁଖିଲା କପଡ଼ାରେ ତାଙ୍କୁ ପୋଛିବା, ତାଦ୍ୱାରା ସେମାନଙ୍କୁ ଜ୍ୱର, ଅନ୍ୟାନ୍ୟ ଶ୍ୱାସଜନିତ ରୋଗ ହବା କମିଯିବ। ବର୍ଷା ଦିନେ ମେନଲି ଫଙ୍ଗାଲ ଇନଫେକ୍ସନ ହୁଏ, ଯେହେତୁ ବର୍ଷାଟା ସ୍କିନର ସେମାନଙ୍କର ଲୋମଯୁକ୍ତ ଥାଏ, ତ ତା ଦେହରେ ପାଣି ରହିଲା ଫଳରେ ଯଦି ଆମେ ନ ପୋଛିବା ତା ଦେହରେ ଫଙ୍ଗାଲ ଇନଫେକ୍ସନ ହବାର, ଚର୍ମଜନିତ ରୋଗ ହବାର ବହୁତ ଚାନ୍ସେସ ରହିଥାଏ। ତେଣୁ ସେଥିପାଇଁ ଆମେ ତାକୁ ଶୁଖିଲା ଯେତେ ଡ୍ରାଏ କରିକି ରଖିବା ସେଇଟା ଆମ ପାଇଁ ଉପଯୁକ୍ତ ହବ। ତା ବାଦ ଆମେମାନେ ଯୋଉ ସବୁ ଆନିମଲ ଘରେ ରଖୁଛେ ସବୁଠୁ ବଡ଼ ଜିନିଷ ହେଲା କୃମିନାଶକ ଔଷଧ। ପ୍ରତ୍ୟେକ 3ରୁ 4 ମାସ ଇଣ୍ଟରଭାଲରେ ଆମେ ସେମାନଙ୍କୁ କୃମିନାଶକ ଔଷଧ ଦେବା। କୃମିନାଶକ ଔଷଧ କ'ଣ, ଆମର ଯୋଉ ବାହାର ସେମାନେ ଖାଦ୍ୟ ଖାଉଛନ୍ତି ସେମାନଙ୍କ ଭିତରେ କୃମି ଯାଆନ୍ତି, ହରି ମାଟିରୁ ଯାଆନ୍ତି, ବାହାରୁ ଯାଆନ୍ତି, ପାଣି ଦ୍ୱାରା ସଂକ୍ରମିତ ହେଇଥାଏ, ମାଟି ଦ୍ୱାରା ଯାଇଥାଏ, ତେଣୁ ଏହିସବୁ କୃମିମାନଙ୍କୁ ମାରିବା ପାଇଁ 3ରୁ 4 ମାସର ଇଣ୍ଟରଭାଲରେ ଆମକୁ କୃମିନାଶକ ଔଷଧ ଯଦି ଦେବା ତାହେଲେ ସେମାନଙ୍କର ଇମ୍ୟୁନିଟି ପାୱାରଟା ଅଧିକା ହବ। ଇମ୍ୟୁନିଟି ପାୱାରଟା ଅଧିକା ହେଲେ କ'ଣ ହବ, ଆଉ ସେମାନେ ଏତେ ଯୋଉ ରୋଗରେ ଜଲ୍ଦି ପଡ଼ି ଯାଉଛନ୍ତି ଟିକିଏ ହେଲେ, ତ ସେଇଟା ଆଉ ହବ ନାହିଁ। ତେଣୁ ସେଥିପାଇଁ ମେନଲି ଆମକୁ କୃମି ନାଶକ ଔଷଧ ଦେବାକୁ ପଡିବ। ତା ସହିତ ସରକାରଙ୍କ ଦ୍ୱାରା ବିଭିନ୍ନ ଟୀକାକରଣର ବ୍ୟବସ୍ଥା ରହିଯାଇଛି, ଯେମିତି ଯଦି ଆମେ ଗାଈ ଗୋରୁମାନଙ୍କ ପାଇଁ ଦେଖିବା ସାହାଣା ରୋଗ ପାଇଁ ଟୀକା ଅଛି, ଯୋଉଟାକୁ ଆମେ କହୁଛେ HS, ହିମୋରେଜିକ ସେପ୍ଟିସେମିଆ, ତା ପାଇଁ ଟୀକା ଅଛି। ଫାଟୁଆ ରୋଗ ପାଇଁ ଟୀକାକରଣର ବ୍ୟବସ୍ଥା ଅଛି, ଏବଂ ବଜବଜିଆ ରୋଗ ବା ବ୍ଲାକ୍ କ୍ୱାଟର କହୁଛେ ତା ପାଇଁ ଟୀକାକରଣର ଅଛି। ଛେଳି ମେଣ୍ଢାମାନଙ୍କ ପାଇଁ ଦେଖିବା ତାହେଲେ PPR ରୋଗ ଟୀକାକରଣ ଅଛି, ଏବଂ ଗୋଟପକ୍ସର ଟୀକାକରଣ ଅଛି, ଏଣ୍ଟ୍ରୋଟକ୍ସିମିଆର ଟୀକାକରଣ ଅଛି। ଏହିସବୁ ଡିଜିଜ୍ ପାଇଁ ଅଲରେଡି ସରକାରଙ୍କ ତରଫରୁ ଟୀକା ରହିଛି, ଟୀକାକରଣ ଆମେ କରିଦେବା ତାହେଲେ ତାଙ୍କର ବହୁତ ପରିମାଣରେ ଏହିସବୁ ରୋଗ ତ ହବ ନାହିଁ, ରୋଗ ପ୍ରତିରୋଧ ଶକ୍ତି ମଧ୍ୟ ବଢିବ।
1: ପ୍ରତିଷେଧକ ଭାବରେ ଆମେ ଏହାକୁ ଗ୍ରହଣ କରିପାରିବା, ଏମିତିକି କୁକୁର ମାନଙ୍କୁ ବି ଯଦି ଆମେ
0: ଜଳାନ୍ତକ ଯୋଉଟା ଆମେ ରାବିଜ୍ ବୋଲି କହୁଛେ, ରାବିଜ୍ ରୋଗ ବୋଲି କହୁଛେ, ତାଙ୍କୁ ବି ଆମେ ଆଣ୍ଟି ରାବିଜ୍ ଭ୍ୟାକ୍ସିନ ARV ଯୋଉଟା ଆମେ କହୁଛେ, ARV ଭ୍ୟାକ୍ସିନ ବି ଆମେ ଦେଇଦେବା।
1: ଯେହେତୁ ଆମେ ଗୃହପାଳିତ ପଶୁ କହୁଛେ ତାଙ୍କ ସହିତ ବି ଆମେ କିଛି
0: ଜଡ଼ିତ ରହୁଛେ,
1: ତେଣୁ ଆମକୁ ବି କିଛି ସତର୍କ ରହିବାକୁ ପଡିବ
0: ନିଶ୍ଚିନ୍ତ ଭାବରେ।
1: କଣ କଣ ଯଦି କିଛି ଆଲୋଚନା କରିପାରିବେ ସେ ବିଷୟରେ?
0: ଆଜ୍ଞା, ଯଦି ଆମେ ଦେଖିବା ଆଣ୍ଟି ରାବିଜ୍ ଭ୍ୟାକ୍ସିନ ଟୀକାକରଣ କରିବା, ତାପରେ ଯଦି ବାଇ ଦ ଚାନ୍ସ ସେମାନେ କେବେ ଗେଲରେ ଖେଳୁ ଖେଳୁ କିମ୍ବା କୌଣସି କାରଣରୁ ଯଦି ଆମ ସହିତ ଦାନ୍ତର ସଂସ୍ପର୍ଶରେ ଆସୁଛନ୍ତି କିମ୍ବା ତାଙ୍କର ନଖ ଆମ ସଂସ୍ପର୍ଶରେ ଆସୁଛି, ଲାଳ ଆମ ସଂସ୍ପର୍ଶରେ ଖଣ୍ଡିଆସର କିମ୍ବା କୌଣସି କ୍ଷେତ ସଂସ୍ପର୍ଶରେ ଆସୁଛି, ସେଇ କଣ୍ଡିସନରେ ତାହେଲେ ଆମେ ନିକଟସ୍ଥ ହ୍ୟୁମାନ ଡକ୍ଟରମାନଙ୍କୁ ଆମେ ଦେଖା କରିବା, ଯାଇ ତାଙ୍କୁ ଦେଖା କରିକି ଆମେ ତାର ଉପଯୁକ୍ତ ଚିକିତ୍ସା ଆମ ପାଇଁ ଯେଉଁଟା ARV ଭ୍ୟାକ୍ସିନ ରହୁଛି ସେଇଟା ଆମେମାନେ ନେଇପାରିବା।
1: ଆଚ୍ଛା, ପଶୁପକ୍ଷୀମାନଙ୍କର ଯତ୍ନ ବିଷୟରେ କହିଲେ ଏବଂ ପ୍ରତିକାର ବିଷୟରେ ବି କହିଲେ, କିନ୍ତୁ ଯଦି ବି କିଛି ରୋଗର ଲକ୍ଷଣ ଦେଖାଯାଏ ବିଶେଷ କରି ବର୍ଷା ଦିନେ ବି, କୋଉ କୋଉ ରୋଗ ସେମାନଙ୍କୁ?
0: ବର୍ଷା ଦିନେ ଯେହେତୁ ସାର ଆମେ ଯେମିତି ଆଗରୁ କଥା ହଉଥିଲେ, ପ୍ରଚଣ୍ଡ ରୌଦ୍ର ପରେ ଯେହେତୁ ବର୍ଷା ଆସିଛି, ଆର୍ଦ୍ରତା ବହୁ ପରିମାଣରେ ଆମର ବାୟୁମଣ୍ଡଳରେ ରହିଛି, ତେଣୁ ଗୃହପାଳିତ ପଶୁପକ୍ଷୀମାନେ ସେମାନେ ରୋଗଗ୍ରସ୍ତ ହବାର ବହୁତ ଚାନ୍ସେସ ରହୁଛି। ଯେମିତି ଆମେ ଦେଖିବା, ଆମେ କଥା ହଉଥିଲେ ଯୋଉଟାକୁ ଆମେ କହୁଛେ FMD, ଫୁଡ୍ ଆଣ୍ଡ ମାଉଥ୍ ଡିଜିଜ୍, ସେଇ ରୋଗରେ ଆପଣ ଦେଖିବେ ଖାଇବା ହଠାତ୍ କମେଇ ଦବ, ତାପରେ ତାର ପାଟି ଗୋଡ଼ର ଘରର ଖୁରା ଏସବୁ ଦିଗରେ ଜାଗା ଗୁଡାକ ଫୁଲିକି ରହିବ, ଖଣ୍ଡିଆ ହେଇକି ରହିବ, ରକ୍ତ ବାହାରିବା, ପୋକ ହବା, ଏସବୁ ହଉଛି କମନ ଲକ୍ଷଣ ଗୁଡାକ ଯୋଉଟାକ ଫାଟୁଆ ରୋଗରେ ଆମେ ଦେଖିବେ ପାଟିରୁ ତାର ଲାଳ ବାହାରିକି ରହିବ। ଗାଈ ଗୋରୁ ମାନଙ୍କର ମେନଲି ଏଇଟା ଗାଈ ଗୋରୁ ଛେଳି ମେଣ୍ଢାଟା ଦେଖାଯାଏ, ତେଣୁ ୟାଦେହରେ କଣ ହବ ପାଟିରୁ ଲାଳ ବାହାରିକି ରହିବ, ଲାଳ ବାହାରିକି ରହିଲେ ତାର ଖାଇବା ଇଣ୍ଟେକ୍ଟା କମିଯିବ, ମାନେ

0: ପ୍ରଡକ୍ଟିଭିଟି ବହୁତ ପରିମାଣରେ କମିଯିବ, ଯଦିଓ ଡେଥ ରେଟ୍ଟା ଏତେ ନଥାଏ କିନ୍ତୁ ପ୍ରଡକ୍ଟିଭିଟି ତାର ଯେଉଁ କ୍ଷମତା, ଯେଉଁ କ୍ଷୀର ଦେବାର କ୍ଷମତା ଏବଂ କାର୍ଯ୍ୟ କରିବାର କ୍ଷମତା ବହୁତ ପରିମାଣରେ କମିଯିବ। ତେଣୁ ସେଥିପାଇଁ ଆମକୁ ତାର ଟୀକାକରଣ ଦେବାର ଏବଂ ତାର ଯେଉଁ ପାରିପାର୍ଶ୍ୱିକ ଜାଗାରେ ଅଛି ଘରକୁ, ତାକୁ ଆମକୁ ଡିସ୍ଇନଫେକ୍ଟାଣ୍ଟ ପକାଇ ସଫା କରିବାର ଅଛି, ଖାଇବା ସୋଡ଼ାରେ ଧୋଇବାର ଅଛି। ଏହିସବୁ ଛୋଟ ଛୋଟ ଜିନିଷ ଯଦି ଚାଷୀ ଭାଇମାନେ ଆମର ଏଇ ଉପଯୋଗ କରିବେ ତାଙ୍କର ଦୈନନ୍ଦିନ ଜୀବନରେ, ତାହେଲେ ଏହିସବୁ ଜିନିଷ ହେବ ନାହିଁ। ସେକେଣ୍ଡ ରୋଗ ଯଦି ଆମେ ଦେଖିବା ସାହାଣ, ସାହାଣ ରୋଗ ଯେଉଁଟା ଆମେ HS ବୋଲି କହୁଛେ, ହିମୋରୋଜିକ ସେପ୍ଟିସେମିଆ ବୋଲି କହୁଛେ, ସେଇ ରୋଗରେ କ'ଣ ହେବ, ବେକର ତଳ ପର୍ସନ ଗଳା ପାଖଟା ସେଟା ଫୁଲିକି ରହିବ। ସେଟା ଫୁଲିକି ରହିଲେ କ'ଣ ହେବ, ସେଇଥିରୁ ଚାଷୀ ଭାଇମାନେ ଜାଣିପାରିବେ ଯେ ଏଇଟା ଆମର ସାହାଣ ରୋଗ ହେଇଛି। ସେଇସବୁ କେସ୍ରେ ନିକଟସ୍ଥ ଭେଟନାରୀ ଡକ୍ଟରଙ୍କୁ ଆମେ ଦେଖା କରିବା, ନଚେତ ଆମର 1962 ନମ୍ବର ଅଛି, ଏଇଟା ହେଉଛି ଆମର ଗୋଟେ ଟୋଲ ଫ୍ରି ନମ୍ବର, ଏହା 24 ଘଣ୍ଟା କିନ୍ତୁ 7 କାମ କରୁଛି। ତେଣୁ ଆପଣ ଯେତେବେଳେ ବି ସେତେବେଳେ ଏଇଟା ବିଶେଷଜ୍ଞ ଦ୍ୱାରା ପାଇପାରିବେ।
1: ସାରା ଓଡ଼ିଶା ପାଇଁ ଏଇ ନମ୍ବର ପ୍ରଯୁଜ୍ୟ?
0: ଆଜ୍ଞା, ସାରା ଓଡ଼ିଶା ପାଇଁ ଏଇ ନମ୍ବର ପ୍ରଯୁଜ୍ୟ, 1962 1962। ଏହି ନମ୍ବରରେ କଲ୍ କରିକି ଆପଣ ବିଶେଷଜ୍ଞମାନଙ୍କ ଦ୍ୱାରା ଭେଟନାରୀ ସମ୍ବନ୍ଧୀୟ ଯେକୌଣସି ସୁବିଧା ସୁଯୋଗ ପାଇପାରିବେ।
1: ଯେହେତୁ ବର୍ଷା ଋତୁ, ସେହି ସମୟରେ ବି ଆମର ବନ୍ୟାର ଭୟ ଥାଏ, ବହୁ ସମୟରେ ବନ୍ୟା ପାଇଁ କିମ୍ବା ଆଶଙ୍କା ଦୃଷ୍ଟିରୁ ଆମକୁ ସ୍ଥାନାନ୍ତରିତ ହେବାକୁ ପଡ଼େ ମଣିଷ ସହିତ ଗାଈଗୋରୁଙ୍କ ପାଇଁ। ସେ ସମୟରେ ଆମେ ସଂକ୍ଷେପରେ ଆଲୋଚନା କରିକି ଶ୍ରୋତାବନ୍ଧୁମାନଙ୍କୁ ଟିକେ ସଚେତନ କରିପାରିବା, ସେମାନେ କ'ଣ କରିବା ଦରକାର ସେ ସମୟରେ?
0: ବନ୍ୟା ହଉ କି ନ ହଉ, ଯଦି ଅଧିକ ବର୍ଷା ବି ହଉଛି, ତାଦ୍ୱାରା କ'ଣ ହଉଛି, ଗାଈମାନଙ୍କର ଚାରଣ ଭୂମି ଲସ୍ ହଉଛି। ଆପଣ ଦେଖିବେ ରୋଡ କନେକ୍ଟିଭିଟି ସବୁ ଠିକ ଥିବ, ନଈରେ ପାଣି ଠିକ ଥିବ, କିନ୍ତୁ ତାପରେ ଗାଈମାନଙ୍କର ଯେଉଁ ଚାରଣ ଭୂମି ଥାଏ, ସେ ଚାରଣ ଭୂମିରେ ପାଣି ପଶିଯିବା ଯୋଗୁଁ ଆଉ ଗାଈମାନେ ଆଉ ପାଇପାରନ୍ତିନି। ସେଥିପାଇଁ ଆମ ଚାଷୀ ଭାଇମାନଙ୍କୁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ। ସତର୍କ କ'ଣ, ଆମକୁ ବର୍ଷା ଦିନ ହବା ପୂର୍ବରୁ, ବନ୍ୟା ଡିକ୍ଲାର ହବା ପୂର୍ବରୁ ଆମକୁ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ ଆଣିକି ସେମାନଙ୍କ ପାଇଁ ରଖିବାକୁ ପଡ଼ୁ। ଆମେ ଉଚ୍ଚ ସ୍ଥାନକୁ ଗୋଟେ ନିରୀକ୍ଷଣ କରି ରଖିଥିବା, ଯେଉଁଥିରେ କି ଯଦି ବନ୍ୟା ଆସିଗଲା ପାଣି ପଶିବାର ଭୟ ରହିଲା, ତାହେଲେ ସେଇ କଣ୍ଡିସନରେ ଆମେ କ'ଣ କରିବା, ସେଇଠିକି ଆମେ ଉଚ୍ଚ ସ୍ଥାନକୁ ତାଙ୍କୁ ନେଇଯାଇ ପାରିବା। ମେନଲି ଯୋଉ ଆନିମଲ ମାନେ ଛୋଟ ଥାନ୍ତି, ଯେଉଁମାନେ ଗର୍ଭବତୀ ଆନିମଲ ଥାନ୍ତି, ତାଙ୍କୁ ଆଗରୁ ଆମେ ନେଇକି ବାତ୍ୟା ଆଶ୍ରୟସ୍ଥଳରେ ବାନ୍ଧିଦେବା। କାରଣ ସରକାରଙ୍କର ଏବେ କରାଯାଇଛି, ଯେଉଁଟା ଆମେ ହାୟର ଲେବୁଲ ଯେଉଁଟା ବିଲ୍ଡିଂ ରହୁଛେ, ସେଇ ଜାଗାରେ ବି ଆମମାନଙ୍କର ତରଫରୁ ଖାଇବା ପାଇଁ ଦିଆଯାଉଛି। ଆପଣଙ୍କର ଯେତିକି ଦିନ ବନ୍ୟା ବାତ୍ୟା ଯେତେବେଳେ ହଉଛି, ସେଥିପାଇଁ ଖାଦ୍ୟ ବି ସେମାନଙ୍କୁ ଗୃହପାଳିତ ପଶୁମାନଙ୍କ ପାଇଁ ଯେଉଁମାନେ ସେଠିକି ନେଇକି ଆସୁଛନ୍ତି ତାଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଉଛି। ଆପଣ ଦେଖିବେ ବନ୍ୟା ଟାଇମ୍ରେ ଆମର ସାପ ମାନେ ସବୁ ବହୁତ ବାହାରନ୍ତି, ତ ସାପ ଯେଉଁ ଜନ୍ତୁଜନ୍ତା ସବୁ ବାହାରନ୍ତି, ସେମାନେ ଗାଈ ଗୋରୁ ମାନଙ୍କୁ ମାରିବାର ବହୁତ ଚାନ୍ସେସ ଆଉ ବହୁତ ନଜିର ବି। ତେଣୁ ସେଥିପାଇଁ ଆମକୁ ତାଙ୍କୁ ସୁରକ୍ଷିତ ଜାଗାକୁ ପ୍ରଥମେ ଚୁଜ୍ କରିକି ନେଇକି ଯିବାର ଅଛି। ଏହିସବୁ ମେନଲି ଆମେ କେୟାର ନେବାର,
1: ବିଶେଷ କରି ଆମେ ଯାହାଙ୍କ ଉପରେ ନିର୍ଭର କରିଥାଉ ଉତ୍ପାଦନ ଉପରେ, ଧରନ୍ତୁ କ୍ଷୀର ବହୁତ କମିଯାଏ, ସେ କ୍ଷେତ୍ରରେ ଆମେ କ'ଣ କଲେ ସେମାନଙ୍କ ଠାରୁ ଉତ୍ପାଦନଟା ବଢିବ ଏବଂ ଚାଷୀ ଭାଇ ଯେଉଁ ସମୟରେ କି ଚିନ୍ତାରେ ଥିବ ତାକୁ ଟିକେ ଭରଣା କରିପାରିବ, ସେ ବିଷୟରେ ଆଉ କ'ଣ ବିଶେଷ ସତର୍କ ରହିବା ପାଇଁ ଟିକେ କହିବେ?
0: ଆମେ ଏଇ ବର୍ଷା ସମୟରେ ଯଦି ଉତ୍ତମ ଖାଦ୍ୟ ଆମେ ତାକୁ ଦେବା, ତାହାର ପ୍ରଡକ୍ଟିଭିଟି ବଢିବ। ତା ସହିତ ଯଦି ଆମେ ତାକୁ ମିନେରାଲ ମିକ୍ସଚର ଦେଇପାରିବା, ଯୋଉଟା କ୍ଷୀର ତିଆରିରେ ଆମର ମେନଲି ଲାଗୁଛି, କ୍ୟାଲସିୟମ ଏକ୍ସଟ୍ରା କ୍ୟାଲସିୟମ ଦେଇପାରିବା, ତାହେଲେ ସେମାନଙ୍କର ଖାଦ୍ୟ ଶକ୍ତିଟା ଯେତିକି ଥିବ ସେଇଟା ଆହୁରି ଅଧିକା ହବ। ତେଣୁ ମେନଲି ଦୁଇଟା ଜିନିଷ, କ୍ୟାଲସିୟମ ଆଉ ମିନେରାଲ ମିକ୍ସଚର ଆମେ ଯଦି ଗାଈ ଗୋରୁମାନଙ୍କୁ ଦେବା, ତାହେଲେ ସେମାନଙ୍କର ପ୍ରଡକ୍ଟିଭିଟି ବଢ଼ୁଥିବ। ଆଉ ଛେଳି ମେଣ୍ଢା ମାନଙ୍କ କେସ୍ରେ ଯଦି ଆମେ ଦେଖିବା, ଏହି ସମୟରେ ଯେତେବେଳେ ଛେଳିମାନେ ମେନଲି ଗର୍ଭ ରହୁଛନ୍ତି, ସେହି ସମୟରେ ଆମକୁ ତାଙ୍କୁ ଏକ୍ସଟ୍ରା ଟିକେ ନ୍ୟୁଟ୍ରିସନ ଦେବା। ଏକ୍ସଟ୍ରା ନ୍ୟୁଟ୍ରିସନ ମାନେ କ'ଣ, ସେମାନେ ବାହାରେ ଯେତିକି ଚରିକି ଆସିଲେ, ଜେନେରାଲି ଆମର ଚାଷୀ ଭାଇମାନେ ଯେତିକି ବାହାରେ ଚରିକି ଆସିଲେ ସେତିକିରେ ସରିଯାଉଛି, କିନ୍ତୁ ତାପରେ ବି ତାଙ୍କୁ କନ୍ସେଣ୍ଟ୍ରେଟ ଦାନା ଯଦି ଆମେ ଦେବା, ପର୍ ଡେ 250 ଗ୍ରାମ ଭଳିଆ, ଯଦି 250 ଗ୍ରାମ ଭଳିଆ ଯଦି ଦାନା ଆମେ ଦେବା, ମାତ୍ର 30-35 ଦିନ ପାଇଁ, ତାର ଜଷ୍ଟ ଜନ୍ମ କରିବା ପୂର୍ବରୁ ଦେଖିବେ ତାର ସବୁ ପ୍ରକାର ପ୍ରୋବ୍ଲେମ ସଲ୍ଭ ହେଇଯିବ। ଗର୍ଭଜନିତ ଯାହା ସମସ୍ୟା ଥାଏ ସେସବୁ ଜିନିଷ ସଲ୍ଭ ହେଇଯିବ।
1: ଆଉ କ'ଣ ଶେଷରେ ପରାମର୍ଶ ଦେବେ ଯେଉଁମାନେ ଏଇ ଗୃହପାଳିତ ପଶୁପକ୍ଷୀ ମାନଙ୍କୁ ଘରେ ପାଳିଛନ୍ତି?
0: ମେନଲି ଯଦି ଆମେ ବର୍ଷା ଋତୁ ସହିତ ଗୃହପାଳିତ ପଶୁମାନଙ୍କୁ ଦେଖିବା, ତାହେଲେ ଆମେ ତାଙ୍କୁ ପ୍ରଥମତଃ ଶୁଷ୍କ ଖାଦ୍ୟ ଦେବା, ଶୁଷ୍କ ଜାଗାରେ ରଖିବା, ତା ସହିତ ରୋଗ ନ ହେବା ପାଇଁ ଯେଉଁ ଟୀକାକରଣ ବ୍ୟବସ୍ଥା ଅଛି ସରକାରଙ୍କର, ସେ ବ୍ୟବସ୍ଥାର ସମ୍ପୂର୍ଣ୍ଣ ସଦୁପଯୋଗ କରନ୍ତୁ, ଯାହାଫଳରେ କି ସେମାନେ ଉତ୍ପାଦନ ବଢ଼େଇ ପାରିବେ,
1: ରୋଗ ମୁକ୍ତ ବି ରହିବେ। ଯାହା ହଉ, ଡକ୍ଟର ଲିକେଶ କାନୁନଙ୍କୁ ଆପଣ ଆଜି ଆସିଲେ କାର୍ଯ୍ୟକ୍ରମକୁ, ଏଇ ଯେଉଁ ବର୍ଷା ଦିନେ ଗୃହପାଳିତ ପଶୁପକ୍ଷୀ ମାନଙ୍କର ଯତ୍ନ କିପରି ନିଆଯାଇପାରିବ ସେ ବିଷୟରେ ବହୁତ ସୁନ୍ଦର ଆଲୋଚନା କଲେ ଏବଂ ବହୁ ତଥ୍ୟ ଆମର ଶ୍ରୋତାମାନଙ୍କୁ ଦେଲେ, ଯାହାଦ୍ୱାରା ସେମାନେ ଏଇ ବର୍ଷା ଋତୁରେ ଗୃହପାଳିତ ପଶୁମାନଙ୍କ ଯତ୍ନ ସଠିକ ଭାବରେ ନେଇପାରିବେ ଏବଂ ତାଙ୍କର ଆୟ ବଢ଼ିବାରେ ବ୍ୟବସ୍ଥା କରିବେ। ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ନମସ୍କାର। ଆଲୋଚନା ଶୁଣିଲେ ତ ଭଲ ଲାଗିଲା?
1: ହଁ, ବହୁତ ଭଲ ଲାଗିଲା। ଆମ ବିଶେଷଜ୍ଞ ବହୁତ ଶିକ୍ଷଣୀୟ କଥା କହିଲେ। ତାଙ୍କ କଥା ଅନୁସାରେ ଆମେ ଗାଈ ଗୋରୁଙ୍କର ଯତ୍ନ ନେବା
0: ନିଶ୍ଚୟ, କାହିଁକି ନା ବର୍ଷା ଦିନ ଗୃହପାଳିତ ପଶୁମାନଙ୍କ ଯତ୍ନ ଆମରି ଦାୟିତ୍ୱ, ଏମିତି ବି ଆମେ ପାଳନ କରୁଛୁ।
1: ଯିବେ ଦୟା।
0: ତେବେ ବିନିୟୋଗ, ଆଜି ଆମେ ବଜାର ଦର ଜାଣିବା ନା ନାହିଁ?
1: ହଁ, ଜାଣିବା।
2: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
1: ଏବେ ଟିକେ ପାଣିପାଗର କଥା ଶୁଣିବା।
0: ହଁ, ଆମେ ତ ଚାଷୀବନ୍ଦୀ ଲୋକ, ପାଣିପାଗ ଶୁଣିବା ତାପରେ ଉଠିବା।
1: ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାମାନଙ୍କରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

0: ଶୁଣିଲେ କାର୍ଯ୍ୟକ୍ରମ କିଷାନ ବାଣୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ

0: ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ଶୁଣନ୍ତୁ କେତୋଟି ଦେଶ ବନ୍ଦନା। ପ୍ରଥମେ ଏ ଦେଶ ବନ୍ଦନା ସମବେତ କଣ୍ଠରେ, ଗୀତ ରଚନା ନାରାୟଣ ପ୍ରସାଦ ସିଂ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀର ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

80ତମ ସ୍ୱାଧୀନତା ଦିବସ ଉପଲକ୍ଷେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇଦିନିଆ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଅନୁଯାୟୀ ଅଗଷ୍ଟ 14 ତାରିଖ ରାତି 12 ଘଣ୍ଟା ସମୟରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା ଏବଂ

ନେହେରୁ ଯୁବ କେନ୍ଦ୍ରର ମିଳିତ ସହଯୋଗରେ ଏକ ବିଶାଳ ମଶାଲ ଶୋଭାଯାତ୍ରା ଆୟୋଜନ ହୋଇଥିଲା। ଆଜି ଭୋର 4:30ରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ ପରିବେଷଣ କରାଯାଇ ସକାଳ 6:30ରେ ପ୍ରଭାତ ଫେରି ତଥା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣର କାର୍ଯ୍ୟକ୍ରମ କରାଗଲା।

0: କରୁଛନ୍, ଆମକୁ ସୁରକ୍ଷିତ ରଖୁଛନ୍, ଆଜି ତାଙ୍କୁ ବି ଆମେ ମନେ ପକାଇବା, ତାଙ୍କ ପାଇଁ ବି ଆମେ ଗୋଟେ ପ୍ରାର୍ଥନା କରିବା। ଏହା ସହ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ମା' ମାଣିକେଶ୍ୱରୀଙ୍କ ଜୟ କରିବା ସହ ବନ୍ଦେ ମାତରମ୍, ଜୟ ହିନ୍ଦ୍, ଜୟ ଭାରତ।
1: ପରେ ପରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଗଲା। ସକାଳ 10 ଘଣ୍ଟାରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭବନରେ ରକ୍ତଦାନ ଶିବିର ଏବଂ 10 ଘଣ୍ଟା 15 ମିନିଟରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଡାକ୍ତରଖାନା, ଜିଲ୍ଲା କାରାଗାର, ରେଡ୍କ୍ରସ୍ ଏବଂ ଶିଶୁ ଗୃହର ଅନ୍ତେବାସୀମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ କରାଗଲା। ଅପରାହ୍ନ 3ଟାରେ ଷ୍ଟାଡିୟମରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଏବଂ ସନ୍ଧ୍ୟା 5ଟାରେ ଟାଉନହଲରେ ପୁରସ୍କାର ବିତରଣ ସହ ଜିଲ୍ଲା ସଂସ୍କୃତି ପରିଷଦ କଳାହାଣ୍ଡି ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଗଲା।

ପ୍ରଚରକଲୁ ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିବା 80ତମ ସ୍ୱାଧୀନତା ଦିବସ ପାଳନର ବେତାର ବିବରଣୀ, ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନା ରଞ୍ଜନ କୁମାର ବୈଠାରୁ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପବିତ୍ର ସ୍ୱାଧୀନତା ଦିବସ ଅବସରରେ। ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ମୂଳ ଉଦ୍ବୋଧନର ଏଆଇ ଆଧାରିତ ଓଡ଼ିଆ ରୂପାନ୍ତରଣ ତଥା ପୁନଃନିର୍ମିତ ସଂସ୍କରଣ।
1: ମୋର ପ୍ରିୟ ଦେଶବାସୀ, ଆଜି ଆମେ ସମସ୍ତେ 80ତମ ସ୍ୱାଧୀନତା ଦିବସ ପାଳନ କରୁଛୁ। ଆଜି ପ୍ରତ୍ୟେକଟି ହୃଦୟର ସ୍ପନ୍ଦନ ବନ୍ଦେ ମାତରମ୍ ନାଦରେ ପ୍ରତିଧ୍ୱନିତ ହେଉଛି। ଆଜି ଦେଶର ପ୍ରତିଟି ଘରେ ତ୍ରିରଙ୍ଗା ଉଡୁଛି, ଆଉ ପ୍ରତିଟି ମନ ମଧ୍ୟ ତ୍ରିରଙ୍ଗା ହୋଇଛି। ଆଉ ଦେଶ ଆଜି ଉତ୍ସାହ ତଥା ଉଦ୍ଦୀପନା ସହିତ ନୂତନ ସଂକଳ୍ପର ନେଇ ଆଗକୁ ବଢ଼ୁଛି। ଆପଣମାନଙ୍କୁ ସ୍ୱାଧୀନତା ଦିବସ ଅନେକ ଅନେକ ଶୁଭକାମନା। ଦେଶ ଆଜି ସେହି ମହାନ ସୁପୁତ୍ରମାନଙ୍କୁ ପୁଣ୍ୟ ସ୍ମରଣ କରୁଛି, ଯେଉଁମାନେ ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନର ପରାକାଷ୍ଠା ଦେଖାଇଛନ୍ତି। ନିଜର ତପସ୍ୟା ତ୍ୟାଗ ଏବଂ ବଳିଦାନ ଜରିଆରେ ସ୍ୱାଧୀନତାର ସେହି ଏକମାତ୍ର ଲକ୍ଷ୍ୟକୁ ନେଇ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଦେଇଥିଲେ। ପୂଜ୍ୟ ବାପୁଙ୍କ ସମେତ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଏବଂ ବଳିଦାନର ମହାନ ପରମ୍ପରାକୁ ଜାଗ୍ରତ କରିଥିବା

ଦେଶର କୋଟି କୋଟି ନାଗରିକ ସେମାନେ ଦଳିତ ହୁଅନ୍ତୁ କି ପୀଡ଼ିତ ହୁଅନ୍ତୁ, ବଞ୍ଚିତ ଆଦିବାସୀ ଅଥବା ଗାଁରେ ରହୁଥିବା ଲୋକ ହୁଅନ୍ତୁ କିମ୍ବା ସହରବାସୀ, ଗରିବ ହୁଅନ୍ତୁ ମଧ୍ୟମ ବର୍ଗର ହୁଅନ୍ତୁ, ଯୁବକ କିମ୍ବା ବୃଦ୍ଧ ହୁଅନ୍ତୁ, ନାରୀ କିମ୍ବା ପୁରୁଷ ହୁଅନ୍ତୁ, ଉତ୍ତର କିମ୍ବା ଦକ୍ଷିଣ, ପୂର୍ବ କିମ୍ବା ପଶ୍ଚିମର ଲୋକ ହୁଅନ୍ତୁ, ଗତ 12 ବର୍ଷ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ

କିମ୍ବା ପଶ୍ଚିମର ଲୋକ ହୁଅନ୍ତୁ ଗତ 12 ବର୍ଷ ମଧ୍ୟରେ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ସଂକଳ୍ପ ଏବଂ ସମର୍ପଣ ଭାବନା ସହିତ ଦେଶକୁ ଏକ ନୂତନ ଶିଖରକୁ ନେଇଯିବା ପାଇଁ ସବୁ ପ୍ରକାର ପ୍ରୟାସ କରିଛନ୍ତି। ମୁଁ ସେମାନଙ୍କର ପ୍ରୟାସକୁ ଆଦରର ସହିତ ସ୍ୱୀକାର କରୁଛି ଏବଂ ଏହାର ପରିଣାମ ସ୍ୱରୂପ ଏତେ କମ୍ ସମୟ ମଧ୍ୟରେ 25 କୋଟି ଦେଶବାସୀ ଦାରିଦ୍ର୍ୟକୁ ପରାସ୍ତ କରି ଏଥିରୁ ମୁକ୍ତ ହୋଇପାରିଛନ୍ତି। ଏକଦା ଆମେ ଦୁର୍ବଳ 5ଟି ଦେଶ ମଧ୍ୟରେ ଗଣା ଯାଉଥିଲୁ, କିନ୍ତୁ ଦେଶବାସୀଙ୍କ ପ୍ରୟାସ କାରଣରୁ ମାତ୍ର 12 ବର୍ଷରେ ଆମେ ମେଜର ଇକୋନୋମି ମଧ୍ୟରେ ଫାଷ୍ଟେଷ୍ଟ ଗ୍ରୋଇଂ ଇକୋନୋମି ପାଲଟି ଯାଇଛୁ। ସାଥୀମାନେ, ଦେଶ ସ୍ୱାଧୀନ ହେଲା, ବହୁତ ସାରା ସ୍ୱପ୍ନ ନେଇ ଦେଶ ସ୍ୱାଧୀନ ହେଲା, କିନ୍ତୁ ଆମେ ବିକାଶର ଗତି ଧରିପାରିଲୁ ନାହିଁ, ଆଗକୁ ବଢ଼ିପାରିଲୁ ନାହିଁ। ସବୁ କିଛି ଏମିତି ହୁଏ ଚାଲେ ଭଳି ମନ୍ଥର ଭାବେ ଆଗକୁ ବଢ଼ିଲା। ଆରେ ହୋଇଯିବ, ଦେଖାଯିବ, ଆମେ ସେଇଥିରେ ହିଁ ହଜିଗଲୁ। 2014 ମସିହା ବେଳକୁ ତ ସମଗ୍ର ବିଶ୍ୱ ଆମକୁ ଫ୍ରେଜାଇଲ 5 ଶ୍ରେଣୀରେ ଫିଙ୍ଗି ଦେଇଥିଲା। ଏଭଳି ସମୟରେ ବିଗତ 12 ବର୍ଷ ମଧ୍ୟରେ ଭାରତ ଏକ ନୂଆ ଗତି ଧରିଛି, ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ ଏବଂ ଏହା ହେଉଛି ଦେଶବାସୀଙ୍କ ସଂକଳ୍ପ। ଏବେ 140 କୋଟି ଦେଶବାସୀଙ୍କ ସଂକଳ୍ପ ଓ ସାମର୍ଥ୍ୟକୁ ରୋକିବା ଅସମ୍ଭବ। ପ୍ରିୟ ଦେଶବାସୀ, ବିଗତ 12 ବର୍ଷ ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ ପ୍ରାୟ 4 ଗୁଣ ବୃଦ୍ଧି ପାଇଛି। ଖଦି ଏବଂ ଗ୍ରାମୋଦ୍ୟୋଗର ଉତ୍ପାଦନ 5 ଗୁଣ ବଢ଼ିଛି। ଇଲେକ୍ଟ୍ରୋନିକ ଉତ୍ପାଦନ ପ୍ରାୟ 7 ଗୁଣ ବଢ଼ିଛି ଏବଂ ଆଧୁନିକ ରେଳବାଇ କୋଚ୍ ନିର୍ମାଣ 21 ଗୁଣ ବୃଦ୍ଧି ପାଇଛି। ମୋବାଇଲ ଫୋନ୍ ଉତ୍ପାଦନ 33 ଗୁଣ ବୃଦ୍ଧି ପାଇଛି। କେବଳ ଏତିକି ନୁହେଁ, ଆଧୁନିକ ଯୁଗକୁ ଦୃଷ୍ଟିରେ ରଖି ଡିଜିଟାଲ ଏବଂ ଇନୋଭେସନ ଦୁନିଆରେ ମଧ୍ୟ ଆମେ ନିଜର ବିଜୟ ପତାକା ଉଡ଼ାଇଛୁ। ଇଣ୍ଟରନେଟ୍ ୟୁଜର ଏବଂ କଞ୍ଜ୍ୟୁମରଙ୍କ ସଂଖ୍ୟା ପ୍ରାୟ 4 ଗୁଣ ବଢ଼ିଛି। ପେଟେଣ୍ଟ ଅନୁମୋଦନ ସଂଖ୍ୟା 4 ଗୁଣ ବୃଦ୍ଧି ପାଇଛି ଏବଂ ଡିଜିଟାଲ ନେଣଦେଣ 100 ଗୁଣ ବଢ଼ିଛି। ସାଧାରଣ ଲୋକଙ୍କ ସୁବିଧା ଦିଗରେ ମଧ୍ୟ ଆମେ ସେତିକି ଗମ୍ଭୀରତାର ସହ କାର୍ଯ୍ୟ କରିଛୁ। ପ୍ରତିବର୍ଷ ହାରାହାରି 15 ଗୁଣ ଅଧିକ ବେଗରେ ଆମେ ନଳରୁ ଜଳ ସଂଯୋଗ ଦେଇଛୁ। ବାର୍ଷିକ ହାରାହାରି 6 ଗୁଣ ଅଧିକ ବେଗରେ ଲୋକମାନଙ୍କୁ ଗ୍ୟାସ କନେକ୍ସନ୍ ଦିଆଯାଇଛି। ପ୍ରତିବର୍ଷ 4 ଗୁଣ ବେଗରେ ଗରିବଙ୍କ ପାଇଁ ଶୌଚାଳୟ ନିର୍ମାଣ କରାଯାଇଛି। ବାର୍ଷିକ 3 ଗୁଣ ଅଧିକ ବେଗରେ ଗରିବମାନଙ୍କୁ ଘର ଯୋଗାଇ ଦେବାର କାର୍ଯ୍ୟ କରାଯାଇଛି। ଦେଶର ପ୍ରଶାସନରେ ମଧ୍ୟ ବହୁତ ପରିବର୍ତ୍ତନ ଆସିଛି। ହଜାର ହଜାର ସଂଖ୍ୟାରେ ଅନୁପାଳନ ଉଚ୍ଛେଦ କରାଯାଇଛି, ଶହ ଶହ ସଂଖ୍ୟାରେ ପୁରୁଣା ଆଇନ ଉଚ୍ଛେଦ କରାଯାଇଛି। ବିଗତ ଶତାବ୍ଦୀର ଆଇନରେ ଏକବିଂଶ ଶତାବ୍ଦୀ ଚାଲିପାରିବ ନାହିଁ। ଆମେ ଆଧୁନିକ ଭିତ୍ତିଭୂମି ପାଇଁ ମେଟ୍ରୋର ସମ୍ପ୍ରସାରଣ କରିଛୁ, ସାଧାରଣ ପରିବହନକୁ ଅଧିକ ଶକ୍ତିଶାଳୀ କରିଛୁ। ଯେଉଁ ଗତିରେ କାମ ହୋଇଛି, ଯେଉଁ ବ୍ୟାପକତାର ସହ କାମ ହୋଇଛି, ଏହି ସବୁ ଗତି, ଏହି ବିସ୍ତାର ଏବଂ ଏହି ଉପଲବ୍ଧି ସ୍ୱାଧୀନତା ପରେ ଏକ ବଡ଼ ସଫଳତା। ବିଗତ ଗୋଟିଏ ଦଶନ୍ଧି ମଧ୍ୟରେ ଏହା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି, ଯେତେବେଳେ ଏତେ ଗୁଡ଼ିଏ ସଫଳତା ଆମ ସମ୍ମୁଖରେ ଥାଏ, ଏଭଳି ଦ୍ରୁତ ଗତି ଦେଖିବାକୁ ମିଳୁଥାଏ। ଦେଶବାସୀଙ୍କ ସାମର୍ଥ୍ୟ ପ୍ରତି ମୁହୂର୍ତ୍ତରେ ପ୍ରକଟ ହୁଏ। ସେତେବେଳେ 2047 ସୁଦ୍ଧା ବିକଶିତ ଭାରତ ଗଠନର ସଂକଳ୍ପ କଦାପି ଅଧୁରା ରହିପାରିବ ନାହିଁ। ଏ ସମସ୍ତ ପରିସଂଖ୍ୟାନ ଏ କଥାର ପ୍ରମାଣ ଦେଉଛି ଯେ ଆମେ ଆଗକୁ ବଢ଼ିବାକୁ ଯାଉଛୁ। ମୋର ପ୍ରିୟ ଦେଶବାସୀ, କିନ୍ତୁ ସେଥିପାଇଁ ଆତ୍ମବିଶ୍ୱାସର ଆବଶ୍ୟକତା ରହିଛି, ଆତ୍ମଗୌରବର

ଆବଶ୍ୟକତା ରହିଛି ଏବଂ ତା ସହିତ ଆତ୍ମନିର୍ଭର ଭାରତ ହେବା ମଧ୍ୟ ଅତ୍ୟନ୍ତ ଜରୁରୀ। ସେଥିପାଇଁ ବିଗତ ବର୍ଷ ଗୁଡ଼ିକରେ ଆମର ଏହି ସଂକଳ୍ପ ରହିଛି ଯେ ଭାରତକୁ ଆମେ ଏବେ ଅନ୍ୟ ଦେଶ ଉପରେ ନିର୍ଭର କରି ରହିବାକୁ ଦେବା ଉଚିତ ନୁହେଁ। ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ। ଦୁନିଆରେ ବହୁତ କିଛି ମିଳିଥାଏ, ଶସ୍ତାରେ ମିଳିଥାଏ, ଶୀଘ୍ର ମଧ୍ୟ ମିଳିପାରେ, କିନ୍ତୁ ସେଥିରେ ଆମର ସାମର୍ଥ୍ୟ ଉପସ୍ଥାପିତ ହୋଇନଥାଏ, ଆମ ସାମର୍ଥ୍ୟର ପରୀକ୍ଷା ମଧ୍ୟ ହୋଇନଥାଏ। ସେଥିପାଇଁ ଆମକୁ ମଧ୍ୟ ନିଜର ଦକ୍ଷତା ବୃଦ୍ଧି କରିବାକୁ ହେବ, ନିଜ ସ୍ୱାର୍ଥର ସୁରକ୍ଷା ନିଜକୁ କରିବାକୁ ପଡ଼ିବ। ଆଉ ସେଥିପାଇଁ ଆତ୍ମନିର୍ଭର ଭାରତର ସଂକଳ୍ପକୁ ନେଇ ଆମେ ଅତ୍ୟନ୍ତ ଦୃଢ଼ତାର ସହିତ ଆଗକୁ ବଢ଼ୁଛୁ। ମେକ୍ ଇନ୍ ଇଣ୍ଡିଆ, ସ୍ୱଦେଶୀ, ଭୋକାଲ ଫର୍ ଲୋକାଲ, ଏହିସବୁ କ୍ଷେତ୍ରରେ ଆଜି ପ୍ରତ୍ୟେକ ଭାରତୀୟଙ୍କ ମନ ଯୋଡ଼ି ହେଉଛି। ମୋର ପ୍ରିୟ ଦେଶବାସୀଗଣ, ମୁଁ ଆପଣମାନଙ୍କୁ ସେମିକଣ୍ଡକ୍ଟରର ଉଦାହରଣ ଦେଉଛି। ଦେଶ ସ୍ୱାଧୀନ ହେବା ପରେ ସମଗ୍ର ବିଶ୍ୱରେ ସେମିକଣ୍ଡକ୍ଟର ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇସାରିଥିଲା। ଆମ ଦେଶରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ହେଉଥିଲା, କିନ୍ତୁ ସେମିକଣ୍ଡକ୍ଟର କୌଣସି ବଡ଼ ଯୋଜନା ଆମେ ଆଗକୁ ବଢ଼ାଇ ପାରିନଥିଲୁ। ଆଉ ଆଜିର ସ୍ଥିତି କ'ଣ? ଆଜିର ଡିଜିଟାଲ ଦୁନିଆରେ ଟେକ୍ନୋଲୋଜି କ୍ଷେତ୍ରରେ ଚିପ୍ର ମହତ୍ତ୍ୱକୁ ଆମେ ଭଲ ଭାବରେ ବୁଝିଛୁ। ଯେକୌଣସି ଇଲେକ୍ଟ୍ରୋନିକ୍ ସାମଗ୍ରୀ ହେଉ, ମେଡିକାଲ ଇକ୍ୱିପମେଣ୍ଟ ହେଉ, କିମ୍ବା ପରିବହନ ମାଧ୍ୟମଗୁଡ଼ିକ ହେଉ, ପ୍ରତ୍ୟେକ କ୍ଷେତ୍ରରେ ଚିପ୍ ଅପରିହାର୍ଯ୍ୟ ହୋଇପଡ଼ିଛି ଏବଂ ଏହି ଚିପ୍ ବିନା ସାରା ଦୁନିଆ ଅଟକିଯିବ, ଏଭଳି ଏକ ସ୍ଥିତି ଆଜି ସୃଷ୍ଟି ହୋଇସାରିଛି। ସେଥିପାଇଁ ଭାରତ ଆତ୍ମନିର୍ଭର ହେବା ଦିଗରେ ନିଜର ସେମିକଣ୍ଡକ୍ଟର ପ୍ଲାଣ୍ଟ, ବଡ଼ ସେମିକଣ୍ଡକ୍ଟର ପ୍ଲାଣ୍ଟ, ଏଭଳି ତିନୋଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ଆରମ୍ଭ କରିସାରିଛି। ଆଉ ମୁଁ ଜାଣିବାକୁ ପାଇଛି ସେଠାରେ ଯେଉଁ ଉତ୍ପାଦନ ହେଉଛି ତାହାର ଏବେ ରପ୍ତାନୀ ଆରମ୍ଭ ହୋଇସାରିଛି। ମୁଁ ଦେଶବାସୀଙ୍କୁ କହିବାକୁ ଚାହୁଁଛି, ଆସନ୍ତା 7-8 ବର୍ଷ ମଧ୍ୟରେ ଆହୁରି 5-7 କିମ୍ବା 8 ସେମିକଣ୍ଡକ୍ଟର ପ୍ଲାଣ୍ଟ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ଆତ୍ମନିର୍ଭର ଭାରତ ଆମକୁ ବିକଶିତ ଭାରତ ଦିଗରେ ଯିବା ପାଇଁ ଏକ ମହାମାର୍ଗ ପ୍ରଦାନ କରୁଛି। ମୋର ପ୍ରିୟ ଦେଶବାସୀଗଣ, ସେହିଭଳି ଏବେ କ୍ରିଟିକାଲ ମିନେରାଲକୁ ନେଇ ଚର୍ଚ୍ଚା ହେଉଛି ଏବଂ ସମଗ୍ର ଟେକ୍ନୋଲୋଜି ଏହି କ୍ରିଟିକାଲ ମିନେରାଲ ଉପରେ ହିଁ ନିର୍ଭରଶୀଳ। ଭାରତ ଏଥିରେ ମଧ୍ୟ ନିଜକୁ ସୁରକ୍ଷିତ କରିବାରେ ଲାଗିଛି। କ୍ରିଟିକାଲ ମିନେରାଲର ଲକ୍ଷ୍ୟକୁ ସମସ୍ତଙ୍କୁ ଯୋଗାଇ ଦିଆଯାଉ। ଆମେ ନ୍ୟାସନାଲ କ୍ରିଟିକାଲ ମିନେରାଲ କାର୍ଯ୍ୟକ୍ରମ ଆରମ୍ଭ କରିଛୁ, ଯେଉଁଥିରେ ଆମେ କ୍ରିଟିକାଲ ମିନେରାଲ କରିଡର ଘୋଷଣା କରିଛୁ। ଅନେକ ଦେଶ ଏଥିପାଇଁ ରାଜିନାମା ମଧ୍ୟ ହେଉଛି। ବିଶ୍ୱର ଅନେକ ଦେଶ ଏବେ ଏହି କ୍ରିଟିକାଲ ମିନେରାଲ ବିଷୟରେ ଭାରତ ଉପରେ ଭରସା କରିବାକୁ ଲାଗିଲେଣି। ମୋର ପ୍ରିୟ ଦେଶବାସୀ, ଯେମିତି ସେମିକଣ୍ଡକ୍ଟର ବିଷୟରେ ହେଉ କିମ୍ବା କ୍ରିଟିକାଲ ମିନେରାଲ ବିଷୟରେ ହେଉ, ସେମିତି ଯେଉଁ ଟେକ୍ନୋଲୋଜି ଦିଗରେ ଆମେ ଗତି କରୁଛୁ ଏବଂ ସମଗ୍ର ବିଶ୍ୱ ଆଗକୁ ବଢ଼ୁଛି, ସେଥିରେ ବିଦ୍ୟୁତ ଶକ୍ତିର ଗୁରୁତ୍ୱ ଆହୁରି ବଢ଼ିବାରେ ଲାଗେ। ବର୍ତ୍ତମାନ ଶକ୍ତି ବିନା ଏହି ନୂତନ ଦୁନିଆକୁ ଚଲାଇବା କଷ୍ଟକର। ଆଉ ସେଥିପାଇଁ ଚିପ୍ ହେଉ, ଏଆଇ ହେଉ, କିମ୍ବା ଡାଟା ସେଣ୍ଟର ହେଉ, ଆମକୁ ବହୁତ ବଡ଼ ପରିମାଣରେ ବିଦ୍ୟୁତ ଶକ୍ତିର ଆବଶ୍ୟକତା ପଡ଼ିବ। ଶକ୍ତି ସୁରକ୍ଷା, ଏହା ଆମ ସମୟରେ ଏକ ବଡ଼ ଆବଶ୍ୟକତା। ସେଥିପାଇଁ ଆମେ ସେ ଦିଗରେ ଗୋଟିଏ ପରେ ଗୋଟିଏ ଦୃଢ଼ ପଦକ୍ଷେପ ଗ୍ରହଣ କରିଛୁ। ଶକ୍ତି ସୁରକ୍ଷା ହାସଲ କରିବା ପାଇଁ ଏକ ବଡ଼ ମାଧ୍ୟମ ହେଉଛି ପରମାଣୁ ଶକ୍ତି, ନ୍ୟୁକ୍ଲିୟର ଏନର୍ଜି। ଆମେ

ରହିବା ଦରକାର ନୁହେଁ କି? ଆମ ପାଖରେ ଟ୍ୟାଲେଣ୍ଟ ଅଛି, ସାମର୍ଥ୍ୟ ଅଛି, ଆମର ଏକ ସୁଦୀର୍ଘ ଇତିହାସ ମଧ୍ୟ ରହିଛି ଏବଂ ବିଭିନ୍ନ ଭାଷା ଉପରେ ମଧ୍ୟ ଆମର ଆଧିପତ୍ୟ ରହିଛି। ଆମକୁ ସମଗ୍ର ବିଶ୍ୱରେ ପହଞ୍ଚିବ ହବ। ଆମର କନସଲ୍ଟିଂ ଫାର୍ମ ଏବଂ ଆକାଉଣ୍ଟିଂ ଫାର୍ମ ଗୁଡ଼ିକ ବିଶ୍ୱର ଶ୍ରେଷ୍ଠ ଫାର୍ମ ଗୁଡ଼ିକ ମଧ୍ୟରେ କାହିଁକି ରହିବ ନାହିଁ? ଭାରତର ଟେକ୍ନୋଲୋଜି କମ୍ପାନୀ ଗୁଡ଼ିକ ବିଶ୍ୱରେ ଶୀର୍ଷରେ ରୁହନ୍ତୁ, ଏହା ହିଁ ଆମ ଲକ୍ଷ୍ୟ ହେବା ଉଚିତ। ଆମର ଏପରି ବ୍ରାଣ୍ଡ ହେବା ଦରକାର ଯାହାଦ୍ୱାରା ସମଗ୍ର ବିଶ୍ୱ ଆକର୍ଷିତ ହେବ। ଆମର ବ୍ରାଣ୍ଡ ଆମ ଦେଶର ପରିଚୟ ହେବା ଉଚିତ ଏବଂ ବିଶ୍ୱ ପାଇଁ ଏକ ପ୍ରମୁଖ ଡେଷ୍ଟିନେସନ ହେବା ଉଚିତ। ସେହି ଦିଗରେ ଆମକୁ କାମ କରିବାକୁ ହେବ। ଏଥିପାଇଁ ମୁଁ ରାଜ୍ୟ ସରକାରକୁ କହିବାକୁ ଚାହୁଁଛି, ମୁଁ ସ୍ଥାନୀୟ ସ୍ୱାୟତ୍ତ ଅନୁଷ୍ଠାନଗୁଡ଼ିକୁ ମଧ୍ୟ କହିବାକୁ ଚାହୁଁଛି ଏବଂ ଭାରତ ସରକାରଙ୍କର ମଧ୍ୟ ଏହି ଦାୟିତ୍ୱ ରହିଛି ଯେ ଆମକୁ ଆମର ରିଫର୍ମର ଗତି ବଢ଼ାଇବାକୁ ହେବ। ଆମକୁ 2047 ଲକ୍ଷ୍ୟ ଅନୁଯାୟୀ ଆମର ବ୍ୟବସ୍ଥାଗୁଡ଼ିକୁ ବିକଶିତ କରିବାକୁ ହେବ। ଆମେ ଅତୀତର ନୀତି ନିୟମ ଅନୁସାରେ ଚାଲିପାରିବା ନାହିଁ, ଆମକୁ ଆଗାମୀ ସ୍ୱପ୍ନ ଅନୁସାରେ ନୂତନ ନୀତି ନିୟମ ଗଢ଼ିବାକୁ ହେବ ଏବଂ ଯଦି ଆମେ ଏହାକୁ ଗଢ଼ିବା ତେବେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆମେ ସଫଳ ହେବା। ମୁଁ ଦେଶବାସୀଙ୍କୁ ଭରସା ଦେଉଛି କି ଏହି ପଥରେ ଚାଲି କଠିନ ପରିଶ୍ରମରେ କୌଣସି ଅଭାବ ନ ରଖି ଆମେ ବିକଶିତ ଭାରତର ସ୍ୱପ୍ନକୁ ନିଶ୍ଚିତ ଭାବେ ପୂରଣ କରିବା। ଆମ ସମସ୍ତଙ୍କୁ ମିଳିମିଶି ଚାଲିବାକୁ ହେବ। କେନ୍ଦ୍ର ସରକାର, ରାଜ୍ୟ ସରକାର କିମ୍ବା ଇଣ୍ଡଷ୍ଟ୍ରି ହେଉ, ଆମ ସମସ୍ତଙ୍କୁ ମିଳିମିଶି ଆଗକୁ ବଢ଼ିବାକୁ ପଡ଼ିବ। ଆମକୁ ନିରନ୍ତର ସଂସ୍କାର କରି ଚାଲିବାକୁ ହେବ, ସଂସ୍କାରକୁ ଆଗକୁ ବଢ଼ାଇବାକୁ ହେବ। ମୁଁ ପୂର୍ବରୁ ମଧ୍ୟ କହିଥିଲି ଯେ ଆମେ କୌଣସି ବାଧ୍ୟବାଧକତାରେ ନୁହେଁ, ବରଂ ଦୃଢ଼ ବିଶ୍ୱାସର ସହିତ ସଂସ୍କାର କରୁଛୁ ଏବଂ ଲକ୍ଷ୍ୟ ହାସଲ କରିବା ପାଇଁ ଏହା କରୁଛୁ। ମୋର ପ୍ରିୟ ଦେଶବାସୀ, ମୁଁ ବିକଶିତ ଭାରତ କଥା କହିବା ବେଳେ ମୁଁ ଦେଶକୁ ଦ୍ରୁତ ଗତିରେ ଆଗକୁ ନେବା କଥା କହୁଛି। ଏହାର ସବୁଠାରୁ ବଡ଼ ହିତାଧିକାରୀ କିଏ? ଏହି ସମସ୍ତ ପ୍ରୟାସର ସବୁଠାରୁ ବଡ଼ ସାଧକ କିଏ? ଯଦି କେହି ସାଧକ ଅଛନ୍ତି ତେବେ ସେ ହେଉଛି ମୋ ଦେଶର ଯୁବପିଢ଼ି, ମୋ ଦେଶର ଯୁବଶକ୍ତି। ବିକଶିତ ଭାରତର ଯାତ୍ରାରେ ଯୁବପିଢ଼ିଙ୍କର ଏକ ବହୁତ ବଡ଼ ଭୂମିକା ରହିଛି। କେବଳ ଏତିକି ନୁହେଁ, ବିକଶିତ ଭାରତର ସବୁଠାରୁ ବଡ଼ ହିତାଧିକାରୀ ମଧ୍ୟ ମୋ ଦେଶର ଯୁବପିଢ଼ି ଅଟନ୍ତି ଏବଂ ସେଥିପାଇଁ ଆମକୁ ବିକଶିତ ଭାରତର ଲକ୍ଷ୍ୟକୁ ଯୁବପିଢ଼ିଙ୍କ ସହିତ ଯୋଡ଼ି ଆଗକୁ ବଢ଼ିବାକୁ ହେବ। ଯୁବପିଢ଼ିଙ୍କୁ ଆମର ସର୍ବୋଚ୍ଚ ପ୍ରାଥମିକତା ଭାବେ ଗ୍ରହଣ କରି ଆମକୁ ଆଗକୁ ବଢ଼ିବାକୁ ହେବ। ଏହା ସହିତ ଗତ 10-12 ବର୍ଷ ମଧ୍ୟରେ ସେହି ଦିଗରେ ବହୁତ କିଛି ପଦକ୍ଷେପ ନିଆଯାଇଛି। ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନରେ ଆଜି ସାରା ଦେଶରେ 2.5 ଲକ୍ଷରୁ ଅଧିକ ପଞ୍ଜୀକୃତ ଷ୍ଟାର୍ଟଅପ୍ ଗଠିତ ହୋଇଛି। ଦେଶର ଯୁବବର୍ଗ ନିଜେ କାମ କରିବା ସହିତ ଅନେକଙ୍କୁ ରୋଜଗାର ମଧ୍ୟ ଦେଉଛନ୍ତି। ଭାରତ ସରକାର 1 ଲକ୍ଷ କୋଟି ଟଙ୍କାର ଇନୋଭେସନ୍ ଫଣ୍ଡ ଘୋଷଣା କରିଛନ୍ତି। ମୁଁ ଦେଶର ଯୁବପିଢ଼ିଙ୍କୁ କହିବାକୁ ଚାହୁଁଛି ଯେ ଆପଣ ନିଜର ସ୍ୱପ୍ନକୁ ସାଙ୍ଗରେ ନେଇ ଆସନ୍ତୁ, ଆମେ ସମ୍ପଦର ଅଭାବ ହେବାକୁ ଦେବୁ ନାହିଁ। ଆପଣଙ୍କ ସାମର୍ଥ୍ୟକୁ ମଜବୁତ କରିବା ପାଇଁ ଆମେ 1 ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରିଦେଇଛୁ। ରିସର୍ଚ୍ଚ ପାଇଁ ନୂତନ ସୁଯୋଗ ମିଳିଛି। ଡିଜିଟାଲ ଇଣ୍ଡିଆର ଶସ୍ତା ଡାଟା ଯୁବପିଢ଼ିଙ୍କୁ ସଶକ୍ତ କରିଛି। ବିଶ୍ୱରେ ଯଦି କେଉଁଠି ଶସ୍ତା ଡାଟା ଉପଲବ୍ଧ ଅଛି ତେବେ ତାହା ଭାରତର ମାଟିରେ। ଏହା ଦେଶର ଯୁବକମାନଙ୍କୁ ଏକ ନୂଆ ଶକ୍ତି ପ୍ରଦାନ କରିଛି। ଆମେ ସ୍କିଲ ଇଣ୍ଡିଆ ନାମରେ ଜାତୀୟ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛୁ। ସ୍ପେସ୍ ସେକ୍ଟରକୁ ମଧ୍ୟ ଆମେ ଉନ୍ମୁକ୍ତ କରିଦେଇଛୁ। ଆମେ ନ୍ୟାସନାଲ ଡ୍ରୋନ୍ ପଲିସି ପ୍ରଣୟନ କରିଛୁ ଏବଂ ଖେଲୋ ଇଣ୍ଡିଆ ପଲିସି ମଧ୍ୟ ପ୍ରସ୍ତୁତ କରିଛୁ। 35 ବର୍ଷ ଧରି ଦେଶରେ କୌଣସି ଏଜୁକେସନ ପଲିସି ନଥିଲା, ଆମେ ଏକ ନୂତନ ଏଜୁକେସନ ପଲିସି ନେଇ ଆସିଛୁ ଆଉ ଏହାର ଲାଭ ମଧ୍ୟବିତ୍ତ ପରିବାରକୁ ମିଳିଛି। ବନ୍ଧୁଗଣ, 2004-2014 ପର୍ଯ୍ୟନ୍ତର ଏକ ଆକଳନ ମୁଁ ଆପଣଙ୍କୁ ଦେଉଛି। 2004-2014 ମଧ୍ୟରେ ଆମ ଦେଶରେ 350ରୁ ମଧ୍ୟ କମ୍ ୟୁନିଭର୍ସିଟି ଥିଲା, କିନ୍ତୁ ଆଜି ଏହି 10-12 ବର୍ଷ ମଧ୍ୟରେ ପାଖାପାଖି 650 ନୂଆ ୟୁନିଭର୍ସିଟି ଯୋଡ଼ି ହୋଇସାରିଛି। ଆମେ 1000 ଆକଳନ ନିକଟରେ ପହଞ୍ଚୁଛୁ। 2014 ପୂର୍ବରୁ ମେଡିକାଲରେ ମାତ୍ର 400 ସିଟ୍ ରହିଥିଲା, କିନ୍ତୁ ଆଜି ପାଖାପାଖି 850 ମେଡିକାଲ ସିଟ୍ ହେବାକୁ ଯାଉଛି। କେବଳ ଏତିକି ନୁହେଁ, ବିଦେଶୀ ୟୁନିଭର୍ସିଟି ଗୁଡ଼ିକ ମଧ୍ୟ ଭାରତ ମାଟିକୁ ଆସୁଛନ୍ତି। ଭାରତରେ ହିଁ ମୋ ଦେଶର ଯୁବପିଢ଼ିଙ୍କୁ ଯେପରି ବିଦେଶୀ ୟୁନିଭର୍ସିଟି ଡିଗ୍ରୀ ମିଳିପାରିବ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଆମ ଦେଶର ଯୁବମାନେ ପିଲାଦିନରୁ କେମିତି ଟେକ୍ନୋଲୋଜି ପ୍ରତି ଆକର୍ଷିତ ହେବେ ସେ ଦିଗରେ ଆମେ କାମ କରୁଛୁ ଏବଂ ସେଥିପାଇଁ ଆମେ ପ୍ରାୟ 10,000ରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ୍ ଛୋଟ ଛୋଟ ପିଲାମାନଙ୍କୁ ହସ୍ତାନ୍ତର କରିଛୁ। ଏହାଦ୍ୱାରା ଇନୋଭେସନ୍ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ସେମାନଙ୍କର ରୁଚି ବଢ଼ିପାରିବ।

12 ବର୍ଷର ଯୁବପିଢ଼ିଙ୍କ ପାଇଁ ଆମେ ଅନେକ ନୂତନ ରାସ୍ତା ଖୋଲିଛୁ। ଆମେ ଅନେକ ଷ୍ଟାର୍ଟଅପ୍ ଆରମ୍ଭ କରିଛୁ ଯାହା ଆପଣମାନେ ଦେଖିଥିବେ। ଭାରତର ପ୍ରାଇଭେଟ୍ ଷ୍ଟାର୍ଟଅପ୍ କ୍ଷେତ୍ରରେ ହାରାହାରି 28 ବର୍ଷ ବୟସର ପିଲାମାନେ ତଥା ଯୁବକମାନେ ବିଶ୍ୱରେ ନିଜର ପ୍ରଥମ ପ୍ରୟାସରେ ହିଁ ନିଜର ଉପଗ୍ରହ ଉତ୍କ୍ଷେପଣ କରିବା ସହ ନିଜସ୍ୱ ରକେଟ୍ ମଧ୍ୟ ଲଞ୍ଚ କରିଛନ୍ତି। ସେମାନେ ଏକ ବହୁତ ବଡ଼ କାମ କରି ଦେଖାଇଛନ୍ତି। ସାଥୀଗଣ, ଆଜି ଦେଶରେ ପ୍ରାୟ 2.5 ଲକ୍ଷରୁ ଅଧିକ ପଞ୍ଜୀକୃତ ଷ୍ଟାର୍ଟଅପ୍ ରହିଛି। ଏଇ କିଛି ଦିନ ପୂର୍ବରୁ ଆମେ ଏଆଇ ଇମ୍ପାକ୍ଟ ସମିଟ୍ ମଧ୍ୟ ଆୟୋଜନ କରିଥିଲୁ। ଏଆଇ ବିସ୍ତାର ବହୁତ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଲାଲ କିଲ୍ଲାରୁ ମୁଁ ଦେଶର ଯୁବପିଢ଼ିଙ୍କ ପାଇଁ ଏକ ଘୋଷଣା କରିବାକୁ ଚାହୁଁଛି। ଆମେ ସ୍ଥିର କରିଛୁ ଯେ ଆଗାମୀ 1 ବର୍ଷ ମଧ୍ୟରେ 1 କୋଟି ଯୁବକଙ୍କୁ ଏଆଇ ସ୍କିଲ୍ ପାଇଁ ଟ୍ରେନିଂ ଦେବା ପାଇଁ ଆମେ କାମ କରିବୁ, ଯେପରି ଆମ ଦେଶର ଯୁବବର୍ଗ ଏଆଇ ଦୁନିଆରେ ମଧ୍ୟ ନେତୃତ୍ୱ ନେବାର ସାମର୍ଥ୍ୟ ରଖିପାରିବେ। ମୋର ସାଥୀଗଣ, ବାୟୋ ଇକୋନୋମି ଏକ ନୂତନ କ୍ଷେତ୍ର ଅଟେ। 2014 ପୂର୍ବରୁ ଏକ ସମୟ ଥିଲା ଯେତେବେଳେ ବାୟୋ ଇକୋନୋମି କ୍ଷେତ୍ରରେ ମାତ୍ର 60,000 କୋଟି ଟଙ୍କାର କାମ ହେଉଥିଲା। ମୋ ଦେଶର ଯୁବପିଢ଼ି କିଭଳି କମାଲ କରି ଦେଖାଇଛନ୍ତି ଦେଖନ୍ତୁ। ନୀତି ଠିକ୍ ଥିଲେ ଏବଂ ଲକ୍ଷ୍ୟ ସ୍ପଷ୍ଟ ଥିଲେ, ମୋ ଦେଶର ଯୁବ ଶକ୍ତି କିପରି ଭାବେ ବାୟୋ ଇକୋନୋମି କ୍ଷେତ୍ରରେ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିଥାନ୍ତି ତାହା ଦେଖିବାକୁ ମିଳିଛି। 2014 ପୂର୍ବରୁ ଯେଉଁ କାରବାର 60,000 କୋଟି ଥିଲା, ବାୟୋ ଇକୋନୋମିର ସେହି କାରବାର ଆଜି 20 ଲକ୍ଷ କୋଟି ଟଙ୍କାରେ ପହଞ୍ଚି ସାରିଛି। ବନ୍ଧୁଗଣ, ଦୁଇ ହଜାର ଦଶର ସେହି ସମୟରେ ଆମ ଦେଶରେ ମାତ୍ର 1.5 ଲକ୍ଷ ଇଲେକ୍ଟ୍ରିକ୍ ବାହନ ବିକ୍ରି ହୋଇଥିଲା। କେବଳ 1.5 ଲକ୍ଷ, ମାତ୍ର 1.5 ଲକ୍ଷ ଇଲେକ୍ଟ୍ରିକ୍ ଭେହିକିଲ୍ ବିକ୍ରି ହୋଇଥିଲା 2009-10 ମସିହାରେ। 2025-26ରେ 25 ଲକ୍ଷ ଇଲେକ୍ଟ୍ରିକ୍ ଭେହିକିଲ୍ ବିକ୍ରି ହୋଇସାରିଛି। ମୋର ପ୍ରିୟ ଦେଶବାସୀ, ଏଭିଏସନ୍ ସେକ୍ଟର ମଧ୍ୟ ମୋର ଯୁବପିଢ଼ିଙ୍କ ପାଇଁ ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ନୂଆ ଏୟାରପୋର୍ଟ ଏବଂ ନୂଆ ମାର୍ଗଗୁଡ଼ିକ ରୋଜଗାରର ଅନେକ ନୂଆ ସୁଯୋଗ ସୃଷ୍ଟି କରୁଛନ୍ତି। ମେଣ୍ଟେନାନ୍ସ ଏବଂ ଓଭରହଲିଂ କାରଣରୁ ମଧ୍ୟ ଦେଶରେ ବହୁ ପରିମାଣ ସ୍କିଲ୍ଡ ମ୍ୟାନ୍ ପାୱାରକୁ କାମ ମିଳୁଛି। ମେଡ୍ ଇନ୍ ଇଣ୍ଡିଆ ବିମାନ ନିର୍ମାଣ ଦିଗରେ ଆମେ ସଫଳତା ହାସଲ କରିଛୁ। ମେଡ୍ ଇନ୍ ଇଣ୍ଡିଆ ଡିଫେନ୍ସ ଟ୍ରାନ୍ସପୋର୍ଟ ଏୟାରକ୍ରାଫ୍ଟ C-295 ନିଜର ପ୍ରଥମ ଉଡ଼ାଣ ଭରିସାରିଛି। ଏହା ସଫଳତାର ସହ ଉଡ଼ାଣ ଭରିଛି। ବନ୍ଧୁଗଣ, ଏହା ଦେଶର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ସଫଳତା। ଡ୍ରୋନ୍ କ୍ଷେତ୍ର ମଧ୍ୟ ଆଜି ବହୁତ ବଡ଼ କାମ କରି ଦେଖାଇଛି। ଗ୍ରାମାଞ୍ଚଳରେ ଡ୍ରୋନ୍ ସହାୟତାରେ ସ୍ୱାମିତ୍ୱ ଯୋଜନା ସଫଳ ହେଉଛି। ପ୍ରାୟ 3.5 କୋଟି ପରିବାର ସ୍ୱାମିତ୍ୱ ଯୋଜନାର ଲାଭ ପାଇଛନ୍ତି। ଏହି କାରଣରୁ 140 ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ଅନ୍ଲକ୍ ହୋଇପାରିଛି, ଫଳରେ ବ୍ୟାଙ୍କରୁ ଲୋନ୍ ମିଳିପାରୁଛି, ଲୋକମାନେ ନିଜର ବ୍ୟବସାୟ ମଧ୍ୟ କରିପାରୁଛନ୍ତି। ମୋର ପ୍ରିୟ ଦେଶବାସୀ, ମଧ୍ୟବିତ୍ତ ପରିବାରଗୁଡ଼ିକ ପାଇଁ ଏକ ବହୁତ ବଡ଼ ବୋଝ ଦେଖାଦେଇଛି। କୋଚିଂ କ୍ଲାସର ଏହି ପ୍ରତିଯୋଗିତା ମଧ୍ୟରେ ପ୍ରତ୍ୟେକ ବାପା ମାଆଙ୍କୁ ଲାଗୁଛି ଯେ ଯଦି ସେମାନେ ନିଜ ପିଲାକୁ କୋଚିଂ କ୍ଲାସକୁ ନ ପଠାନ୍ତି, ତେବେ ସେମାନେ ଆଉ ସମ୍ମାନଜନକ ପରିବାର ହୋଇ ରହିବେ ନାହିଁ। ଏହି ଗରିବ ଓ ମଧ୍ୟବିତ୍ତ ପରିବାର ପାଇଁ ଆମେ ଚିନ୍ତା କରିବା ସହ ସେମାନଙ୍କୁ ଖର୍ଚ୍ଚରୁ ମଧ୍ୟ ମୁକ୍ତି ଦେବାକୁ ଚାହୁଁଛୁ, ଯେପରି ସେମାନଙ୍କ ପିଲାମାନେ ନିଜ ପାଖରେ ରହିପାରିବେ, ସେମାନଙ୍କ ଉଚିତ ଯତ୍ନ ନିଆଯାଇପାରିବ ଏବଂ ପରିବାର ଉପରେ କୌଣସି ପ୍ରକାର ଆର୍ଥିକ ବୋଝ ପଡ଼ିବ ନାହିଁ। ସେଥିପାଇଁ ଆମେ ଯୁବବର୍ଗଙ୍କୁ ବିଭିନ୍ନ ପରୀକ୍ଷା ନିମନ୍ତେ ଫ୍ରି ଅନ୍ଲାଇନ୍ କୋଚିଂ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛୁ। ଆଜି ଆମ ପାଖରେ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର ଅଛି, ଉତ୍ତମ ପ୍ରତିଭା ଏବଂ ଦକ୍ଷ ଶିକ୍ଷକ ମଧ୍ୟ ଅଛନ୍ତି। ସେହି ସମ୍ବଳଗୁଡ଼ିକୁ ଏକାଠି କରି ଆମେ ଦେଶର ଯୁବପିଢ଼ିଙ୍କ ଲାଗି ମାଗଣା କୋଚିଂ ନେଟୱାର୍କ ପ୍ରସ୍ତୁତ କରିବାକୁ ଯାଉ। ମୋର ପ୍ରିୟ ଦେଶବାସୀ, ମୁଁ ସର୍ବଦା କହି ଆସିଛି ଯେ ଯିଏ ଖେଳିବ ସେ ହିଁ ଆଗକୁ ବଢ଼ିବ। ମୁଁ ବିଭିନ୍ନ କ୍ରୀଡ଼ା ବିଷୟରେ କହିବା ବେଳେ ମୋର ପ୍ରିୟ ଦେଶବାସୀ, ଆଜି ଭାରତ କ୍ରୀଡ଼ା ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛି। ବର୍ତ୍ତମାନ ଖେଳର ପୋଡିୟମରେ ଭାରତର ଜାତୀୟ ସଙ୍ଗୀତ ଶୁଣିବାକୁ ମିଳୁଛି, ଭାରତର ରାଷ୍ଟ୍ରଗାନ ଶୁଣିବାକୁ ମିଳୁଛି। ଆଜି ଭାରତର

ତିରଙ୍ଗା ପତାକା ଚାରିଆଡ଼େ ଉଡୁଛି। ଟପ୍ସ ଯୋଜନା ବହୁତ ବଡ଼ ସଫଳତା ହାସଲ କରିଛି। ଖେଲୋ ଇଣ୍ଡିଆ ଗେମ୍ସ, ୟୁନିଭର୍ସିଟି ଗେମ୍ସ, ୱିଣ୍ଟର ଗେମ୍ସ, ବିଚ୍ ଗେମ୍ସ, ସ୍ପୋର୍ଟସ ଇନ୍ଫ୍ରାଷ୍ଟ୍ରକ୍ଚର, ଖେଳ ପାଇଁ କୋଚିଂ ଏବଂ ସ୍ପୋର୍ଟସ ମେଡିସିନ ଭଳି କ୍ଷେତ୍ର ହେଉ କିମ୍ବା ସ୍ପୋର୍ଟସ ପାଇଁ ନ୍ୟୁଟ୍ରିସନ, ଏହି ସବୁ ବିଷୟରେ ଭାରତ ଏବେ ଦକ୍ଷତା ହାସଲ କରିବା ଦିଗରେ ଆଗକୁ ବଢ଼ୁଛି। ଯୁବପିଢ଼ିଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ନୂତନ କ୍ଷେତ୍ର ସୃଷ୍ଟି ହୋଇଛି। ଯଦି କେହି ଖେଳାଳି ହୋଇ ନ ପାରନ୍ତି ତେବେ ତାଙ୍କ ପାଇଁ ସ୍ପୋର୍ଟସ ସପୋର୍ଟ ସିଷ୍ଟମରେ ମଧ୍ୟ ଏକ ବହୁତ ବଡ଼ କ୍ଷେତ୍ର ଉନ୍ମୁକ୍ତ ହେଉଛି। ସ୍ପୋର୍ଟସ ଦୁନିଆରେ ଭାରତର ପ୍ରଦର୍ଶନ କ୍ରମାଗତ ଭାବେ ଉନ୍ନତ ହେଉଛି ଏବଂ ଆମେ 2036 ଅଲିମ୍ପିକ୍ସ ପାଇଁ ଶକ୍ତିଶାଳୀ ଦାବିଦାର ଭାବରେ ଆଗକୁ ବଢ଼ୁଛୁ। ସେହିପରି 2030ରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଭାରତ ଆୟୋଜନ କରିବାକୁ ଯାଉଛି। ମୋର ବନ୍ଧୁଗଣ, ସାରା ବିଶ୍ୱରେ ଯେଉଁ ଅଲିମ୍ପିକ୍ସ ଖେଳ ହୋଇଥାଏ ସେଥିରେ ପ୍ରାୟ 40 ପ୍ରକାର ଖେଳ ରହିଥାଏ ଏବଂ ପ୍ରାୟ 350 ପ୍ରତିଯୋଗିତା ଏହି ଅଲିମ୍ପିକ୍ସରେ ଅନୁଷ୍ଠିତ ହୋଇଥାଏ। ମୋର ଦେଶବାସୀ, ଏହା ଜାଣି ଆପଣମାନଙ୍କୁ ଦୁଃଖ ଲାଗିବ। ମୋର ଯୁବବନ୍ଧୁମାନେ, ମୁଁ ଆପଣମାନଙ୍କୁ ଏକ ଆହ୍ୱାନ ଦେଉଛି, ମୁଁ ଆପଣମାନଙ୍କୁ ଆମନ୍ତ୍ରଣ କରୁଛି, ଏଥିପାଇଁ ମୁଁ ଆପଣମାନଙ୍କ ସାହାଯ୍ୟ ଚାହୁଁଛି। ସେହିସବୁ ପ୍ରତିଯୋଗିତା ମଧ୍ୟରୁ ପ୍ରାୟ 2/3 ଖେଳରେ ଭାରତ କେଉଁଠି ନାହିଁ, ସେଠାରେ ଆମର ଉପସ୍ଥିତି ହିଁ ନାହିଁ ଏବଂ ଆମେ ସେଥିପାଇଁ କ୍ୱାଲିଫାଏ ମଧ୍ୟ ହୋଇପାରୁନାହୁଁ। ତେଣୁ ଆମେ ସ୍ଥିର କରିଛୁ ଯେ 2036ରେ ଯେଉଁ ଅଲିମ୍ପିକ୍ସ ହେବ ଆମେ ଚାହୁଁଛୁ ଯେ ତାହା ଭାରତରେ ହିଁ ଅନୁଷ୍ଠିତ ହେଉ, କିନ୍ତୁ 2036 ମସିହାରେ ଯେଉଁ କ୍ରୀଡ଼ା ବିଭାଗରେ ଆଜି ଭାରତ ଖେଳୁନାହିଁ, କ୍ୱାଲିଫାଇ କରିପାରୁନାହିଁ, କିମ୍ବା ଯେଉଁ ପ୍ରତିଯୋଗିତା ଗୁଡ଼ିକୁ ଭାରତ ଏପର୍ଯ୍ୟନ୍ତ ଗୁରୁତ୍ୱ ଦେଇନାହିଁ, ସେଭଳି ପ୍ରାୟ 3/4 କ୍ଷେତ୍ର ଆଜି ଆମକୁ ଅପେକ୍ଷା କରି ରହିଛି। ଭାରତ ଏବେ ସେହିସବୁ ଦିଗ ଉପରେ ଗୁରୁତ୍ୱ ଦେବ, ଏଥିପାଇଁ ଆମେ ଟ୍ୟାଲେଣ୍ଟ ହଣ୍ଟର ଏକ ଅଭିଯାନ ମଧ୍ୟ ଚଲାଇବାକୁ ଚାହୁଁଛୁ। ଯଦି ଆମକୁ 2036 ପାଇଁ ପ୍ରତିଭାବାନ ଖେଳାଳି ଦରକାର ତେବେ ଆଜିର 5, 10 କିମ୍ବା 15 ବର୍ଷର ଯୁବପିଢ଼ିଙ୍କ ଉପରେ ବିଶେଷ ଧ୍ୟାନ ଦେବାକୁ ହେବ। ସେଥିପାଇଁ 5ରୁ 15 ବର୍ଷ ବୟସର ପିଲାଙ୍କ ମଧ୍ୟରେ ଲୁକ୍କାୟିତ ଥିବା କ୍ରୀଡ଼ା ପ୍ରତିଭାକୁ ଖୋଜି ବାହାର କରିବା ପାଇଁ ଆମେ ଗାଁ ଓ ସହରର ପ୍ରତିଟି ସ୍କୁଲରେ ଏକ ଅଭିଯାନ ଆରମ୍ଭ କରିବୁ। ଏହି ଟ୍ୟାଲେଣ୍ଟ ହଣ୍ଟ ଅଭିଯାନରେ ପିଲାମାନଙ୍କର ପ୍ରତିଭାକୁ ଚିହ୍ନଟ କରାଯିବ ଏବଂ ତାପରେ ସେମାନଙ୍କୁ ସ୍ପେଶାଲ ଟ୍ରେନିଂ ଦେଇ ଦେଶ ପାଇଁ ଖେଳୁଥିବା ଦକ୍ଷ ଖେଳାଳି ଭାବେ ଗଢ଼ି ତୋଳାଯିବ। ମୋର ପ୍ରିୟ ଯୁବବନ୍ଧୁମାନେ, ଆଜି ଦେଶ ତଥା ଦେଶର ଯୁବପିଢ଼ି ପାଇଁ ନିଶା ଏକ ବଡ଼ ସଂକଟ ପାଲଟିଛି। ତେଣୁ ନିଶା ମୁକ୍ତ ଭାରତ ଗଠନ କରିବା ଆମ ସମସ୍ତଙ୍କର ଏକ ମିଳିତ ଦାୟିତ୍ୱ ହେବା ଉଚିତ। ଆମ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଯୁବପିଢ଼ି ଶକ୍ତିଶାଳୀ ହେବା ଆବଶ୍ୟକ। ଆମର ଯୁବ ସାମର୍ଥ୍ୟ ଯେପରି ଆମ ଦେଶର କାମରେ ଆସିପାରିବ ସେଥିପାଇଁ ନିଶା ମୁକ୍ତ ଭାରତ ଅଭିଯାନ ନିମନ୍ତେ ମାଇ ଭାରତର ସ୍ୱେଚ୍ଛାସେବୀମାନେ ଅନେକ ପଦକ୍ଷେପ ନେଇଛନ୍ତି। ଦେଶର ଏନ୍ଜିଓ ଗୁଡ଼ିକ, ଦେଶର ସାମାଜିକ ସାଂସ୍କୃତିକ ସଂଗଠନ ଏବଂ ଆଧ୍ୟାତ୍ମିକ ଗୁରୁମାନେ ମିଶି ନିଶା ମୁକ୍ତ ଭାରତ ଗଠନ ପାଇଁ 100 ସପ୍ତାହର ଏକ କାର୍ଯ୍ୟକ୍ରମ ସ୍ଥିର କରିଛନ୍ତି। ଏହି ଅଭିଯାନ ଆଗାମୀ 100 ସପ୍ତାହ ପର୍ଯ୍ୟନ୍ତ ଚାଲିବ। ମୁଁ ପ୍ରତ୍ୟେକ ପରିବାରକୁ କହିବାକୁ ଚାହୁଁଛି ଯେ ଆପଣମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୁଅନ୍ତୁ, ଏହା ସହିତ ନିଜକୁ ଯୋଡ଼ନ୍ତୁ ଏବଂ ନିଶାମୁକ୍ତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଆଗକୁ ଆସନ୍ତୁ। ମୋର ପ୍ରିୟ ଦେଶବାସୀ, ଏକବିଂଶ ଶତାବ୍ଦୀରେ ଦଶନ୍ଧି ଧରି ରହିଥିବା ପୁରୁଣା ଆହ୍ୱାନଗୁଡ଼ିକୁ ସମାପ୍ତ କରିବା ଅତି ଆବଶ୍ୟକ। ନକ୍ସଲବାଦ ଓ ମାଓବାଦ ଲକ୍ଷ ଲକ୍ଷ ଯୁବବର୍ଗଙ୍କ ଭବିଷ୍ୟତକୁ ଛାରଖାର କରିଦେଇଛି, ଅନେକ ମାଙ୍କର କର୍ମଠ ସନ୍ତାନମାନଙ୍କୁ ଛଡ଼ାଇ ନେଇ ବର୍ବାଦ କରିଦେଇଛି ଏବଂ ପ୍ରତ୍ୟେକ ପିତାମାତାଙ୍କ ସ୍ୱପ୍ନକୁ ଚୁରମାର କରିଦେଇଛି। ଏହି ନକ୍ସଲବାଦ ପ୍ରାୟ 4 ଦଶନ୍ଧି ଧରି ହିନ୍ଦୁସ୍ତାନର ଏକ ବଡ଼ ଅଂଶକୁ ଏବଂ ଏକ ବିଶାଳ ଜନସଂଖ୍ୟାକୁ ନିଜ କବଜାରେ ରଖିଥିଲା। ସେମାନଙ୍କୁ ବନ୍ଧୁକ ମୁନରେ ଦବାଇ ରଖାଯାଇଥିଲା, ସମ୍ବିଧାନର ନିୟମକୁ ଉଲ୍ଲଂଘନ କରାଯାଇଥିଲା ଏବଂ ଦେଶର ସାଧାରଣ ନାଗରିକଙ୍କ ସୁରକ୍ଷାକୁ ବିପଦରେ ପକାଇଥିଲା। 3,500ରୁ ଅଧିକ ଆମ ପୁଲିସର ସୁରକ୍ଷା ବଳର ଯବାନ ଶହୀଦ ହେଲେ। ଯୁଦ୍ଧରେ ଯେତେ ସୈନିକ ମୃତ୍ୟୁବରଣ କରନ୍ତି ତାଠାରୁ ଅଧିକ ଆମ ପୁଲିସ ଯବାନଙ୍କୁ ନିଜ ଜୀବନକୁ ବାଜି ଲଗାଇବାକୁ ପଡ଼ିଥିଲା। ସେମାନେ ଦେଶର ସାଧାରଣ ଲୋକଙ୍କୁ ସୁରକ୍ଷା ଦେଇଥିଲେ। ଏହି ନକ୍ସଲବାଦ ମାଟିକୁ ରକ୍ତରଞ୍ଜିତ କରିଦେଇଥିଲା। 2014ରେ ଆପଣମାନେ ଯେତେବେଳେ ଆମକୁ ସୁଯୋଗ ଦେଲେ
सही।

ସେମାନେ ସମସ୍ୟା ଗୁଡ଼ିକର ସମାଧାନ କରୁଛନ୍ତି ଏବଂ ବହୁତ ଦକ୍ଷ ନେତୃତ୍ୱ ପ୍ରଦାନ କରୁଛନ୍ତି ଏବଂ ଏହାକୁ ହିଁ ଧ୍ୟାନରେ ରଖି ଆମେ ପାର୍ଲାମେଣ୍ଟରେ ନାରୀ ଶକ୍ତି ବନ୍ଦନ ଅଧିନିୟମ ପାରିତ କରିଥିଲୁ କିନ୍ତୁ କୌଣସି ନା କୌଣସି କାରଣରୁ ରାଜନୀତିର ଆଖଡ଼ାରେ ବିଗତ 40 ବର୍ଷ ଧରି ଏହି ସ୍ୱପ୍ନ ସବୁବେଳେ ରାଜନୈତିକ ଆଖଡ଼ାର ଶିକାର ହୋଇ ଚାଲିଥିଲା ଆଜି ଲାଲ କିଲ୍ଲାର ପ୍ରାଚୀରରୁ ତ୍ରିରଙ୍ଗା ପତାକାର ଛାୟା ତଳେ ଛିଡ଼ା ହୋଇ ମୁଁ ଦେଶର ସମସ୍ତ ରାଜନୈତିକ ଦଳକୁ ପ୍ରାର୍ଥନା କରୁଛି ଅନୁରୋଧ କରୁଛି ଆସନ୍ତୁ ସେହି ମହିଳାମାନଙ୍କ ସାମର୍ଥ୍ୟର ପୂଜାରୀ ହେବା ସେହି ମହିଳାଙ୍କ ସମ୍ମାନ ପାଇଁ ଆଗେଇବା ଏବଂ ଯଥାଶୀଘ୍ର ଆମର ମା ଓ ଭଉଣୀମାନଙ୍କୁ ବିଧାନସଭା ଏବଂ ଲୋକସଭାରେ 33% ପ୍ରତିନିଧିତ୍ୱ ମିଳୁ ଯେପରି ସେମାନେ ଭାରତର ନୀତି ନିର୍ମାଣରେ ନିଜର ଅବଦାନ ଦେଇପାରିବେ ଏହା ସମୟର ଆବଶ୍ୟକତା ମୁଁ ସବୁ ରାଜନୈତିକ ଦଳକୁ ପୁଣି ଥରେ ଅନୁରୋଧ କରୁଛି ଆସନ୍ତୁ ମହିଳା ସଂରକ୍ଷଣ ଲାଗୁ କରି ମହିଳା ସମ୍ମାନରେ ଆପଣମାନେ ମଧ୍ୟ ଯୋଗ ଦିଅନ୍ତୁ ଆପଣମାନେ ମଧ୍ୟ ଏହାର ଯଶ ନିଅନ୍ତୁ ଆପଣମାନେ ମଧ୍ୟ ଏହାର କ୍ରେଡିଟ୍ ନିଅନ୍ତୁ କିନ୍ତୁ ମୋର ମା ଓ ଭଉଣୀମାନଙ୍କୁ ସେମାନଙ୍କର ଅଧିକାର ଦିଅନ୍ତୁ ମୋର ପ୍ରିୟ ଦେଶବାସୀଗଣ ବିକଶିତ ଭାରତର ସଂକଳ୍ପ ସେତେବେଳେ ହିଁ ପୂରଣ ହେବ ଯେତେବେଳେ ବିକାଶ ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବ 2014 ପୂର୍ବରୁ କେବଳ 25 କୋଟି ଲୋକଙ୍କ ପାଖରେ ସୋସିଆଲ ସେକ୍ୟୁରିଟିର କଭର ଥିଲା କେବଳ 25 କୋଟି ଲୋକଙ୍କ ପାଖରେ ବନ୍ଧୁଗଣ ବିଗତ 5-7 ଦଶନ୍ଧି ମଧ୍ୟରେ କେବଳ 25 କୋଟି ଲୋକଙ୍କୁ ଏହି ସୁବିଧା ମିଳିଥିଲା କିନ୍ତୁ ଆମେ ଗୋଟିଏ ଦଶନ୍ଧି ମଧ୍ୟରେ 100 କୋଟି ଦେଶବାସୀଙ୍କୁ ସୋସିଆଲ ସେକ୍ୟୁରିଟିର କବଚ ପ୍ରଦାନ କରିଛୁ ଆୟୁଷ୍ମାନ ଭାରତ ଯୋଜନା ମାଧ୍ୟମରେ 70 ବର୍ଷ ବୟସର ବୃଦ୍ଧବୃଦ୍ଧାମାନଙ୍କ ପାଇଁ ମଧ୍ୟ ଆଜି 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଔଷଧର ବ୍ୟବସ୍ଥା କରାଯାଉଛି ଏହାଦ୍ୱାରା କୋଟି କୋଟି ପରିବାରକୁ ବହୁତ ବଡ଼ ସୁବିଧା ମିଳିଛି ଏବଂ ଏହି ଆୟୁଷ୍ମାନ କାର୍ଡ କାରଣରୁ 2 ଲକ୍ଷ କୋଟି ଟଙ୍କାର ସଞ୍ଚୟ ହୋଇପାରିଛି ଯେଉଁ ଅର୍ଥ ଔଷଧ ଏବଂ ଅପରେସନ୍ ପଛରେ ଖର୍ଚ୍ଚ ହେବାର ଥିଲା ତାହା ହେଉଛି ମୋ ପରିବାରର ସଞ୍ଚୟ ତାହା ଗରିବ ପରିବାର ତାହା ମଧ୍ୟବିତ୍ତ ପରିବାରର ସଞ୍ଚୟ ସେମାନଙ୍କୁ ଏତେ ବଡ଼ ସୁବିଧା ମିଳିଛି ମୋର ପ୍ରିୟ ଦେଶବାସୀଗଣ ଆଜି ଗୋଟିଏ କାମ ପାଇଁ ମୋତେ ଆପଣମାନଙ୍କ ସାହାଯ୍ୟ ଦରକାର ମୁଁ ଆପଣ ସମସ୍ତଙ୍କ ନିକଟରୁ ଏକ ସାହାଯ୍ୟ ମାଗୁଛି ମୁଁ ଚାହୁଁଛି ଯେ ସମସ୍ତ ଯୁବପିଢ଼ି ଏହାର ନେତୃତ୍ୱ ନିଅନ୍ତୁ ଆପଣଙ୍କର 1 କିମ୍ବା 2 ଘଣ୍ଟା ଦେଶକୁ ବହୁତ ବଡ଼ ଶକ୍ତି ପ୍ରଦାନ କରିବାକୁ ଯାଉଛି ଆପଣଙ୍କୁ ଲାଗୁଥିବ ଯେ ଏହି 1-2 ଘଣ୍ଟାରେ ମୁଁ ଦେଶକୁ କି ଶକ୍ତି ଦେଇପାରିବି ସେ କଥା ମୁଁ ଆପଣଙ୍କୁ କହୁଛି ଆପଣମାନେ ଏକ ବହୁତ ବଡ଼ ଶକ୍ତି ହେବାକୁ ଯାଉଛନ୍ତି ଏବଂ ସେଥିପାଇଁ ପ୍ରତିଟି ଘରେ ଏକ ଅନୁକୂଳ ବାତାବରଣ ସୃଷ୍ଟି ହେବା ଉଚିତ ଆଜିକାଲି ଦେଶରେ ଜନଗଣନାର କାର୍ଯ୍ୟ ଚାଲିଛି ଏବଂ ଏହି ଗଣତି କେବଳ ପରିସଂଖ୍ୟାନ ବା ଆକଳନରେ ସୀମିତ ନୁହେଁ ବରଂ ଏହାର ସୂକ୍ଷ୍ମ ତଥ୍ୟ ଆଧାରରେ ନୀତି ନିର୍ଦ୍ଧାରଣ କରାଯାଏ ଯୋଜନାମାନ ପ୍ରସ୍ତୁତ କରାଯାଏ ଯାହାଦ୍ୱାରା ଦେଶ ଆଗକୁ ବଢ଼ିବା ପାଇଁ ନିଜର ରୂପରେଖ ପ୍ରସ୍ତୁତ କରିଥାଏ ଏବଂ ସେଥିପାଇଁ ସଠିକ୍ ତଥ୍ୟ ମିଳିବା ଅତ୍ୟନ୍ତ ଆବଶ୍ୟକ କେବେ କେବେ ସରକାରଙ୍କ ପକ୍ଷରୁ ଯେଉଁ ପ୍ରତିନିଧିମାନେ ଆସନ୍ତି ସେମାନେ ଏତେ ଶୀଘ୍ରରେ ଥାଆନ୍ତି ଯେ କେବେ ସ୍ପେଲିଂ ଭୁଲ ଲେଖିଦିଅନ୍ତି ତ ପୁଣି କେବେ ଆଉ କିଛି ଅଲଗା ଲେଖିଦିଅନ୍ତି ଏହି କାରଣରୁ ଆମକୁ ସଠିକ୍ ଅନ୍ତିମ ପରିଣାମ ପାଇବାରେ ଅସୁବିଧା ହୁଏ ଏବେ ଯେତେବେଳେ ଟେକ୍ନୋଲୋଜି ଆଭେଲେବଲ୍ ଅଛି ସେତେବେଳେ ଏଥର ଏକ ନିଷ୍ପତ୍ତି ନିଆଯାଇଛି ଯେ ଆପଣ ନିଜେ ମଧ୍ୟ ଜନଗଣନାରେ ନିଜର ତଥ୍ୟଗୁଡ଼ିକୁ ନିଜ ମୋବାଇଲ ଫୋନ୍ ମାଧ୍ୟମରେ ଭରିପାରିବେ ପରେ କୌଣସି ଅଧିକାରୀ କୌଣସି ପ୍ରତିନିଧି ଆସିଲେ ଆପଣଙ୍କ ସହ ଆଲୋଚନା କରିବେ କିନ୍ତୁ ଆପଣ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଯଦି ଡିଜିଟାଲି ନିଜର ରେଜିଷ୍ଟ୍ରି କରିଦେଲେ ସମସ୍ତ ତଥ୍ୟ ତଥା ସ୍ପେଲିଂ ମଧ୍ୟ କୌଣସି ଭୁଲ ହେବ ନାହିଁ କୌଣସି ବି ତଥ୍ୟ ଯେପରି ଭୁଲ ନ ହେଉ ଆପଣ ଯେତେ ପରଫେକ୍ଟ ତଥ୍ୟ ଦେବେ ଦେଶକୁ ଆଗକୁ ବଢ଼ିବାରେ ସେତେ ଅଧିକ ସାହାଯ୍ୟ ମିଳିବ ଏବଂ ସେଥିପାଇଁ ମୁଁ ଦେଶର ଯୁବପିଢ଼ିଙ୍କୁ କହୁଛି ଯେ ଆପଣ ନିଜ ପରିବାରର ଲୋକଙ୍କୁ ସାଙ୍ଗରେ ବସାଇ ସମ୍ପୂର୍ଣ୍ଣ ଫର୍ମକୁ ଭଲ ଭାବେ ବୁଝନ୍ତୁ ପ୍ରଥମେ କାଗଜରେ ଫର୍ମକୁ ଭରି ଦିଅନ୍ତୁ ଯଦି କିଛି ଭୁଲ ଥାଏ ତେବେ ତାକୁ କରେକ୍ଟ କରି ନିଅନ୍ତୁ ଏବଂ ତାପରେ ଟେକ୍ନୋଲୋଜି ମାଧ୍ୟମରେ ତାକୁ ଡିଜିଟାଲି ଅପଲୋଡ଼ କରିଦିଅନ୍ତୁ ଆପଣ ଦେଖନ୍ତୁ ଦେଶ ଏତେ ବଡ଼ କାମ କରିନେବ ଏବଂ ଏହାଦ୍ୱାରା ଦେଶର ସମୟ ଓ ଶକ୍ତି ମଧ୍ୟ ବଞ୍ଚିବ ସଠିକ୍ କ୍ରମରେ ତଥ୍ୟ ଉପଲବ୍ଧ ହେବା ଦ୍ୱାରା ଏହା ବିଶେଷ ଭାବରେ କାର୍ଯ୍ୟରେ ଆସିବ ଏବଂ ସେଥିପାଇଁ ମୁଁ ମୋ ଦେଶର ଯୁବପିଢ଼ିଙ୍କୁ ଜନଗଣନାରେ ଏହି

0: କାର୍ଯ୍ୟରେ ସକ୍ରିୟ ଭାବେ ଜଡ଼ିତ ହେବା ପାଇଁ ଅନୁରୋଧ କରୁଛି। ମୋର ପ୍ରିୟ ଦେଶର ଯୁବବନ୍ଧୁମାନେ, ମୁଁ ଲାଲ କିଲ୍ଲାରୁ ପଞ୍ଚ ପ୍ରାଣ ବିଷୟରେ କହିଥିଲି। ଏହି ପଞ୍ଚ ପ୍ରାଣ ଦେଶକୁ ନିଜର ଆତ୍ମଗୌରବ ଦିଗରେ ଆଗକୁ ନେଇଯିବା, ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ସାମର୍ଥ୍ୟର ସହ ଆଗକୁ ବଢ଼ିବା ପାଇଁ ଏକ ବହୁତ ବଡ଼ ସମ୍ବଳ ପ୍ରଦାନ କରିଛି। ଆମକୁ ପ୍ରତି ମୁହୂର୍ତ୍ତରେ ଦାସତ୍ୱର ମାନସିକତାକୁ ସମ୍ପୂର୍ଣ୍ଣ ଭାବେ ବିଲୋପ କରିବାକୁ ହେବ। ଯେଉଁ ଭାରତର ସ୍ୱପ୍ନ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦେଖିଥିଲେ, ବାବା ସାହେବ ଆମ୍ବେଦକର ଦେଖିଥିଲେ, ପଣ୍ଡିତ ନେହେରୁ ଦେଖିଥିଲେ, ସର୍ଦ୍ଦାର ପଟେଲ, ଭଗତ ସିଂ, ସୁଖଦେବ ଏବଂ ରାଜଗୁରୁ ଦେଖିଥିଲେ, ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଦେଖିଥିଲେ, ଭଗବାନ ବିର୍ସା ମୁଣ୍ଡା ଦେଖିଥିଲେ, ଜ୍ୟୋତିବା ଫୁଲେ ଦେଖିଥିଲେ। ସେ ସମସ୍ତଙ୍କଠାରୁ ପ୍ରେରଣା ନେଇ ଆମେ ଆଗକୁ ବଢ଼ିଛୁ। ଆସନ୍ତୁ ଆମେ ଏହି ସଂକଳ୍ପକୁ ପୁଣି ଥରେ ଦୋହରାଇବା, ନିଜଠାରୁ ଉର୍ଦ୍ଧ୍ୱରେ ରାଷ୍ଟ୍ରର ହିତକୁ ରଖିବା ଏବଂ କର୍ତ୍ତବ୍ୟ ହିଁ ଆମର ପରିଚୟ ହେବ। ମୁଁ ସବୁ ଦେଶବାସୀଙ୍କୁ କହିବି ଯେ ଏହା ହେଉଛି ଆମର ସମୟ। ମୁଁ ସବୁ ଦେଶବାସୀଙ୍କୁ କହିବି ଯେ ଏହା ଆମର ସମୟ, ଆମର ସୁଯୋଗ ଏବଂ ସଂକଳ୍ପ ମଧ୍ୟ ଆମର। ଆସନ୍ତୁ ନିଜ ସ୍ୱପ୍ନକୁ ସଂକଳ୍ପରେ ପରିଣତ କରିବା, ସଂକଳ୍ପକୁ ସାମର୍ଥ୍ୟରେ ଏବଂ ସାମର୍ଥ୍ୟକୁ ସଫଳତାରେ ପରିଣତ କରି ଦେଖାଇବା। ଆସନ୍ତୁ ପ୍ରତିଟି ପାଦକୁ ବିକାଶ ଦିଗରେ ଆଗକୁ ବଢ଼ାଇବା, ପାଦରେ ପାଦ ମିଳାଇ ଚାଲିବା, ମନ ସହ ମନ ମିଳାଇବା, ଲକ୍ଷ୍ୟ ସହିତ ସର୍ବଦା ଜଡ଼ିତ ରହିବା ଏବଂ ଏହିପରି ଭାବେ ଗୋଟିଏ ଦୀପରୁ ହଜାର ହଜାର ଦୀପ ଜଳି ଉଠିବ। ଆସନ୍ତୁ ସମସ୍ତେ ମିଶି ବିକଶିତ ଭାରତ ଗଢ଼ିବା, ଏହି ଭାବନା ସହିତ ଏ ଶୁଭ ଅବସରରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। ମୋ ସହିତ କୁହନ୍ତୁ, ଭାରତ ମାତା କି ଜୟ, ଭାରତ ମାତା କି ଜୟ, ବନ୍ଦେ ମାତରମ, ବନ୍ଦେ ମାତରମ। ବହୁତ ବହୁତ ଧନ୍ୟବାଦ।
1: ଶୁଣିଲେ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ମୂଳ ଉଦ୍ବୋଧନର ଏଆଇ ଆଧାରିତ ଓଡ଼ିଆ ରୂପାନ୍ତରଣ ତଥା ପୁନଃନିର୍ମିତ ସଂସ୍କରଣ।

ଶୁଣନ୍ତୁ 80ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବିଶେଷ ସମାଚାର ଦର୍ପଣ। ଭାରତ ଆଜି 80ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଆୟୋଜିତ ଜାତୀୟ ସ୍ତରୀୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ଉଦ୍ବୋଧନ ଦେଇଛନ୍ତି।

0: ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନ ଲାଗି ଆମକୁ ବଡ଼ ସ୍ୱପ୍ନ ଦେଖିବା ସହିତ ସଂକଳ୍ପ ନେବାକୁ ପଡ଼ିବ। ନୂତନ ସଂକଳ୍ପ ସହିତ ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ଦିଗରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଆଜ ହମ ସବ 80ବା ସ୍ୱତନ୍ତ୍ରତା ଦିବସ ମନା ରହେ ହୈଁ। ଆଜ ହର ଦିଲୋଁ କି ଧଡ଼କନ ବନ୍ଦେ ମାତରମ୍ କେ ନାଦ ସେ ଗୁଞ୍ଜ ରହି। ଆଜ ହର ଘର ତିରଙ୍ଗା ହୈ, ହର ମନ ତିରଙ୍ଗା ହୈ ଔର ଦେଶ ଉତ୍ସାହ ଔର ଉମଙ୍ଗ କେ ସାଥ ନୟେ ସଂକଳ୍ପୋଁ କୋ ଲେକର କେ ଆଜ ଆଗେ ବଢ଼ ରହା ହୈ। ଆପ ସବକୋ ସ୍ୱତନ୍ତ୍ରତା ଦିବସ କି ବହୁତ ବହୁତ ଶୁଭକାମନାଏ। ଦେଶ ଆଜ ଉନ୍ ମହାନ ସପୁତୋ କା ପୁଣ୍ୟ ସ୍ମରଣ କରତି ହୈ ଜିନ୍ହୋନେ ଦେଶ କି ଆଜାଦୀ କେ ଲିଏ ତ୍ୟାଗ ବଲିଦାନ କି ପରାକାଷ୍ଠା।
0: ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଆଜି ଜାତୀୟ ସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେଶର ସ୍ୱାଧୀନତା ଅଖଣ୍ଡତା ପାଇଁ ବଳିଦାନ ଦେଇଥିବା ମହାନ ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ

0: ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ଯୁବଶକ୍ତିର ବିକାଶ କରି ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ମୁଖ୍ୟମନ୍ତ୍ରୀ କହିଥିଲେ ଉଚ୍ଚଶିକ୍ଷାକୁ ଆହୁରି ବ୍ୟାପକ କରିବା ପାଇଁ ଉପାନ୍ତ ଜିଲ୍ଲାରେ 18 ନୂଆ ସରକାରୀ ମହାବିଦ୍ୟାଳୟ ଏବଂ 4 ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ସେ କହିଥିଲେ ରାଜ୍ୟରେ ଶିକ୍ଷାକୁ ଅଧିକ ସହଜ ଏବଂ ସାର୍ବଜନୀନ କରିବା ପାଇଁ ଚଳିତ ଶିକ୍ଷାବର୍ଷରୁ 9ମ ଓ 10ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ କରାଯିବ।
1: ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ କେବଳ ଏକ ସଂଗ୍ରାମର କାହାଣୀ ନୁହେଁ, ଏହା ଥିଲା ରାଷ୍ଟ୍ର ଗଠନର ପ୍ରଥମ ପାବଛ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ବିଭିନ୍ନ ବିଚାରଧାରାର ସ୍ୱାଧୀନତା ସଂଗ୍ରାମୀମାନେ ଗୋଟିଏ ମଞ୍ଚରେ ଆସି ବ୍ରିଟିଶ ସରକାରଙ୍କର ବିରୁଦ୍ଧରେ ଏକଜୁଟ ହୋଇଥିଲେ। ସତ୍ୟାଗ୍ରହ ଓ ଅହିଂସା ମନ୍ତ୍ରରେ ଉଦ୍ଭୁତ ହୋଇ ବ୍ରିଟିଶ ସରକାରଙ୍କର ବିରୁଦ୍ଧରେ ଏକ ଲମ୍ବା ଲଢ଼େଇ ଚାଲିଥିଲା। ଏଥିସହିତ ସମାନ୍ତରାଳ ଭାବେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଶହୀଦ ଭଗତ ସିଂଙ୍କର ପରି ମହାନ କ୍ରାନ୍ତିକାରୀମାନେ ସଶସ୍ତ୍ର ସଂଗ୍ରାମ କରିଥିଲେ। କିନ୍ତୁ ମୋଟାମୋଟି ଭାବେ ଏହି ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ଆଧାର ଥିଲା ଅହିଂସା। ଫଳସ୍ୱରୂପ 80 ତଳେ ଆଜିର ଦିନରେ ଆମ ଦେଶ ସ୍ୱାଧୀନ ହୋଇଥିଲା। ଏହି ମହାସଂଗ୍ରାମରେ ତ୍ୟାଗ ଓ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବାଲ ଗଙ୍ଗାଧର ତିଲକ, ବୀର ସାବରକର, ଶହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଡକ୍ଟର ବାବା ସାହେବ ଆମ୍ବେଦକର, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ଲାଲ ବାହାଦୁର ଶାସ୍ତ୍ରୀ, ମୌଲାନା ଆଜାଦଙ୍କର ପରି ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସହିତ ଲକ୍ଷ ଲକ୍ଷ ସଂଗ୍ରାମୀମାନଙ୍କୁ ମୁଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଦେଶର ଅନ୍ୟାନ୍ୟ ରାଜ୍ୟ ପରି ଆମ ରାଜ୍ୟ ଓଡ଼ିଶା ମାଟିର ବୀର ସନ୍ତାନମାନେ ମଧ୍ୟ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଥିଲେ। ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶାର ନେତୃବୃନ୍ଦଙ୍କର ଅସୀମ ତ୍ୟାଗ ଓ ସଂଘର୍ଷ ଓଡ଼ିଶାକୁ ଜାତୀୟ ଆନ୍ଦୋଳନର ମୁଖ୍ୟ ସ୍ରୋତରେ ସାମିଲ କରିଥିଲା। ଓଡ଼ିଶାର ଜନ ଆନ୍ଦୋଳନ ବିନା ସ୍ୱାଧୀନତା ସଂଗ୍ରାମର କାହାଣୀ ଅକଳ୍ପନୀୟ। ରକ୍ତ ତୀର୍ଥ ଇରମ, ଘୁମସୁର ବିଦ୍ରୋହ, ପ୍ରଜାମଣ୍ଡଳ ସଂଗ୍ରାମ, କନ୍ଦ ବିଦ୍ରୋହ, ସମ୍ବଲପୁର ବିଦ୍ରୋହ, କେନ୍ଦୁଝରର ଭୂୟାଁ ବିଦ୍ରୋହ, କୋରାପୁଟର ଆଦିବାସୀ ବିଦ୍ରୋହ ଆଦି ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ଆହୁରି ଶାଣିତ କରିଥିଲା। ସ୍ୱାଧୀନତା ପରବର୍ତ୍ତୀ କାଳରେ ଦେଶର ବିକାଶ ସବୁଠାରୁ ବଡ଼ ଆହ୍ୱାନ ଥିଲା। ସବୁ ସରକାର ନିଜ ନିଜ ସାଧ୍ୟ ସାମର୍ଥ୍ୟ ମୁତାବକ ଦେଶର ବିକାଶ ପାଇଁ ସେମାନଙ୍କର ଅବଦାନ ଦେଇଥିଲେ। କିନ୍ତୁ ସ୍ୱାଧୀନତାର 68 ବିକାଶର ଗତି ଯେତେ ଆଶାନୁରୂପ ହେବା କଥା ତାହା ହୋଇପାରିନଥିଲା। କିନ୍ତୁ ମାନନୀୟ ମୋଦିଜୀ ଦେଶର ଶାସନଭାର ସମ୍ଭାଳିବା ପରେ ନୂତନ ଭାରତ ନିର୍ମାଣ ଯଥାର୍ଥରେ ଆରମ୍ଭ ହୋଇଥିଲା। 2014 ସ୍ୱାଧୀନତା ଦିବସ ସମ୍ବୋଧନରେ ସ୍ୱଚ୍ଛ ଭାରତର ନାରାରୁ ଆରମ୍ଭ ହୋଇଥିଲା ନୂତନ ଭାରତର ନିର୍ମାଣ। ଏହି 12 ମଧ୍ୟରେ ଗୋଟିଏ ପରେ ଗୋଟିଏ ଦୂରଦର୍ଶୀ ନିଷ୍ପତ୍ତି ନେଇ ଦେଶକୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ତରରେ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ସେ ପ୍ରତିଷ୍ଠା କରିଛନ୍ତି। ଆଜିର ଭାରତ ହେଉଛି ଆତ୍ମବିଶ୍ୱାସ, ଆତ୍ମନିର୍ଭର ଓ ଆତ୍ମସମ୍ମାନର ଭରା ଭାରତ। ଆମ ଦେଶର ଆତ୍ମା ହେଉଛନ୍ତି ଆମ ଦେଶର ପ୍ରକୃତ ନାଗରିକ। ସେମାନେ ତାଙ୍କର ଛୋଟ ଛୋଟ ସମସ୍ୟାର ଆସୁ ନିରାକରଣ ଚାହାନ୍ତି, ଯାହାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦିଜୀ ପୂରଣ କରିବାରେ ସହାୟକ ହୋଇପାରିଛନ୍ତି। ଆଉ ଆଗ ପରି ରନ୍ଧନ ଗ୍ୟାସ ଏକ ବିଳାସପୂର୍ଣ୍ଣ ସାମଗ୍ରୀ ହୋଇ ରହିନାହିଁ କି ଗ୍ୟାସ ପାଇବା ପାଇଁ ମାସ ମାସ ଧରି ଅପେକ୍ଷା କରିବାକୁ ଆମକୁ କେବେ ବି ପଡ଼ୁନାହିଁ। ଆଜି ଦେଶର ଗରିବଙ୍କର ପାଖରେ ବ୍ୟାଙ୍କ ଖାତା ଅଛି, ଯେଉଁଠାରେ ବିନା ଲାଞ୍ଚ ଦେଇ ନିଜର ନାର୍ଯ୍ୟ ପ୍ରାପ୍ୟ ସରକାରଙ୍କର ଠାରୁ ସେମାନେ ପାଇପାରୁଛନ୍ତି। ମାନନୀୟ ମୋଦିଜୀଙ୍କ ଦୂରଦର୍ଶୀ ନୀତିର ସଫଳ ରୂପାୟନ ଯୋଗୁଁ ବେସରକାରୀ ହସ୍ପିଟାଲରେ ଚିକିତ୍ସା ସେବା ପାଇବା ଏବେ ଆଉ ସ୍ୱପ୍ନ ନୁହେଁ, ଏହା ଆଜି ବାସ୍ତବତାରେ ପରିଣତ ହୋଇଛି। ଆମର ଯୁବଶକ୍ତି ହିଁ ବିକଶିତ ଭାରତ ଗଠନର ଲକ୍ଷ୍ୟ ପୂରଣ କରିବା ଦିଗରେ ମୁଖ୍ୟ ଯୋଦ୍ଧା ଭାବେ ନିଜକୁ ସାମିଲ କରିଛନ୍ତି। ଗତ 12 ମୋଦିଜୀଙ୍କର ନେତୃତ୍ୱରେ ଦେଶ ଅନେକ ସଫଳତା ହାସଲ କରିଛି, କିନ୍ତୁ ଏକ ଉଲ୍ଲେଖନୀୟ ସଫଳତା ହେଉଛି ରେଡ୍ ଟେରରର ପରିସମାପ୍ତି। 12 ତଳେ ଦେଶର ପ୍ରାୟ 1/4 ଜିଲ୍ଲା ଏହି ନକ୍ସାଲ ଓ ମାଓ ହିଂସାରେ କବଳିତ ଥିଲା। କିନ୍ତୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଜୀଙ୍କର ସଠିକ୍ ମାର୍ଗଦର୍ଶନ ଏବଂ ମାନ୍ୟବର କେନ୍ଦ୍ର ଗୃହ

0: ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ ଶାହାଜୀଙ୍କର ଦକ୍ଷ ପରିଚାଳନା ଯୋଗୁଁ ଆଜି ରେଡ୍ ଟେରର ଆଜି ଇତିହାସ ପାଲଟିଛି। ଏହି ପଦକ୍ଷେପର ସଫଳର ଏକ ବଡ଼ ଅଂଶୀଦାର ହୋଇଛି ଆମ ରାଜ୍ୟ ଓଡ଼ିଶା, କାରଣ ଆମ ରାଜ୍ୟର ପ୍ରାୟ ଅଧା ଅଞ୍ଚଳ ଏହି ରେଡ୍ ଟେରରରେ ପ୍ରଭାବିତ ଥିଲା। ଗତ ମାର୍ଚ୍ଚ 31 ତାରିଖରେ ଏହାର ସମାପ୍ତ ହେବା ପରେ ସେହି ଜିଲ୍ଲାଗୁଡ଼ିକରେ ବନ୍ଦ ହୋଇଥିବା ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ମୋର ପ୍ରିୟ ଯୁବବନ୍ଧୁଗଣ, ଆପଣମାନେ ହେଉଛନ୍ତି ଦେଶର ଭବିଷ୍ୟତ ନୂତନ ଚିନ୍ତା ଓ ଚେତନାର ଉତ୍ସ। ଆପଣଙ୍କର ସାମର୍ଥ୍ୟ, ଶକ୍ତି ଏବଂ ସୃଜନଶୀଳତାରେ ମୋର ତିଳେମାତ୍ର ସନ୍ଦେହ ନାହିଁ। ଆମ ସରକାର ଅବଗତ ଅଛନ୍ତି ଯେ ଆଜିର ଯୁବ ସମାଜ ପାଇଁ ରୋଜଗାର ସୃଷ୍ଟି ଏକ ବଡ଼ ଆହ୍ୱାନ, ତେଣୁ ଏହି ପ୍ରସଙ୍ଗକୁ ସମାଧାନ କରିବା ପାଇଁ ଯୁବ ସମାଜର ଦକ୍ଷତାକୁ ବିକାଶ କରିବା ଅତ୍ୟନ୍ତ ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ବିକାଶ ଭି ବିରାସତ ଭି ଆହ୍ୱାନର ଫଳସ୍ୱରୂପ ବର୍ତ୍ତମାନ ଦେଶରେ ଏକ ସାଂସ୍କୃତିକ ରାଷ୍ଟ୍ରବାଦର ବହ୍ନି ସମସ୍ତ ଭାରତୀୟଙ୍କ ମନରେ ପ୍ରଜ୍ୱଳିତ ହୋଇଛି। ଏହାର ପ୍ରତିଫଳନ ଅଯୋଧ୍ୟାର ରାମ ମନ୍ଦିର, ମହାକୁମ୍ଭ ଏବଂ କାଶୀ ବିଶ୍ୱନାଥ କରିଡରରେ ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁଙ୍କର ଆଗମନରୁ ସ୍ପଷ୍ଟ ଦୃଶ୍ୟମାନ ହେଉଛି। ଗତ କିଛି ବର୍ଷ ହେଲା ଓଡ଼ିଶାରେ ବି ଓଡ଼ିଆ ଅସ୍ମିତାକୁ ନେଇ ଲୋକେ ଉଦ୍ବେଳିତ ହୋଇଥିଲେ। ଆମ ସରକାର ଆସିବା ପରେ ଲୋକଙ୍କର ଏହି ଭାବନାକୁ ସମ୍ମାନ ଦେଇ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବାକୁ ଆମେ ଅନେକ ପଦକ୍ଷେପମାନ ନେଇଛନ୍ତି। ଆସନ୍ତୁ ଏକ ସମୃଦ୍ଧ, ସଶକ୍ତ, ସମାବେଶୀ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ପ୍ରତ୍ୟେକ ଓଡ଼ିଆ ପ୍ରତିବଦ୍ଧ ହେବା। ଆଗାମୀ 10 ବର୍ଷ ହେବ ଓଡ଼ିଶାର ଦଶକ। 2036 ସୁଦ୍ଧା ନିର୍ମାଣ କରିବା ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ଗଢ଼ିବା ବିକଶିତ ଓଡ଼ିଶା ଓ ବିକଶିତ ଭାରତ।
1: ରାଜ୍ୟରେ ଆଜି ବିଭିନ୍ନ ସଦର ମହକୁମାରେ 80ତମ ସ୍ୱାଧୀନତା ଦିବସ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ 80ତମ ସ୍ୱାଧୀନତା ଦିବସ ଉତ୍ସବ ଆଜି ମହାସମାରୋହରେ ପାଳିତ ହୋଇଛି। ନବରଙ୍ଗପୁର ଷ୍ଟାଡିୟମଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଉତ୍ସବରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମବେତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସେ ତାଙ୍କ ଉଦ୍ବୋଧନରେ କହିଥିଲେ,
2: ଆଜି ଭାରତବର୍ଷରେ ତଥା ଓଡ଼ିଶା ପ୍ରଦେଶରେ ଇଂରେଜ ଶାସନ ସହିତ ଲଢ଼ିଥିବା ମହାନ ବୀର ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଏବଂ କନ୍ଧ ବିଦ୍ରୋହର ମହାନ ନାୟକ ଲକ୍ଷ୍ମଣ ନାୟକ ସମସ୍ତଙ୍କୁ ପୁଣି ଥରେ ମୁଁ ଭକ୍ତିପୂତ ମୋର ପ୍ରଣାମ ଜଣାଉଛି। ଆଜି ଯେତେବେଳେ ଲକ୍ଷ୍ମଣ ନାୟକଙ୍କର ନେତୃତ୍ୱରେ ଆମେ ସେତେବେଳେ ଆମର ଓଡ଼ିଶା ପ୍ରଦେଶରେ ଅନ୍ଡିଭାଇଡେଡ୍ କୋରାପୁଟ ଡିଷ୍ଟ୍ରିକ୍ଟରେ କନ୍ଧମେଳି ପ୍ରଜାମେଳି ହୋଇଥିଲା ଏବଂ ଆପଣମାନଙ୍କର ନିଶ୍ଚିତ ଭାବରେ ଆଜି ମନେ ପକାଇବାର ଆବଶ୍ୟକତା ଅଛି ଯେ ଆମେ ବୀର ସୁରେନ୍ଦ୍ର ସାଏଙ୍କଠୁ ଆରମ୍ଭ କରି ଶହୀଦ ମାଧୋ ସିଂ, ହଟୋ ସିଂ, କୁଞ୍ଜେଲ ସିଂ ଏବଂ ବଲାଙ୍ଗୀରକୁ ଯେତେବେଳେ ଆସିବେ, ଶହୀଦ ମାନ୍ଧାତା ସିଂ ମାଝୀ, କଳାହାଣ୍ଡିର ରେଣ୍ଡୋ ମାଝୀ ଏବଂ ଆମର କୋରାପୁଟ ଜିଲ୍ଲାର ଲକ୍ଷ୍ମଣ ନାୟକଙ୍କ ସହିତ ଚୋକରା ବିଷୟୀ ଏ ଗୋଟିଏ ସମାଧାରରେ ଆଦିବାସୀ ମେଳି କରିକି ଇଂରେଜ ଶାସନରେ ସମସ୍ତେ ନିଜର ଜୀବନକୁ ଉଛାବର କରିଥିଲେ ଏବଂ ସବୁଥିରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ସେତେବେଳେ ଏବେକାର ନବରଙ୍ଗପୁର ଜିଲ୍ଲା ମଧ୍ୟ ପଛରେ ନଥିଲା।
1: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ। ସେ ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସେ ତାଙ୍କ ଉଦ୍ବୋଧନରେ ମହାପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ କହିଥିଲେ,
3: ଆମ ସରକାର ପାଇଁ ବିକାଶର ମୂଳ ସ୍ୱରୂପ ହେଲା ଘରେ ଘରେ ପାଣି, ଘରେ ଘରେ ବିଜୁଳି, ଚାଷୀଙ୍କ କ୍ଷେତକୁ ପାଣି, ପିଲାଙ୍କ ପାଇଁ ବିଦ୍ୟାଳୟ, ରୋଗୀଙ୍କ ପାଇଁ ହସ୍ପିଟାଲ, ପରିବହନ ଆଉ ଉଦ୍ୟୋଗ ପାଇଁ ଭଲ ରାସ୍ତା, ଯୁବଙ୍କ ପାଇଁ ରୋଜଗାର ଆଉ ମହିଳାଙ୍କ ପାଇଁ ସ୍ୱାବଲମ୍ବନ, ଏହା ହିଁ ଆମର ସରକାରଙ୍କ ସେବା, ସୁଶାସନ ଆଉ ବିକାଶର ମନ୍ତ୍ର। କଳାହାଣ୍ଡି ଆଜି କେବଳ ଓଡ଼ିଶା ନୁହେଁ, ଭାରତବର୍ଷରେ କୃଷିର ଏକ ପ୍ରମୁଖ କେନ୍ଦ୍ର। ଧାନ, କପା, ପର୍ଯ୍ୟଟନ, ଚାଷ ଓ ଭାଲ୍ୟୁ ଆଡିସନ କଳାହାଣ୍ଡି ଏକ ଅଗ୍ରଣୀ ଜିଲ୍ଲାର ମର୍ଯ୍ୟାଦା ପାଇଛି। କଳାହାଣ୍ଡିରେ 71,000 ହେକ୍ଟରରୁ ଅଧିକ ଜମିରେ କପା ଚାଷ ହେଉଛି। କପା ଆଉ ଡାଲି ଜାତି ଚାଷର ଇଣ୍ଟରକ୍ରପିଂକୁ

0: ଲକ୍ଷ ହେକ୍ଟର ପର୍ଯ୍ୟନ୍ତ ନେବା ଏବଂ ନୂଆ ଆଗ୍ରୋ ପ୍ରୋସେସିଂ ହବ୍ ସ୍ଥାପନା କରିବା ଆମେ ଲକ୍ଷ୍ୟ ରଖିଛୁ। ଜଳସେଚନ ପାଇଁ 27,325 ନୂଆ ଲିଫ୍ଟ ଇରିଗେସନ୍ ପ୍ରୋଜେକ୍ଟ ଏବଂ ମଧ୍ୟମ 1,82,000 ହେକ୍ଟର ନୂଆ ଇରିଗେସନ୍ ପୋଟେନ୍ସିଆଲ ସୃଷ୍ଟି ହୋଇଛି।
1: ଗଞ୍ଜାମ ଜିଲ୍ଲା ଛତ୍ରପୁର ପୁଲିସ ପରେଡ୍ ପଡ଼ିଆଠାରେ ଆୟୋଜିତ 80ତମ ସ୍ୱାଧୀନତା ଦିବସ ସମାରୋହରେ ଆଇନ ପୂର୍ତ୍ତ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ସମବେତ ଜନତାଙ୍କୁ ଉଦ୍ବୋଧନ ଦେବା ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ,
2: ଖାଲି ସ୍ୱାଧୀନତା ପ୍ରାପ୍ତିର କଥା ନୁହେଁ, ସେ ସ୍ୱାଧୀନତାକୁ ବଞ୍ଚେଇ ରଖିବା ଏବଂ ତା ସହିତ ତାଳ ଦେଇକି ବିକାଶର ଏକ ଲମ୍ବା ଜୟଯାତ୍ରା ଆରମ୍ଭ କରିବା। ଆଜି ଯେତେବେଳେ ଲାଲ କିଲ୍ଲା ଉପରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଏ ଦେଶକୁ ଆହ୍ୱାନ କରୁଥିଲେ, ଗୋଟିଏ କଥା ବହୁତ ସ୍ପଷ୍ଟ ଭାବରେ କହିଲେ ଯେ ଆମେ ଯେତେବେଳେ ବିକାଶର ଜୟଯାତ୍ରାକୁ ଦେଖିକି ଆଗକୁ ଚାଲିବା ଆରମ୍ଭ କରିଛେ, ସେ ସମୟରେ ଆମକୁ ସମସ୍ତଙ୍କୁ ଆବାଳ ବୃଦ୍ଧ ବନିତା ଏ ଦେଶର ସମସ୍ତଙ୍କୁ ସମସ୍ତ ଧର୍ମ ପନ୍ଥ ସବୁ ବର୍ଗର ଲୋକଙ୍କୁ ଏକ ବିରାଟ ସ୍ୱପ୍ନ ଦେଖିବାର ଆବଶ୍ୟକତା ଅଛି। ସେ ସ୍ୱପ୍ନ ଏଥିପାଇଁ ସେ ସ୍ୱପ୍ନ ଆଗାମୀ ଦିନରେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ବର୍ଷର ତିଆରି କରିବାର ଏକ ଯୋଜନା ତିଆରି କରିବା ପାଇଁ ନିଜର ସାମର୍ଥ୍ୟ ତିଆରି କରିବା ପାଇଁ ନିଜର ଶକ୍ତି ବଢ଼େଇବା ପାଇଁ। ବନ୍ଧୁଗଣ, ଏ ଯୋଉ କଷ୍ଟଲବ୍ଧ ସ୍ୱାଧୀନତା, ଏ ସ୍ୱାଧୀନତା ଆମକୁ ସେମିତି ଖୁସିରେ ମିଳିନାହିଁ। ଏ କଷ୍ଟଲବ୍ଧ ସ୍ୱାଧୀନତାକୁ ପାଇବା ପାଇଁ ଭାରତ ବର୍ଷର ଅନେକ ସଂଗ୍ରାମୀ, ଅନେକ ମହାପୁରୁଷ ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ ସେଥିରେ ବ୍ୟତୀତ କରିଛନ୍ତି। ତାଙ୍କର ଜୀବନକୁ ଏ ଦେଶର ସ୍ୱାଧୀନତା ପାଇଁ, ଏ ଦେଶକୁ ସ୍ୱାଧୀନ କରିବା ପାଇଁ, ପରାଧୀନତାରୁ ମୁକ୍ତି ଦେବା ପାଇଁ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ସମର୍ପିତ କରିଦେଇଥିଲେ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କଠୁ ଆରମ୍ଭ କରି ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ତାଙ୍କଠୁ ଆରମ୍ଭ କରିକି ଓଡ଼ିଶା ପ୍ରଦେଶର ସେହି ମହାମନିଷୀମାନେ ଉତ୍କଳମଣି ଗୋପବନ୍ଧୁ ଦାସ ହୁଅନ୍ତୁ, ଉତ୍କଳ ଗୌରବ ମଧୁସୂଦନ ଦାସ ହୁଅନ୍ତୁ, ଡକ୍ଟର ହରେକୃଷ୍ଣ ମହତାବ ହୁଅନ୍ତୁ, ଶ୍ରୀ ବିଶ୍ୱନାଥ ଦାସ ହୁଅନ୍ତୁ, ଶହୀଦ ଲକ୍ଷ୍ମଣ ନାୟକ ହୁଅନ୍ତୁ, ବୀର ସୁରେନ୍ଦ୍ର ସାଇ ହୁଅନ୍ତୁ, ବକ୍ସି ଜଗବନ୍ଧୁ ହୁଅନ୍ତୁ, ସମସ୍ତଙ୍କର ଅଦମ୍ୟ ପ୍ରଚେଷ୍ଟା, ଅଦମ୍ୟ ପ୍ରେରଣା, ଅଦମ୍ୟ କଷ୍ଟ, ଅଦମ୍ୟ ସଂଗ୍ରାମ ଯୋଗୁଁ ଆଜି ଆମେ ସ୍ୱାଧୀନତା ପାଇଛେ। ଆଜି ସମୟ ଆସିଛି ସେହି ମହାପୁରୁଷମାନଙ୍କ ପାଦରେ ଆମର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା, ତାଙ୍କ ଉଦ୍ଦେଶ୍ୟରେ ଆମେ ନମନ କରିବା ଏବଂ ଆଗାମୀ ବିକଶିତ ଭାରତ ବର୍ଷ, ବିକଶିତ ଓଡ଼ିଶାର ପରିକଳ୍ପନା କରିବା ପାଇଁ ଆମେ ତାଙ୍କଠୁ ଆଶୀର୍ବାଦ ନେବା।
1: କେନ୍ଦୁଝରରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଜାତୀୟ ପତାକା ଉତ୍ତୋଳନ କରିବା ସହ ସମବେତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ସେ କହିଥିଲେ, ଦେଶ ମାତୃକାର ସ୍ୱାଧୀନତା ପାଇଁ ଆତ୍ମବଳି ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନେ ଚିରସ୍ମରଣୀୟ ହୋଇ ରହିବେ।
3: ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ, ସ୍ୱାସ୍ଥ୍ୟ କ୍ଷେତ୍ରରେ, ଗମନାଗମନ କ୍ଷେତ୍ରରେ ତଥା ପୁଞ୍ଜିନିବେଶ କ୍ଷେତ୍ରରେ ମଧ୍ୟ ସବୁଠୁ ଆଗୁଆ ଅଛି। ଆଜି ଯଦି ଆମେ ଦେଖିବା ମା ମାନଙ୍କର କ୍ଷେତ୍ରରେ ମଧ୍ୟ ସୁଭଦ୍ରା ଯୋଜନା ଏବଂ ସୁଭଦ୍ରା ଶକ୍ତି ମାଧ୍ୟମରେ ଆଜି ସେ ମା ମାନଙ୍କର ମଧ୍ୟ ଲକ୍ଷପତି ଦିଦି 26 ଲକ୍ଷରୁ ଅଧିକ ବୃଦ୍ଧି ପାଇଛି। ତେଣୁ ଓଡ଼ିଶାରେ ଶିକ୍ଷାକୁ ଗୁରୁତ୍ୱ ଦେବା ସହିତ ସହିତ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବା ଏବଂ ପୁଞ୍ଜିନିବେଶ କରିକି ଅଧିକ ନିଯୁକ୍ତି ସୃଷ୍ଟି କରିବା ପାଇଁ ଆମର ଦକ୍ଷ ମୁଖ୍ୟମନ୍ତ୍ରୀ ସଦାସର୍ବଦା ଚେଷ୍ଟା କରୁଛନ୍ତି।
1: ସମ୍ବଲପୁର ରିଜର୍ଭ ପୁଲିସ ପଡ଼ିଆଠାରେ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ,
4: ଆଜି ମୋର ବଡ଼ ସୌଭାଗ୍ୟର ଦିନ, ମୁଁ ସମ୍ବଲପୁର ଭଳି ଏକ ଐତିହାସିକ ସ୍ଥାନକୁ ଆସିଛି ପତାକା ଉତ୍ତୋଳନ କରିବା ପାଇଁ। ଆଉ ମୁଁ ଏଠିକାର ପରିବେଶ, ଏଠିକାର ଲୋକମାନଙ୍କ ସହିତ ଭାରି ଆଗରୁ ଜଡ଼ିତ ଅଛି ଏବଂ ଏ ଐତିହାସିକ ସ୍ୱାଧୀନତା ଦିବସ ଆମ ସମସ୍ତଙ୍କ ପାଇଁ ଏକ ଗର୍ବ ଏବଂ ଗୌରବର ଏ ଅବସରରେ ମୁଁ ନିଶ୍ଚିତ କହିବି ଯେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶ ବିକାଶର ଚରମ ସୀମାକୁ ପହଞ୍ଚିବାକୁ ଆରମ୍ଭ କରିଛି। ଦିନ ଆସିବ ଭାରତବର୍ଷ ନମ୍ବର 1 ଦେଶ ହେଇକିରି ଠିଆ ହେବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ମଧ୍ୟ

0: ବିକଶିତ ରାଜ୍ୟ ହେବାକୁ ବାହାରିଛି ଏବଂ ଅନେକ ଉନ୍ନତିମୂଳକ କାର୍ଯ୍ୟ ଆମ ସରକାର ହାତକୁ ନେଇଛି। ଆମେ ଯାହା ଯାହା ପ୍ରତିଶ୍ରୁତି ଦେଇଥିଲୁ କୋଟି କୋଟିକେ ସେ ପ୍ରତିଶ୍ରୁତି ଆମେ ପାଳନ କରିଛୁ।
1: 80ତମ ସ୍ୱାଧୀନତା ଦିବସ ଅବସରରେ କୋରାପୁଟ ପୁଲିସ ପଡ଼ିଆଠାରେ ଆୟୋଜିତ ସମାରୋହରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ ଦେଶ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ନିଜ ଉଦ୍ବୋଧନରେ କହିଥିଲେ,
2: କୋରାପୁଟ ଜିଲ୍ଲାର ପର୍ଯ୍ୟଟନ ବିକାଶ ପାଇଁ ସ୍ୱତନ୍ତ୍ର ରୋଡ୍ ମ୍ୟାପ୍ କରାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ଏ ଜିଲ୍ଲାକୁ କିଭଳି ଭାବରେ ଅଧିକ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହେବ ତାହା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି। ବିଭିନ୍ନ ସ୍ଥାନରେ ମଧ୍ୟ ତାର ବ୍ୟବସ୍ଥା ମଧ୍ୟ ଚାଲୁଅଛି ଏବଂ କ୍ରୀଡ଼ା ମାନଚିତ୍ରରେ ଯଦି ଦେଖିବେ ଓଡ଼ିଶା କିଭଳି ଭାବରେ କ୍ରୀଡ଼ା କ୍ଷେତ୍ରରେ ଆଗକୁ ଯିବ, କ୍ରୀଡ଼ା ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ରାଜ୍ୟର ସମସ୍ତ ବ୍ଲକରେ ବ୍ଲକ ଲେବୁଲ ଷ୍ଟାଡିୟମ ନିର୍ମାଣ କରାଯାଉଛି। କୋରାପୁଟ ଜିଲ୍ଲାରେ ମଧ୍ୟ ପ୍ରତ୍ୟେକ ବ୍ଲକରେ ବ୍ଲକ ଲେବୁଲ ଷ୍ଟାଡିୟମ ନିର୍ମାଣ କରାଯିବ ଏବଂ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ 25 ଜଣ ବରପୁତ୍ରକୁ ଚିହ୍ନଟ କରାଯାଇ ପାଖାପାଖି ତାଙ୍କର ଜନ୍ମସ୍ଥାନର ଉନ୍ନତିକରଣ କରିବା ପାଇଁ 15 କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ କରାଯାଇଛି। ରାଜ୍ୟରେ ସମୃଦ୍ଧିରେ ଶିଳ୍ପାୟନ ମଧ୍ୟ ଲେଖିଛି ସଫଳତାର ନୂଆ କାହାଣୀ। ଆପଣମାନେ ସମସ୍ତେ ଜାଣିଥିବେ ଆମ ରାଜ୍ୟକୁ ଶିଳ୍ପ ଆଣିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପାଖାପାଖି 20 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ଇନ୍ଭେଷ୍ଟମେଣ୍ଟ କରିବା ପାଇଁ ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଛି।
1: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ 80ତମ ସ୍ୱାଧୀନତା ଦିବସରେ ଜିଲ୍ଲାପାଳ ରଘୁରାମ ଆର୍ ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ସେ କହିଥିଲେ,
3: ସ୍ୱାଧୀନତା କେବଳ ବିଦେଶୀ ଶାସନରୁ ମୁକ୍ତି ନୁହେଁ, ପ୍ରକୃତ ସ୍ୱାଧୀନତା ସେତେବେଳେ ସାର୍ଥକ ହୁଏ ଯେତେବେଳେ ସମାଜର ପ୍ରତ୍ୟେକ ବର୍ଗ ନ୍ୟାୟ, ସମାନତା, ସମ୍ମାନ ଓ ସୁଯୋଗ ପାଇଥାଏ। ବିକଶିତ ଭାରତ ଗଠନ ଲକ୍ଷ୍ୟରେ ପୂରଣ ପାଇଁ କେବଳ ସରକାରୀ ଯୋଜନା ଓ ପ୍ରକଳ୍ପ ଯଥେଷ୍ଟ ନୁହେଁ, ଏଥିପାଇଁ ଆବଶ୍ୟକ ଜନସାଧାରଣଙ୍କର ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ନିତ୍ୟନ୍ତ ଜରୁରୀ। କେନ୍ଦ୍ରାପଡ଼ା ହେଉଛି ଐତିହ୍ୟ, ସଂସ୍କୃତି, କୃଷି, ମତ୍ସ୍ୟଚାଷ ଓ ପ୍ରକୃତି ସମ୍ପଦାୟ ସମୃଦ୍ଧ ଏକ ଜିଲ୍ଲା। ଭିତରକନିକାର ମ୍ୟାନ୍ଗ୍ରୋଭ୍ ଜଙ୍ଗଲ, ଜୈବ ବିଭିଧତା, ନଦୀ ଓ ଉପକୂଳିଆ ପରିବେଶ ଆମ ଜିଲ୍ଲାର ଗର୍ବ। ଗତ କିଛି ସମୟ ମଧ୍ୟରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ଯେଉଁ ବିକାଶମୂଳକ କାର୍ଯ୍ୟ ହୋଇଛି ତାହା ନିଶ୍ଚିତ ଭାବେ ଆମେ ସମସ୍ତଙ୍କ ପାଇଁ ଗର୍ବର ବିଷୟ।
1: ଦେବଗଡ଼ ଜିଲ୍ଲା ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ 80ତମ ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇ ସେ କହିଥିଲେ,
4: ପବିତ୍ର ଦିବସରେ ପ୍ରଥମେ ମୁଁ ସେହି ମହାନ ଦେଶପ୍ରେମୀ ଜାତିର ପିତା ମହାତ୍ମା ଗାନ୍ଧୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଜବାହରଲାଲ ନେହେରୁ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଭଗତ ସିଂ ସହିତ ଆମ ଓଡ଼ିଶାର ବୀର ସଂଗ୍ରାମୀ ଉତ୍କଳମଣି, ପଣ୍ଡିତ ଗୋପବନ୍ଧୁ ଦାସ, ବୀର ସୁରେନ୍ଦ୍ର ସାଏ, ଭକ୍ସି ଜଗବନ୍ଧୁ ଏବଂ ଧରଣୀଧର ଭୂୟାଙ୍କ ଭଳି ଅମର ଶହୀଦମାନଙ୍କ ଚରଣରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେମାନଙ୍କ ଅତୁଳନୀୟ ତ୍ୟାଗ ବଳିଦାନ ପାଇଁ ଆଜି ଆମେ ଏକ ସ୍ୱାଧୀନ ସାର୍ବଭୌମ ଭାରତବର୍ଷ ଏହି ହାସଲ କରିପାରିଥିଲା।
1: ନୟାଗଡ଼ ପୁଲିସ ପ୍ରଶିକ୍ଷଣ ସ୍କୁଲ ପଡ଼ିଆରେ ଆଜି 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ ଜାତୀୟ ପତାକା ଉତ୍ତୋଳନ କରିବା ସହିତ 53ଟି ଟ୍ରୁପ୍ ଦ୍ୱାରା ଅନୁଷ୍ଠିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ସେ ଜାତୀୟ ମୁକ୍ତି ଆନ୍ଦୋଳନରେ ନୟାଗଡ଼ ଜିଲ୍ଲାର ଭୂମିକା ସମ୍ପର୍କରେ କହିଥିଲେ,
5: ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କର ଜଗନ୍ନାଥ ଦର୍ଶନ ଯୋଜନାରେ 86 ଜଣ ଜିଲ୍ଲାବାସୀ ପୁରୀ ଯାଇ ଶ୍ରୀ ଜଗନ୍ନାଥ ଦର୍ଶନ କରିପାରିଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମାଧ୍ୟମରେ ମୁଣ୍ଡ ପିଛା ଅତିରିକ୍ତ 5 କେଜି ଚାଉଳ ହିତାଧିକାରୀଙ୍କୁ ପ୍ରଦାନ କରାଯାଉଛି। ଦେଶଭକ୍ତି, ଜାତୀୟ ଏକତା ଓ ଦେଶପ୍ରେମର ଭାବନାକୁ ଅଧିକ ସୁଦୃଢ଼ କରିବା ପାଇଁ ଅଗଷ୍ଟ 9 ତାରିଖଠାରୁ ଜିଲ୍ଲାରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଚାଲିଛି। ଏହି ଅବସରରେ ଜିଲ୍ଲାରେ ସ୍ୱଚ୍ଛତା ଅଭିଯାନ, ତ୍ରିରଙ୍ଗା ରାଲି, ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ ହୋଇଯାଇଛି।
1: ସୁବର୍ଣ୍ଣପୁର ରାମେଶ୍ୱର ଷ୍ଟାଡିୟମଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜିଲ୍ଲାପାଳ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସ୍ୱାଧୀନତା ସଂଗ୍ରାମର ପୂର୍ବସୂରୀ ଏବଂ ସଂଗ୍ରାମୀଙ୍କ ପ୍ରତି

0: ଶ୍ରଦ୍ଧାଞ୍ଜଳି ଦେବା ସହ ଜିଲ୍ଲାପାଳ ଦେଶର ଅଖଣ୍ଡତା, ଜାତୀୟତା ଓ ସଂହତିକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇ କହିଥିଲେ,
1: ରାଜ୍ୟ ଆଗରେ ଯେଉଁ ଲକ୍ଷ୍ୟ ରହିଛି ସବୁ 2036 ମସିହାର କଥା ହେଇପାରେ, 2047 ମସିହାର ସ୍ୱପ୍ନ ହେଇପାରେ, ସେସବୁକୁ ଚରିତାର୍ଥ ଏବଂ ସଫଳ କରିବାରେ ଏ ଜିଲ୍ଲାର ଅବଦାନ କୌଣସି ଦୃଷ୍ଟିରୁ କମ୍ ନୁହେଁ। ଏ ଜିଲ୍ଲା ସବୁବେଳେ ପ୍ରସ୍ତୁତ ରହିଛି, ଏ ମାଟିରେ ମଣିଷ ମାନେ ସବୁବେଳେ ପ୍ରସ୍ତୁତ ହେଇକରି ଅଛନ୍ତି ରାଜ୍ୟକୁ ଏବଂ ଦେଶକୁ ଆଗକୁ ନେବା। ଆଜି ଏହି ଅବସରରେ ମୁଁ କିଛି କଥା ମୋ ଜିଲ୍ଲାର କହିବି, ମୋ ରାଜ୍ୟର କହିବି, ଅଳ୍ପ କିଛି ଦେଶ ସମ୍ପର୍କରେ ଏବଂ କୋଉ ଦୃଷ୍ଟିରୁ ଆମେ ଅନ୍ୟମାନଙ୍କ ପାଖରୁ ପଛରେ ନ ହଉ, ଅନ୍ୟମାନେ ଦେଖୁଥିବା ସ୍ୱପ୍ନ ସହିତ ତାଳ ଦେଇ ଆମ ଜିଲ୍ଲା କେମିତି ସ୍ୱପ୍ନ ଏବଂ ଆଗକୁ ଯିବାର ପ୍ରତିଶ୍ରୁତିକୁ ଗୋଟାପଣେ ବିଜୟ କରିଛି, ତାହା କିଛି ଝଲକ ମୁଁ ଆପଣମାନଙ୍କ ପାଖରେ ରଖିବାକୁ ଚାହୁଁଛି। ସରକାର ଚାହୁଁଛନ୍ତି, ଜନସାଧାରଣ ଚାହୁଁଛନ୍ତି, ଛାତ୍ରଛାତ୍ରୀ ଚାହୁଁଛନ୍ତି, ଏ ମାଟି ଚାହୁଁଛି, ଏ ମାଟିରେ ଏ ରାଜ୍ୟରେ ଶୃଙ୍ଖଳା ରହୁ, ଶାନ୍ତି ବିରାଜମାନ ହଉ। ଏବଂ ଏସବୁ ଦୃଷ୍ଟିରୁ ବିଚାର କରିବାକୁ ଗଲେ ମୋତେ ଲାଗେ ସୁବର୍ଣ୍ଣପୁର ଜିଲ୍ଲା ଗୋଟେ ଶାନ୍ତିପ୍ରିୟ ଜିଲ୍ଲା, ସୁବର୍ଣ୍ଣପୁରର ଅଧିବାସୀ ଶାନ୍ତିପ୍ରିୟ, ଶୃଙ୍ଖଳା ବିଶେଷ କିଛି ନଜରକୁ ଆସେ, କିଛି କାଁ ଭା ଘଟଣା ଘଟେ କିନ୍ତୁ ତାକୁ ଆମେ ଜଘନ୍ୟ ଘଟଣା ଭାବରେ ମୋତେ ବିବେଚିତ କରିପାରିବା।
0: ଯାଜପୁର ଜିଲ୍ଲା ସଦର ମହକୁମାରେ ଆୟୋଜିତ 80ତମ ସ୍ୱାଧୀନତା ଦିବସ ସମାରୋହରେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାରଙ୍କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ କହିଥିଲେ
2: 79 ବର୍ଷ କମ୍ପ୍ଲିଟ୍ କରି 80 ବର୍ଷରେ ଆମେ ପଦାର୍ପଣ କରୁଛେ, ଅନେକ ରାସ୍ତା ଯିବାକୁ ଅଛି। 80ତମ ସ୍ୱାଧୀନତା ଦିବସରେ ଗୋଟିଏ ମାତ୍ର ଆମର ଆଜି ମନ ଟିକେ ଭାରାକ୍ରାନ୍ତ ରହୁଛି, କିଛି ଯାଜପୁର ଜିଲ୍ଲାବାସୀ ବନ୍ୟାର ବିଭୀଷିକା ଦେଇକି ଆପଣ ଗତି କରୁଛନ୍ତି, କିନ୍ତୁ ଏହା ଲୋକମାନଙ୍କର ପ୍ରଚେଷ୍ଟା ବି ବଡ଼, ନିଜର ମନୋବଳ ବି ଯଥେଷ୍ଟ ଅଛି, ବାରମ୍ବାର ସେ ପ୍ରକୃତିର ଇଏକୁ ନେଇକି ବି ସେମାନେ ଠିଆ ହେଇକି ଆଜି ବି ସ୍ୱାଧୀନତା ଦିବସରେ ପାର୍ଟିସିପେଟ୍ କରୁଛନ୍ତି। ମା ବିରଜଙ୍ଗ ପ୍ରାର୍ଥନା କରୁଛି ଦେଶ ମାତୃକାରେ ସମସ୍ତଙ୍କୁ ନିୟୋଜିତ କରିବାକୁ ମନୋବଳ ଦିଅନ୍ତୁ।
0: ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜାତୀୟ ପତାକା ଉତ୍ତୋଳନ କରି ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ କହିଥିଲେ।
3: ଭାରତ ଛାଡ଼ ଆନ୍ଦୋଳନ ବେଳେ ଭଦ୍ରକବାସୀ ସର୍ବୋଚ୍ଚ ତ୍ୟାଗ ସ୍ୱୀକାର କରିଛନ୍ତି, ସେଥିପାଇଁ ଜାତିର ଜନକ ମହାତ୍ମା ଗାନ୍ଧୀ ଓଡ଼ିଶା ଗସ୍ତ ସମୟରେ ଭଦ୍ରକ ମାଟିକୁ ସବୁଠାରୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ଆଜି ମଧ୍ୟ ଭଦ୍ରକରେ ଗାନ୍ଧୀ ବାଳାଶ୍ରମ ଓ ମହତାବ କୋଠି ସ୍ୱାଧୀନତା ସଂଗ୍ରାମ ଇତିହାସର ମୁକ୍ ସାକ୍ଷୀ ଭାବେ ଦଣ୍ଡାୟମାନ। ମହିଳା, କୃଷକ, ନିର୍ମାଣ ଶ୍ରମିକ, ସଂଖ୍ୟାଲଘୁ ବର୍ଗ, ଅନୁସୂଚିତ ଜାତି ଓ ଜନଜାତି, ବୃଦ୍ଧ ବୃଦ୍ଧା ଓ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ହିତ ସାଧନ ପାଇଁ ରାଜ୍ୟ ସରକାର ଅନେକ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି। ସୁଭଦ୍ରା ଶକ୍ତି ଜରିଆରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଓଡ଼ିଶା ଉଦାହରଣ ସୃଷ୍ଟି କରିଛନ୍ତି।
0: ରାୟଗଡ଼ ଜିଲ୍ଲା GCD ପଡ଼ିଆରେ 80ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେ ସମବେତ ଜନତାଙ୍କୁ କହିଥିଲେ,
4: ଆଜିର ଦିନ ସେ ଦିନ ଅଛି ଯେଉଁଠି ଆମକୁ ଏଇଟା ଆମ ମନେ ପକାଇବାର ଅଛି କି ଆମେ କାହାକୁ କମ୍ ନୁହଁ, ଆମେ ବି ଗୋଟେ ସ୍ୱତନ୍ତ୍ର ପ୍ରଗତ ଆଉ ଶକ୍ତିଶାଳୀ ରାଷ୍ଟ୍ର ହେବା ପାଇଁ ଆମ ଭିତରେ ବି ସେ କ୍ଷମତା ଅଛି। ଆଉ ଆଜିର ଦିନରେ ଏଇଟା ସବୁ ମେହନତ କରିକି, କଷ୍ଟ କରିକି ଆଉ ଏକାସଙ୍ଗେ ସମସ୍ତଙ୍କୁ ସୌହାର୍ଦ୍ଦରେ ଯୋଡ଼ିକିରି ଆମ ରାଷ୍ଟ୍ରକୁ ଆଗକୁ କେମିତି ବଢ଼ାଇବା ୟା ଉପରେ ସମସ୍ତଙ୍କୁ ଚିନ୍ତା କରିବାର କଥା। ଗୋଟେ ବିକଶିତ ଭାରତ 2047 ଆମର ସ୍ୱପ୍ନ ଅଛି, 2036 ବିକଶିତ ଓଡ଼ିଶାର ଆମର ସ୍ୱପ୍ନ ଅଛି। ଆଜିର ସ୍ୱତନ୍ତ୍ରତା ଦିବସର, ସ୍ୱାଧୀନତା ଦିବସର ଅବସରରେ ସମସ୍ତେ ଏଇଟା ନିଶ୍ଚୟ କରିବା କି ଆମେ ସମସ୍ତଙ୍କୁ ଧରିକି କଷ୍ଟ କରିକି ଆମ ଦେଶକୁ କେମିତି ଆଗ ବଢ଼ାଇବା ଆଉ ଏହାର ଯେଉଁ ଆମର ଯେଉଁ ପରାଧୀନତା ଥିଲା ତାକୁ ଗୋଟେ ଥିଙ୍ଗ ଅଫ୍ ପାଷ୍ଟ, ଗୋଟେ ଇତିହାସର କଥା କହିକି ପୁରା ଦୁନିଆକୁ ଦେଖାଇଦେବା କି ଭାରତ ବି ଗୋଟେ ସ୍ୱତନ୍ତ୍ର ଆଉ ଶକ୍ତିଶାଳୀ ରାଷ୍ଟ୍ର ହେଇପାରିବ।
0: କଟକ ବାରବାଟୀ ଷ୍ଟାଡିୟମଠାରେ 80ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାସ୍ତରୀୟ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା ଗଠନ ନିମନ୍ତେ ସଂକଳ୍ପବଦ୍ଧ ହେବାକୁ ରାଜସ୍ୱ ମନ୍ତ୍ରୀ ଆହ୍ୱାନ ଦେଇଥିଲେ। ସେ କହିଥିଲେ,
5: ଏଇଟା ବୋଧେ ଚତୁର୍ଥ ପଞ୍ଚମ ହେଇଗଲାଣି, ଗୋଟିଏ ପରେ ଗୋଟିଏ ଗୋଟିଏ ପରେ ଗୋଟିଏ। ଆଜି ମଧ୍ୟ ଦେଶର ସ୍ୱାଧୀନତା ଦିବସ, ଆଜି ଆମ ସମସ୍ତଙ୍କ ପାଇଁ ଗର୍ବ ଗୌରବର ବିଷୟ, ମହତ୍ତ୍ୱପୂର୍ଣ୍ଣ ଦିନ। ସେଥିପାଇଁ ଦାୟିତ୍ୱ ଦୃଷ୍ଟିରୁ ମୁଁ ଆଜି କଟକ ଆସିଥିଲି ପତାକା ଉତ୍ତୋଳନ କରିବା ପାଇଁ, କିନ୍ତୁ ମୋର ମନ ଏବଂ ପ୍ରାଣ ସେଇ 6ଟା ଜିଲ୍ଲାରେ ଅଛି।

0: ଯେଉଁଠି ବଞ୍ଜାରେ ଲୋକ ବର୍ତ୍ତମାନ ମଧ୍ୟ ପାଣି ଘେରରେ ଅଛନ୍ତି, କିନ୍ତୁ ଟିକେ ଆଶ୍ୱସ୍ତି, ଗତକାଲିଠାରୁ ପାଣି କମିଗଲାଣି, ବର୍ଷା କମିଗଲାଣି ଏବଂ କାଲି ମଧ୍ୟରାତ୍ରି ଠାରୁ ଜଳପତନ ମାନେ ମଧ୍ୟ ସବୁ କମିବାଟା ଆରମ୍ଭ କଲାଣି, ସେଟା କେବଳ ଆଶ୍ୱସ୍ତି। ଆଶ୍ୱସ୍ତି ଆସୁ ଆସୁ ପୁଣି ଗୋଟେ ପୂର୍ବ ଅନୁମାନ ହେଲାଣି ଯେ ପୁଣି ଗୋଟେ ଲଘୁଚାପ ହେବା ପାଇଁ ଯାଉଛି, ପୁଣି ପ୍ରବଳ ବର୍ଷା ଉତ୍ତର ଓଡ଼ିଶାରେ ହେବ। ଆଉ ଆମେ କ'ଣ କରିବା, ପ୍ରକୃତିକୁ ମନା କରିପାରିବା ନାହିଁ, କିନ୍ତୁ ପ୍ରକୃତି ଯେତେ ତାର ପ୍ରକୋପ ଦେଖିବ ଆମେ ମଧ୍ୟ ସେତିକି ପ୍ରସ୍ତୁତ ହେବା ସେ ପ୍ରକୋପକୁ ପ୍ରତିହତ କରିବା ପାଇଁ ଏବଂ ପ୍ରାକୃତିକ ବିପର୍ଯ୍ୟୟକୁ ପରାସ୍ତ କରିବା ପାଇଁ। ଏ ଦୁଇ ବର୍ଷ ଭିତରେ ମୋର ଅନୁଭବ ହେଉଛି ଯେ ସରକାର, ସରକାରୀ ପ୍ରଶାସନିକ ଅଧିକାରୀ, ODRF, NDRF, ଆପଣଙ୍କର ଅଗ୍ନିଶମ ବାହିନୀ ଏବଂ ଆପଣଙ୍କ କଥାକୁ ନ କହିଲେ ଲଘୁ ହୋଇଯିବ ଗଣମାଧ୍ୟମ, ସାଧାରଣ ଆପଣଙ୍କର ଆଙ୍ଗନବାଡ଼ି କର୍ମୀ, ଆଶା ଦିଦି, ୱାଟର ରିସୋର୍ସ ଡିପାର୍ଟମେଣ୍ଟ, ଏନର୍ଜି ଡିପାର୍ଟମେଣ୍ଟ, PR ଡିପାର୍ଟମେଣ୍ଟ, ୱାର୍କସ ଡିପାର୍ଟମେଣ୍ଟ, RD ଡିପାର୍ଟମେଣ୍ଟ, ମୁଁ ଏମାନଙ୍କ ସାଙ୍ଗରେ କାମ କରୁ କରୁ ବହୁତ ପ୍ରଭାବିତ ଯେ ବିପର୍ଯ୍ୟୟ ସମୟରେ ଯେଉଁଭଳି ଭାବରେ କାମ କରୁଛନ୍ତି ଧନଜୀବନକୁ ରକ୍ଷା କରିବା ପାଇଁ, ଯେତେ ପ୍ରଶଂସା କଲେ ବି କମ୍ ହେବ। ଆଉ ଗଣମାଧ୍ୟମକୁ ଓଡ଼ିଶାର ମୁଁ ସ୍ୱତନ୍ତ୍ର ଧନ୍ୟବାଦ ଦେବା ପାଇଁ ଚାହେଁ, ମୋ ପାଇଁ ସେମାନେ ହେଉଛନ୍ତି ମୋର ଆଖି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୁରା ସମୟ ଆମେ ଟେଲିଭିଜନରେ ବସିକି ଦେଖୁଛୁ ଏବଂ ଖବରକାଗଜ ପଢ଼ୁଛୁ, ଯାହା ଯାହା ନକାରାତ୍ମକ ଟିପ୍ସ ମଧ୍ୟ ଆସେ କେଉଁ ଜାଗାରେ ପ୍ରଶାସନ ପହଞ୍ଚିଲା ନାହିଁ, ସେ ପହଞ୍ଚିବା ପାଇଁ ଆପଣଙ୍କୁ ଧନ୍ୟବାଦ, ପହଞ୍ଚେଇ ପାରୁଛନ୍ତି ବୋଲି ସେଟାକୁ ମଧ୍ୟ ଆମେ ସମାଧାନ କରିପାରୁ।
1: 80ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରସ୍ତୁତ ବିଶେଷ ସମାଚାର ଦର୍ପଣ ଆଜି ପାଇଁ ଏତିକି।

କାର୍ଯ୍ୟକ୍ରମ ରିଲେକରେ ପ୍ରଚାର କଲୁ, ଯଥାକ୍ରମେ ଆକାଶବାଣୀ ଦିଲ୍ଲୀ ଏବଂ ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ରାତି 11:16:23। ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାଙ୍କୁ ଜଣାଇ ଦେଉଛୁ, ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। 6:10 ଶୁଣିବେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ସତ୍ୟନାରାୟଣ ଅଧିକାରୀ, ଉମା ମହେଶ୍ୱରୀ ପଟ୍ଟନାୟକ, ସୁଧାକର ପଣ୍ଡା, ଭୁବନେଶ୍ୱରୀ ମିଶ୍ର ଏବଂ ଧନଞ୍ଜୟ ଶତପଥୀ। ଚେତନା ଚିନ୍ତନ ପ୍ରଚାର କରିବୁ 6:30, ଉପସ୍ଥାପନା ଭାଗୀରଥୀ ମିଶ୍ର। ପ୍ରଚାର କରିବୁ କାର୍ଯ୍ୟକ୍ରମ ଶ୍ରୀମଦ୍ ଭାଗବତ 6:35। 7:25 ଶୁଣିବେ କୁନି କୁନି ପିଲାଙ୍କ ପାଇଁ କାର୍ଯ୍ୟକ୍ରମ ସରଗ ଫୁଲ। 8:30 ପ୍ରଚାର କରିବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଓଡ଼ିଶା ଲେଭଲିହୁଡ୍ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। 8:30 ଶୁଣିବେ ସନ୍ଥକବି ଭୀମ ଭୋଇଙ୍କ କୃତି ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣି, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ଭବାନୀପାଟଣା ଶୁଣିବେ 9:00। ପରେ ପରେ ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଏଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥିସହିତ ଶେଷ କରୁଛୁ ଆଜିର ତୃତୀୟ ଅଧିବେଶନକୁ। ଆପଣମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଏବଂ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆଗାମୀକାଲି ଆମର ପ୍ରଥମ ଅଧିବେଶନ 5:55। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।